ଆକାଶବାଣୀ ଜୟପୁର, ଆଜି ସୋମବାର 1948 ଶତାବ୍ଦ, ଆଷାଢ଼ ଦୁଇ ଦିନ, 2026 ମସିହା ଜୁନ୍ ମାସ 22 ତାରିଖ। ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମିନିଟ୍।

ବୃକ୍ଷବୋଧ ରଖନ୍ତୁ, ସବୁ ପ୍ରାଣୀଙ୍କ କାର୍ଯ୍ୟରେ ବୃକ୍ଷ ପରି ନିଜକୁ ବିନିଯୋଗ କରନ୍ତୁ, ଝଡ଼ ବର୍ଷା ବୈଶାଖରେ ବି ସ୍ଥିର ଓ ଅବିଚଳିତ ରୁହନ୍ତୁ, ଏହା ହିଁ ପରୋପକାର ମଣିଷର ଲକ୍ଷଣ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ

0: इसके साथ ही ये समाचार बुलेटिन समाप्त हुआ।
1: ହିନ୍ଦୀରେ ସମ୍ବାଦରେ ଲେଖରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଓମ୍ରୁ ଆରମ୍ଭ ତାଙ୍କ ପଞ୍ଚାକ୍ଷରୀ ମନ୍ତ୍ର। ସେ ଦେବଙ୍କର ଦେବ ମହାଦେବ, ସେ ଧ୍ୟାନସ୍ଥ, ସେ ଶାନ୍ତ, ସେ କମନୀୟ ସ୍ୱରୂପ, ସେ ଜଳ ପତ୍ର ଫୁଲରେ ସନ୍ତୁଷ୍ଟ। ଆସନ୍ତୁ ସେ ଦେବଦେବ ମହାଦେବଙ୍କ ଚରଣ ବନ୍ଦନା କରି ଆରମ୍ଭ କରିବା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ସଂସ୍କୃତ ବନ୍ଦନା, ପୁରାତନ ରଚନାରୁ କଣ୍ଠଶିଳ୍ପୀ ଶରଦ ସୁତବର୍ଣ୍ଣୀ।

ଜଡ଼ ଦେହରେ ଜୀବନ ଭରିଦେଇ ସୃଷ୍ଟିକୁ ଚଳଚଞ୍ଚଳ କରିଥିବା ସୃଷ୍ଟିକର୍ତ୍ତାଙ୍କ ସୁନ୍ଦର ସର୍ଜନା ଏ ଧରା, ଏ ସଚରାଚର। ତାଙ୍କରି ନିର୍ଦ୍ଦେଶରେ ଆତଜାତ ସମସ୍ତ ସଜୀବ। ସେ ଗତି, ସ୍ଥିତି, ପ୍ରକୃତି, ପ୍ରଳୟର କାରକ ଓ କାରଣ। ତାଙ୍କରି କୃପା ପାଇ ସୃଷ୍ଟି ହେଉଥାଉ ଚଳଚଞ୍ଚଳ। ପରବର୍ତ୍ତୀ ଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଶିଳ୍ପୀ ଗାଇଛନ୍ତି ଡକ୍ଟର ଋଷିକେଶ ପଣ୍ଡାଙ୍କ ରଚନା।

ଜଡ଼ଦେହରେ ଜୀବନ ଭରିଦେଇ ମଙ୍ଗଳମୟ ଠାକୁର ସବୁକାଳେ ଅଭୟ ପ୍ରଦାନ କରୁଥାନ୍ତି ବୋଲି ତ ଦୁଃଖରେ ଶୋକରେ ବିପଦରେ ଆପଦରେ ଭକ୍ତଟିଏ ସେ ଅଭୟ ଚରଣ ତଳେ ନିଜକୁ ସମର୍ପି ଦେଉଥାଏ, ସବୁ ବିଘ୍ନରୁ ସବୁ ଅମଙ୍ଗଳରୁ ରକ୍ଷା କରିବାକୁ କାମନା କରୁଥାଏ। ସେ ମଙ୍ଗଳମୟଙ୍କ ଅଭୟ ଚରଣ ତଳେ ନିଜକୁ ସମର୍ପିତ ବାସନ୍ତୁ। ପରବର୍ତ୍ତୀ ଶିଳ୍ପୀ ସୁଧାଂଶୁ ଦୀପ୍ତି ପଟ୍ଟନାୟକ। ଶିଳ୍ପୀ ଗାଇଛନ୍ତି ଭ୍ରମରବର ଛାଟୋଇଙ୍କ ରଚନା।

ସହନୀୟ ସପନୀ ନିଦ୍ରା ଜାଗରଣରେ ଯାହାଙ୍କର ରୂପକାନ୍ତି ଭକ୍ତର ଆଖି ଆଗରେ ଚିତ୍ରପଟ ପରି ଆଙ୍କି ହେଉଥାଏ, ସେ ଜଗତ ଜନଙ୍କର ସଖା ସାଥୀ ସହୋଦର ଅଟନ୍ତି। ସେ ବିପଦରୁ ରକ୍ଷା କରନ୍ତି। ସେ ନିରାକାର ହେଲେ ବି ଆକାର ସ୍ୱରୂପରେ ଭକ୍ତଙ୍କ ନିକଟରେ ଉଭା ହୁଅନ୍ତି। ସେ ଜଗତ ଜନଙ୍କର ସାହା ଭରସା ଅଟନ୍ତି। ପରବର୍ତ୍ତୀ ଶିଳ୍ପୀ ବନ୍ଦିତା ରାୟ। ଶିଳ୍ପୀ ଗାଇଛନ୍ତି ରମାକାନ୍ତ ଦାସଙ୍କ ରଚନା।

ଏଇତକ କାମନା ରଖି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ଶରଦା ସୁତବର୍ଣ୍ଣୀ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ସୁଧାଂଶୁ ଦୀପ୍ତି ପଟ୍ଟନାୟକ ଏବଂ ବନ୍ଦିତା ରାୟ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ଡକ୍ଟର ହୃଷିକେଶ ପଣ୍ଡା, ଭ୍ରମରବର ଛାଟୋଇ ଏବଂ ରମାକାନ୍ତ ଦାସଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 55ତମ ଭାଗ। ଆଜି ପାଇଁ ଶିଳ୍ପୀ ରଞ୍ଜନା ଯୋଗେଲକର।

0: सुनिले गोस्वामी तुलसीदास रचित रामचरित मानस श्रोता कार्यक्रम शुणुंट आकाशवाणी जयपुर केन्द्र प्रचार करुछु आज अनुचिंता रचना एवं उपस्थापना अशोक मिश्र
1: आचार्यात् पादमादते शिष्यः स्वमेधया पादम ब्रह्मचारीभ्य पादम काल क्रमेश च अर्थात जणे छात्र गुरुंक ठारु एक चतुर्थांश निज बुद्धि मेधा बळरे एक चतुर्थांश सहपाठींक ठारु एक चतुर्थांश ज्ञान लाभ करिथाय एवं बाकी एक चतुर्थांश ज्ञान जीवनव्यापी समयक्रमे लाभ करिथाय ज्ञानर अंत नाही ସଂସାରରେ ଏତେ କଥା ଜାଣିବାର ବୁଝିବାର ଅଛି ଯେ କୋଟିଏ ଜନ୍ମ ନେଲେ ମଧ୍ୟ ସବୁ ଜ୍ଞାନ କେହି ବି ଲାଭ କରିବା ସମ୍ଭବ ନୁହେଁ। ସବୁ ଜ୍ଞାନ କ'ଣ କେହି ଜଣେ ଲାଭ କରିବା ସମ୍ଭବ? ଜୀବନଟା ଶିଖିବା ଜାଣିବା ବୁଝିବାର ଏକ ପ୍ରକ୍ରିୟା। ଯେତେ ଶିଖିଲେ ଯେତେ ଜାଣିଲେ ଯେତେ ବୁଝିଲେ ବି ଆହୁରି ବୁଝିବାକୁ ଶିଖିବାକୁ ବାକି ଥାଏ। ସେଇଥିରେ ଆମେ ଅତି ଅଳ୍ପ କିଛି ଜାଣି ବୁଝି ଛାତି ଫୁଲେଇବୁଲୁ କହିବୁଲୁ ମୁଁ ହିଁ ବଡ଼ ଜ୍ଞାନୀ ବୋଲି, ମୋଠୁ ବଡ଼ ଜ୍ଞାନୀ ବଡ଼ ବୁଦ୍ଧି ଆଉ କେହି ନାହିଁ ବୋଲି। ଥରେ ପରଖି ଦେଖିବା ଆସନ୍ତୁ ଯେ ସତରେ ଆମେ କ'ଣ ଜାଣୁ। ଗୋଟିଏ ଟିଭି ଶୋରେ ଦିନେ ଦେଖୁଥିଲେ କେତେଜଣ ଅତି ମାନବଙ୍କର କାହାଣୀ, ତାଙ୍କର ଅଦ୍ଭୁତ ଶକ୍ତି ସେମାନେ ପ୍ରଦର୍ଶନ କରୁଥିଲେ। ସେହି ଶୋରେ ଜାପାନର ଜଣେ ଲୋକ ନିଜ ମାନସିକ ଶକ୍ତି ଦ୍ୱାରା ଅତି ହିଂସ୍ର ଜନ୍ତୁମାନଙ୍କୁ ତାଙ୍କଠାରୁ ବେଶ ଦୂରତାରେ ରହି ଅଙ୍ଗୁଳି ଚାଳନା କରି ଶୋଇ ଦେଇପାରନ୍ତି। ସେହି ଶୋରେ ତାଙ୍କୁ ବିଭିନ୍ନ ଜନ୍ତୁଙ୍କ ପାଖକୁ ନେଇ ପରୀକ୍ଷା କରାଗଲା ଏବଂ ସେ ସବୁଠି ପରୀକ୍ଷାରେ ସଫଳ ହେଲେ। ବାଇସନ୍ ପରି 1100 କିଲୋଗ୍ରାମ ଓଜନ ବିଶିଷ୍ଟ ଜୀବ ଯିଏକି କେବେ ବସେ ନାହିଁ କି ଶୁଏ ନା, ସେଭଳି ଜୀବ ବି ଗୋଟିଏ ନୁହେଁ, 20 କି 30 ଜୀବଙ୍କୁ ସେ ତାଙ୍କଠାରୁ ବେଶ ଦୂରତାରେ ଠିଆ ହୋଇ ନିଜ ମାନସିକ ଶକ୍ତି ବଳରେ ଶୁଏଇଦେଲେ। ଆଉ ଜଣେ ଭଦ୍ରଲୋକ ବୟସ୍କ, ତାଙ୍କ ନାଁ ଫିସ୍ମ୍ୟାନ୍ ମାନେ ମାଛ ମଣିଷ, ସେ ଆମାଜନ ନଦୀକୁ ଏମୁଣ୍ଡରୁ ସେମୁଣ୍ଡ ଯାଏ ମାନେ 5-6 ହଜାର କିଲୋମିଟର ପହଁରି ପହଁରି ଯାଇଛନ୍ତି। ଏସବୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁନି ଆପଣଙ୍କୁ? ରୁଷିଆର ଜଣେ ଲୋକ ଏକାଗ୍ର ଭାବରେ ଅନେଇ ଲୁହାକୁ ବି ବଙ୍କା କରିଦେଉଥିଲେ। ଏସବୁ ସମ୍ଭବ କି ନୁହେଁ ତାର ଉତ୍ତର ଆମର ତଥାକଥିତ ବିଜ୍ଞାନ ପାଖରେ ନାହିଁ। 200 ବର୍ଷ ତଳେ ପୃଥିବୀରେ ଟ୍ରେନ, ଉଡ଼ାଜାହାଜ କି ବିଜୁଳି ବତୀ ପରି ଅନେକ ଜିନିଷ ଥିଲା କି? ତେବେ ସେସବୁ ପୁଣି ସମ୍ଭବ ହେଲା କିପରି? ସେସବୁ କଥା ତ ଆମ ଦ୍ୱାରା ସମ୍ଭବ ହୋଇନାହିଁ, ଆମେ ତ ସେସବୁ କରିନାହୁଁ। ଅନେକ ରୋଗର ଉତ୍ପାତ ଥିଲା ଏ ପୃଥିବୀରେ, ଯେଉଁସବୁ ରୋଗ ବ୍ୟାପି ଲକ୍ଷ ଲକ୍ଷ ଲୋକ ଆଖି ବୁଜୁଥିଲେ ପ୍ରତିବର୍ଷ। ହେଲେ ଆଜି ସେଭଳି ଅନେକ ରୋଗ ପାଇଁ ଔଷଧ ଉପଲବ୍ଧ, ଅତି କମ୍ ମୂଲ୍ୟରେ ବଜାରରେ ବଟିକା ଗିଳିଲେ ରୋଗ ଶେଷ। ଏସବୁ ହେଲା କେମିତି? ଜ୍ଞାନର ବିକାଶ ଫଳରେ। ମଣିଷର ଜ୍ଞାନ ସମୟକ୍ରମେ ବିକଶିତ ହେବାରେ ଲାଗିଛି, ସବୁ ହେଉଛି। ହେଲେ ପ୍ରତିଟି କଥା ଯାହା ସଂସାରରେ ଅଛି ସେସବୁ କ'ଣ ପ୍ରତ୍ୟେକଙ୍କୁ ଜଣା? ତଥାପି ଅନେକ ଲୋକ ବାହା ତେନ୍ତାରି ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ପ୍ରମାଣିତ କରି ବୁଲନ୍ତି। ଯିଏ ଯେତେ ବଡ଼ ଜ୍ଞାନୀ ହେଲେ ବି ସେ କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କିଛି ଜ୍ଞାନ ଅର୍ଜନ କରିଥାଏ। ଦେଖିଥିବେ ଅନେକ ସମୟରେ ଛୋଟ ପିଲାମାନେ ବଡ଼ ଲୋକଙ୍କୁ ବୁଦ୍ଧି ଶିଖାଇ ଦିଅନ୍ତି। ଅତଏବ ଏଇ କଥାଟିରୁ ବୁଝା ପଡ଼ୁଛି ଯେ ସବୁ ଜ୍ଞାନ ସମସ୍ତଙ୍କ ପାଖରେ ନଥାଏ, କେହି ଜଣେ ସର୍ବବିଦ୍ୟା ବିଶାରଦ ହେବା ସମ୍ଭବ ନୁହେଁ। ତେଣୁ ମୁଁ ସବୁକିଛି ଜାଣେ ବୋଲି କହିବାର ମଧ୍ୟ କିଛି ଅର୍ଥ ନାହିଁ। ଗୁରୁଙ୍କ ପାଖରୁ ହିଁ ସବୁ ବିଦ୍ୟା ଶିଖିବା ମଧ୍ୟ ସମ୍ଭବ ନୁହେଁ। କାହାକୁ ଅଜ୍ଞାନୀ ମୂର୍ଖ କହିବା ମଧ୍ୟ ଉଚିତ ନୁହେଁ। କେବଳ ବହି ପଢ଼ି ସବୁ ଜ୍ଞାନ ଅର୍ଜନ କରିବା ମଧ୍ୟ ସମ୍ଭବ ନୁହେଁ। ପୋଥିରେ ବହୁତ କଥା ସମସ୍ତେ ପଢ଼ିଥାନ୍ତି, ଅଥଚ ବାସ୍ତବ ଜୀବନରେ ତାକୁ କିଭଳି ଉପଯୋଗ କରାଯାଇପାରିବ ସେ କଥା ଅନେକ ଜାଣିନଥାନ୍ତି। ଜୀବନଟିଏ ବଞ୍ଚୁ ବଞ୍ଚୁ ସେଇ ବଞ୍ଚିବା ପ୍ରକ୍ରିୟାରେ ଏମିତି ଅନେକ କଥା ଜାଣି ହୁଏ ଯାହାକି କୌଣସି ବହିରେ ଲେଖାଯାଇନଥାଏ। ପାଣି ଭିତରେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି ଅନେକ ଲୋକ ଅନେକ ସମୟ ରହିପାରନ୍ତି। କଥାଟି ବିଜ୍ଞାନସମ୍ମତ ନହେଲେ ମଧ୍ୟ ସମ୍ଭବ ହୁଏ। ବିଜ୍ଞାନ କହି ଆମେ ଯାହା ଏବେ ପଢ଼ୁଛେ ସେତିକି କେବଳ କିଛି ଲୋକେ ପ୍ରମାଣିତ କରିଛନ୍ତି। ହେଲେ ଏବେ ଆମେ ଯେତିକି ଜାଣିଛେ ପଢ଼ିଛେ ସେତିକି ହିଁ କ'ଣ ଶେଷ? ଲୋକେ ନିଜ ଶରୀର ଛାଡ଼ି ପୂର୍ବେ ବିଭିନ୍ନ କାୟାରେ ପ୍ରବେଶ କରୁଥିଲେ ବୋଲି ଶାସ୍ତ୍ରରେ ଲେଖାଯାଇଛି, ମିଛ ହିଁ ନଥିବ। ଯଦି ଜଣେ ଲୋକ ଅଙ୍ଗୁଳି ଇସାରାରେ ଭୟଙ୍କର ହିଂସ୍ର ଅମାନିଆ

0: ଜନ୍ତୁଙ୍କୁ ଶୁଏଇ ଦେଇପାରେ, ତେବେ ଏଇ କଥାଟି ମିଛ ବୋଲି ଆମେ କାହିଁକି କହିବା? ମାନେ ଯେଉଁ କଥାଟି କିଛି ସମୟ ଆଗରୁ ମୁଁ ଆପଣଙ୍କୁ କହୁଥିଲି, ବରଂ ସେ ବିଷୟରେ ଆମେ ଜାଣୁନା ବୋଲି କହିବା ଉଚିତ ହେବ। ପିଲାକାଳୁ ବିଜ୍ଞାନ ବହିରୁ ଘୋଷୁଥିଲେ ଯେ 9ଟା ଗ୍ରହ ଅଛି, କିନ୍ତୁ ଜ୍ଞାନ ବିକଶିତ ହେଲା, କଥା ବଦଳିଗଲା, ଆଜି ଆମେ କହୁଛେ ନବମ ଗ୍ରହ ବୋଲି କିଛି ନାହିଁ। ବନ୍ଧୁ, ଶିଖିବାର ଜାଣିବାର ପ୍ରକ୍ରିୟା ଜାରି ରହିଲେ ଜ୍ଞାନ ବିକଶିତ ହୁଏ ଏବଂ ଜୀବନ ମଧ୍ୟ ବିକଶିତ ହୁଏ। ଶିଖିବାର ଜାଣିବାର ବୁଝିବାର ପ୍ରକ୍ରିୟାକୁ ଜାରି ରଖନ୍ତୁ ବନ୍ଧୁ, ହୁଏତ ଆପଣ ବି ଅନେକ ନୂଆ ତଥ୍ୟ ଏ ସଂସାରକୁ ଦେଇପାରନ୍ତେ, ହୁଏତ ଆପଣ ବି ଅତି ମାନବୀୟ ଗୁଣର ଅଧିକାରୀ ହୋଇଥାଇପାରନ୍ତି। କିଛି ଭୁଲ କହିଛି? ଯଦି କିଛି ଭୁଲ କହିଛି ତେବେ ଦୟାକରି ମୋତେ ଉଦାର ଚିତ୍ତରେ କ୍ଷମା ଦେବେ ବନ୍ଧୁ।
1: ଶୁଣିଲେ ଆଜିର ଅନୁଚିନ୍ତା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
2: ଆଜି ଚାଷବାସ କଥାରେ ରହିଛି ଭେଣ୍ଡି ଚାଷ ବିଷୟରେ। ଆମ ରାଜ୍ୟରେ ଭେଣ୍ଡି ଚାଷ ପ୍ରାୟତଃ ସବୁ ଋତୁରେ କରିବାର ଦେଖାଯାଏ। ଭେଣ୍ଡି ଏକ ପ୍ରିୟ ଖାଦ୍ୟ ହୋଇଥିବାରୁ ଆମ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ଭେଣ୍ଡି ଚାଷ କରାଯାଇଥାଏ। ଭେଣ୍ଡି ଚାଷ କରିବାକୁ ବିଭିନ୍ନ କିସମର ବିହନ ଥିଲେ ମଧ୍ୟ ଆମ ରାଜ୍ୟରେ ଅନେକ କିସମର ଭେଣ୍ଡି ଚାଷ କରାଯାଇଥାଏ। ବିହନ ମଧ୍ୟରେ ପୁଷା ସାଉନି, ପୁଷା ମଖମଲି ଓ ବୈଶାଳୀ ବଧୁ, ଏମିତି ଅନେକ ପ୍ରକାର କିସମର ଭେଣ୍ଡି ମଞ୍ଜି ମିଳିଥାଏ। କ୍ଷେତ ନିର୍ଣ୍ଣୟ ବିଷୟରେ ଯଦି ଆମେ ଆଲୋଚନା କରିବା, ଭେଣ୍ଡି ସାଧାରଣତଃ ନିଗିଡ଼ା ଓ ଦୋରସା ମାଟିରେ ଚାଷ କରାଯାଇଥାଏ। ଜମି ଯେତେ ଅନୁର୍ବର ହୋଇଥିବ ତାହେଲେ ପ୍ରଚୁର ପରିମାଣର ଖତ ପ୍ରୟୋଗ କରି ଭେଣ୍ଡି ଚାଷ କଲେ ଭେଣ୍ଡି ବହୁ ପରିମାଣରେ ଅମଳ ହୋଇଥାଏ। ଯେଉଁଠାରେ ପାଣିର ସୁବିଧା ଥିବ ସେପରି ଜମିରେ ଶୀତଦିନ 2 ମାସ ଛାଡ଼ି ଭେଣ୍ଡି ଚାଷ କରାଯାଇପାରେ। ଶୀତଦିନିଆ ଭେଣ୍ଡି ବିଶେଷ ବଡ଼ ହୋଇନଥାଏ, ସେହିପରି ଶୀତଦିନିଆ ଭେଣ୍ଡି ଚାଷରେ ଫଳ ମଧ୍ୟ କମିଯାଇଥାଏ। ବିହନ ଓ ଜମି ପ୍ରସ୍ତୁତି ବିଷୟରେ ଯଦି ଆମେ କହିବା, ଭେଣ୍ଡି ମଞ୍ଜି ଲଗାଇବାକୁ ହେଲେ ପ୍ରତି ଏକର ପିଛା 5 କିଲୋଗ୍ରାମ ମଞ୍ଜିର ଆବଶ୍ୟକତା ପଡ଼ିଥାଏ। ପ୍ରତି 1 କେଜି ବିହନକୁ 4 ଗ୍ରାମ କ୍ୟାପ୍ଟାନ ଆବଶ୍ୟକ ପରିମାଣରେ ଜଳରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିଥାଏ। ଖରାଦିନେ ଲଗାଯାଉଥିବା ଭେଣ୍ଡି ଚାଷ ଲାଗି ପ୍ରତି ଏକର ପିଛା ସର୍ବାଧିକ 10 କିଲୋଗ୍ରାମ ଆବଶ୍ୟକ ହୋଇଥାଏ। ଜମିକୁ ଭଲ ଭାବେ ଗୁଣ୍ଡ ଚାଷ କରିବାକୁ ପଡ଼ିବ। ଶେଷ ଓଡ଼ ଚାଷ କରିବା ସମୟରେ ପ୍ରତି ଏକର ପିଛା ସର୍ବାଧିକ 12 ଗାଡ଼ି ସଢ଼ା ଗୋବର ଖତ ପ୍ରୟୋଗ କରି ତାହାକୁ ମାଟିରେ ମିଶାଇ ଦେବେ। ଜମିକୁ ଏହାପରେ ଗୋଟିଏ ଗୋଟିଏ ପଟ୍ଟାଳିରେ ବିଭକ୍ତ କରିବେ। ପ୍ରତି ପଟ୍ଟାଳିରେ ଜଳସେଚନ କରିବା ଲାଗି ସିଆର କରିଦେବେ। ବର୍ଷାଦିନିଆ ଭେଣ୍ଡି ଫସଲରେ ଧାଡ଼ିକୁ ଧାଡ଼ି 1.5 ଫୁଟ ବ୍ୟବଧାନରେ ପଟ୍ଟାଳି କରି ସର୍ବାଧିକ 10 ଇଞ୍ଚ ବ୍ୟବଧାନ ମଧ୍ୟରେ ଚାରା ଲଗାଇଦେବେ। ମଞ୍ଜିଗୁଡ଼ିକ ଲଗାଇ ସାରିବା ପରେ ମାଟିକୁ ଘୋଡ଼ାଇ ଦେବାକୁ ପଡ଼ିଥାଏ। ବର୍ଷା ଋତୁ ବ୍ୟତୀତ ଅନ୍ୟ ଋତୁରେ ଭେଣ୍ଡି ଲଗାଇଲେ ଭେଣ୍ଡି ଭଲ ହୋଇଥାଏ। ମଞ୍ଜି ଲଗାଇବାର 4 ସପ୍ତାହ ପରେ କୋଡ଼ା ଖୁସା କରିବାକୁ ପଡ଼ିଥାଏ। ତାପରେ ଆବଶ୍ୟକ ମତେ ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ଏହାର 3 ସପ୍ତାହ ପରେ ଆଉ ଥରେ କୋଡ଼ା ଖୁସା କରି ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ବର୍ଷା ଦିନକୁ ବାଦ ଦେଇ କ୍ଷେତରେ ଯେପରି ନିୟମିତ ଜଳସେଚନ ହୋଇପାରିବ

0: ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଭେଣ୍ଡି ଗଛରେ ସାଧାରଣତଃ ହଳଦୀ ଗୁଣ୍ଡ ପୋକ ଲାଗି ଗଛକୁ ଦୁର୍ବଳ କରିପକାନ୍ତି, ଏଥିଯୋଗୁଁ ଗଛରେ ଫଳ ମଧ୍ୟ କମିଯାଇଥାଏ। ଫଳବିନ୍ଧା ପୋକ ଗଛରେ ଲାଗିଲେ ଫଳ ସବୁ କଞ୍ଚା ହୋଇ ପୋକ ଖାଇଯାଇଥାନ୍ତି, ଏଥିଲାଗି ଗଛରେ ସେଭିନ୍କୁ ପାଣିରେ ମିଶ୍ରଣ କରି ସ୍ପ୍ରେ କରିବାକୁ ପଡ଼ିଥାଏ। ଏହା ବାଦେ ଗଛରେ ସାହେବା ରୋଗ ଓ ପାଉଁଶିଆ ରୋଗ ହୋଇଥାଏ। ପାଉଁଶିଆ ରୋଗ ଦେଖାଦେଲେ ସଙ୍ଗେ ସଙ୍ଗେ ସଲଫର ଗୁଣ୍ଡ ଗଛରେ ସିଞ୍ଚନ କରିବାକୁ ପଡ଼ିବ। ସାହେବା ରୋଗାକ୍ରାନ୍ତ ଗଛ ସବୁଗୁଡ଼ିକୁ ଉପାଡ଼ିକିରି ଫୋପାଡ଼ି ଦେବାକୁ ପଡ଼ିବ। ଭେଣ୍ଡିକୁ କଷି ଅବସ୍ଥାରେ ତୋଳିଲେ ଅଧିକ ଅମଳକ୍ଷମ ହୋଇଥାଏ, ଏପରିକି ପ୍ରତି ଏକର ପିଛା ସର୍ବାଧିକ 40 କ୍ୱିଣ୍ଟାଲ ଭେଣ୍ଡି ଅମଳ ହୋଇଥାଏ।
1: ଭେଣ୍ଡି ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ ଉପସ୍ଥାପନା କଲେ ଯୋଗେନ୍ଦ୍ର ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।
2: ସୌରା ଭାଇ ଭଉଣୀମାନେ ଦିନସାରା ଝାଳବୁହା ପରିଶ୍ରମ କଲେ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ପ୍ରତି ବେଶ ସଚେତନ। ସେମାନେ ଭଲ ଭାବେ ଜାଣନ୍ତି ଯେ ଆମେ ଯଦି ଆମ ଘର ଚାରିପାଖ ସଫାସୁତୁରା ରଖିବା ଏବଂ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ, ତେବେ ଯାଇ ଆମେ କାମ କରିପାରିବା ଏବଂ ମୁଠାଏ ଦାନା ପାଇପାରିବା। ଏହି ମର୍ମର ଗୀତ ପରିବେଷଣ କରୁଛନ୍ତି କୃଷ୍ଣ ସବର ଓ ସାଥୀମାନେ।

ଅକ୍ଷର ଦିଏ ସାକ୍ଷର, ଏହାକୁ ଜାଣି ସୌରା ଆଦିବାସୀ ଭାଇ ଭଉଣୀମାନେ ଅକ୍ଷର ଚିହ୍ନିବାକୁ ଆଗ୍ରହ ପ୍ରକାଶ କରନ୍ତି। ଗୀତ ମାଧ୍ୟମରେ ସେମାନେ ପ୍ରତ୍ୟେକଙ୍କୁ ସାକ୍ଷର ହେବାକୁ ପରାମର୍ଶ ଦିଅନ୍ତି। ନିରକ୍ଷରତା ହିଁ କୁସଂସ୍କାରର ମୂଳ କାରଣ ବୋଲି ଭାବି ନିଜେ ଶିକ୍ଷିତ ହେବା ସହ ଗାଁର ଅନ୍ୟ ଭାଇ ଭଉଣୀମାନଙ୍କୁ ସାକ୍ଷରତାର ମୂଲ୍ୟ ସମ୍ପର୍କରେ ସଚେତନ କରନ୍ତି। ତେବେ ସାକ୍ଷରତା ସମ୍ପର୍କୀୟ ଗୀତ ବର୍ତ୍ତମାନ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର କୁଜିନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ୍ରମ୍ପୁର ଗ୍ରାମର କୃଷ୍ଣ ସବରାଓ ସାଥୀମାନେ।

0: ଆଦିବାସୀ ଗୀତର କାର୍ଯ୍ୟକ୍ରମର ଏଞ୍ଜୋଡ଼ି ଆଜି ପାଇଁ ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣିଲେ ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କଲେ କୃଷ୍ଣ ଶବର ଏବଂ ସାଥୀ, କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ସମୟ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका साधना शर्मा। अथ वार्ताः। प्रधानमन्त्री नरेन्द्र मोदी अवदत् यत् आधुनिके विश्वस्मिन् सामुद्रिक शक्तिः राष्ट्रस्य सामरिक प्रभावस्य प्रमुखा आधारः।

ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ସୁଗମ ସଙ୍ଗୀତ ସକାଳ 8:45 ସକାଳ 9:00 ଗୀତିଧାରା ଏବଂ ସକାଳ 9:30 ପ୍ରଚାର କରିବ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଏବଂ ଦିନ 2:15। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପ୍ରଚାର କରିବୁ ଦିନ 12:00। ଯନ୍ତ୍ରସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିବେ ଦିନ 1:05। ଶିଳ୍ପୀ ଈଶ୍ୱର ସରାଫ ଏବଂ ସତ୍ୟକାମ ବେହେରା। ଘର ଓଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ପ୍ରତିକ୍ରିୟାରେ ଶୁଣିବେ ଝିଅ ଜନମ ପରଘରକୁ, ପରେ ପରେ ଜାଣିବେ ତୁଳସୀର ଔଷଧୀୟ ଗୁଣ ସମ୍ପର୍କରେ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00। ଏଥିରେ ସମୟ ତ କେବେ ଫେରି ଚାହେଁ ନା, ଏ କ୍ରମରେ ସାକ୍ଷାତକାର ଶୁଣିବେ। ଜାଣିବା କଥାରେ ଜାଣିବେ ନାଳନ୍ଦା ୟୁନିଭର୍ସିଟି, ଫକୀରମୋହନ ୟୁନିଭର୍ସିଟି ଏବଂ ବରହମପୁର ୟୁନିଭର୍ସିଟି ସମ୍ପର୍କରେ। ଅପରାହ୍ନ 5:30 ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ବର୍ଷା ଦିନେ ବାସି ଖାଦ୍ୟ ନ ଖାଇବା, ଭେଟଘାଟରେ ରହିଛି ବନ୍ଦାଡ଼ ବାନ୍ତି ରୋଗ କାଇକାଜି ହେଇସି। ଶେଷରେ ଅନ୍ୟ ଏକ ସାକ୍ଷାତକାର, ପାଠ ପଢ଼ିବା କାଜେ କନ୍ୟାଶ୍ରମ ଥାନେ କାଇ ସୁବିଧା ମିଳିଲାନି। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୀମଦ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି, 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଭଦ୍ରକ ଜିଲ୍ଲା ସମ୍ପର୍କରେ ଜାଣିବେ। ରିଲିକରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ବିପଦ କଥାକ୍ରମରେ ଜାଣିବେ ସରକାରୀ ଯୋଜନା ସମ୍ପର୍କରେ। ରାତି 9:30 ଶୁଣିବେ ଲୋକନାଟ ମହିରାବଣ ବଧ, ରଚନା କୃପାମୟ ଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ବେତାର ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା ରାମେଶ୍ୱର ପ୍ରଧାନ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ

0: ଦୂର କରିବା ପାଇଁ ରାଜ୍ୟ ସରକାର ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜରିମାନା ରାଶି 250 500 ବୃଦ୍ଧି ହୋଇଛି। ବାରମ୍ଭାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶିତ ହୋଇଛି। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91%ରୁ ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100 ଏବଂ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40°C ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ, ଆଲୋଚନା କରିଛନ୍ତି ଡକ୍ଟର ସୁଧାଂଶୁ ଶେଖର ମିଶ୍ରା।

0: ଆମ ଶରୀର ମଧ୍ୟରେ ରକ୍ତ ଏକ ଆବଦ୍ଧ ପ୍ରଣାଳୀ ମଧ୍ୟରେ ପ୍ରବାହିତ ହୁଏ। ହୃତ୍ପିଣ୍ଡର ସଂକୋଚନ ଯୋଗୁଁ ଧମନୀ ମଧ୍ୟ ଦେଇ ରକ୍ତ ଶରୀରର ପ୍ରତ୍ୟେକ କୋଣ ଅନୁକୋଣକୁ ପ୍ରବାହିତ ହୋଇଥାଏ। ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ ରକ୍ତନଳୀର ଗୋଲେଇ ସଙ୍କୁଚିତ ହୋଇଥାଏ। ଏହିସବୁ କାରଣରୁ ରକ୍ତଚାପ ବଢ଼ିଯାଏ। ମସ୍ତିଷ୍କ ମଧ୍ୟରେ ଥିବା ଅତି ସୂକ୍ଷ୍ମ ଧମନୀ ସବୁ ଅଧିକ ଚାପ ସହି ନପାରି ଫାଟିଯାଆନ୍ତି। ମସ୍ତିଷ୍କର ସ୍ନାୟୁତନ୍ତୁ ମଧ୍ୟରେ ରକ୍ତକ୍ଷରଣ ହୁଏ ଏବଂ ଏହା ପାର୍ଶ୍ୱସ୍ଥ ସ୍ନାୟୁକୋଷଗୁଡ଼ିକୁ ଚିପିଦିଏ। ଯଦି ରକ୍ତକ୍ଷରଣ ଅଧିକ ହୁଏ, ଏହା ଏକ ପାର୍ଶ୍ୱର ମସ୍ତିଷ୍କକୁ ବିପରୀତ ପାର୍ଶ୍ୱକୁ ଠେଲିଦିଏ, ଯାହାଫଳରେ ମୃତ୍ୟୁ ଘଟିପାରେ। ଅନେକ ସମୟରେ ରକ୍ତ ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ଥିବା ମସ୍ତିଷ୍କ ସୁଷୁମ୍ନା ରସରେ ମିଶିଯାଏ, ଫଳରେ ଏହା ମସ୍ତିଷ୍କ ସୁଷୁମ୍ନା ରସର ପ୍ରବାହ ଏବଂ ସମ୍ମିଶ୍ରଣରେ ବ୍ୟାଘାତ ସୃଷ୍ଟି କରେ। ଫଳରେ ଏହା ଜମି ରହି ମସ୍ତିଷ୍କ ମଧ୍ୟରେ ଅଧିକ ଚାପ ସୃଷ୍ଟି କରେ ଏବଂ ରୋଗୀର ଆରୋଗ୍ୟ ଲାଭରେ ବାଧା ସୃଷ୍ଟି କରେ। ମସ୍ତିଷ୍କ ମଧ୍ୟରେ କ୍ଷରିତ ରକ୍ତ କ୍ରମଶଃ ସଙ୍କୁଚିତ ହୁଏ। କେତେକ ବୃହଦାକାୟ କୋଷ କ୍ଷରିତ ରକ୍ତର ଅଂଶଗୁଡ଼ିକୁ କ୍ରମେ କ୍ରମେ ଭକ୍ଷଣ କରି ସେହି ସ୍ଥାନରୁ ଅପସାରଣ କରିଥାନ୍ତି। ପ୍ରାୟ 4-6 ମାସ ମଧ୍ୟରେ ଏହା ପୂର୍ବାବସ୍ଥାର ନିକଟତର ହୁଏ। ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବର ପରିମାଣ ଓ ସ୍ଥାନ ଉପରେ ରୋଗର ଲକ୍ଷଣ ଏବଂ ଅଗ୍ରଗତି ନିର୍ଭର କରେ। ଅର୍ଦ୍ଧାଧିକ ସ୍ଥଳରେ ପୁଟାମେନ୍ ଏବଂ ନିକଟବର୍ତ୍ତୀ ଇଣ୍ଟର୍ନାଲ କ୍ୟାପ୍ସୁଲରେ ରକ୍ତକ୍ଷରଣ ହୁଏ। ଟେମ୍ପୋରାଲ ପ୍ୟାରାଇଟାଲ ଏବଂ ଫ୍ରଣ୍ଟାଲ ଲୋବ୍ର ଶ୍ୱେତ ସ୍ତରରେ ଥାଲାମସ୍ ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ୍ନିର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭଜନିତ ବିଷକ୍ରିୟା ଅଥବା ଭୀଷଣ ଉତ୍ତେଜନା। ରକ୍ତକ୍ଷରଣ ଅଧିକ ହେଲେ ବ୍ୟକ୍ତି ଅଚେତ ହୋଇଯାଏ, ଶରୀରର ଅର୍ଦ୍ଧେକ ଅଚଳ ହୋଇଯାଏ ଏବଂ ଦେଖୁ ଦେଖୁ ଏହା ବଢ଼ିବାରେ ଲାଗେ। ଅନ୍ୟ କେତେକ ରୋଗୀ କେବଳ ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି ଦୁଇଟି ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ। ନିଶ୍ୱାସ ପ୍ରଶ୍ୱାସର ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10 ଭାଗ କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୁଷୁମ୍ନା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପର ସନ୍ତୁଳନ ଏହି ରୋଗର ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି, ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ, ତେବେ ସ୍ନାୟୁକୋଷଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ, ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ। ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତ

0: ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ 62,42,00,000 ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ପକ୍ଷରୁ କୁହାଯାଇଛି, ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ ସିବିଆଇ ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା' ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ମସିହା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15 ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01171717 2331 4441 2331 4481 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 158 ରନ୍ ସ୍କୋର କରିଥିଲା। ସେଭଳି ବର୍ମା ସର୍ବାଧିକ 31 ରନ୍ ସ୍କୋର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ ଟି20 ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜି'ର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ 4-0 ଗୋଲ୍ରେ ସାଉଦି ଆରବକୁ ପରାସ୍ତ କରିଛି। 2 ମ୍ୟାଚ୍ରୁ ସ୍ପେନ୍ 4 ପଏଣ୍ଟ ହାସଲ କରିଥିବା ବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜି'ରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେ'ରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶର କୁନୁ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଦମୟନ୍ତୀ ବୈକାର। ଶୁଣିବା କାର୍ଯ୍ୟକ୍ରମ ସୁରଭି।

କରିଛନ୍ତି ଆଉ ଆଜି ପର୍ଯ୍ୟନ୍ତ ଆପଣଙ୍କ ହୃଦୟରେ ଘର କରିପାରିଛନ୍ତି। ଜଣେ ପ୍ରଖ୍ୟାତ ଅଭିନେତ୍ରୀ ଅଭିନୟର ବ୍ୟାକରଣକୁ ସେ ଠିକ ଭାବରେ ବୁଝିଛନ୍ତି। ତାଙ୍କ ବିଷୟରେ ଯଦି ଏଠି ସବୁ କହିଦେବୁ ତାହେଲେ ଆପଣ ଶୁଣିବେ କଣ? ବେଟର ହେବ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିବା। ତ ଚାଲନ୍ତୁ ଶୁଣିବା ଓଡ଼ିଆ ସିନେମାର ଅଭିନେତ୍ରୀ ଡକ୍ଟର ତ୍ରିପୁରା ମିଶ୍ରଙ୍କୁ।

0: ନମସ୍କାର ମ୍ୟାମ୍, ଆପଣଙ୍କୁ ଆକାଶବାଣୀ ଜୟପୁରର ଏହି ସୁରଭି କାର୍ଯ୍ୟକ୍ରମକୁ ୱେଲକମ୍ କରୁଛୁ।
1: ଥ୍ୟାଙ୍କ ୟୁ। ନମସ୍କାର। ନମସ୍କାର ଟୁ ଅଲ। ଗୁଡ୍ ମର୍ଣ୍ଣିଂ ୟୁ ଅଲ।
0: ଆଜ୍ଞା, ନିହାତି ଭାବରେ ସୁରଭିର ଆଜି ସୌଭାଗ୍ୟ ଯେ ଆଜି ଆମ ଗହଣରେ ଅଛନ୍ତି ଜଣେ ପ୍ରାଧ୍ୟାପିକା, ଜଣେ ମୋଷ୍ଟ ବ୍ୟୁଟିଫୁଲ ଆକ୍ଟ୍ରେସ୍, ଡକ୍ଟର ତ୍ରିପୁରା ମିଶ୍ର। ସିଏ ଆଜି ତାଙ୍କ ବିଷୟରେ ଆମ ଶ୍ରୋତାମାନଙ୍କୁ କହିବେ। ତାଙ୍କର ଫିଲ୍ମ କ୍ୟାରିୟର ବିଷୟରେ ଆଜି ଆମେ ସମସ୍ତେ ଜାଣିବା, ତାଙ୍କଠୁ ଶୁଣିବା। କେମିତି ଲାଗୁଛି ମ୍ୟାମ୍ ଆପଣଙ୍କୁ ବର୍ତ୍ତମାନ ଆପଣ ଆକାଶବାଣୀ ଜୟପୁରର ସୁରଭି କାର୍ଯ୍ୟକ୍ରମ ସହିତ କଥା ହୋଇଛନ୍ତି?
1: ବହୁତ ଖୁସି ଲାଗୁଛି।
0: ଆଜ୍ଞା ମ୍ୟାମ୍, ପ୍ରଥମେ ଆମେ ଜାଣିବା ପାଇଁ ଚାହିଁବୁ ଯେ ଆପଣ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆସିଲେ କେମିତି? ଯେଉଁ ସମୟରେ ଆପଣ ପାଦ ଦେଲେ, ଅଭିନୟ କଲେ, ସେହି ସମୟରେ ମହିଳାମାନଙ୍କୁ, ନାରୀମାନଙ୍କୁ ଟିକେ ମନା ହେଉଥିଲା ବାହାରକୁ ବାହାରିବା ପାଇଁ। ଆପଣ ଗୋଟେ ଗ୍ଲାମର ଫିଲ୍ଡକୁ ଆସିକି କାମ କଲେ, ତ କେମିତି ଥିଲା ସେହି ସମୟ? ଆପଣଙ୍କର ଛୋଟବେଳଠୁ ଅଭିନୟର ନିଶା ଥିଲା ନା ଗୋଟେ ହଠାତ୍ ଆପଣ ଚାନ୍ସ ପାଇଲେ, ଅକସ୍ମାତ ଆସିକି ଅଭିନୟ କଲେ?
1: ହଁ, ଅକସ୍ମାତ ହିଁ ହୁଏ, କିନ୍ତୁ କଳା ପ୍ରତି ତ ନିଶ୍ଚୟ ଗଭୀର ଆଗ୍ରହ ଥିଲା, ଶ୍ରଦ୍ଧା ଥିଲା, ଘରର ବି ପ୍ରୋତ୍ସାହନ ଥିଲା ନାଚ ଗୀତ ପ୍ରତି। ଆମ ସମସ୍ତଙ୍କର ଫ୍ୟାମିଲି ଏଣ୍ଟାୟାର, ମୋ ମା ବାପା, ଭାଇ ଭଉଣୀ ସମସ୍ତେ, ୱି ଆର୍ ଭେରି ମଚ୍ ଫଣ୍ଡ ଅଫ୍ ଆର୍ଟ।

ନାଚୁଥିଲୁ ଆମେ ଭଞ୍ଜକଳା ପରିଷଦ ବୋଲି ଗୋଟେ ଥିଲା, ସେଠି ଆମେ ଓଡ଼ିଶୀ ନାଚ ଶିଖୁଥିଲୁ। ତାପରେ ମାଆ ଟିକେ ରେଷ୍ଟ୍ରିକ୍ସନ୍ କରନ୍ତି, ବ୍ରାହ୍ମଣଙ୍କର ଝିଅ ତୁ ବାହାରକୁ ଯିବୁନି ଏମିତି କରନ୍ତି, କିନ୍ତୁ ମୋ ଭାଇ ମୋତେ ବହୁତ ପ୍ରୋତ୍ସାହନ କରୁଥାଏ, ବହୁତ ସପୋର୍ଟ କରୁଥିଲା। ଭାଇ ମ୍ୟୁଜିକ୍ରେ ବହୁତ କ୍ରିଏଟିଭିଟି ତାର ଥିଲା, ଭଗବାନଙ୍କର ଆଶୀର୍ବାଦରୁ ସେ ବହୁତ, ବର୍ତ୍ତମାନ ସେ ନାହିଁ, ହି ଇଜ୍ ନୋ ମୋର। କିନ୍ତୁ ଭାଇର ପ୍ରେରଣାରେ ମୁଁ କଳା ଭିତରେ ବହୁତ ପଶିପାରିଥିଲି। ଆମେ ଘରେ, ଆମର ଘରଟା ଗୋଟେ ଆମେ ମ୍ୟୁଜିକ୍ କ୍ଲବ୍ କହିଲେ ଚଳେ, କାରଣ ମୋ ମାଆ ଆକ୍ଚୁଆଲି ବେସିକାଲି ମୋ ମାଆ ବହୁତ ଭଲ ଗୀତ ଗାଆନ୍ତି। ସେତେବେଳେ ଆମର ରେଡିଓରୁ ଶୁଣି ଶୁଣିକି ମାଆ ସବୁ ଗୀତ ଆମକୁ ଶିଖାନ୍ତି, ଆମେ ବି ଗୀତ ଗାଉଥିଲୁ।

ମୋର ଏବେ ବି ମନେ ଅଛି, ସେତେବେଳେ ତ ଟେପ୍ ରେକର୍ଡର କି ନଥିଲା, ଟେପ୍ ରେକର୍ଡର କ୍ୟାସେଟ୍ ସେସବୁ ପରେ ଆସିଲା। ମା ରେଡିଓରୁ ଗୀତ ଶୁଣିକି ତାକୁ ଲେଖିକିରି ଶିଖାନ୍ତି। ତ ମୁଁ ସେତେବେଳେ ଚତୁର୍ଥ ବୋଧେ ପଢୁଥିଲି। ଆମର ଗାନ୍ଧୀ ଜୟନ୍ତୀ ହୁଏ କିମ୍ବା ସ୍ୱାଧୀନତା ଦିବସ ହୁଏ, ଯେତେବେଳେ ଆମର ଯୋଉ ଭଞ୍ଜକଳା ମଣ୍ଡପ ଥିବ କିମ୍ବା ଆମର ଯୋଉ ସାଂସ୍କୃତିକ ପରିଷଦ ଯାହା ଥାଏ ଡିଷ୍ଟ୍ରିକ୍ଟ ୱାଇଜ, ସେଠି ଆମର କମ୍ପିଟିସନ ହୁଏ, ସେଠି ସମସ୍ତେ ଭାଗ ନେବେ। ତେଣୁ ମୁଁ ଆମ ସ୍କୁଲ ତରଫରୁ ମୋତେ ଆମକୁ କହିଦେଇଥିଲେ ତୁ ଗୀତ ଗାଇବୁ। ଘରକୁ ଆସିକି ମାଆଙ୍କୁ କହିଲି ମୋତେ ଟିକେ ଗାନ୍ଧିଜୀଙ୍କ ଉପରେ କ'ଣ ଗୋଟେ ଗୀତ ଶିଖେଇଦେ। ସେଠୁ ମାଆ ମୋତେ ଗୋଟେ ଗୀତ

0: ହେଉଛି ଚତୁର୍ଥ ଶ୍ରେଣୀରେ ପଢୁଥିଲି, ଏଇ ଗୀତଟି ଗାଇବା ପରେ ମୁଁ ଫାଷ୍ଟ ହେଇଗଲି। ତାପରେ କପ୍ ଧରିକି ଘରକୁ ଆସିଲି, ମୁଁ କହିଲି ମୁଁ ଜିଣିଗଲି, ମୁଁ ଫାଷ୍ଟ ହେଇଛି। ତେଣୁ ଘରେ ସେଠୁ ଜାଣିଲି ହଁ ଇଏ ଗୀତ ଫିତ ଗାଉଛି, ଆକୁ ଆମେ। ତାପରେ ବାପା ଟିକେ ଶିଖିବା ପାଇଁ ଆଗ୍ରହ ପ୍ରକାଶ କଲେ ଶିଖେଇବା ପାଇଁ। ତାପରେ ମୁଁ ଆମେ ଭଞ୍ଜକଳା ପରିଷଦ ସେତେବେଳୁ ଥାଏ, ଆମେ ଯାଇକି ଓଡ଼ିଶୀ ନାଚ ଶିଖୁଥିଲୁ, ଗୀତ ବି ଶିଖୁଥିଲୁ। ମଝିରେ ମଝିରେ ବାପା ଆସିବେ ଟୁର୍ରୁ, ଆସିଲେ କହିବେ ମୋତେ ଟିକେ ଗୀତ ଶୁଣା, ଏମିତି ଗୋଟେ ମାହୋଲ ଥିଲା ଆମ ଘରେ। ଏଇ ଯୋଉ ମ୍ୟୁଜିକ୍ କଥା, ତ ମ୍ୟୁଜିକ୍ରେ ମୋର ବହୁତ ଇଣ୍ଟରେଷ୍ଟ ଥିଲା।
1: ତାହେଲେ ମ୍ୟାମ୍ ଆପଣଙ୍କ କଣ୍ଠରୁ ବର୍ତ୍ତମାନ ଗୋଟେ ଗୀତ ଶୁଣିବୁ, ଯୋଉଟା ଆପଣଙ୍କର ଫେଭରାଇଟ୍ ଗୀତ।

0: ଚିତ୍ତଜେନାଙ୍କର ଭଏସ୍, ପ୍ରଫୁଲ୍ଲକରଙ୍କର ମ୍ୟୁଜିକ୍ ଥିଲା। ଏଇଟା ଏଭରଗ୍ରୀନ ରୋମାଣ୍ଟିକ ଗୀତ, ସବୁ ୟଙ୍ଗ ପିଢ଼ିଙ୍କ ପାଇଁ ମଧ୍ୟ ରେଡିଓରେ ଆସେ, ମ୍ୟାକ୍ସିମମ୍ ଟାଇମ୍ ମୁଁ ଶୁଣେ ମଧ୍ୟ।
1: ଆଜ୍ଞା ଆଜ୍ଞା।

0: ପ୍ରଥମେ ଯେତେବେଳେ ଆପଣ ଅଫର୍ ପାଇଲେ ଯେ ପିକ୍ଚରରେ ହିରୋଇନ୍ ହେବେ, ଆପଣଙ୍କୁ ଆକ୍ଟିଂ କରିବାକୁ ପଡ଼ିବ, ଅଭିନୟ କରିବାକୁ ପଡ଼ିବ, କେତେ ଏକ୍ସାଇଟେଡ୍ ଥିଲେ ମ୍ୟାମ୍?
1: କିଛି ଜଣା ନଥିଲା ଫିଲ୍ମ କେମିତି ସୁଟିଂ ହୁଏ କ'ଣ ହୁଏ। ବନଜା ମହାନ୍ତି ସେଥିରେ ଯାଜାବରରେ ଆମର ମୋର ଫାର୍ଷ୍ଟ ଇଣ୍ଟରଭ୍ୟୁ ହୋଇଥିଲା। ବନଜା ମହାନ୍ତି ସେଥିରେ ହିରୋଇନ୍ ଥିଲେ, ତ ବନଜା ମହାନ୍ତି ୱାଜ୍ ଫିକ୍ସଡ୍, ଆଗରୁ ସେ ହିରୋଇନ୍ ହେବାର ଥିଲା। କିନ୍ତୁ ଆମେ ଦୁହିଁଙ୍କର ଗୋଟେ ସମୟରେ କ୍ୟାମେରା ଟେଷ୍ଟ ଥିଲା, ଆମର କ୍ୟାମେରା ଟେଷ୍ଟ ଆମେ ଫେସ୍ କରିଥିଲୁ, ତାକୁ କ'ଣ କହନ୍ତି କ୍ୟାମେରା ଅଡିସନ୍। ପରବର୍ତ୍ତୀ ସମୟରେ ସବୁ ହେଲା, କିନ୍ତୁ ଆମେ କିଛି ଜାଣିନଥିଲୁ, କିନ୍ତୁ ଭଲ ଲାଗୁଥିଲା। ଆଟମସ୍ଫିୟର ଏତେ ଫ୍ୟାମିଲିୟର ହଉଥିଲା ଯେ ସେମାନେ କେବେ ଆମକୁ ଭୟ କରିବା ପାଇଁ ସୁଯୋଗ ବି ଦେଉନଥିଲେ। ଆମ ଜଣଙ୍କୁ ଏମିତି ବସେଇ ଦେଇଥିଲେ, ବସେଇକିରି କହିଲେ ତମେ ଜଣେ ଗପୁଥା, ଆମେ ଆସୁଛୁ। ବିଜୟ ମିଶ୍ର ଆମର ସବୁ ଥାଆନ୍ତି ସେତେବେଳକୁ, ଅକ୍ଷୟ ମହାନ୍ତି, ବିଜୟ ମିଶ୍ର ସମସ୍ତେ, ଆମେ ଗପୁଛୁ, ଟୁ ଓମେନ୍ ସିଟିଂ ଟୁଗେଦର,
0: କଥାବାର୍ତ୍ତା ନିହାତି ଭାବରେ ବହୁତ ହଉଥିବ।
1: ତ ଆମେ କଥାବାର୍ତ୍ତା ହଉଛୁ, କଥାବାର୍ତ୍ତା ଭିତରେ ସେମାନେ ଅଲ୍ ଏଭ୍ରି ଆଙ୍ଗଲ ସେମାନେ ଦେଖୁଛନ୍ତି। ମାନେ ଆକ୍ଟିଂ ହଉଛି ସେଇଟା, ଆକ୍ଟିଂ ଆକ୍ଟିଂ ନୁହଁ, ଆକ୍ଟିଂ ହଉଛି ଗୋଟେ ନ୍ୟାଚୁରାଲ ଚରିତ୍ରକୁ ତୁମେ କେମିତି ଫୁଟଉଛ, ସେଟା ଗୋଟେ ନ୍ୟାଚୁରାଲ ୱେରେ ହେବାର। ଆମେ ସେମିତି ପ୍ରଥମ ଆମର ସେୟା ହେଇଛି, ତେଣୁ ଆକ୍ଟିଂ ନ ଶିଖିଲେ ମଧ୍ୟ ଆମକୁ କେବେ କିଛି ଜଣା ପଡ଼ିନଥିଲା।

0: କେତେ ବୟସ ହେଇଥିଲା ମ୍ୟାମ୍ ସେତେବେଳେ ଆପଣଙ୍କୁ?
1: ଆଇଏ ପଢୁଥିଲି, ଆଇଏସ୍ସି ସାଇନ୍ସ ପଢୁଥିଲି, ତାପରେ ବିଏ କମ୍ପ୍ଲିଟ୍ କଲି, ଏମ୍ଏ କମ୍ପ୍ଲିଟ୍ କଲି।
0: ତାହେଲେ ମ୍ୟାମ୍ ଆପଣ ଦୁଇଟା ଯାକ ଏକା ସାଙ୍ଗରେ କରୁଥିଲେ, ଏପଟେ ପିଲାଙ୍କୁ ପଢ଼ାଉଥିଲେ ବି ଆଉ ପିକ୍ଚରରେ ବି ଆପଣ ଅଭିନୟ କରୁଥିଲେ, ତ ଗୋଟେ ଲେକ୍ଚରର ଗୋଟେ ପ୍ରାଧ୍ୟାପିକାର ଗୁରୁ ଦାୟିତ୍ୱ ଥାଏ, ପିଲାଙ୍କ ପ୍ରତି ଗୋଟେ ରେସ୍ପନ୍ସିବିଲିଟି ଥାଏ।
1: ଆକ୍ଚୁଆଲି ଏଜୁକେସନଟା ଗୋଟେ ଆମର ଏଭରଗ୍ରୀନ ଟ୍ୟାଲେଣ୍ଟେଡ୍ ଫିଲ୍ଡ, କାରଣ ଆମେ ସବୁବେଳେ ନ୍ୟୁ ଜେନେରେସନ ୟଙ୍ଗ ପିଲାଙ୍କ ସାଙ୍ଗରେ ସଂସ୍ପର୍ଶରେ ଆସୁଛୁ। ସେମାନେ ଯଦି ଆମକୁ ଭଲ ପାଉଛନ୍ତି, ସେମାନେ ଯଦି ଆମର ପ୍ରତ୍ୟେକ କଥାକୁ ଗ୍ରହଣ କରିପାରୁଛନ୍ତି, ଦେନ୍ ୱି ଆର୍ ଅପଡେଟ୍, ନହେଲେ ଆମେ ଆଉଟଡେଟେଡ୍ ହେଇଗଲୁ। ପିଲାଙ୍କ ସାଙ୍ଗରେ ଆମକୁ ତାଙ୍କର ଚଏସ୍ ଅନୁସାରେ ଯଦି ସେମାନେ ଆମକୁ ଏପର୍ଯ୍ୟନ୍ତ ବି ଭଲ ପାଉଛନ୍ତି, ଏପର୍ଯ୍ୟନ୍ତ ବି ମାନୁଛନ୍ତି, ଦେନ୍ ଇଟ୍ସ ଓକେ।
0: ୟେସ୍ ମ୍ୟାମ୍, ଅଫକୋର୍ସ।

0: କିନ୍ତୁ ଆପଣଙ୍କର ଦିଟା ଯାକ ଏକା ସାଙ୍ଗରେ ଚାଲିଥିଲା, ଇଆଡ଼େ ଆପଣ ଅଭିନୟ କରୁଥିଲେ, ଇଆଡ଼େ ପାଠ ପଢୁଥିଲେ, ତ ଅଭିନୟ ଆପଣଙ୍କର ଆଗକୁ ଆଗକୁ ଆଗକୁ ଫାଷ୍ଟ ହେବାରେ ଲାଗିଲା, ପାଠପଢା ବି ସେମିତି ଆପଣଙ୍କର ଦାୟିତ୍ୱ ଆସିଲା, ତ ଦିଟା ଯାକକୁ କେମିତି ବାଲାନ୍ସ କରୁଥିଲେ? ହଉଥିଲା,
1: ହେଇଯାଉଥିଲା ସେତେବେଳେ, ଏତେ ଆମର ଡାଇଭର୍ସନ୍ ନଥିଲା ନା। ଆଜିକାଲି ସିନା ଆପଣଙ୍କର ଟିଭି ଚ୍ୟାନେଲ, ମିଡ଼ିଆ, କମ୍ପ୍ୟୁଟର, ନେଟ୍, ଏସବୁ ଯାକ ଏତେ ଡାଇଭର୍ସନ୍ ନଥିଲା ଆମର, ତେଣୁ ହେଇଯାଉଥିଲା, ଚଳିଯାଉଥିଲା। କାହିଁକିନା ବାପାଙ୍କର ବହୁତ ଇଚ୍ଛା ଥିଲା ଯେ ମୁଁ ପାଠ ପଢେ, ଘରେ ସମସ୍ତେ ଫୋର୍ସ କରୁଥିଲେ ତୁ ପାଠ ପଢିବୁ, ଯାହା ହେଲେ ବି ପାଠଟା କମ୍ପ୍ଲିଟ୍ କରିବୁ। ତାପରେ ମୋର ଚାଲିଲା ନିଶା, ପଢ଼ାଟା କମ୍ପ୍ଲିଟ୍ ହେଇଗଲା। ପଢ଼ା କମ୍ପ୍ଲିଟ୍ ହେଲା ପରେ କାହିଁ ଘରେ ବସିବି, ଶାଶୁ ଘର ଲୋକଙ୍କର ଗୋଟେ ବହୁତ ବଡ଼ ଅବଦାନ ଯେ ମୋତେ ଚାକିରି ଭିତରେ, କାହିଁକିନା ମୋ ଶାଶୁ ଘର ସମସ୍ତେ ଟିଚର, ସମସ୍ତେ ଟିଚିଂ ପ୍ରଫେସନ୍କୁ ବିଲଙ୍ଗ୍ କରନ୍ତି, ତ ସେଥିରେ ମୋତେ ବି ଗୋଟେ ବହୁତ ଏନକରେଜ୍ ମିଳିଗଲା।

0: ମ୍ୟାମ୍, ଯେତେବେଳେ ଆପଣ ପ୍ରଥମେ ପାଇଲେ ଲେକ୍ଚରସିପ୍, ପ୍ରଥମ କ୍ଲାସ୍ କଲେ, ତ ଷ୍ଟୁଡେଣ୍ଟ ମହଲରୁ କିଛି କମେଣ୍ଟସ୍ ଆପଣ ପାଇଥିବେ ଯେ ଆରେ ଇଏ ଇଏ ପିକ୍ଚର କରିଛି, ସେ ପିକ୍ଚର କରିଛି?
1: ଇଏ ତ ଏପର୍ଯ୍ୟନ୍ତ ବି ଚାଲିଛି, ତେଣୁ ଫିଲ୍ମ ଗୋଟେ ବଡ଼ ମିଡ଼ିଆ, ଥରେ ରେଜିଷ୍ଟ୍ରେସନ୍ ହେଇଗଲା ମାନେ ୟୁ ଆର୍ ଅଲୱେଜ୍ ଲିଭିଂ ଇନ୍ ଦାଟ୍ ଲାଇନ୍। ସେମାନେ ସେଇ 40 ବର୍ଷ ପରେ ବି ଦେଖିଲେ ସେଇ ସେଇ ମୁହଁକୁ ଏକ୍ସପେକ୍ଟ କରିବେ ସେ ଜିନିଷଟା।
0: ଆଜ୍ଞା, ତ ମ୍ୟାମ୍ ଆପଣ ବର୍ତ୍ତମାନର ସିନେମା ବି ଦେଖୁଥିବେ, ତ ସେତେବେଳର ଆପଣଙ୍କ ସମୟର ଆଉ ଏବର ବର୍ତ୍ତମାନର ଏ ଦୁଇଟା ଭିତରେ ଆପଣ କଣ ଡିଫରେନ୍ସ ଦେଖନ୍ତି, କଣ ଫରକ ଦେଖୁଛନ୍ତି ଆପଣ?
1: ବହୁତ ଫରକ, ବହୁତ ଫରକ। ମୁଁ ଏବେ ସୁଯୋଗ ପାଇଛି ଜୁରି ମେମ୍ବର ହେଇକରି ଆପଣଙ୍କର ଷ୍ଟେଟ୍ ଆୱାର୍ଡ ପାଇଁ 2 ଥର ଖଣ୍ଡେ ଥିଲି, ତାପରେ ତରଙ୍ଗ ପାଇଁ ମଧ୍ୟ ଥିଲି, କାମ କରୁଛି ମୁଁ ଜୁରି ଭାବରେ, ସେନ୍ସର ବୋର୍ଡ ପାଇଁ ମଧ୍ୟ କିଛି କିଛି କାମ କରୁଛି। ତ ସେଥିରେ ମୁଁ ଦେଖୁଛି ବହୁତ ଟେକ୍ନିକାଲି ବହୁତ ଡେଭଲପ୍ ହେଇଛି, ପଇସା ଗୁଡ଼ାଏ ବହୁତ ଇନଭେଷ୍ଟ କରିଦେଉଛନ୍ତି ବହୁତ ଲୋକ, ବହୁତ ବାହାରକୁ ଯାଇକି ସୁଟିଂ ଫଟିଗୁଡ଼ା କରୁଛନ୍ତି, କୋରିଓଗ୍ରାଫର ସେତେବେଳେ ଆମେ ଫିଲ୍ମ କଲାବେଳେ କୋରିଓଗ୍ରାଫର ନଥିଲେ, ଆଜିକାଲି ଫିଲ୍ମ କୋରିଓଗ୍ରାଫର ସବୁ ହେଇଗଲାଣି, ପିଲା ଝିଅମାନେ ଭାରି ସୁନ୍ଦର ସୁନ୍ଦର ଅଭିନୟ କରୁଛନ୍ତି, ପୁଅ ଝିଅଙ୍କର କେମିଷ୍ଟ୍ରି କ'ଣ ମାନେ ଅପର୍ଯ୍ୟାପ୍ତ ଏଭାଲେବିଲିଟି ଅଫ୍ ଟ୍ୟାଲେଣ୍ଟ।

0: ଏତିକି ଯେ ମୋତେ ଖରାପ ଲାଗୁଛି, ଡିରେକ୍ସନ୍ ଭିତରେ ଆମର ଟିକେ ପରିପକ୍ୱତା ଆସିପାରୁନି। ନିର୍ଦ୍ଦେଶନା ହେଲା କି ଆମର ଗୋଟେ କହନ୍ତି ପେପର ୱାର୍କ କହନ୍ତି, କାହାଣୀ ହଉ ସ୍କ୍ରିନ୍ ପ୍ଲେ, ତାକୁ କାହାଣୀକୁ ତୁମେ କେମିତି ପ୍ରେଜେଣ୍ଟ କରିବ। ସେଇ ରାମାୟଣ ସେଇ ଚରିତ୍ର ସମସ୍ତେ ଜାଣିଛନ୍ତି, ଦଶରଥଙ୍କର ଚାରି ପୁଅ ଏମିତି ସବୁ ଜାଣିଛନ୍ତି, ରାମାୟଣ ସମସ୍ତେ ଜାଣିଛନ୍ତି। କିନ୍ତୁ ରାମାୟଣକୁ ପ୍ରେଜେଣ୍ଟ କରିବା ଆଉ ତାକୁ ସୁନ୍ଦର ଭାବରେ ତାକୁ ଗୀତ ଭିତରେ ଅଭିନୟ ଭିତରେ ସଜେଇବା, ଏଇଟା ପରିପକ୍ୱତାର ପ୍ରମାଣ ଦିଏ ଆଉ ସିଏ କେତେ ଦୂର ତୁମର ହୃଦୟକୁ ଛୁଇଁ ପାରୁଛି, ଏଇଟା ହଉଛି ସ୍କ୍ରିନ୍ ପ୍ଲେର ଡିଫରେନ୍ସ। ତମେ ଗୋଟେ ଜିନିଷ ମନେ ରଖ, ଆମର ତ ଫାର୍ଷ୍ଟ ଓଡ଼ିଆ ଫିଲ୍ମ ଆରମ୍ଭ ଥିଲା ସୀତା ବିବାହ, ସେ ଫେରେ ଜଣେ କେମିତି ସୁନ୍ଦର ଚନ୍ଦନ କାଟି ସେ ଯିଏ ଆମର ଗୋସ୍ୱାମୀ ଯେତେବେଳେ ସେ ଫାର୍ଷ୍ଟ ଆରମ୍ଭ କରିଥିଲେ, ଭାବ ତା ମାନେ କଣ ଚଳଚ୍ଚିତ୍ରଟା ଖରାପ ନୁହଁ, ଚଳଚ୍ଚିତ୍ରର ସାତ୍ୱିକ ଚିନ୍ତାଧାରାର ଗୋଟେ ପରିବେଷଣ କରିବାର ସୁଯୋଗ ସୃଷ୍ଟି କରିପାରୁଛି। ତେଣୁ ତାକୁ ଆମେ ମନୋରଞ୍ଜନ ନାମ ଦେଇକିରି ଅତି ଅତ୍ୟାଧୁନିକ ଭାବରେ ଉଗ୍ର ଚିନ୍ତାଧାରାକୁ ନେଇକିରି ସୃଷ୍ଟି କରିବା ଉଚିତ ନୁହଁ, କାହିଁକିନା ଏ ଭିତରୁ ଆମେ ଶିକ୍ଷଣୀୟ। ମାନେ ମୁଁ ଯେମିତି ତୁମକୁ କହିଲି ଯେ ଥରେ ଗୋଟେ ଆମେ ରେଜିଷ୍ଟ୍ରେସନ ହେଇଗଲା, ଗୋଟେ ଷ୍ଟାମ୍ପ ଲାଗିଗଲା, ହିରୋଇନ୍ ମିନ୍ସ ୱି ଆର୍ ଅଲୱେଜ୍ ହିରୋଇନ୍, 50 ବର୍ଷ 60 ବର୍ଷ ହେଲା ପରେ ମଧ୍ୟ ସେ ହିରୋଇନ୍ ଭଳିଆ ଦେଖୁଥିବେ ଲୋକ, ଏଇ ଯୋଉ ଜିନିଷଟା କହୁଛି, ତ ଆମର ଦାୟିତ୍ୱ ରହୁଛି।
1: ସିଓର ମ୍ୟାମ୍, ସୋସାଇଟି ପ୍ରତି ଆମର ଗୋଟେ ଦାୟିତ୍ୱ।
0: ୟେସ୍।

0: ତମେମ ଆପଣ କହିଲେ ଯେ ଓଡ଼ିଆ ମୁଭିରେ ବର୍ତ୍ତମାନ ଡାଇରେକ୍ସନରେ କିଛି ପ୍ରୋବ୍ଲେମ୍ ରହୁଛି, ଅଡୁଆ ହେଉଛି, ତ ଆପଣ ରିଟାୟାରମେଣ୍ଟ ନେଇସାରିଲେଣି, ବର୍ତ୍ତମାନ ଘରେ ଅଛନ୍ତି, ଫ୍ରି ଅଛନ୍ତି, ୱାଇ ନଟ୍ ୟୁ ମ୍ୟାମ୍, ଆପଣ କାହିଁ ଟ୍ରାଏ କରୁନାହାନ୍ତି?
1: ସୁଯୋଗ ମିଳିଲେ କରିବା, ଆମ ଉପରେ ପ୍ରଡ୍ୟୁସର ବି ଭରସା କରିବାକୁ ପଡିବ ନା, ତେଣୁ ସୁଯୋଗ ମିଳିଲେ ମୁଁ କରିବି, ମୁଁ ତ କହିଛି, କିନ୍ତୁ ସୁଯୋଗ ମିଳିବା ଦରକାର। ମୋ ଭଳିଆ ବହୁତ ଟ୍ୟାଲେଣ୍ଟ ବି ଅଛନ୍ତି ଯୋଉମାନେ ପ୍ରକୃତରେ ଦିବା ଖଟେଇକି କାମ କରିପାରିବେ।
0: ମ୍ୟାମ ଏତେ ଦିନ ହେଲାଣି କେବେ ବି ଆପଣ ଏମିତି ଗୋଟେ ବି ଅଫର ପାଇନାହାନ୍ତି?
1: ନା ନା, ଆକ୍ଟିଂ ପାଇଁ ଆସୁଛି, ମୋର କିନ୍ତୁ ବହୁତ ଇଚ୍ଛା ଗୋଟେ ଭଲ ଟପିକକୁ ନେଇକି କାମ କରିବା ପାଇଁ, ଯଦି କିଛି ସୁଯୋଗ ମତେ ମିଳେ।
0: ଲେଖାଲେଖି ମ୍ୟାମ?
1: ନା, ମୁଁ ସେ ଭିତରେ ପଶିନାହିଁ, ମୁଁ ସେଇ ଲେଖାଲେଖି କରିବି, ପୁଣି କାହାକୁ ଦେବି, କିଏ ନବ କିଏ ନ ନବ ଏତେ ସମୟ ମୁଁ ଦେଇପାରିବିନି, କାରଣ ମୋର ସମୟ ମୋ ପାଇଁ ଯଥେଷ୍ଟ ବହୁତ, ମୁଁ କ'ଣ ସୀମିତ ସେଡ୍ୟୁଲ ଭିତରେ ମୁଁ ଚାଲୁଛି। କ୍ଲାସ ବି ଟିକେ ମୁଁ କରେ, ଯୋଗ କ୍ଲାସ ଟିକେ କରେ, ଯୋଗ ପ୍ରତି ମୋର ଟିକେ ବହୁତ ଅନୁରକ୍ତି ଆଉ ଅନୁରାଗ ଆଉ ମୋର।

0: ସିନେମାରେ ହିରୋଇନ୍ ପାଇଁ ଆପଣ କାହାକୁ ବାଛିବେ, ଇଣ୍ଟରେଷ୍ଟେଡ୍ ହେବେ ଯେ ମୋତେ ଆରି ସାଙ୍ଗରେ ମିଳିଲେ ମୁଁ କମ୍ଫର୍ଟେବୁଲ୍ ଫିଲ୍ କରିବି, ମୁଁ ବେଟର୍ ଫିଲ୍ କରିବି, ଆଉ ବଢ଼ିଆ ଲାଗିବ ମୋତେ। ଏଠି ଆଉ ଗୋଟେ କଥା କହିବୁ ଯେ ଆପଣଙ୍କର ପିକ୍ଚର୍ର ଲୁକ୍ ଠୁ ଆପଣଙ୍କର ଅରିଜିନାଲ୍ ଲୁକ୍ ଆହୁରି ବ୍ୟୁଟିଫୁଲ୍।
1: ଥ୍ୟାଙ୍କ୍ ୟୁ।
0: ତ ଆପଣଙ୍କୁ ହିରୋଇନ୍ ରୋଲ୍ ମିଳିବା ପାଇଁ କୌଣସି ମୁସ୍କିଲ୍ ହେବନି ବର୍ତ୍ତମାନ ସୁଦ୍ଧା?
1: ସେମିତି ତ ମୁଁ ଜଣକୁ କହିବି ନାହିଁ, ଗାଳି କରିବେ ମୋତେ। ସମସ୍ତେ ଭଲ, ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ, ସବ୍ୟସାଚୀ, ସନ୍ଦୀପ ନା କଣ, ପ୍ରାୟ ବହୁତ ଭଲ ପିଲା ସବୁ ଅଛନ୍ତି। ସମସ୍ତେ ଭଲ ପିଲା, ସମସ୍ତଙ୍କୁ ମୋତେ ପୁଅ ଭଳିଆ ଲାଗେ। ହିରୋଇନ୍ ବୋଲିକି ତମେ କହୁଛ, ସେ ଗୋଟେ ଅଲଗା ସ୍ୱପ୍ନ କଥା ପଚାରିଦେଲ, କିନ୍ତୁ ମୋର ତ ହଜବ୍ୟାଣ୍ଡ ହେଉଛନ୍ତି ସବୁଠାରୁ ବଡ଼ ରୋମାଣ୍ଟିକ ହିରୋ।

0: ତମେ ମୁଁ ଆପଣ ମନେ ପକେଇଲେଣି ଶ୍ରୀରାମ ସାର୍ଙ୍କୁ। ଦିନ ଥିଲା ଆପଣ ଦୁଇ ଜଣଙ୍କର ଯୋଡ଼ି ଏକଦମ ସୁପର ଡୁପର ଯୋଡ଼ି ଥିଲା। ଦର୍ଶକ ପସନ୍ଦ କରୁଥିଲେ ଆପଣ ଦୁଇ ଜଣଙ୍କୁ ଏକାଠି ଦେଖିବା ପାଇଁ ଗୋଟିଏ ମୁଭିରେ। ପର ମୁହୂର୍ତ୍ତରେ ଆପଣ ପରସ୍ପରକୁ ଭଲ ପାଇଲେ, ବିବାହ ମଧ୍ୟ କଲେ। ସେ ଯେଉଁ କାହାଣୀ ଆପଣଙ୍କର, ସେଠାରୁ କିଛିଟା ଆମ ସହିତ ସେୟାର କରନ୍ତୁ।
1: ଭଲ ପାଇବା ଗୋଟେ ଚିରନ୍ତନ ସତ୍ୟ, ଏଇଟା ଗୋଟେ ସମୟରେ ହୁଏ, ଆଉ ହୁଏ ମାନେ ହଉଛି ପରିପ୍ରକାଶ କରିବାର ଗୋଟେ ସୁଯୋଗ ଆସେ। ଭଲ ପାଇବାଟା ସମସ୍ତଙ୍କ ଭିତରେ ରହିଥାଏ, ଆମର ବି ସେ ସମୟରେ ଆମେ ପରସ୍ପରକୁ ଭଲ ପାଇଥିଲୁ, କମିଟେଡ଼ ଥିଲୁ ପରସ୍ପର ପ୍ରତି। ଇଣ୍ଡଷ୍ଟ୍ରି ଭିତରେ ମଧ୍ୟ ଆମକୁ ବହୁତ ସୁନ୍ଦର ଭାବରେ ଯୋଡ଼ି ହିସାବରେ ଗ୍ରହଣ କରାଯାଉଥିଲା। ଶିଶିର ମିଶ୍ର ଆମର ଦୁଇଟା ଫିଲ୍ମର ନିର୍ଦ୍ଦେଶକ ଥିଲେ, ସିନ୍ଦୁରବିନ୍ଦୁ ଆଉ ସୁବର୍ଣ୍ଣା ସୀତାର। ସିଏ ଶ୍ରୀରାମ ବାବୁଙ୍କୁ ଡାକନ୍ତି ବାବା, ମୋତେ ଡାକନ୍ତି ବିବି। ନରାଜ ଦୈତାରୀରେ ଆମର ସୁଟିଂ ଚାଲିଥିଲା, ମାନସୀ ସ୍ୱରୂପ ନାୟକ ଥାନ୍ତି ମୋ ଅପୋଜିଟ୍ରେ, କିନ୍ତୁ ସେ ମୋର ଭାଇ ଭଳିଆ କାମ କରୁଥିଲେ। ଆମ ଯୋଡ଼ିକୁ ସମସ୍ତେ ପ୍ରୋତ୍ସାହନ କରୁଥିଲେ, ସମସ୍ତେ ସପୋର୍ଟ କରୁଥିଲେ, ମଧ୍ୟ ଭଲ ଥିଲା।

0: ବର୍ତ୍ତମାନ ଶ୍ରୀରାମ ସାର୍ ଆପଣଙ୍କ ପାଖରେ ନାହାନ୍ତି, ସବୁକିଛି ଠିକ୍ ଚାଲିଥିଲା, ହଠାତ୍ ଗୋଟେ ଦୁଃଖଦ ଘଟଣା ଘଟିଗଲା।
1: ସେଟା ବହୁତ ବଡ଼ ଦୁଃଖଦ ଘଟଣା, ଆଉ ଦୁଃଖଦ ଘଟଣା ଆଉ କ'ଣ ମୋ ଜୀବନରେ ହେଇପାରେ। ସେ କିନ୍ତୁ ଦୁଃଖଦ ଘଟଣା ହେଲେ ମଧ୍ୟ ଆମେ ତାକୁ ନିୟତିର ନିର୍ଦ୍ଦେଶ ଈଶ୍ୱରଙ୍କର ଆଶୀର୍ବାଦ ଭାବରେ ତାକୁ ଗ୍ରହଣ କରିକିରି ଚାଲିବା କଥା। ସେ ବି ସେଠି ଅଛନ୍ତି, ସେ ବି ସନ୍ନ୍ୟାସ ନେଇକି ଯେତେବେଳେ ସେ ଆଶ୍ରମ ଗଲେ, ସାଧନାର ରାସ୍ତାରେ ସେ ଗଲେ, ଆମେ ବି ଏମିତି ଆମ ରାସ୍ତାରେ ଆମେ ରହିଲୁ। ତେଣୁ ଦିସ୍ ଇଜ୍ ଲାଇଫ୍।

0: କେମିତି ଆଡଜଷ୍ଟମେଣ୍ଟ କରୁଛନ୍ତି, ଲାଇଫ ଆପଣଙ୍କର ଗଡୁଛି କେମିତି ଆଗକୁ?
1: ନଥିଙ୍ଗ ଇଜ ଡିଫିକଲ୍ଟ। ବ୍ୟକ୍ତିତ୍ୱର ଗୋଟେ କ'ଣ ଜୀବନ ଧାରାରେ ନିଜକୁ ବଞ୍ଚିବା ପାଇଁ ହେଲେ ବଞ୍ଚିଲା ଭଳିଆ ବଞ୍ଚିବା ଦରକାର।
0: ୟେସ୍,
1: ଲାଇଫ LIV ଲାଇଫ, ୟୁ ସୁଡ୍ ଲିଭ ଲାଇଭଲି ୟୋର ଲାଇଫ।
0: କ୍ୟା ବାତ ହେ। ସେତେବେଳେ ଆପଣ ଲଭ୍ ମ୍ୟାରେଜ୍ କରିଥିଲେ ମ୍ୟାମ୍, କିଛି ଅସୁବିଧା ନଥିଲା ଆପଣଙ୍କ ଘର ତରଫରୁ, ନହେଲେ ଶ୍ରୀରାମ ସାର୍ଙ୍କ ଘର ତରଫରୁ ପ୍ରୋବ୍ଲେମ୍ ଆସିଲାନି ବାହାଘର ପାଇଁ, ଯେହେତୁ ଆପଣ ଏତେ ଚର୍ଚ୍ଚାରେ ଥିଲେ?
1: ଚର୍ଚ୍ଚା ସେମିତି ନଥିଲା, ଚର୍ଚ୍ଚା ସେମିତି କିଛି ନଥିଲା। ବଟ୍ ଏମିତିରେ ସମସ୍ତେ ବାପା ମାଆଙ୍କର ଟିକେ ଇଏ ରହେ ନା, ନିଜ ପସନ୍ଦଟାକୁ ଆମେ ଜାହିର କରିବାଟା ସବୁ ଫ୍ୟାମିଲିରେ ତ ଆକ୍ସେପ୍ଟେଡ୍ ହଉନଥିଲା, କିନ୍ତୁ ଚଳିଗଲା। ଇନ୍ଦ୍ରମିତ୍ର ଆମେ ସୁବର୍ଣ୍ଣସୀତା ଫିଲ୍ମ ଗୋଟେ କଲୁ। ସୁବର୍ଣ୍ଣସୀତା ହଉଛି ବୀଣା ମହାପାତ୍ରଙ୍କର ଉପନ୍ୟାସ, ବାଲ୍ୟ ବିଧବା ତ ନୁହଁ, ବିଧବା ଝିଅର ଲାଇଫ ଉପରେ ସେ କାହାଣୀଟା ହେଇଛି। ତେଣୁ ମୁଁ ସେଥିପାଇଁ ମୁଁ ସେଇ ସେଇ କଥା କହୁଥିଲି ଯେ ଫିଲ୍ମ ସୁଡ୍ କ୍ୟାରି ଏ ମେସେଜ ଟୁ ଦ ସୋସାଇଟି। ଆମେ ସେଇ ସମୟରେ ସେଇଭଳିଆ ଫିଲ୍ମ ଗୁଡ଼ାକ ସବୁ କରୁଥିଲୁ, ତେଣୁ ଚରିତ୍ର ଭିତରେ ଆମର ଅନୁଧ୍ୟାନ ବେଶୀ ଯାଉଥିଲା, ମନ ତା ଭିତରେ ବେଶୀ
0: ଫୁଟେଇବାକୁ ପଡୁଥିଲା।
1: ଫୁଟେବା କ'ଣ, ସେ ତ ଅଟୋମେଟିକ ହେଇଯାଏ, ଚରିତ୍ର ଭିତରେ ତମେ ପଶିଲେ ଅଟୋମେଟିକାଲି। ଏବେ ଯେମିତି ତୁମେ ଆଙ୍କର କରୁଛ, ୟୁ ଆର୍ ପ୍ରେଜେଣ୍ଟିଂ, ଗୋଟେ ଭେରି ଲାଇଟ୍ ମୁଡ୍ଟାକୁ ତୁମେ ପ୍ରେଜେଣ୍ଟ କରୁଛ, ଦ୍ୟାଟ୍ ମିନ୍ସ ତମେ ତା ଭିତରେ ପଶିଛ, ସିଏ ତାଙ୍କ ଭିତରେ ପଶିଛନ୍ତି, ସେଥିପାଇଁ ତୁମେ ଏ ଭିତରୁ ମାନିଫେଷ୍ଟେସନ ହେଇଯାଉଛି। ତୁମ ଭିତରୁ ଯାହା ବି ବାହାରୁଛି ଇଟ୍ ଗୋଜ୍ ଟୁ ପବ୍ଲିକ। ତ ସେଇ ଜିନିଷଟା ହଉଛି ସବୁ କ୍ଷେତ୍ରରେ ଦରକାର। ସେଥିପାଇଁ ମୁଁ ତମକୁ କହିଲି ଯେ ଯୋଗ ମୋତେ ବେଶୀ ବର୍ତ୍ତମାନ ସମୟରେ ଯୋଗଟା ମୋତେ ବେଶୀ ସାହାଯ୍ୟ ଏଥିପାଇଁ କରୁଛି ଯେ ମୁଁ ବର୍ତ୍ତମାନ ଯୋଉ କାମ କରୁଛି ସେଇ କାମ ଭିତରେ ମନକୁ ନିବେଶ କରିବା, କନ୍ସେନ୍ଟ୍ରେସନ ଲେବଲ୍ ବଢ଼େଇ ଦିଏ, ମନକୁ ଫୁର୍ତ୍ତି ରଖେ, ମନ ଭିତରେ ଇଆଡ଼ୁ ସିଆଡ଼ୁ ଚିନ୍ତାଧାରା ଆଣିବାର ସୁଯୋଗ ଦିଏ ନାହିଁ। ମନ ଯେତେବେଳେ ବ୍ୟତିବ୍ୟସ୍ତ ହେଇଯାଏ, ସବୁ ପ୍ରକାର ଚିନ୍ତା ଆସିଲେ ଯାଇକି ମନ ବ୍ୟତିବ୍ୟସ୍ତ ହୁଏ, ତେଣୁ ମନ କୋଉଠି ବ୍ୟତିବ୍ୟସ୍ତ ହୁଏ, ମନ ତ ମନ ହେଇକି ରହିବ ନାହିଁ। ମନକୁ ସବୁବେଳେ ଗୋଟେ ଚଳଚଞ୍ଚଳ ନ ହେଇକିରି ଗୋଟେ ସ୍ଥିର ମନୋଭାବ ନେଇକିରି ଚଲି ଗଲେ, ସେଟା ମୁଁ କହୁଥିଲି ଯେ ଜୀବନର ବ୍ୟକ୍ତିତ୍ୱକୁ ନିଜ ଭିତରେ ଆଉ ନିଜ ପରିପାର୍ଶ୍ୱରେ ତାକୁ ଦେର୍ ଇଜ୍ ନୋ ଡିଫରେନ୍ସ। ମୁଁ ଭିତରେ ଯାହା, ମୁଁ ବାହାରେ ସେୟା ହେବା ଦରକାର।

0: ମ୍ୟାମ୍, ଯେତେବେଳେ ଆପଣ ଜାଣିଲେ କି ଯେ ଶ୍ରେୟମ୍ ସାର୍ ଆପଣଙ୍କୁ ଛାଡ଼ିକି ଆଶ୍ରମକୁ ଯାଉଛନ୍ତି, ସେତେବେଳେ ଆପଣ କ'ଣ ସବୁ ପ୍ଲାନ୍ କଲେ? କିଛି ମନକୁ ଆସିଥିବ ଯେ ମୁଁ ଏମିତି କରିବି, ସେମିତି କରିବି, ସେଇଠି ରହିବି, ଏଇଠି ରହିବି, କିଛିଟା ଆସିଥିବ ଆପଣଙ୍କ ମନକୁ?
1: ଜୀବନଟା ସେମିତି ପ୍ରୋସେସ୍ ନୁହଁ ଯେ ତୁମେ ଭାବିବ, ତେବେ ଦେଖିବ, ଯାହା ହୁଏ ୟୁ ହାଭ୍ ଟୁ ଆକ୍ସେପ୍ଟ। କେଉଁଟା ହବ ନ ହବ ତୁମେ ଜାଣିପାରିବନି, କାଲି କ'ଣ ହବ ତୁମେ କ'ଣ ଜାଣିଛ। ତେଣୁ ସେଇ ଅନୁସାରେ ଜୀବନକୁ ପ୍ରତି ମୁହୂର୍ତ୍ତରେ ସଜାଡ଼ିକି ରଖିବା କଥା, ଆଉ ମାନସିକ ସ୍ତରରେ ସବୁବେଳେ ଗୋଟେ ସନ୍ତୁଳନ ରଖିବା ଦରକାର, ଯେ ଆଜି ଗୋଟେ କ'ଣ ମିଳିଗଲା, ମୋ ଓଭର ଏକ୍ସାଇଟମେଣ୍ଟ ହେଇଗଲା, ଆଜି ମୋର ଗୋଟେ ଲସ୍ ହେଇଗଲା, ମୁଁ ଅତି ଭାଙ୍ଗି ପଡ଼ିଲି। ଏଇ ଜିନିଷର ଗୋଟେ ସମନ୍ୱୟ ରହିବା ଦରକାର, ଯେ ମୁଁ ଅତିରିକ୍ତ ଭାଙ୍ଗି ପଡ଼ିବି ନାହିଁ, କିମ୍ବା ଏଇଟା ମୁଁ କହୁନି ଯେ ମୁଁ ନିଜେ କାମ କରି କରିକି ବାହାରି ପଡ଼ିଛି ବୋଲି, କିନ୍ତୁ ଇଏ ଗୋଟେ ବରଦାନ, ଈଶ୍ୱରଙ୍କର ଆଶୀର୍ବାଦ।
0: ହଁ, ଆଜି ସୁରଭିରେ ଆପଣ ଶୁଣୁଥିଲେ ଓଡ଼ିଆ ସିନେମାର ଜଣେ ବରିଷ୍ଠ ଅଭିନେତ୍ରୀ, ଜଣେ ପ୍ରାଧ୍ୟାପିକା ଡକ୍ଟର ତ୍ରିପୁରା ମିଶ୍ରଙ୍କୁ। ବହୁତ କଥା ସେଦିନ ସୁରଭି ତାଙ୍କ ସହିତ ହେଇଥିଲା, ଆଉ କିଛି କଥା ବଳକା ଅଛି ଯାହା ଆମେ ଆପଣଙ୍କୁ ଆସନ୍ତା ସୁରଭିରେ ଶୁଣେଇବୁ। ସେ ପର୍ଯ୍ୟନ୍ତ ଅବଶ୍ୟ ଅପେକ୍ଷା କରନ୍ତୁ, ଆଉ ମୋତେ ଏଠି ବିଦାୟ ଦିଅନ୍ତୁ। ନମସ୍କାର।

କଥାରେ କଥାରେ ତାଙ୍କର ଛରି ପଡୁଥିଲା ଅଭିନୟର ଗଳା। ଅଭିନେତ୍ରୀ ତ୍ରିପୁରା ମିଶ୍ର ଭାବରେ ଭାବରେ କହିଦେଉଥିଲେ ତାଙ୍କ ଅଭିନୟ ଜୀବନର ନିଖୁଣ ଅଭିନୟର କଥା। କଥା ସରିନି ଶ୍ରୋତାବନ୍ଧୁ, ଆସନ୍ତା ସୁରଭିରେ ବଳକା କଥା ନିଶ୍ଚୟ ଶୁଣିବା। ଆଜି ପାଇଁ ସୁରଭି ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ବସନ୍ତ କୁମାର ଦାସଙ୍କ ରଚନା ଏବଂ ଧୀରେନ୍ ମୋହନ ପଟ୍ଟନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ଥିଲେ ସ୍ୱନନ୍ଦା ସାମନ୍ତରାୟ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଏଥର ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ବସନ୍ତ କୁମାର ଦାସଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଧୀରେନ୍ ମୋହନ ପଟ୍ଟନାୟକ।

0: ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସ୍ୱରଲହରୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତଗୁଡ଼ିକୁ ରଚନା କରିଥିଲେ ବସନ୍ତ କୁମାର ଦାସ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଧୀରେନ୍ ମୋହନ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଅଲେଖ ବିଶ୍ୱାଳଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ସୁବାସ ଦାସ।

ବିକାଶ ଦାସ ଏବଂ ସଙ୍ଗୀତା ଗାଇଥିବା ଏହି ଗୀତଟି ସହିତ ଶେଷ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଚାହାତ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅଲକା ଆଗ୍ନିକ ଏବଂ ବିନୋଦ ରାଠୋଡ, ନିଦା ଫାଜଲିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ।

ଗୀତିଧାରା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ବନ୍ଧନ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ, ଦେବ କୋହଲିଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦରାଜ ଆନନ୍ଦ।

ବାଦଲ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା କରିଥିଲେ ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁ ମଲ୍ଲିକ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଜାନ୍ ତେରେ ନାମ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସାଧନା ସର୍ଗମ ଏବଂ ଉଦିତ ନାରାୟଣ, ନବାବ ଆର୍ଜୁଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ନଦିମ ଶ୍ରବଣ।

ଜାନ୍ ତେରେ ନାମ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଜୁନ୍ ମାସ 25 ଗୁରୁବାର ଅପରାହ୍ନ 5:00 ପ୍ରଚାର କରିବୁ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଜୁନ୍ ମାସ 24 ବୁଧବାର ଅପରାହ୍ନ 3:00-3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ବର ହେଲା 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ନିବେଦିତା ଏବଂ ସୌରିନ, ଶ୍ରୀକାନ୍ତ ଗୌତମଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

ତୋତେ ମୋ ରାଣ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ କୁମାର ପାପି। ଗଣେଶ୍ୱର ମହାପାତ୍ରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ମଳୟ ମିଶ୍ର। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କେବେ ତମେ ନାହଁ କେବେ ମୁଁ ନାହିଁ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟାର। ମୋହିତ ଚକ୍ରବର୍ତ୍ତୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଆଇ ହେଟ୍ ଲଭ୍ ଷ୍ଟୋରିଜ୍ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ସଫାକତ୍ ଅମାନତ ଅଲ୍ଲୀ ଏବଂ ଶ୍ରେୟା ଘୋଷାଲ। ବିଶାଲ ଡାଡଲାନୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ବିଶାଲ ଶେଖର। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତୁମ୍ ମିଲେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କେକେ। ଗୀତ ରଚନା କରିଛନ୍ତି କୁମାର ଏବଂ ସାହିଦ କ୍ୱାଦ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ।

ମେରେ ବ୍ରଦର କି ଦୁଲ୍ହନ୍ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ରାହତ ଫତ୍ୟାଲେଖା। ଇରଶାଦ କାମିଲଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ସୋହିଲ ସେନ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଜନ୍ନତ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କେ କେ। ସାଇଦ କ୍ୱାଦ୍ରିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ।

ଜନତ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶ୍ରୋତା ବନ୍ଧୁ ନମସ୍କାର, ଆକାଶବାଣୀ ଲାଇଭ୍ ପରିସରରୁ ଆପଣଙ୍କ ରେଡିଓ ସାଥୀ ସସ୍ମିତା କହୁଛି। ଟିକିଏ କମିଛି ଗ୍ରୀଷ୍ମର ଉତ୍ତାପ, ଆଷାଢ଼ୀ ବର୍ଷାର ଟିପି ଟିପି ବର୍ଷା ଟୋପାରେ ସଜ ହେଲାଣି ଛତା ବର୍ଷାତି ଆଗକୁ ଲୋଡ଼ା ପଡ଼ିବ ବୋଲି। ସବୁ ମିଠା ପିଠାର ସ୍ୱାଦ, ଦୋଳି ଖେଳ, ରଜ ଦୋଳି ଗୀତ, ରଜ ପାନର ମଜା ଧୀରେ ଧୀରେ ସ୍ମୃତି ପୃଷ୍ଠାରେ ସାଇତି ହୋଇଗଲାଣି। ଏ ଗତକାଲି ବି ସରିଛି ଯୋଗ ଦିବସ, ଏବେ କେବଳ ଜୀବନର ଗତିକୁ ନେଇ ଆଗକୁ ବଢ଼ିବା କଥା। ଶ୍ରୋତାବନ୍ଧୁ, ଜୀବନଟା ଗୋଟିଏ ନିର୍ଦ୍ଦିଷ୍ଟ ଟାଇମ୍ ଟେବୁଲର ଗତି ସହ ଚାଲିବ ବୋଲି ଯେ ଭାବିକି ରୁଟିନ୍ ତିଆରି କରିବା, ଏକଥା ବୋଧେ ସେହି ଟାଇମ୍ ଟେବୁଲ ଭିତରେ ଜୀବନଟା ଚାଲିପାରିବନି। ଗତି ସ୍ଥିତି ଟାଣି ହୋଇଯାଉଥାଏ ଆପେ ଆପେ ସେ ଅଦୃଶ୍ୟଙ୍କ ଇସାରା ଆଡ଼େ। ଆଜ୍ଞା, ଜୀବନର ଦାନ ତାଙ୍କର, ନିଶ୍ୱାସ ପ୍ରଶ୍ୱାସ ଥିବା ପର୍ଯ୍ୟନ୍ତ ତାଙ୍କର ଇସାରାରେ ନାଚ କରି କରି ଚାଲିବାକୁ ହେବ। କିଛି ଦେଇକି ପଠାଇ ନଥିଲେ ହାତରେ, କିଛି ଏଠୁ ନେଇକି ଯିବାର ନିର୍ଦ୍ଦେଶ ବି ନାହିଁ, ତେଣୁ ଲୋଭର ଗଣ୍ଠିଲି ସାଇଥିବା କାହିଁକି କହିଲେ। ଚାଲନ୍ତୁ ଟିକେ ହାଲକା ହୋଇଯିବା, ଯାହା ଇଚ୍ଛା ମୟଙ୍କର ଇଚ୍ଛା ସେଇଥିରେ ସନ୍ତୁଷ୍ଟ ହୋଇଯିବା। ପ୍ରତିନୀତି କେବଳ ଦୈନିକ କାମକାର୍ଯ୍ୟକୁ ସୁରୁଖୁରୁରେ କରିଚାଲିବା। ଜୀବନ ମୃତ୍ୟୁ ବିଶ୍ୱାସ ଭରସା ଦୀପରୁ ଆଲୋକ ଧୂପର ସୁଗନ୍ଧ ସବୁ ଦୂରତାକୁ ମାପିବା କେବଳ ସମୟ ସାରିବା ସହ ସମାନ ହେବ। ଇଚ୍ଛାମୟଙ୍କ ଇଚ୍ଛାରେ ଆସିଛି, ଯିବା ବି ତାଙ୍କରି ଇଚ୍ଛାରେ।

ଇଚ୍ଛାମୟଙ୍କର ବିନା ଇଚ୍ଛାରେ କୌଣସି କାର୍ଯ୍ୟ ହୁଏନି, ଏକଥା ଆମେ ଜାଣିଛୁ ଶ୍ରୋତାବନ୍ଧୁ। କିନ୍ତୁ ଆପଣଙ୍କର ସବୁ ଇଚ୍ଛା ସତରେ କ'ଣ ପୂରଣ ହେବ ବୋଲି ଆପଣ ଆଶା ରଖିଛନ୍ତି କି? ଆଶା ଦୁଃଖ ଦିଏ, ତେଣୁ ଆଶାଶୂନ୍ୟ ହୋଇ କେବଳ ଗୋଟିଏ ପଥଚାରୀର ମନ ନେଇ ପଥ ଅତିକ୍ରମ କରି ଚାଲିବା ଆସନ୍ତୁ। ଦେଖିବେ ପାଇବାର ଆନନ୍ଦରେ ଆନନ୍ଦିତ ହେବନି ମନ, କି କିଛି ହଜିଗଲା ବୋଲି ଦୁଃଖ ବି ଆସିବନି। ଗୋଟିଏ ଶ୍ରେଣୀରେ 60 କି 70 ପିଲା ପଢ଼ନ୍ତି ଶ୍ରୋତାବନ୍ଧୁ, ସମସ୍ତେ କ'ଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଅନ୍ତି କି? ନୁହଁ ନା, କିଛି ସଫଳତା ପାଆନ୍ତି ଆଉ କିଛି ଅସଫଳ ବି ହୁଅନ୍ତି। ତା ବୋଲି କ'ଣ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପାଖରେ ପ୍ରତିଭାର ଅଭାବ ଥାଏ କି? ନାହିଁ ଶ୍ରୋତାବନ୍ଧୁ, ସେ ଶ୍ରେଣୀରେ ଥାଆନ୍ତି ଗାୟକ, ଲେଖକ, ଖେଳାଳି, ନୃତ୍ୟଶିଳ୍ପୀ, ବୈଜ୍ଞାନିକ, ସଙ୍ଗୀତଜ୍ଞ, ଚିତ୍ରକର, ସମାଜସେବୀ, ଏମିତି କେତେ କ'ଣ, କେବଳ ଆମ ଆଖି ସେମାନଙ୍କୁ ଦେଖିପାରିଲେ ହେଲା।

ସାରା ଜୀବନର ସଞ୍ଚିତ ସମୟ ଆମେ ଖୋଜାଖୋଜି ଯୋଡ଼ିବା ଗଢ଼ିବାରେ ସାରିଦେଉ। ମୋର ଅଛି ତାର ନାହିଁ, ଏ ଗର୍ବରେ ଫାଟିପଡ଼ୁ। ତାର ହୋଇଗଲା, ମୋର ସରିଗଲା, ଏଇ ଦୁଃଖରେ ଭାଙ୍ଗିପଡ଼ୁ। ଏମିତି ତୁଳନାତ୍ମକ ବିଚାରକୁ ନେଇ ଆମର ଦୃଷ୍ଟିକୁ ଏତେ ଦୋଷୀ କରିଦେଉଛି, ଆଖି ଥାଉଥାଉ ଆମକୁ କିଛି ଭଲ ଦେଖାଯାଏନି। ଶ୍ରୋତାବନ୍ଧ, ପିଲାଙ୍କ ହାତରେ ଜୋର ଜବରଦସ୍ତ ବହି ଧରେଇଦେଉ ଡିଗ୍ରୀ ପାଇବାର ଲୋଭରେ। କିଏ ଜାଣେ ସେ ପିଲାଟିର ଆଖି, ସେ ପିଲାଟିର ମନ, ସେ ପିଲାଟିର ହାତ କ'ଣ ଚାହୁଁଛି? ବଡ଼ ଲୋକଙ୍କୁ ଉତ୍ତର ନାହିଁ, ସେଇ ଡରରେ ସେ ଡରୁଥାଏ ଆପଣଙ୍କୁ, ଆଉ ବସିଯାଉଥାଏ ବହି ପାଖରେ। ମନ କିନ୍ତୁ ତାର ଖୋଜୁଥାଏ ସେ ସ୍ୱପ୍ନର ଦୁନିଆକୁ। ଭାବାତ୍ମକ ଭାବନାରେ ନିଜର ଇଚ୍ଛାକୁ ଅନ୍ୟ ଉପରେ ଆଦମ ଲଦିଦେବା ନିଶ୍ରୋତାବନ୍ଧ, ବରଂ ଯାହା ସବୁ ବୋଝ ଆମକୁ ଓଜନିଆ କରିଦେଉଛି ତାକୁ କାନ୍ଧରୁ ମୁଣ୍ଡରୁ ଓହ୍ଲାଇଦେବାର ପ୍ରୟାସ କରିବା ଆସନ୍ତୁ। ଗଛଟିଏ ଫଳ ଦେଉନି ବୋଲି ତାକୁ କାଟି ପକାନ୍ତୁନି, ତାର ଗହଳ ପତ୍ରକୁ ଦେଖନ୍ତୁ, ଅସଂଖ୍ୟ ଚଢ଼େଇଙ୍କ ବସା। ସେହି ଛାଇ ତଳେ ପଥିକମାନେ ବିଶ୍ରାମ ନେଉଛନ୍ତି, ତାର ଚେର, ତାର ସବୁଜିମା ପ୍ରକୃତିକୁ ସୁନ୍ଦର କରୁଛି। ଚାଲନ୍ତୁ ଶ୍ରମ ଦେଇ ଅନ୍ୟର ମନକୁ ଚିହ୍ନିବା।

ଧୀରେ ଧୀରେ ଚାଲିଯିବ ଗ୍ରୀଷ୍ମର ଉତ୍ତାପ, ମାଟି ଓଦା ହେବ ବର୍ଷାର ଝରରେ। ଏ ଓଦା ମାଟିର ବାସ୍ନାରେ ବିଭୋର ହେବାକୁ ଇଚ୍ଛା ଥାଏ ଚାତକ ପକ୍ଷୀର, ଇଚ୍ଛା ଥାଏ ଚାଷୀ ଭାଇର, ଇଚ୍ଛା ଥାଏ ପ୍ରକୃତିର, ଆମ ସମସ୍ତଙ୍କର ବି ଶ୍ରୋତାବନ୍ଧ। ତେବେ ପହିଲି ବର୍ଷାର ପହିଲି ପାଣିକୁ ଏମିତି ଖିଆଲି ଢଙ୍ଗରେ ବୋହିଯିବାକୁ ଦେବାନି ଆଦୌ। ସଂଗ୍ରହ କରନ୍ତୁ ଗଛ ଚାରା, ଗାତଟିଏ ଖୋଳିଦେଇ ପୋତି ଦିଅନ୍ତୁ ଚାରାଟିକୁ। ଓଦା ମାଟିର ବାସ୍ନା ପହିଲି ବର୍ଷାର ଛିଟାର ସ୍ପର୍ଶରେ ସେ ବଢ଼ି ଚାଲିବ, ସେ ବଞ୍ଚିବ, ଆମକୁ ବଞ୍ଚାଇ ଦେବାର ସଂକଳ୍ପ ନେଇ। କିଛି ତ୍ୟାଗ କଲେ ତ କିଛି ପାଇବାର ଆଶା ଇଚ୍ଛା ରଖିପାରିବା ନା ଶ୍ରୋତାବନ୍ଧୁ? ଆଖି ସାମ୍ନାରେ ଦେଖୁଥିବା ଆଙ୍ଗୁଠି ଗଣିତର କିଛି ଗଛ ଆମେ ତ ଲଗାଇ ନଥିଲେ, ଫଳ କିନ୍ତୁ ଆମେ ଖାଉଛେ, ଛାଇ ତଳେ ଆମେ ବସୁଛେ। ଆମେ ଲଗାଇଥିବା ଗଛ ଆସନ୍ତା ପିଢ଼ିକୁ ନିଶ୍ଚୟ ଛାଇ ଦେବ। ଆସନ୍ତୁ ଜୀବନର ଗୀତ ଗାଇ ଗାଇ ପାଇବା ହରାଇବାର ହିସାବ ନ କରି ଗଛ ଲଗାଇଯିବା।

ସବୁ ଧନ ସମ୍ପତ୍ତି, ସବୁ ମାନ ଅଭିମାନ, ସବୁ ସ୍ନେହ ସମ୍ପର୍କ ଏଇଠି ଆପଣଙ୍କର ଏଇ ଦୁନିଆରେ ହିଁ ରହିଯିବ। ଆପଣ ଚାଲିଯିବେ ଅଲଗା ଦୁନିଆକୁ। କିନ୍ତୁ ଏସବୁ ଯାହା ଲୋଭ, ମୋହ, ମାୟା, ସେସବୁକୁ ସାଇତିବାରେ ଆମେ ସମୟ ସାରିଦେଉଛୁ। ଆମ ହାତ ମୁଠାକର ସଞ୍ଚିତ ସମୟ ଏସବୁକୁ ସାଇତିବାରେ ସରିଯାଉଛି। ରାତି ଆମ ପାଇଁ ଛୋଟ ହୋଇଯାଉଛି, ବୟସ ସରିଯାଉଛି, ଅଥଚ ସ୍ୱପ୍ନ ସରୁନି। ନାହିଁ ଆଜ୍ଞା, ଚାଲନ୍ତୁ

ଏସବୁକୁ ସାଇତିବାରେ ସରିଯାଉଛି। ରାତି ଆମ ପାଇଁ ଛୋଟ ହୋଇଯାଉଛି, ବୟସ ସରିଯାଉଛି, ଅଥଚ ସ୍ୱପ୍ନ ସରୁନି। ନାଇଁ ଆଜ୍ଞା, ଚାଲନ୍ତୁ, ଯୋଉଟା ସତ ହେବନି, ଯୋଉ ସବୁକୁ ସାଇତିବାରେ ଆମର ଏତେ ସମୟ ସରିଯାଉଛି, ଯାହାକୁ ଆମେ ନେଇକି ବି ଯାଇପାରିବାନି, ତାକୁ ସଜାଡ଼ିବାରେ ଟିକେ କମ୍ ସମୟ ଦେବା, ନିଜେ ନିଜକୁ ଭଲ ପାଇବା। ଦେଖିବେ ଏ ସୁନ୍ଦର ପୃଥିବୀ, ଏ ସୁନ୍ଦର ସମ୍ପର୍କ, ଏ ସୁନ୍ଦର ସମୟ ଆମକୁ ଆହୁରି ସୁନ୍ଦର ଲାଗିବ।

ବେଳେବେଳେ ଏହି ରାଗ ରୁଷା ମାନ ଅଭିମାନ ତର୍କ ବିତର୍କରୁ ଆମେ ଟାଣି ହୋଇଯାଉ। ଅଧିକାର ଆମର କାହାଠୁ କିଏ କାହାର ଅଧିକାର ଛଡ଼ାଇ ନିଅନ୍ତିନି ଶ୍ରୋତା ବନ୍ଧୁ, କି ଅଧିକାରକୁ ନେଇ କାହାଠୁ କିଛି ମାଗିକି ବି ଆଣି ହୁଏନି, ବରଂ ତର୍କ ବଢ଼େ। ଏ ଅଧିକ ତର୍କ ଦ୍ୱାରା କେବଳ ଉପହାସ ମିଳେ। ଯଦି ଆପଣ ଅଳ୍ପ କଥା କହିବେ, ନମ୍ର ବ୍ୟବହାର କରିବେ, ସବୁକିଛି ହାସଲ କରିପାରିବେ। କଥାରେ ଅଛି, ଆପଣ ଯେଉଁ ଅବସ୍ଥାରେ ଅଛନ୍ତି ସେହି ଅବସ୍ଥାରେ ଜଡ଼ିତ ରହି ଉଚିତ ବ୍ୟବହାର ସହିତ ଉନ୍ନତି କରିଚାଲନ୍ତୁ। ସୁଖ ସମୃଦ୍ଧି କେବଳ ସୁପ୍ତ, ଦୁଃଖରେ ବିବେକ ଜାଗ୍ରତ ହୋଇଥାଏ। ଆପଣ ଭାବୁଥିବେ ଯେ ସୁଖରେ ଅଛି ସେ ଖୁବ୍ ସୁଖୀ। ନାହିଁ ଶ୍ରୋତା ବନ୍ଧୁ, ଯେତେ ଦୁଃଖ ଆପଣଙ୍କ ପାଖକୁ ଆସୁଛି ଆପଣ ସେତେ ଜାଗ୍ରତ ହେବେ, ଆପଣ ସେତେ ଷ୍ଟ୍ରଙ୍ଗ ହେବେ। ତେଣୁ ସବୁବେଳେ ଏମିତି କର୍ମ କରିଚାଲନ୍ତୁ ଯେଉଁ କର୍ମ ଆପଣଙ୍କୁ ଗୋଟିଏ ସାନ୍ତ୍ୱନା ଦେଉଥିବ, ଅହନ୍ତ ଆଡ଼କୁ ଟାଣି ନେଉନଥିବ। ଏମିତି କର୍ମ କରନ୍ତୁ ଯେଉଁ କର୍ମ ଆପଣଙ୍କୁ ସୁଖ ସମୃଦ୍ଧି ଦେବା ସହିତ ଆପଣଙ୍କର ବିବେକକୁ ବି ଜାଗ୍ରତ କରୁଥିବ। ତେଣୁ ଚାଲନ୍ତୁ, ଭୋଗର ଇଚ୍ଛାକୁ ତ୍ୟାଗ କରିବା ମାତ୍ରେ ହିଁ ମତିକୁ ଶାନ୍ତି ମିଳେ, ତାହା ପୃଷ୍ଟ ହୁଏ। ସବୁ ଇଚ୍ଛା ସବୁ ଆଶାକୁ ପୂର୍ଣ୍ଣଚ୍ଛେଦ ଟାଣିଦେବା, ଆଉ ଶାନ୍ତିରେ ସୁଖରେ ବଞ୍ଚିବାର ସମୟଟିକକୁ ଖୋଜି ନେବା।

ଆକାଶବାଣୀ ଲାଇଭ୍ ପରିସରରେ ଆମେ କଥା ହେଉଛେ, ଗୀତ ଶୁଣୁଛେ, ସୂଚନା ବିରତି ବି ନେଉଛେ ଶ୍ରୋତା ବନ୍ଧୁ। ବର୍ତ୍ତମାନ କିଛି ଘୋଷଣା ଅଛି ଆପଣଙ୍କ ପାଇଁ, ଆଉ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଅଛି, ଶୁଣିନେବା ଆସନ୍ତୁ। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଜୁନ୍ ମାସ 25 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବ ହାଲସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି, ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ। ଜୁନ୍ ମାସ 24 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ ଆମ ଫୋନ୍ ନମ୍ବର ହେଲା 0685423 0690। ବିଷୟଟି ପୁଣି ଥରେ କହି ରଖୁଛୁ, ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ବର ହେଲା 0685423 0690। ଫୋନ୍ କରନ୍ତୁ, ଆପଣଙ୍କର ମତାମତ ନିଶ୍ଚୟ ରଖନ୍ତୁ। ଏଠି ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ, ଆଉ ଅଳ୍ପ ସମୟ ପରେ ଦିନ 12ଟାରେ ଆପଣମାନେ ଯୋଡ଼ି ହେବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ସହ। ନିଜକୁ ପ୍ରସ୍ତୁତ ରଖନ୍ତୁ, ନିଜ ମନ କଥା କହିବେ, ଆମେ ଆପଣଙ୍କୁ ଗୀତ ଶୁଣାଇବୁ। ଏଠି ଶ୍ରୋତାଙ୍କୁ ମନେ ପକାଇ ଦେଉଛୁ, ଆଜି ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ପ୍ରତିକ୍ରିୟାରେ ଶୁଣିବେ ଝିଅ ଜନ୍ମ ପରଘରକୁ, ପରେ ପରେ ଜାଣିବେ ତୁଳସୀର ଔଷଧୀୟ ଗୁଣ ସମ୍ପର୍କରେ। ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5ଟାରେ। ଏଥିରେ ସମୟ ତ କେବେ ଫେରି ଚାହେଁ ନା, ଏ ସମ୍ପର୍କରେ ଶୁଣିବେ ସାକ୍ଷାତକାର, ପରେ ଜାଣିବା କଥାରେ ଜାଣିବେ ନାଳନ୍ଦା ୟୁନିଭର୍ସିଟି, ଫକୀରମୋହନ ୟୁନିଭର୍ସିଟି ଏବଂ ବରହମପୁର ୟୁନିଭର୍ସିଟି ସମ୍ପର୍କରେ। ଅପରାହ୍ନ 5:30 ଚୈତିଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ବର୍ଷା ଦିନେ ବାସି ଖାଦ୍ୟ ନ ଖାଇବା, ଭେଟଘାଟରେ ରହିଛି ବନ୍ଧାଡ଼ ବାନ୍ତି ରୋଗ କାଇ କାଜେ ହେଇସି। ଶେଷରେ ରହିଛି ଅନ୍ୟ ଏକ ସାକ୍ଷାତକାର, ପାଠ ପଢ଼ିବା କାଜେ କନ୍ୟାଶ୍ରମ ଥାନେ କାଇ ସୁବିଧା ମିଳିଲାନି। ରାତି 9:30 ଶୁଣିବେ ଲୋକନାଟ ମହିରାବଣ ବଧ, ରଚନା କୃପାମୟ ଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ବେତାର ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା ରାମେଶ୍ୱର ପ୍ରଧାନ। ଏଥିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଶ୍ରୋତାଙ୍କୁ ଏଠି ପୁଣି ଥରେ ମନେ ପକାଇ ଦେଉଛୁ, ଆଉ ଅଳ୍ପ ସମୟ ପରେ ଦିନ 12ଟାରେ ଆପଣ ଯୋଡ଼ି ହେବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ସହିତ। ନିଜକୁ ପ୍ରସ୍ତୁତ ରଖନ୍ତୁ, କହିବେ ଆପଣଙ୍କ ମନ କଥା, ଆମେ ଶୁଣେଇବୁ ଆପଣଙ୍କ ଗୀତ। ଏବେ ଗୀତ ଶୁଣିବାର ସମୟ।

ଏ ଶରୀରର ଗୋଟିଏ ମାଟିର କଣ୍ଢେଇ ଶ୍ରୋତାବନ୍ଧୁ, ଆତ୍ମାରୂପକ ଜୀବନ ତା ଦେହରେ ଅଛି ବୋଲି ସେ ଚାଲୁଛି, ବୁଲୁଛି, ନାଚୁଛି, ଖେଳୁଛି, ହସୁଛି, କାନ୍ଦୁଛି, କେବେ ଯନ୍ତ୍ରଣା ତ କେବେ ବେଦନାର ଭରା ଜୀବନ କାହାଣୀ ସେ ଲେଖୁଛି, କେବେ ଲୁଚେଇ ଲୁଚେଇ ଲୁହ ପୋଛୁଛି ତ କେବେ ମିଛି ମିଛିକା ହସ ଢାଳୁଛି, ତଥାପି ବି ସେ ବଞ୍ଚିଛି, ବଞ୍ଚିବାକୁ ତାକୁ ଇସାରା ମିଳୁଛି ବୋଲି କେବେ ବି ଶ୍ରୋତାବନ୍ଧୁ ହାତ ମୁଠାକରୁ ସମୟ ନ ସରିବା ପର୍ଯ୍ୟନ୍ତ ସମୟର ଇଚ୍ଛା ବିରୁଦ୍ଧରେ ଜୀବନକୁ ସାରିଦେବାକୁ, ଜୀବନକୁ ମାରିଦେବାକୁ ପ୍ରୟାସ ଆଦୌ କରିବେନି। ଇଚ୍ଛାମୟଙ୍କ ଇଚ୍ଛାରେ ଆସିଛି, ଯିବା ବି ତାଙ୍କରି ଇଚ୍ଛାରେ, ଏ କଥା ଆଗରୁ ବି ମୁଁ କହିସାରିଛି, ଆମେ ସମସ୍ତେ ଜାଣିଛେ। ତେଣୁ ସମୟକୁ ସାଇତି ରଖନ୍ତୁ, ସମୟ ନ ସରିବା ପର୍ଯ୍ୟନ୍ତ ସମୟର ବିରୁଦ୍ଧରେ କୌଣସି କାର୍ଯ୍ୟ କରନ୍ତୁନି। ବାସ୍, ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ଏତକ ବାର୍ତ୍ତା ତ ନିଶ୍ଚୟ ରହିବ। ଏବେ ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତ।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 12 ପ୍ରଚାର କରୁଛୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ। ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଦମୟନ୍ତୀ ବୈକାର।

0: ବାସଲ୍ୟ ର ବର୍ଣ୍ଣ ବିଭା ବିମୁଗ୍ଧ ବନ୍ଧନ ସ୍ନେହ ଶ୍ରଦ୍ଧାର ବିପୁଳ ବୀଜ ମିଠାପାଣିର ଅଜସ୍ର ଛର ସେ ବର୍ଣ୍ଣମୟ ବିଭାମୟ ମହିମାମୟ ମଣିଷଟିଏ ଯେଉଁଠି ପରିଚୟ ପାଇ ହୁଏ ବିରାଟ ବ୍ୟକ୍ତିତ୍ୱ ବିସ୍ତୀର୍ଣ୍ଣ ପ୍ରାନ୍ତାର ଅସୀମ ଆକାଶ ସଶକ୍ତ ସାହସ୍ତମ୍ଭ ବିରାଟ ଛାତ ଟାଣ ଚଟାଣ ଚିର ଅପାସୁରା ସେ ବହୁବ୍ୟାପ୍ତ ସେ ବାପା ଆପଣ କେଉଁ ନାଁରେ ଜାଣନ୍ତି ତାଙ୍କୁ ବାପା ବାବା ବା ନନା କିମ୍ବା ଡ୍ୟାଡି କି ଡ୍ୟାଡ୍ ଅର୍ଥ ସେଇ ଗୋଟିଏ ବାପା ଆପଣ ଜଣେ ବାପା ହୋଇଥାନ୍ତୁ କିମ୍ବା ଆପଣ ଆପଣଙ୍କର ବାପାଙ୍କର ସନ୍ତାନ ହୋଇଥାନ୍ତୁ ଏଇ ବାପା ଚରିତ୍ରକୁ ଆପଣ କେତେ ବୁଝିଛନ୍ତି କେତେ ହୃଦୟଙ୍ଗମ କରିଛନ୍ତି କେତେ ଜାଣିଛନ୍ତି ଆଜି ଚାଲନ୍ତୁ ଆଲୋଚନା କରିବା ନମସ୍କାର ମୁଁ ଦାମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରକୁ ଆମକୁ ଫୋନ୍ କରିବା ପାଇଁ ଆମ ନମ୍ବର ହେଲା 06854-230690 ନମ୍ବରଟି ଆଉଥରେ କହୁଛୁ 06854-230690
1: ହ୍ୟାଲୋ
2: ହ୍ୟାଲୋ
0: ଆଜ୍ଞା କୁହନ୍ତୁ ନା ଗାଁ କୁହନ୍ତୁ
2: ନମସ୍କାର ମୁଁ ଜୟନ୍ତୀ ମହାରଣା କହୁଛି ଗଙ୍ଗାନଗରରୁ
0: ଆଚ୍ଛା ଗଙ୍ଗାନଗର ଜୟପୁରରୁ ହଁ ତ ଜୟନ୍ତୀ ପ୍ରଥମେ କଥା ହଉଛେ ବୋଧେ ଆମେ ଆମେ ପ୍ରଥମେ କଥାବାର୍ତ୍ତା କରୁଛେ କଣ କରନ୍ତି ଆପଣଙ୍କ ବିଷୟରେ କୁହନ୍ତୁ ଗୃହିଣୀ ମାନେ ବହୁତ ବଡ କଥା ହାଉସ ମେକର ଇଂରାଜୀରେ ଆମେ କହୁଛୁ ହଁ ତ ଗତକାଲି ଆମେ ମନେଇଥିଲେ ଫାଦର୍ସ ଡେ ପିତୃ ଦିବସ ଆପଣଙ୍କର ବାବା ବର୍ତ୍ତମାନ ଅଛନ୍ତି ଯେତେବେଳେ ବାବାଙ୍କ ସହିତ ଆପଣ ଆପଣଙ୍କ ମା ଘରେ ଯୋଉ ସମୟ ବିତେଇଥିଲେ ସେଇ ସେଇଟାକୁ କିଛି ସମୟ ମନେ ପକାନ୍ତୁ ଆପଣ ଏଠି
2: ହଁ ଛୋଟ ଥିଲି ଯାଇଥିଲି ଗାଁର ଘର ଥିଲା ସେତେବେଳେ ମୁଁ ପୁରା ଛୋଟରେ ଯାଇ ଛୋଟ ଫିଲ୍ କରୁଛି ହଁ ଭାରି ମଜା ଲାଗେ ଛୋଟ ସମୟରେ ଗାଁ ଗହଳି ଉଠା କାମ କରନ୍ତି
0: ଆଜ୍ଞା
2: ସେତେବେଳେ ବେଶୀ ଖୁସି ଲାଗେ ଆଉ
0: ମନେ ପଡ଼େ କି ନାଇଁ ଏବେ ସେଇ କଥା ସବୁ ବାବାଙ୍କର କଥା ମନେ ପଡ଼େ କି ନାଇଁ ଯେତେବେଳେ ଆପଣ ବାହା ହେଇକି ଆସିଲେ ଶାଶୁଘରକୁ ତ ବାବାଙ୍କୁ କେତେ ମିସ୍ କଲେ ଜୟନ୍ତୀ ହ୍ୟାଲୋ ବୋଧେ ଫୋନ୍ଟି କଟିଯାଇଛି ଜୟନ୍ତୀଙ୍କ ପାଇଁ ସୁନ୍ଦର ଗୀତ ଆମେ ଶୁଣାଉଛୁ

0: ନେଇକିରି ମୋତେ ପୁଅ କରି ରଖିଥିଲେ ଛୋଟ ଦିନର ପୁରା ଜନ୍ମଦିନ, ମୁଁ ସେଟା ଜାଣିନି ତାଙ୍କ ଠାରୁ ମୁଁ ବଢିଛି ଆଜ୍ଞା।
1: अच्छा,
0: किंतु बाबा बाबा वर्तमान नांदी से माने चली गेले ने।
1: जदि थांते अन्य मन को आपण देखुथिबे पिला बेले आपण देखुथिबे जे आपण को एज रो पिला को धरि की बाबा मार्केट जाउछंती, कोनसी कंढे दुकान को जाउछंती, कोनसी चॉकलेट दुकान को जाउछंती, सेते बेले केमती फील हुए आपण को?
0: अगर किने अबे नदी दिए परेश कर बर पड़े आउ।
1: हां,
0: सेटा किने भी, सेटा किने भी, चॉकलेट किने भी, बिस्कुट किने भी, कंढे किने भी, ଗାଡି କିଣିବି, ମଟର କିଣିବି, ଏମିତି ପ୍ଲାଷ୍ଟିକ ରଡ ସେଟା ତ।
1: ବାପା କଥା ଯେତେବେଳେ ହୁଏ ଆପଣଙ୍କ ମନକୁ କଣ ଆସେ ଲକ୍ଷ୍ମୀ ନାରାୟଣ?
0: ଯେହେତୁ ବାପା ନାହାନ୍ତି ମନକୁ ଦୁଃଖ ଆସେ ଆଜ୍ଞା।
1: ମାନେ ଆସେନି କି? ମୋ ବାବା ବି ଥାନ୍ତେ, ମୁଁ ବି ତାଙ୍କ ପାଖରେ ଅଳି ଅଝଟ କରନ୍ତି, ତାଙ୍କ ପାଖରେ କାମ କାନ୍ଦନ୍ତି, ତାଙ୍କଠୁ ମାଡ଼ ଖାଆନ୍ତି, ଚାପଡ଼ାଟିଏ ଖାଆନ୍ତି, ତାଙ୍କ ପିଠିରେ ବସିକି ବୁଲନ୍ତି, ଏସବୁ କିଛି ଆସେନି ମନକୁ କେବେ?
0: ରୂପରେ
1: ପାଇଛନ୍ତି
0: ନାଇଁ? ହଁ
1: ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ଲକ୍ଷ୍ମୀ ନାରାୟଣ।
0: ଆଜ୍ଞା, ନମସ୍କାର।
1: ନମସ୍କାର।

0: ହ୍ୟାଲୋ
1: ମ୍ୟାଡାମ ନମସ୍କାର, ଜଗତସିଂହପୁରରୁ ମୁଁ ଡଲି କହୁଥିଲି।
0: ଡଲି, ବହୁତ ଦିନ ପରେ କହିଲେ ଆପଣ।
1: ଆଜ୍ଞା,
0: ଭୁଲି ଯାଇଥିଲେ କି?
1: ନାଇଁ ନାଇଁ, ମୁଁ ଶୁଣେ।
0: ଶୁଣନ୍ତି, ଆଚ୍ଛା, କଥା ହବା ପାଇଁ ଇଚ୍ଛା ହଉନଥିଲା କି?
1: ମୁଁ ତ ସବୁ ସୋମବାର ଶୁଣେ। କେତେବେଳେ ମନ ହେଲେ ଲଗେଇଦିଅ।
0: ଆଜ୍ଞା, ବହୁତ ବଢିଆ, ବହୁତ ଖୁସି ଲାଗୁଛି ଆପଣଙ୍କ ସହିତ ଆମେ କଥା ହଉଛୁ। ଡଲି ବାବା ଆପଣଙ୍କର ଅଛନ୍ତି?
1: ନାଇଁ ନାଇଁ ମ୍ୟାଡାମ, 2004 ମସିହାରେ ଆମ ବାପା ଚାଲି ଯାଇଛନ୍ତି।
0: ଆଜ୍ଞା, ପିଲାବେଳେ ତାଙ୍କ ସହିତ ଆପଣ କେମିତି କଣ
1: ମ୍ୟାଡାମ ଦେଖନ୍ତୁ, ବାପା ତ ହେଲେ ମହାନ, ମା ହେଲେ ପୃଥିବୀ, ବାପା ହେଲେ ଆକାଶ।
0: ଆଜ୍ଞା ଆଜ୍ଞା,
1: ଆଉ ଯେତେବେଳେ ଆମେ ମାଙ୍କ କୋଡ଼ ଛାଡୁ, ଆମେ ସେତୁପାଇଁ ଆମେ ବାପାଙ୍କ ହାତ ଧରି ଚାଲୁ। ବାପା ଆମକୁ ସଂସ୍କାର ଶିଖାନ୍ତି, ଦୁନିଆରେ ପରିଚୟ ଦିଅନ୍ତି।
0: ଆଜ୍ଞା,
1: ଆମେ ଯେତେବେଳେ ବାହାରକୁ ଯାଉ, ଗୋଟେ କଣ କିଏ ଗୋଟେ ଚିହ୍ନା ପରିଚୟ ହେଲେ, ଇଏ କାହା ଝିଅ, ପ୍ରଥମେ ବାପା ନାଁ ଟା ଆସେ, କେହି ମାଙ୍କ ନାଁ କହୁଛନ୍ତି,
0: ତାଙ୍କଠୁ ପରିଚୟ ଆମେ ପାଉ ନାଇଁ,
1: ପରିଚୟ ଦିଅନ୍ତି ଆମକୁ ବାପା।
0: ଆଜ୍ଞା ଆଜ୍ଞା,
1: ତେଣୁ ଇଏ କହନ୍ତି ଅମକ ଲୋକର ଝିଅ, ଏଇ କାହା ଝିଅ ନା ଅମକ ଲୋକର ଝିଅ।
0: ଆଜ୍ଞା,
1: ବାପାଙ୍କ ପରିଚୟରେ ଆମେ ପରିଚୟ ପାଉ।
0: ଆଜ୍ଞା, ବହୁତ ବଢିଆ କଥା, ବହୁତ ବଢିଆ କଥା।
1: ତେଣୁ ବାପାଙ୍କ, ବାପା ହେଲେ ଆକାଶ, ମା ହେଲେ ପୃଥିବୀ, ବାପା ଯେତେବେଳେ ନଥାନ୍ତି ସେତେବେଳେ ମୁଣ୍ଡରୁ ମାନେ ଛତାଟା ଚାଲିଯାଏ।
0: ଯେତେବେଳେ ମନେ ପକେଇଲେ ଡଲି, ଯେ ଆମେ ଯେତେବେଳେ ସ୍କୁଲରେ ଜଏନିଂ ପାଇଯାଉ, ବାପାଙ୍କ ସାଙ୍ଗରେ ଯାଉ, ନୂଆ ସ୍କୁଲ ହେଇଥିବ, ବାପା ଯାଇଥିବେ ସାଙ୍ଗରେ, କେତେ ଧୈର୍ଯ୍ୟ, କେତେ ସାହସ ଥାଏ ସେତେବେଳେ।
1: ହଁ ହଁ ମ୍ୟାଡାମ,
0: ହଁ
1: ମ୍ୟାଡାମ, ମୁଁ ଥରେ ଗୋଟେ ଭୁଲ କାମ କରିଦେଇଥିଲି ସ୍କୁଲରେ।
0: ଆଜ୍ଞା,
1: ମୋ ବାପା ହେଡମାଷ୍ଟର ଥିଲେ, ଏସ୍କେ ଏକାଡେମୀରେ ଆମର ଯାଇଛି, ମୁଁ ସେଇଠି ଗାର୍ଲସ ସ୍କୁଲରେ ପଢୁଥିଲି, ଗୋଟେ ଭୁଲ କାମ କରିଦେଇଥିଲି। ମୋ ବାପା ମତେ ସେ ହେଡମିଷ୍ଟ୍ରେସଙ୍କ ଆଗରେ, ମାନେ ମୋର ଭୁଲଟା ଅଛି ସେ ଜାଣିଛନ୍ତି।
0: ଆଜ୍ଞା ଆଜ୍ଞା,
1: ବାପାଙ୍କର, ମୋ ବାପାଙ୍କର ସମସ୍ତେ ଏଠି ଚିହ୍ନା, ସେ ବି ରାଜ୍ୟପାଳ ପୁରସ୍କାର ପ୍ରାପ୍ତ।
0: ଆଜ୍ଞା,
1: ଆଉ ସମସ୍ତେ ତାଙ୍କୁ ମାନନ୍ତି, ଏପର୍ଯ୍ୟନ୍ତ ବି ମୋ ବାପାଙ୍କ ନାଁ ପଡିଲେ ସମସ୍ତେ ଗୋଟେ ନମସ୍କାର କରନ୍ତି। ମୋ ବାପା ସେମିତିଆ ଥିଲେ, ପୁରୀର ଜଣେ ଅଧ୍ୟକ୍ଷ ବି ଥିଲେ, ସେ ଜ୍ୟୋତିଷ ଶାସ୍ତ୍ର,
0: ଜଣେ ଆଦର୍ଶ।
1: ମୋ ବାପା ଗୋଟେ ଭୁଲ କାମ ମୁଁ କରିଦେଇଥିଲି, ବାପା ସେଇଠି ମୋ ହେଡମିଷ୍ଟ୍ରେସଙ୍କ ଆଗରେ ମତେ ଆଠେଇ ଦେଲେ, ଆଉ ବହୁତ ବୁଝେଇଲେ, ବୁଝେଇକିରି ବହୁତ ରାଗିକିରି ମତେ ଗାଳି କରିଥିଲେ।
0: ଆଚ୍ଛା ଆଚ୍ଛା, ତାକି ଆପଣ ଠିକ ରାସ୍ତାରେ ଯିବେ, ଆଉ ଭୁଲ କରିବେନି, ଏଇ ମୋଟିଭ ଥିଲା ତାଙ୍କର।
1: ମ୍ୟାଡାମ, ମୁଁ ସେଦିନ ସ୍କୁଲକୁ ଯାଇନଥିଲି,
0: ହଁ
1: ସ୍କୁଲରୁ

0: ଘରେ କହିକିରି ଗଲି ସ୍କୁଲକୁ ଯିବି, ଅଧା ମ୍ୟାଟର ଆସିକିରି ଖେଳି।
1: ଆଚ୍ଛା ଆଚ୍ଛା, ବଦମାସି କରିଛନ୍ତି ଆପଣ।
0: ଦିନ ତଳେ ଗଲି ଆଉ ମୋ ବାପାଙ୍କୁ ହେଡମିଷ୍ଟ୍ରେସ୍ ଡକେଇଲେ, ସେଇଠି ତ ଗାର୍ଲ ସ୍କୁଲ ବଏ ସ୍କୁଲ ସେଇଠି ସବୁ ଆଉ।
1: ମାନେ ଲାଗେ ନା ଡଲି ଯେ ବାପା ହଉଛନ୍ତି ଭିଲିୟନ କ୍ୟାରେକ୍ଟର, ଏଇଭଳିଆ ଲାଗେ ତାଙ୍କର ସବୁ କଥାରେ ନା।
0: ମ୍ୟାଡାମ ଦେଖନ୍ତୁ ବାପାଙ୍କର ଉପରେ ମୁହଁରେ ମାନେ ରଗଟା, ଯେମିତି ଆମେ ବାପାକୁ ଦେଖିଲେ ବାପା ଆମ ଉପରେ ରାଗି ଯାଇଛନ୍ତି କି
1: ସେମିତି,
0: କିନ୍ତୁ ପେଟରେ ତାଙ୍କର ବହୁତ ଶକ୍ତି ଥିବ,
1: ମାନେ ସାଗର ଭାବି ଅଧିକା ପ୍ରେମ ଥାଏ, ଭଲ ପାଇବା ଥାଏ, ଯୋଉଟା କି ସେ ଦେଖେଇ ପାରନ୍ତି।
0: ବାପାଙ୍କ କଥାକୁ ମାନିକିରି ଚଳିବ।
1: ଆଜ୍ଞା,
0: ବାପା ତ ଠିକ ସଂସ୍କାର ଦେଇଥିବେ, ଠିକ ଶିକ୍ଷା ଦେଇଥିବେ, ସେ ଦୁନିଆରେ ଗୋଟେ ଭଲ ମଣିଷରେ ପରିଚୟ ପାଇ ତିଷ୍ଠିବ ସମାଜରେ।
1: ବହୁତ ବଢିଆ, ବହୁତ ସୁନ୍ଦର କଥା ଆଜି କହିଛନ୍ତି, ମନେ ପକେଇଛନ୍ତି।
0: ଆଉ ଆମ ବାପା ଆମକୁ କହିଲେ କାହାକୁ ଅସମ୍ମାନ କରିବନି, ତମକୁ ଯିଏ ଅସମ୍ମାନ କରୁଛି କରୁ, ନେଚର ସେଇଟା, ଆମକୁ ଆମ ବାପା କହି ଯାଇଛନ୍ତି।
1: ଆଜ୍ଞା ଆଜ୍ଞା,
0: କାହାକୁ ଅସମ୍ମାନ କରିବନି, ସମସ୍ତଙ୍କୁ ସମ୍ମାନ ଦବ, ତମକୁ ଯିଏ ଦଉ ନ ଦଉ।
1: ବହୁତ ବଢିଆ,
0: ଆଉ କାହାର କ୍ଷତି ଚାହିଁବନି, ଗୋଟେ ଲୋକଟାର ଗୋଟେ ଲୋକଟା ହଉ କି ପଶୁଜନ୍ତୁ ହଉ, କାହାର କ୍ଷତି କରିବନି, ସମସ୍ତଙ୍କ ସେବା କରିବ।
1: ଆଜ୍ଞା ଆଜ୍ଞା,
0: ଆଉ ସମସ୍ତଙ୍କୁ ସାହାଯ୍ୟ କରିବ।
1: ବହୁତ ବଢିଆ,
0: ଯେମିତି ଦୁଃଖୀ ରଖି ସବୁ ଆସୁଛନ୍ତି କି କିଏ ଗୋଟେ କାହାର ଘର ତିଆରି ହେଇପାରୁନି କି କଣ ହେଇପାରୁନି, ପଇସାଟେ ପାଇଲେ ତୁମଠୁ ସାହାଯ୍ୟ ମାଗୁଛି, ଘର ତିଆରି କଲେ ପଛରେ ସୁଝି ଦବ, ଏମିତି ଆମ ବାପା ଆମକୁ ଶିକ୍ଷା ଦେଇଛନ୍ତି।
1: ବହୁତ ବଢିଆ,
0: ସମସ୍ତଙ୍କ ସାଙ୍ଗରେ ମିଳିମିଶି ରହିବ, ସମସ୍ତଙ୍କୁ ଭଲ ପାଇବ, ସମସ୍ତଙ୍କୁ ସମ୍ମାନ ଦବ, ଯିଏ ତମକୁ ସମ୍ମାନ ଦଉଛି ଦଉ ନ ଦେଲୁନି, ତୁମେ ତମ କର୍ତ୍ତବ୍ୟ କରିବ, ସତ ପଥରେ ଚାଲିବ, ଯେ ଲୋକଟା ଭୁଲ ପଥରେ ଯାଉ ତାକୁ ବୁଝେଇବ, ତୁମେ ବି ବୁଝିବାର ଶକ୍ତି ରଖିବ।
1: ଆଜ୍ଞା, ସେଇ ରାସ୍ତାରେ ଆପଣମାନେ ଚାଲୁଛନ୍ତି ବର୍ତ୍ତମାନ, ଯୋଉ ରାସ୍ତା ସେ ଦେଖେଇକି ଯାଇଛନ୍ତି?
0: ହ୍ୟାଲୋ,
1: ହଁ, ବହୁତ ବଢିଆ, ବହୁତ ବହୁତ ବହୁତ ଧନ୍ୟବାଦ ଡଲି, ଏତେ ସମୟ ଏତେ ଦିନ ପରେ ଆମ ସହିତ କଥା ହେଲେ, ବହୁତ ଭଲ ଲାଗିଲା, ବହୁତ ଭଲ ଲାଗିଲା, ଧନ୍ୟବାଦ।
0: ବାପା ଯୋଉଠି ଥାଆନ୍ତୁ ଭଲରେ ଥାଆନ୍ତୁ, ଏପର୍ଯ୍ୟନ୍ତ ବି ତାଙ୍କୁ ଲୋକ ଝୁରୁଛନ୍ତି, ମୋ ବାପାଙ୍କୁ ଆଶୀର୍ବାଦ କରୁଛି, ମୋ ବାପା ମା ମତେ ସେମିତି ଆଶୀର୍ବାଦ କରିଥାନ୍ତୁ, ଆମେ ଯେମିତି ଏପର୍ଯ୍ୟନ୍ତ ଭଲରେ ଅଛୁ, ସମସ୍ତଙ୍କ ସାଙ୍ଗରେ ସମ୍ପର୍କ ରଖିଛୁ, ସମ୍ମାନ ପାଉଛୁ, ସ୍ନେହ ଶ୍ରଦ୍ଧା ପାଉଛୁ, ଆଉ ଭଲ ଖାଉଛୁ, ଗଣ୍ଡେ ଭଲ ଖାଉଛୁ, ଭଲ ପିନ୍ଧୁଛୁ, ଆଉ ବାଟ ଗୃହ ଖଣ୍ଡେ ଅଛି, ଏତିକି ମୋ ବାପାଙ୍କର ଆଶୀର୍ବାଦ ଥାଉ, ଜଗନ୍ନାଥଙ୍କର ଆଶୀର୍ବାଦ ଆମ ଉପରେ ଏମିତି ଥାଉ।
1: ଆଜ୍ଞା,
0: ଆଉ ବାପାଙ୍କ ଚରଣରେ ମୋର କୋଟି କୋଟି କୋଟି କୋଟି ସବୁ ବାପା, ମୋ ବାପା ବୋଲି ଏକା ନୁହେଁ, ପୃଥିବୀରେ ଯେତିକ ବାପା ବୟସର ମୋର ଅଛନ୍ତି, ମୋର ସବୁ ବାପା ମାନଙ୍କୁ କୋଟି କୋଟି କୋଟି କୋଟି ନମସ୍କାର, ସମସ୍ତେ ଆଶୀର୍ବାଦ କରନ୍ତୁ।
1: ଆଜ୍ଞା, ଧନ୍ୟବାଦ ଆପଣଙ୍କୁ, ଧନ୍ୟବାଦ,
0: ରହିଲି, ନମସ୍କାର
1: ନମସ୍କାର ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ। ନମସ୍କାର, କୁହନ୍ତୁ।
1: ରମେଶ ସାହୁ ବାମଣଗାଁ ଜୟପୁର।
0: ଆଜ୍ଞା, ଆପଣଙ୍କୁ ୱେଲକମ୍ କରୁଛୁ ରମେଶ।
1: ଧନ୍ୟବାଦ ମ୍ୟାଡମ।
0: କେମିତି ଅଛନ୍ତି କୁହନ୍ତୁ ପ୍ରଥମେ।
1: ଉତ୍ତମ ଅଛି ମ୍ୟାଡମ, ଆଜି ତ ପାଗ ଠିକ ଅଛି।
0: ହଁ, ପାଗ ଠିକ ଅଛି। ବର୍ଷା ହଉନି?
1: ହଉନି ମ୍ୟାଡମ।
0: ଆଚ୍ଛା, ଆମ ଏଇଠି ଆକାଶବାଣୀର ଷ୍ଟୁଡିଓ ବାହାରେ ବର୍ଷା ଝିପି ଝିପି ଆସାଇ ବର୍ଷା।
1: ନାଇଁ ମ୍ୟାଡମ, ଆପଣଙ୍କ ଠାରୁ 2 କିଲୋମିଟର ଦୂରରେ ଆମେ ଅଛୁ, କିନ୍ତୁ ଖରା ହଉଛି ଏପଟେ।
0: ଆରେ ଆରେ ରେ ରେ ରେ, ଜୟପୁର ପଳେଇ ଆସନ୍ତୁ, ବର୍ଷା ଦେଖିବେ।
1: ଜୟପୁରର ବର୍ଷା ତ ସେମିତି ମ୍ୟାଡମ, ଯେହେତୁ ଜୟପୁରର ବର୍ଷା ଇଣ୍ଡିଆ ଫେମସ, 13 ମାସ ଯାଏ ବର୍ଷା ରହିଯାଇଛି। ଆପଣ ବି ଜାଣିଥିବେ, ଆମେ ବି ଜାଣିଛୁ।
0: ଆଜ୍ଞା ଆଜ୍ଞା। ତ ରମେଶ, ବାପାଙ୍କୁ ନେଇକି ଆପଣ କଣ, ଆପଣଙ୍କର ଅନୁଭୂତି କଣ, ଆପଣଙ୍କର ଚିନ୍ତା କଣ, ସେ ଯୋଉ ଚରିତ୍ର ବାପା ଚରିତ୍ର, ତାକୁ ନେଇକି ଆପଣ କେତେ ସିରିୟସ କୁହନ୍ତୁ।
1: ବହୁତ ସିରିୟସ ମ୍ୟାଡମ। ମୋ ବାପା ମତେ 18 ବର୍ଷ ପରେ ଦେଖିଲେ।
0: 18 ବର୍ଷ ପରେ ଦେଖିଲେ ମାନେ?
1: 18 ବର୍ଷ ମା ସହିତ କଳି କରିକି ପଳେଇ ଯାଇଥିଲେ ତାଙ୍କେ।
0: ଆଚ୍ଛା,
1: ହେଲେ ମୋ ବାପାଙ୍କୁ ଖୋଜିବାକୁ ଗଲି, ଇଏ ବଣ୍ଡା ଟାଇପର ଝିଅ ମାନେ ଉଲଗ୍ନ ଥିଲେ ଏବଂ ମାଙ୍କଡ ମାନେ ମୋ ମୁଣ୍ଡ ଉପରେ ନାଚି ନାଚିକି ଯାଉଥିଲେ।
0: ଆଚ୍ଛା, କୋଉଠି ଏଇଟା?
1: ଏଇଟା ଗୁମା ଲକ୍ଷ୍ମୀପୁର ରାୟଗଡା ଯୋଉ

0: ଘାଟି ଅଛି।
1: ଆଚ୍ଛା, ସେଇଠି ଆପଣଙ୍କୁ କେତେ ବର୍ଷ ହେଇଥିଲା ସେତେବେଳକୁ?
0: ସେତେବେଳେ ମୋତେ ହେଇଥିଲା 18 ବର୍ଷ।
1: ଆଚ୍ଛା, ତାପରେ?
0: ତାପରେ ବାପାଙ୍କୁ ଯାଇକି କଥା ହେଲି, ମୋତେ ବାପା ଚିହ୍ନି ପାରିଲେନି। ଆଉ ସେ କହିଲେ ସାର୍ ଆପଣ ନୂଆ ଶିକ୍ଷକ ହେଇଛି, ଆସନ୍ତୁ ବସନ୍ତୁ କହିଲେ।
1: ଆଚ୍ଛା ଆଚ୍ଛା,
0: ଯେହେତୁ ମୋ ବାପା ଟିଚର ଥିଲେ। ତାପରେ ନାଇଁ ଆଜ୍ଞା ବୋଲିକି ନମସ୍କାର କଲି, ଆଉ ମୋ ସହିତ 2 ମିନିଟ ଆସନ୍ତୁ ବାହାରକୁ କହିଲି। ବାହାରକୁ ଆସିଲେ, ଆସିକି କହିଲେ କଣ କୁହନ୍ତୁ କହିଲେ, ମୁଁ ଆପଣଙ୍କର ଛୋଟ ପୁଅ ରମେଶ ଚନ୍ଦ୍ର ସାହୁ ବୋଲି କହିଲି। ହଁ, ମୋ ପୁଅ କି ତୁମେ ବୋଇଲେ, ମୁଁ ଚିହ୍ନି ଜାଣି ତୁମକୁ ବିଶ୍ୱାସ କରୁନାହିଁ ବାପା ତମେ ମୋ ପୁଅ ବୋଲିକି ବୋଇଲେ, ନାଇଁ ମୁଁ ତମ ପୁଅ ରମେଶ ଚନ୍ଦ୍ର ସାହୁ, ମୋ ନାନୀ ଅଛି ଆଉ ବଡ ଭାଇ ଜଣେ ଅଛନ୍ତି ବୋଲେ, ହଁ ହଁ ଠିକ ତମେ ମୋର ପୁଅ ବୋଲି କହିଲେ। ତାପରେ ଅଭିନୟ ଷ୍ଟାଇଲରେ ମତେ ଆଲିଙ୍ଗନ କରି ଧରିଲେ, ପୋଟାଳି ପକାଇଲେ। ପୋଟାଳି ପକାଇଲେ, ତାପରେ ଆଖିରୁ ଅସ୍ତ୍ର ଏହିପରି ଗଡିଲା ଯେ ବର୍ଷା ଭଳିଆ ଗଡିଲା ତାଙ୍କୁ।
1: ଆପଣଙ୍କ ଆଖିରେ ବି ଲୁହ ଆସିଥିବ?
0: ମୋ ଆଖିରେ ବି ଲୁହ ଆସିଲା, ମୋ ଆଖିରେ ଲୁହ ଆଏ ଏବଂ ମୋ ହୃଦୟ ଫାଟି ଯାଇଥାନ୍ତା ସେଇଭଳି ଆନନ୍ଦ ହେଲି।
1: ଶୁଣିଲା ବେଳକୁ ଆମର ରୋମ ଟାଙ୍କିରି ଉଠୁଛି କାହାଣୀ। ବାପାଙ୍କର ଯୋଉ ମିଳନ, ଏତେ ବର୍ଷ ପରେ ଦେଖୁ ସେ ଆପଣଙ୍କୁ ଚିହ୍ନି ପାରିନଥିଲେ, ଯେତେବେଳେ ଚିହ୍ନିଲେ ତାଙ୍କ ଭିତରେ କଣ ହେଇଥିବ ଆଉ ଆପଣଙ୍କ ଭିତରେ କଣ ହେଇଥିବ ସେଇଟା ଆମେ ଅନୁଭବ କରୁଛୁ।
0: ଆଉ କୁହନ୍ତୁ ନାହିଁ ମ୍ୟାଡମ, ସେ ମାଙ୍କଡ କଥା ଏବଂ ସେ ଉଲଗ୍ନ ଷୋଡ଼ଶୀ ମାନଙ୍କର କଥା ମୁଁ ପାତ୍ରିଗଲି।
1: ଆଚ୍ଛା ଆଚ୍ଛା,
0: ବଣ୍ଡାଘାଟରେ ସେଭଳିଆ ଲୋକ ଆପଣ ଦେଖିପାରନ୍ତି ନା, ସେଇଭଳିଆ ଲୋକ ଦେଖିଥିଲେ।
1: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ଥିଲେ, ବହୁତ ସୁନ୍ଦର କାହାଣୀ ଆପଣ କହିଲେ।
0: କଥାଟା କଣ, ମୋ ପାଖରେ ସେତେବେଳେ ଯଥେଷ୍ଟ ଟଙ୍କା ଥିଲା, ଟଙ୍କା ଦେବାକୁ ଜଣା ନଥିଲା ବାପାଙ୍କୁ ଟଙ୍କା ଦିଆଯାଏ ବୋଲିକି।
1: ଆଚ୍ଛା,
0: ହେଲେ ଟଙ୍କା ଦେଲି ନାହିଁ, ଆଉ ମୋ ବାପା ମୋ ସହିତ ଆସିଲେ, ମୋତେ ବସ୍ ଷ୍ଟାଣ୍ଡରେ ଛାଡ଼ିଲେ, ବସ୍ ବାଲାକୁ କହିଦେଲେ ଆଉ ମୋ ପୁଅ ଯେପରି କୌଣସି ଅସୁବିଧା ନ ହୁଏ ମୋ ପୁଅକୁ ଆପଣ ନେଇକି ବସ୍ ଷ୍ଟାଣ୍ଡରେ ଓହ୍ଲେଇବେ କହିଲେ, ସେତେବେଳେ ବି ତାଙ୍କୁ ଟଙ୍କା ଦେଲି ନାହିଁ।
1: ଆଚ୍ଛା,
0: ଟଙ୍କା ଦେଲି ନାହିଁ, ପଳାଇ ଆସିଲି ଯେହେତୁ ମୋତେ ଟଙ୍କା ଦେବାକୁ ଜଣା ନଥିଲା।
1: ଆଚ୍ଛା ଆଚ୍ଛା ଆଚ୍ଛା,
0: ତାପରେ ବାପା ମରିଗଲେ। ଆପଣ ଯେଉଁ କଥା ପଚାରୁଛନ୍ତି ବର୍ତ୍ତମାନ ସେ କଥା ମନେ ପଡ଼ିଲେ ହୃଦୟଟା କାନ୍ଦୁଛି କିନ୍ତୁ ଲୁହ ବାହାରୁ ନାହିଁ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ବାପା ହେଇଯାଇଥିବ ନି ବୋଧେ ଏବେ?
0: ମ୍ୟାଡମ,
1: ଆପଣ ବାପା ହେଇଯାଇଥିବେ ବର୍ତ୍ତମାନ?
0: ହଁ, ମୁଁ ବାପା ହେଇଗଲିଣି, ମୋର 4ଟି ସନ୍ତାନ।
1: ଆଚ୍ଛା ଆଚ୍ଛା,
0: 4ଟି ସନ୍ତାନ,
1: ବହୁତ ବଢିଆ।
0: ଏବଂ ସେ ଗତ ଅନୁଭୂତିରୁ ମୋ ପୁଅ ମାନଙ୍କୁ ଏବଂ ମୋ ଝିଅକୁ ଏବଂ ସମସ୍ତଙ୍କୁ ଯେତେବେଳେ ହେଲେ ବି ଜାସ୍ତିକି ଟଙ୍କା ଦଉଛି ଏବେ।
1: ଆଜ୍ଞା, ସେଇ ଅଫସୋସ ଆପଣଙ୍କର ରହିଯାଇଛି, ବାବାଙ୍କୁ ଦେଇପାରିଲେନି ଆପଣ? ବେଳ ଥାଉନୁ ଯାହା ଆମ ବାବାଙ୍କ ପ୍ରତି କର୍ତ୍ତବ୍ୟ ଆମେ ସେଇଟା କରିନବା ଉଚିତ। ସେ ଯେତେବେଳେ ଇହଦ୍ୟାମ ତ୍ୟାଗ କରିବେ, ଏମିତି ଗୋଟେ ପସ୍ତାବା ରହିଯିବ, ଅବଶୋଷ ରହିଯିବ ଯେ ମୁଁ କରିପାରିଲିନି ବୋଲି। ହଁ, ତ ବହୁତ ବଢିଆ, ବହୁତ ଭଲ ଲାଗିଲା ଆପଣଙ୍କର ଏଇ ଛୋଟ କାହାଣୀ ଶୁଣିକି। ଆଉ ଏମିତି ଆପଣ ଶୁଣୁଥାନ୍ତୁ ଆକାଶବାଣୀ ଜୟପୁରକୁ, ଆପଣ ଆମକୁ କଲ୍ କରିଥାନ୍ତୁ।
0: ଶୁଣିଛି,
1: ଠିକ ଅଛି, ଧନ୍ୟବାଦ ଆପଣଙ୍କୁ।
0: ହଁ, ବହୁତ ଧନ୍ୟବାଦ ମ୍ୟାଡମ। ହଁ।

ସମସ୍ତେ ବର୍ତ୍ତମାନ ଆପଣ ଅଛନ୍ତି ଆକାଶବାଣୀ ଜୟପୁରର ଲାଇଫ୍ ଓନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରର ପରିସରରେ। ଆମ ନମ୍ବର ହେଲା 0685423060। ଏହି ନମ୍ବର ବୁଲାନ୍ତୁ, ଆମ ସହିତ କଥା ହୁଅନ୍ତୁ। ବର୍ତ୍ତମାନ ଆକାଶବାଣୀ ଜୟପୁରର ଷ୍ଟୁଡିଓସ୍ ବାହାରେ ଝିପିଝିପି ଝିପିଝିପି ଆଷାଢ଼ି ବର୍ଷା। ଏହି ବର୍ଷାରେ ଆମ ସହିତ କଥା ହେଇ ମଜା ନିଅନ୍ତୁ ଏହି କାର୍ଯ୍ୟକ୍ରମକୁ।

0: ହ୍ୟାଲୋ
1: ହ୍ୟାଲୋ, କଥା ଆପଣଙ୍କର ଗୀତ ଆମର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର।
0: ଶୁଭ ମଧ୍ୟାହ୍ନ। ନମସ୍କାର।
1: ନମସ୍କାର।
0: ମୁଁ ଗୋଟେ ନିଳାଞ୍ଚଳ କହୁଛି, ବଲାଙ୍ଗୀର ଜିଲ୍ଲାରୁ।
1: ଆଚ୍ଛା, କଣ ସବୁ ଅସୁବିଧା ହେଇଛି କି ନିଳାଞ୍ଚଳ?
0: ନା, ଅସୁବିଧା ହେଇନାହାନ୍ତି ବୋଧେ।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ
1: ଆପଣ ନମସ୍କାର
0: ନମସ୍କାର ଟିକେ ଅପ୍ ଅପ୍ ଆସୁଛି ଆପଣଙ୍କର ସ୍ୱର ଟିକେ ଅପ୍ ଅପ୍ ଆସୁଛି ଟିକେ ଫୋନକୁ ମୁହଁ ପାଖକୁ ଆଣନ୍ତୁ ସ୍ପଷ୍ଟ ଶୁଭିବ ଫିଡ଼ଫାଡ଼ ଫିଡ଼ଫାଡ଼ ଶବ୍ଦ ବି ଆସୁଛି ବାସନ୍ତି ହଁ କୁହନ୍ତୁ କେମିତି ଅଛନ୍ତି ଆପଣ ଥଣ୍ଡା ଜ୍ୱର ଆପଣଙ୍କର ସ୍ୱାସ୍ଥ୍ୟ ସବୁବେଳେ ବିଗିଡ଼ିକି ରୁହେ କଥା ହଁ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏ କଥାକୁ ଜାଣିଛନ୍ତି ନା ନାହିଁ ତାକୁ ଆଖି ଆଗରେ ରଖନ୍ତୁ ଆଉ ବାଟ ଚାଲନ୍ତୁ ବାସନ୍ତି ଆଚ୍ଛା ଠିକ ଅଛି ତ ବାବାଙ୍କୁ ନେଇକି କଣ ଖେୟାଲ ଆପଣଙ୍କ ମନରେ କଣ ଭାବନା ଆସେ ବାପାଙ୍କୁ ନେଇକି ମାଙ୍କୁ ନେଇକି ବହୁତ କଥା ଆମେ କହୁ ମା ସ୍ନେହ ମହି କରୁଣା ମହି ମାଙ୍କର କାହା ସହିତ ତୁଳନା ନାହିଁ କିନ୍ତୁ ବାପାଙ୍କୁ ନେଇକି ଆପଣ କଣ ଭାବନ୍ତି କଣ ସବୁ ମନରେ ଆପଣଙ୍କର ଆସେ ଆପଣଙ୍କ ନିଜ ବାବାଙ୍କୁ ନେଇକି ମୁଁ ସେଇ ନିହାତି ଗୋଟେ ଏମିତି ଯେତେବେଳେ ଆମେ ଛୋଟ ଥାଉ ଆମ ଆଙ୍ଗୁଳି ଧରିକି ବାବା ଚଲାନ୍ତି ଆମ ପାଇଁ କଣ୍ଢେଇ ଆଣିଦିଅନ୍ତି ଆମକୁ କିଛି ଅଭାବ ନ ହଉ ସେ ବିଷୟରେ ବାରମ୍ବାର ଚିନ୍ତା କରନ୍ତି ଆମେ ଭାବୁ ବାବା ସବୁ

0: ଆମ ସହିତ ଥିବେ, କିନ୍ତୁ ବାସନ୍ତି ଏମିତି ଗୋଟେ ସମୟ ଆସେ ସେମାନେ ବୁଢ଼ାବୁଢ଼ୀ ହେଇଯାଆନ୍ତି, ସେମାନଙ୍କର ଶକ୍ତି ପଳାଏ, ସେମାନଙ୍କୁ ଆମେ ସାହାରା ହବୁ, ଏଇଟା ଆମ ମୁଣ୍ଡକୁ କେବେ ଆସେନି।
1: ବାପା ହିଁ ଆମ ମନ ଜାଣିନା କାହିଁକି ଦେଖିଲୁ ସେମାନେ ବୃଦ୍ଧା ଅବସ୍ଥାକୁ ଗଲେ କିନ୍ତୁ ଆମେ ତାଙ୍କ ପାଖରେ ସାହାରା ବି ଠିଆ ହେବା ସବୁ କାମରେ ଠିକ
0: ଅଛି।
1: ତାଙ୍କ ଆଜି ଗୋଡ଼ ହାତ ଚଳୁନି କିନ୍ତୁ ତାଙ୍କ ତ ସବୁ ତାଙ୍କ ଗୋଡ଼ ସାହାରା ଦରକାର ନାହିଁ,
0: କିନ୍ତୁ
1: ଆଜିକାଲି ସବୁ କ୍ଷେତ୍ରରେ ପାଖରେ ଆମେ ଠିଆ ହେବା।
0: ଆଜ୍ଞା, ବହୁତ ବଢିଆ। ମାନେ ଏବେ ଯେତେବେଳେ ସେମାନେ ବେସାରା ହେଇଯାଆନ୍ତି, ନିଜର ସନ୍ତାନ ସନ୍ତତିଙ୍କ ଉପରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଡିପେଣ୍ଡ କରନ୍ତି, ସେତେବେଳେ ଆମେ ମୁହଁ ମୋଡ଼ିଦେଉ। ସେଇଥିପାଇଁ ତ ଆଜିକାଲି ବୃଦ୍ଧା
1: ମୁହଁ ମୋଡ଼ିବା କିଛି ଆବଶ୍ୟକତା ନାହିଁ, କାହିଁକି ନା ସ୍ୱାମୀଙ୍କୁ ବାପା ମା ଜନ୍ମ ଦେଇଛନ୍ତି ନା, ତାଙ୍କୁ ଆମେ ଭଲ ହଉ ମନ୍ଦ ହଉ କିନ୍ତୁ ତାଙ୍କ ପାଖରେ ଆମେ ସବୁବେଳେ ଠିଆ ହେବା, କିନ୍ତୁ କେବେ ମୁହଁ ମୋଡ଼ିକି ଠିଆ ହେବାନି,
0: ଠିଆ ହେବା
1: ରାଗିକି କହିବାନି।
0: କିନ୍ତୁ ଏଇ ଯୋଉ ବୃଦ୍ଧାଶ୍ରମ ଗୁଡାକ ବର୍ତ୍ତମାନ ସବୁଆଡେ ମୁଣ୍ଡ ଟେକୁଛି, ତିଆରି ହଉଛି, କୋଉଥିପାଇଁ?
1: କିନ୍ତୁ ବାପା ଦେଖନ୍ତି ଗୋଟେ ଗୋଟେ ପୁଅ ବୋହୁ ଅଛନ୍ତି କିନ୍ତୁ ବୃଦ୍ଧା ମାନଙ୍କୁ ବାପା ମା ହେଇଗଲା ପରେ ନେଇକି ମାରି ଦଉଛନ୍ତି, କିନ୍ତୁ ସେଥିପାଇଁ ସେ ବାଧ୍ୟ ହେଇକି ତିଆରି କରୁଛି, କିନ୍ତୁ ତିଆରି କରିବାର କିଛି ଦରକାର ନାହିଁ, ଯଦି ଆଜିକାଲି ପୁଅ ମାନଙ୍କୁ ବୋହୁ ମାନେ ଠିକ ଥାନ୍ତେ ତାହେଲେ ବାପା ମା ସବୁବେଳେ ଠିକ ରୁହନ୍ତେ, କିନ୍ତୁ ଆଜିକାଲି ପୁଅ ବୋହୁ ତ ମାନେ ଆବାଦ କମି ଯାଉଛନ୍ତି, ପଚାରୁନାହାନ୍ତି, ଖାଇବାକୁ ଦେଉନାହାନ୍ତି, କିଛି ବୃଦ୍ଧା ଆଶ୍ରମରେ ଛାଡି ଦଉଛନ୍ତି, କିନ୍ତୁ ସେଥିପାଇଁ ତାକୁ ବୃଦ୍ଧା ଆଶ୍ରମ ହେଇଛି ଆଉ କଣ।
0: ସେସବୁ କଥା ଯୋଉ ବୃଦ୍ଧାଶ୍ରମରେ ନେଇକି ଛାଡ଼ି ଦେଉଛନ୍ତି, ପିଲାଦିନ କଥା, ଆମକୁ ଯୋଉ ଜନ୍ମ ଦେଇଛନ୍ତି, ଆମକୁ ବଡ଼ କରିଛନ୍ତି, ଆମର ଯତ୍ନ ନେଇଛନ୍ତି, ଆମର ଲାଳନ ପାଳନ କରିଛନ୍ତି, କେତେ ଯେ ରାତି ସେମାନେ ଉଜାଗର ରହିଛନ୍ତି ଆମକୁ ବଡ଼ କରିବା ପାଇଁ, ଆମକୁ ଯତ୍ନ କରିବା ପାଇଁ, ଏଇ କଥା ଆମ ମନରୁ ବାହାରି ପଡ଼େ, ଆମେ କଣ କରୁ? ଆଜ୍ଞା ଆଜ୍ଞା,
1: ଆଗକୁ କଣ ହବ ନ ହବ ସେଇଟା ତ ଆମେ କଥା କହିପାରିବାନି, କିନ୍ତୁ ଆଜିକାଲି ଯୋଉ ବୃଦ୍ଧ ଆଶ୍ରମ ଯୋଉ ଭାଇ ଭଉଣୀ ମାନେ ନେଇକି ଛାଡୁଛନ୍ତି କିନ୍ତୁ ଗୋଟେ ଠିକ କରୁନାହାନ୍ତି, ଯେତିକି ଦୁଃଖ କଷ୍ଟ ଆସି ଯେତିକି ଆମେ ପାରିବା ସେତିକି ଆମେ ସେବା କରିବା, କିନ୍ତୁ ଯେଉଁଟା ଛାଡୁଛନ୍ତି ବୃଦ୍ଧ ଆଶ୍ରମ ଏଟା ଭଲ କାମ ନୁହେଁ। ଗୋଟେ ଅନୁରୋଧ କରି କେହି ବାପା ମା ଯେ ଯୋଉ ବୃଦ୍ଧ ଆଶ୍ରମ ନ ଛାଡନ୍ତୁ।
0: ବାସ୍, ବହୁତ ବଢିଆ, ବହୁତ ବଢିଆ କଥା ଆପଣ କହିଛନ୍ତି, ଘରେ ରଖନ୍ତୁ, ନିଜ ପାଖରେ ରଖନ୍ତୁ, ମନେ ପକାନ୍ତୁ ଆପଣଙ୍କର ପିଲାଦିନ, ଆପଣଙ୍କୁ କେମିତି ସେ ସେବା କରିଥିଲେ, ଆପଣଙ୍କ ଲାଳନ ପାଳନ କେମିତି କରିଥିଲେ, ସେଇ କଥା ସବୁ ମନେ ପକାନ୍ତୁ। ଧନ୍ୟବାଦ ବାସନ୍ତି। ରଜ ଆପଣଙ୍କର କେମିତି କଟିଲା? ଆପଣଙ୍କର ଶରୀର ଅସୁସ୍ଥ ଅଛି, ସବୁ ଫେଷ୍ଟିଭାଲ ଆପଣଙ୍କର ପଳେଇଲା ଗଲା ଯା, ଠିକ ଅଛି, ଜଲ୍ଦି ଜଲ୍ଦି ସୁସ୍ଥ ହେଇଯାଆନ୍ତୁ। ଆଜ୍ଞା, ଜଲ୍ଦି ସୁସ୍ଥ ହେଇଯାଆନ୍ତୁ, ରେଡିଓ ଶୁଣୁଥାନ୍ତୁ, ଆମକୁ କଲ୍ କରିଥାନ୍ତୁ। ଧନ୍ୟବାଦ,
1: ନମସ୍କାର
0: ନମସ୍କାର।

0: ହେଇଛି ମାନଙ୍କ ଭାରତର ପଚାଶ ବୁଣାକାର ପ୍ରଥମ ହୋଇଛି ଆଉ।
1: ଆଚ୍ଛା, ତ ଖଣ୍ଡୁଆ ପାଟ ଯୋଉ ବୁଣାନ୍ତି ଠାକୁରଙ୍କ ପାଖରେ ଲାଗେ ଜଗନ୍ନାଥଙ୍କୁ ସେଇଟା ଦିଆଯାଏ, ସେଇଟା ଅଲଗା ବୁଣାଯାଏ ନା ଅନ୍ୟମାନଙ୍କ ପାଇଁ ଅଲଗା ବୁଣାଯାଏ ନା ଦିଟା ସମାନ ଜଗନ୍ନାଥଙ୍କ ପାଇଁ ଯୋଉଟା ସ୍ପେଶିଆଲି ଆପଣ ମାନେ ତିଆରି କରନ୍ତି?
0: ମ୍ୟାମ ଆମେ ତ ନିଜେ ବୁଣିନୁ ଜଗନ୍ନାଥ, କିନ୍ତୁ ସ୍ୱତନ୍ତ୍ର ଅଲଗା।
1: ଆଚ୍ଛା,
0: ସେଇଟା ଯୋଉ ଅଲଗା ସେଟା ବେଶୀ ଲାଗିବନି ଆମର, ତାହା ଆମେ 150 ଲକ୍ଷ ଲୁଗା ଲଗେଇଛୁ ଶାଢୀ, ସେଇଟା ଜମା ଲାଗିବ ଆଉ ପୁରା ସରୁ ସୂତା, ତାର ସୂକ୍ଷ୍ମ କାମ ଆଉ।
1: ଆଚ୍ଛା, ବହୁତ ସୂକ୍ଷ୍ମ ଆଉ ଶୁଦ୍ଧ କାମ ହୁଏ ଠାକୁରଙ୍କ
0: ପାଇଁ। ବୁଣା ହୁଏ ପତକା ସେମିତି ଆମର ସେ ଜିନିଷ, ସେମିତି ଗାଧୁଆ ପାଧୁଆ ଆଉ କୌଣସି ଇଏ ଜିନିଷ ନାହିଁ, ବାସି ଯେମିତି ଆମେ ଗୋଟେ ଖାଇ ଦେଉଛେ ସେ ସବୁ ଜିନିଷ ନୁହଁ, ପୁରା ଗାଧେଇ ପାଧେଇ କାମ କରିବେ, ପୁରା
1: ପବିତ୍ର ହେଇକି ସେଇଟା ତିଆରି କରାଯାଏ। ବହୁତ ବଢିଆ,
0: ହଁ
1: ସେଇ ଯୋଉ ଟ୍ରେଣ୍ଡକୁ, ସେଇ ଯୋଉ ନୀତି ନିୟମକୁ ଆପଣ ମାନେ ବାନ୍ଧିକି ରଖିଛନ୍ତି, ଶୁଣିକି ବହୁତ ଖୁସି ଲାଗିଲା। ଆପଣଙ୍କ ଆପଣ ବୁଣାକାର ଆପଣଙ୍କ ଘରେ ଆଉ କିଏ କିଏ ଅଛନ୍ତି କୁହନ୍ତୁ?
0: ଆଚ୍ଛା, ବାବା ଚାଲିଗଲେଣି, ବାବା ମା ଚାଲିଗଲେ ବର୍ଷ ଦେଢ ବର୍ଷ ହେଲା, ବାବା
1: ଚାଷ ବି କରନ୍ତି, ଆପଣଙ୍କର ବାବା ଯେତେବେଳେ ଥିଲେ କେମିତି କଣ ତାଙ୍କ ସହିତ ଆପଣ ରହୁଥିଲେ, କଣ ସବୁ ହଉଥିଲା, ସେ କଣ ସବୁ କରୁଥିଲେ ସେ କଥା ଟିକେ କୁହନ୍ତୁ।
0: ମ୍ୟାମ ଦେଖନ୍ତୁ, ସେତେବେଳେ ତ ବହୁତ କଷ୍ଟ ଥିଲା, ବାପା ଆମର ବିଲକୁ ଯାଆନ୍ତି, ଗୋଟିଏ ମୂଲ ହେଲେ ଆମେ ଚାରି ଭାଇ ଚଳୁଥିଲୁ, ଆଉ ତା ଭିତରେ ସେତେବେଳେ ଗୋଟେ ହଳିଆ କହନ୍ତି ରହନ୍ତି, ବୋଲେ ପିଲିଆ ବୋଲେ ରହନ୍ତି, ତାଙ୍କୁ ସ୍ୱତନ୍ତ୍ର ଗୋଟେ ଆମେ ଅଲଗା ଗୋଟେ ପଡି ଭଳିଆ ଦିଆଯାଏ,
1: ତେଣୁ
0: ସେ ବହୁତ ପୁରୁଣା କଥା। ତାପରେ ଯେତେବେଳେ ଆମେ ଟିକେ ଠେକଟା ଖେଳିଲୁ, ଆମେ ନିଜେ ଯଦି ତାଙ୍କ ସାଙ୍ଗରେ ମିଶିକି ଖେଳୁ, କିଛି ଅନ୍ୟ ଘର ଲୋକ ତମେ ଖେଳୁ, ଆଉ ଅଲଗା ଜିନିଷ ମିଳୁଛି, ତେଣୁ ଲଗେଇବା ତନ୍ତ ଶିଖିଗଲା ପରେ ବିଲ ସହିତ ତନ୍ତ କାମ କଲୁ, ଯୋଉ ଆମର ଇଚ୍ଛା ପାଣି ଇଟା ପାଣି ଇଟା ବି କିଛି ଦିନ ବେପାର କରିଛୁ, ଆଉ ଏମିତି ଚାଲିଛି ଆଉ, ଭଲ ଚାଲିଛି ଆଉ।
1: ଆଜ୍ଞା ଆଜ୍ଞା, ନାଇଁ କହିବାର ମାନେ ହେଲା ମାଙ୍କୁ ଆମେ ସବୁ ମନେ ପକଉ, ମାଙ୍କୁ ସବୁଯାକ ଶ୍ରେୟ ଦେଇଦେଉ, କିନ୍ତୁ ବାବା ପିତା ତାଙ୍କୁ ଏତେଟା ଆମେ ମାନେ ତାଙ୍କର ଯୋଉ ରହିଛି ପରିବାର ପ୍ରତି ତାଙ୍କର ଯୋଉ କର୍ତ୍ତବ୍ୟ ରହିଛି ତାକୁ କେବେ ବି ଆମେ ଫିଲ୍ କରୁନା।
0: ନାଇଁ ମ୍ୟାମ ଆମ ଘରେ ସେମିତି ହେଇନି, ମୋ ସାନ ଭାଇ କହିପାରିବିନି, ଆମେ ଯେତିକି ସ୍ନେହ ପାଇଛୁ ବାପାଙ୍କ ଯେତିକି ସ୍ନେହ ଦେଇଛୁ, ମୁଁ ଯାଇକି ପହଞ୍ଚୁଛି, ବାପା ଯେତିକି ସ୍ନେହ ଦେଇନଥିବେ ପାଇନଥିବେ। ଆଉ ମା କଥା ନ କହିଲେ ମ୍ୟାମ ବହୁତ ବଢିଆ, କାରଣ ମୁଁ ପୁରା ସଦାବେଳେ ମୋ ମାଙ୍କୁ ଠାକୁର ସାଙ୍ଗରେ ସମାନ କରେ, କାହିଁକି ସେ ଆମକୁ ଯୋଉ କଷ୍ଟ ଦେଇଛି, ବୋଲେ ଦେହ ପା ଖରାପ ହେଲେ ଯୋଉ ରାତି ରାତି ଅନିଦ୍ରା ହୁଏ, ଆଉ ଜ୍ୱର ହେଲେ ମୁଠରେ ପାଣି ପଟି ପକେଇ ବସେ, ଲଟାଇ ଲଟିକି ସେମିତି ବୈଠବ ରାତି ଟିକେ ଜ୍ୱର ସିରିୟସ ହେଇଗଲା, ସେମିତି ମୁଣ୍ଡରେ ବୈଠବ ମୁହଁକୁ ଠିକ ବୈଠବ, ପୁଅ କଣ ହେଲା ଦିଦିଆ କଣ ରାତିରେ ଟିକେ ପିତ ଭାଗିଲା କଡେ ହେଲେ ସିଏ ଆଗ ସମ୍ମୁଖୀ ପଡିବ,
1: ତେଣୁ
0: ସେ କଷ୍ଟ ମାଙ୍କର ଯିଏ ଭୁଗିଛି ସେ ଜାଣିଛି ମ୍ୟାମ,
1: ତେଣୁକରି
0: ମୋ ପାଇଁ ମୁଁ ଭାବୁଛି ମୋ ବାପା ଆଉ ମୋ ମା ହଉଛନ୍ତି ଠାକୁର, ଯୋଉ ଚହନ୍ତି ଡାକ୍ତର କହନ୍ତିନି, ତାପରେ ବି ମୋ ବାପା ମା ମତେ ପ୍ରଥମେ ପୁରୀ ନେଇକି ଯାଇଥିଲେ, ମୁଁ ଛୋଟ ଯାଇଥିଲି, ମୁଁ ବୋଧେ ପଢୁଥିଲି ବୋଧେ ନେଇକି ପୁରୀ ଯାଇଥିଲେ, ସେଥିପାଇଁ ମୁଁ ସପ୍ତାହରେ ତାଙ୍କ ପାଖରେ ଚିରୁ, ସେ ତାପରେ ତାଙ୍କ କଥାରେ ପ୍ରତିବାଦ କରିବି, ତାପରେ ସେ ମତେ ତାଙ୍କ ପାଇଁ ହେଳା କରିନାହାନ୍ତି, କଥାରେ ହେଳା କରିନାହାନ୍ତି, ତାଳୁ କଥା କହିନାହାନ୍ତି କିଛି, ବୋଲେ ଏମିତି କିଛି କଣ ଆଉ ମ୍ୟାମ କହି ବାପା କଥା
1: ବାସ ବହୁତ ବଢିଆ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଏମିତି ଫୋନ କରନ୍ତୁ ଆମକୁ ଏଇ ନମ୍ବରରେ, ପ୍ରତି ସୋମବାର 12ରୁ ଗୋଟେ ଭିତରେ ଆମେ ଯୋଉ ଗୋଟେ ବିଷୟବସ୍ତୁ ରଖୁ ତାର ଉପରେ ଦୀପଦ କୁହନ୍ତୁ, ଆମକୁ ଭଲ ଲାଗିବ। ଧନ୍ୟବାଦ ଭାଇ।
0: ଆଜ୍ଞା
1: ଧନ୍ୟବାଦ। ଆଜ୍ଞା ଆଜ୍ଞା ଆଜ୍ଞା।

0: ହ୍ୟାଲୋ
1: ହଁ ଅଟକି ଯାଇବୁ
0: ଆଜ୍ଞା କୁହନ୍ତୁ
1: ହଁ ମୁଁ ଛାଗନୁରୁ କହୁଛି ବଡ଼ଦ୍ରିଷ୍ଟି ଗ୍ରାମ ବାହୁଡ଼ିରୁ
0: ଆଚ୍ଛା ଟିକେ ତନ୍ଦ୍ରା
1: ହେଇଛି ସେଠି ମୁଁ କହିପାରିବିନି କାହିଁକି ନା ଶବ୍ଦ ହେଇନି ସେ ଭାବରେ
0: ଶବ୍ଦ ଖୋଜନ୍ତୁ କହିପାରିବି
1: ନାଇଁ ନାଇଁ କାହିଁକି ନା ମୁଁ ଏବେ ତ ବାପା ହେଇକି ଦେଶ ବଜ ହେଲାଣି କିନ୍ତୁ ସେପରିକା ହେଇପାରିବିନି ଚେଷ୍ଟା ଚାଲିଛି କିନ୍ତୁ ହେଇପାରିବିନି ସେପରିକା
0: କେବେ ଅନୁଭବ କରିଛନ୍ତି ସାଗର ଯେ ଆପଣଙ୍କର ମାନେ ପିତାଙ୍କର ଉପସ୍ଥିତି ସୂର୍ଯ୍ୟ ଭଳି ସୂର୍ଯ୍ୟ ନିଶ୍ଚିତ ଭାବରେ ଗରମ କିନ୍ତୁ ସୂର୍ଯ୍ୟ ନ ଉଇଲେ ସବୁଆଡେ ଅନ୍ଧାର ହେଇଯାଏ
1: ସେତେବେଳେ ତ ମୁଁ ଅନୁଭବ କରିପାରୁନଥିଲି କିନ୍ତୁ ଏବେ ଅନୁଭବ କରିପାରୁଛି କାହିଁକି ନା ସେ ସମୟଟା କଣ ଥିଲା
0: ଆଜ୍ଞା
1: ତାଙ୍କର
0: ଅବଦାନ ଦେଖା ଯାଏନି
1: ଏବେ ବହୁତ ମନେ ପକେଇଲେ ବହୁତ ମତେ
0: ନିହାତି ମନେ ପଡିବ ଘରର ମାନେ ସଶକ୍ତ ମୂଳ ଦୁଆ ଗୋଟେ
1: ତାକୁ ବୁଝିବା ସମୟ ସବୁ ଅନୁଭବ କରିପାରୁଛି
0: କେତେବେଳେ ଆପଣ ଆପଣ ରାଗିଛନ୍ତି ବାବାଙ୍କ ଉପରେ କଳି କରିଛନ୍ତି ତାଙ୍କ ସହିତ
1: କଲି ତ କରିନି କିନ୍ତୁ ମନ ଭିତରେ ଲାଗୁଥିଲା ସେ ସମୟରେ
0: ଯେ ମୋ ପାଇଁ ଖରାପ କଥା କହୁଛନ୍ତି
1: ଟିକେ ଡର ଥିଲା ତ ଆପଣ
0: ହଁ
1: ବାପା କଦଳୀ ଚୋପା ଗୋଟେ ଶୁଣିଲେ ମଜାକ ତ ଦୂରର କଥା କିନ୍ତୁ ମନ ଭିତରେ ବି ରାଗ ଆସେ ମନ ଭିତରେ ରାଗ କିନ୍ତୁ ସେ ସମୟରେ ଗୋଟେ ମଜାକ ଥିଲା କିନ୍ତୁ ଏଇ ସମୟ ଏବେ ଶୁଣିଲେ ସେଟାକୁ ମଜାକ କଥା ହେଲି କିନ୍ତୁ ମନ ଭିତରେ ଏମିତି ରାଗ ଲାଗିଛି ସେ କଦଳୀ ଚୋପାର ୱାର୍ଡଟା ଦେଇ ତାକୁ
0: ବହୁତ ଆପଣ ପସ୍ତଉଛନ୍ତି ବାବାଙ୍କ ସହିତ ଆଉ ଟିକେ ଜିଇଁଥାନ୍ତେ
1: ନିହାତି
0: ପଛରେ ଆମେ ସବୁ ଜାଣୁ ଯେ ଆମ ବାବା ମା ଆମ ପାଇଁ କେତେ ଭଲ ଥିଲେ ନିହାତି ଏବେ ଯୋଉମାନେ ବାବାଙ୍କ ସହିତ ରହୁଛନ୍ତି ବାବାଙ୍କ ସହିତ ବଞ୍ଚୁଛନ୍ତି ବାବାଙ୍କର ଗୁରୁତ୍ୱ କେତେ ତାକୁ ଅନୁଭବ କରନ୍ତୁ ସେ ଆମ ପାଇଁ କେବେ ବି ଭଲ ଚିନ୍ତା ମାନେ ଖରାପ ଚିନ୍ତା କରିବେନି ସେଇ ସମୟ ଥରେ ଗଲେ ଆଉ ବିଲକୁଲ ଆସନ୍ତି ଆସେନି
1: ସେଟାକୁ ତ ଆମେ ଚାଲିଯିବେ ଯେତେ ଶିଖିଛୁ ବାପାଙ୍କ ମା ସେଟା ତ ଶିକ୍ଷା ଚାଲିଛି କିନ୍ତୁ ବୁଝିପାରିଲେ ଭଲ କଥା
0: ତାଙ୍କୁ ଶ୍ରଦ୍ଧା କରନ୍ତୁ ସମ୍ମାନ କରନ୍ତୁ ଭଲ ପାଆନ୍ତୁ ତାଙ୍କ ଭଲ ପାଇବା କେବେ ଦେଖିପାରିବେନି
1: ଆମେ ଜାଣିପାରିଲୁନି ସେ ସମୟରେ ମାନେ ଆମକୁ କେତେବେଳେ ବାଡେଇଛନ୍ତି ସେ କାହିଁକି ବାଡେଇଥାନ୍ତି ସେଟା ଆମେ ବୁଝିପାରିଲୁ
0: କେବେ ତାଙ୍କର ସ୍ନେହ ପ୍ରେମ
1: ଆମକୁ
0: ବିଲକୁଲ ବି ଉପରକୁ ଦେଖା ଯାଏନି କିନ୍ତୁ ସେଇ ଯୋଉ ଭଲ ପାଇବା ସାଗର ଠୁ ବି ଅଧିକ ନିହାତି ଭାବରେ
1: ରେକର୍ଡିଂ
0: କରିଛନ୍ତି କାର୍ଯ୍ୟକ୍ରମକୁ ବହୁତ ବଢିଆ ବାବାଙ୍କୁ ନେଇକି ତାଙ୍କ ସ୍ମୃତି
1: ଅନୁଭୂତି
0: ତ ସାଗର ଏଠି ଏତିକି କହିବା ଯେ ଯୋଉମାନେ ବାବାଙ୍କ ସହିତ ଅଛନ୍ତି ବାବା ଯାହାର ଅଛନ୍ତି ସେମାନଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ ନାଇଁ ଯୋଉମାନଙ୍କର ଅଛନ୍ତି ତାଙ୍କୁ ଭଲ ବ୍ୟବହାର ଦିଅନ୍ତୁ ଆଜ୍ଞା ସେ ଯେତେବେଳେ ରାଗୁଛନ୍ତି ଚୁପ୍ ହୁଅନ୍ତୁ ତାଙ୍କୁ ଶ୍ରଦ୍ଧା କରନ୍ତୁ ସମ୍ମାନ ଦିଅନ୍ତୁ ଏଇଟା ହଉଛି
1: ତାଙ୍କ ସହିତ ଆଦର ପ୍ରେମରେ କଥାବାର୍ତ୍ତା ହେଇକି ଜିନିଷକୁ ବୁଝିବାକୁ ଚେଷ୍ଟା କରନ୍ତୁ।

0: हेलो।
1: हाँ भावनी नमस्कार।
0: नमस्कार,
1: मुझे राजेश नायक चर्चिका बजार जगतपुर।
0: बहुत दिन पर आपण कहिले।
1: आज्ञा, ना टिके देह पे भल नथला जे गरम गुळगुळ होउची आउ मु टिके काम व्यस्त रे आ कॉल करि पार नथली आउ।
0: आज्ञा, काम रे व्यस्त थिले, गरम गुळगुळ, देह भल नथला।
1: आज्ञा, नै बर्तन टिके पाग परिवर्तन होइछि, काल टार त पटर पटर चालिछि आउ।
0: वर्षा, आषाढ़ वर्षा।
1: आज्ञा,
0: वर्षा को आपण भल पांती नि कि?
1: निश्चिंत भल पांती, कारण आमे जेहेतु चासी, आमर गोटे कथा नै, चसा लखे जीव पोसा।
0: ହଁ,
1: ସମସ୍ତେ ଆତୁର ହେଇକି ଅନେଇଛନ୍ତି, ବର୍ଷା ଆସିଲେ ଚାଷ ହବ। ଯେହେତୁ ଓଡ଼ିଶା ଗୋଟେ କୃଷି ପ୍ରଧାନ ରାଜ୍ୟ, ତେଣୁ ଚାଷ ତ ମେନ, ଚାଷ ନଥିଲେ 150 କୋଟି ଭାରତୀୟଙ୍କ ଆହାର ଯୋଗଉଛି ଚାଷୀ।
0: ଆଜ୍ଞା,
1: ତେଣୁ ନିଶ୍ଚିନ୍ତ ଭାବେ ଆମେ ବର୍ଷାକୁ ଅନେଇକି ବସିଥିଲୁ ଆଉ।
0: ଆଚ୍ଛା, ବର୍ଷା ହେଇଗଲା ନାଇ?
1: ଯିବି ଯିବି ଷ୍ଟାର୍ଟ ହେଇଗଲାଣି, ଏଣିକି ମୌସୁମୀ ଆସିଯିବ, ଏଣିକି ଚାଷୀ ପୁଅ ବାହାରିବେ, ତଳି ପଡିବ, ସବୁ କାଦୁଆ ହବ, ରୁଆ ରୁଇ ହବ, ଏସବୁ ଚାଲିବ ଆଗକୁ ଆଗକୁ ଆଉ।
0: ଯାହା ମୋର ମନେ ଅଛି, ଆପଣଙ୍କର ବାବା ହଠାତ୍ ମାନେ ରୋଗରେ ପୀଡିତ ହେଇକି ଇହଧାମ ତ୍ୟାଗ କରିଥିଲେ, ଆପଣ କହିଥିଲେ କାର୍ଯ୍ୟକ୍ରମରେ?
1: ନାଇଁ, ବାପା ଏସ୍ପେୟାର କରିଗଲେଣି, ବାପା ତ ଆମର
0: ଏଜୁକେସନ
1: ଡିପାର୍ଟମେଣ୍ଟରେ କ୍ଲର୍କ ଥିଲେ, ତାପରେ ଯୋଉ ଗଳା କ୍ୟାନ୍ସର ହେଲା, ବାପା ଏକ୍ସପେୟାର କଲେଣି, ତାଙ୍କର ବର୍ଷିକିଆ ବି ଗଲାଣି 2-3 ମାସ ହେଇଗଲା।
0: ସେଇ କଥା, ସେଇ କଥା ଆଜି ମୁଁ ମନେ ପକଉଛି, ଯେହେତୁ ଆମେ ଗତକାଲି ପାଳନ କରିଥିଲେ ପିତୃ ଦିବସ, ତ ତାରି ଉପରେ ଆଜି କଥାବାର୍ତ୍ତା ହଉଛୁ। ବାବାଙ୍କୁ ନେଇକି ଆପଣ କେତେ ମାନେ ସିରିୟସ୍ ଥିଲେ, କେତେ ତାଙ୍କର ଯୋଉ ସ୍ନେହ ପ୍ରେମକୁ କେତେ ଅନୁଭବ ଥିଲେ, କଣ ସବୁ କରିଥିଲେ, ସେ କଥା କୁହନ୍ତୁ।
1: ଆଜ୍ଞା, ଟପିକ ଜାଣିଛନ୍ତି, ସେଥିପାଇଁ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ ଭଉଣୀ କହିବି, ଆକ୍ଚୁଆଲି କଥା ଆମର ଗୋଟେ କଥାରେ ଅଛି, ବାପା ଥିଲା ପୁଅ ସଭାରେ ହାରେନି, ତେଣୁ ଯାହାର ବାପା ହଉଛନ୍ତି କଣ ନା ଘରର ଗୋଟେ ମୁଣ୍ଡ, ମାନେ ବଡ ମୁଣ୍ଡ, ସେ ଜଣେ ମୁରବୀ। ଆପଣ ଯଦି ଫାଉଣ୍ଡେସନ ଠିକ ଥିବ, ତାପରେ 4 ମହଲା 5 ମହଲା କଲେ ବି ସେ ଘର ଛିଡା ହବ। ଆପଣ ଯଦି ଫାଉଣ୍ଡେସନ ଠିକ ନଥିବ, କଂକ୍ରିଟ ଠିକ ନଥିବ, ଆପଣ ପିଲର ଦେଇନଥିବେ, ରଡ ଦେଇନଥିବେ, ସେ ଭୁଶୁଡି ପଡିବ। ବଡ ବଡ ବରଗଛ ଉତ୍ସବ ଯେ ଆପଣ ଦେଖନ୍ତୁ, ତା ଚେର ଗାଡୁଆ ବୋଲିକି 100 ବର୍ଷ 150 ବର୍ଷ ସେ ଛିଡା ହେଇକି ଅଛି। ଘରର ମୁରବୀ ବାପା ମା ହଉଛନ୍ତି ମେନ ଲୋକ, ସିଏ ଚାଲିଗଲା ମାନେ ତ ବହୁତ କିଛି ପ୍ରୋବ୍ଲେମ ଫେସ୍ କରିବାକୁ ପଡେ ଆଉ।
0: ନିହାତି, ସେ ହଉଛନ୍ତି ଛାତ ଆମର, ଛାଇ ଆମର, ବରଗଛର ଛାଇ।
1: ଆଜ୍ଞା, ନା ଆଉ ଗୋଟେ କଥା ବର୍ତ୍ତମାନ ଆଧୁନିକ ଯୁଗରେ, କଳି ଯୁଗରେ, ବାପା ମାଙ୍କୁ ଦୁଇ ଓଳି ଦି ମୁଠା ଲୋକ ଖାଇବାକୁ ଦଉନାହାନ୍ତି, ବୃଦ୍ଧାଶ୍ରମ ଜରାଶ୍ରମ ନେଇ ଛାଡୁଛନ୍ତି। ଆଉ ବର୍ତ୍ତମାନ ତ ଆଜ୍ଞା ଶାଶୁ ଶ୍ୱଶୁର ହଉଛନ୍ତି ମାନେ ନିଜର ଜନ୍ମ କଲା ବାପା ମା ଠାରୁ ଅଧିକା, ବାପା ମା ବେଡରେ ପଡିଥିବେ, ତ ମଲା ବେଳକୁ ତାଙ୍କ ପାଟି ପାଖରେ ନେଇ ଚିକେନ ମଟନ ମିଠା ଏସବୁ ଦେବେ, କିନ୍ତୁ ଜିଅନ୍ତା ଅବସ୍ଥାରେ ଅବସ୍ଥାରେ ଦଉନାହାନ୍ତି, ତାଙ୍କୁ ନେଇ ବୃଦ୍ଧାଶ୍ରମ ଜରାଶ୍ରମ ଛାଡୁଛନ୍ତି, ଟର୍ଚର କରୁଛନ୍ତି, ବାଡଉଛନ୍ତି, ବହୁତ ଜିନିଷ ଘଟୁଛି ଏମିତି ଦୁନିଆରେ। ତେଣୁ ଏଭଳିଆ ପୁଅ ଝିଅ ଯୋଉମାନେ ରହିଲେ, ସେମାନେ ସେମାନେ ଚିନ୍ତା କରିବା ଦରକାର, ସେମାନେ ବି ଦିନେ ବୁଢା ବୁଢୀ ହେବେ, ବାପା ମା ହେବେ, ତାଙ୍କ ପିଲା ସେମାନଙ୍କୁ କେମିତି ବ୍ୟବହାର କରିବେ,
0: ତେଣୁ
1: ନିଜ ବାପା ମାଙ୍କ କେୟାର କରିବା ଦରକାର, ଭଗବାନଙ୍କ ଆଶୀର୍ବାଦ ରହିବ ନିଶ୍ଚିନ୍ତ ଭାବରେ ଯଦି ଆମେ ବାପା ମାଙ୍କ ସେବା କରିବା।
0: ଆଜ୍ଞା, ଯେମିତି ଆପଣ ମଞ୍ଜି ପୋତିବେ ସେଇଭଳିଆ ଗଛ ହିଁ ବାହାରିବ, ଯୋଉ ମଞ୍ଜି ଆପଣ ପୋତିବେ ସେଇ ଗଛ ବାହାରିବ।
1: ଶିକ୍ଷା ଓଡ଼ିଶା, ଆମେ ଯଦି ଆମ ବାପା ମାଙ୍କୁ ଠିକ ସେବା ଶୁଶ୍ରୂଷା କରିବା, ଆମ ପିଲାମାନେ ଆମ ଠାରୁ ଶିଖିବେ, ନହେଲେ ସେମାନେ ବି ଆମକୁ ବଡ ଦାଣ୍ଡରେ ବସେଇଦେବେ, ଛାଳ ଧରି ଆମେ ଭିକ ମାଗିବା ଆଉ।
0: ତ ଆପଣଙ୍କ ସହିତ କଥା ହଉ ହଉ ସମୟ ଟିକ୍ ଟିକ୍ ଟିକ୍ ଟିକ୍ ଟିକ୍ ହେଇଗଲାଣି, ଆଗକୁ ଆମର ସମ୍ବାଦ ଅଛି, ତ କାର୍ଯ୍ୟକ୍ରମକୁ ଆମେ
1: ବହୁତ ବଢିଆ ଲାଗିଲା।
0: ଜୟ ଜଗନ୍ନାଥ, ନମସ୍କାର। ତ ଶ୍ରୋତା ବନ୍ଧୁ, ଏ ଥିଲା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ। ଆମର ବହୁ ସଂଖ୍ୟାରେ ଆପଣମାନେ ଯୋଡ଼ି ହେଲେ, ଧନ୍ୟବାଦ ଦେବୁ। ଯେଉଁମାନଙ୍କର ଫୋନ୍ କଲ୍ ଲାଗିନି, ଆସନ୍ତା ଥର ଟ୍ରାଏ କରନ୍ତୁ, ନିଶ୍ଚୟ ଲାଗିବ। ଆଜି ପାଇଁ ବିଦାୟ ନେଉଛୁ, ନମସ୍କାର।

0: това.
1: ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବାଦ୍ୟଯନ୍ତ୍ରର ଧୁନ୍ କାର୍ଯ୍ୟକ୍ରମ ନିର୍ଝରିଣୀ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ ମେଣ୍ଡୋଲିନ୍ରେ ଧୁନ୍ ଶିଳ୍ପୀ ହେଲେ କେ ଈଶ୍ୱର ସରାଫ୍

0: ଏଇଠି ଶେଷ ହେଲା ବାଦ୍ୟଯନ୍ତ୍ରର ଧୁନ୍ କାର୍ଯ୍ୟକ୍ରମ ନିର୍ଝରିଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। ପ୍ରଚାର କରୁଛୁ ଚାଷବାସ କଥା।
1: ଆଜି ଆମେ ଚାଷବାସ କଥାରେ ଜାଣିବା ବାଇଗଣ ଚାଷ ସମ୍ପର୍କରେ। ଆମ ରାଜ୍ୟର ପାଣିପାଗ ଆଉ ମାଟି ହେଉଛି ବାଇଗଣ ଚାଷ ପାଇଁ ଉପଯୁକ୍ତ। ତେଣୁ ଚାଷୀ ଭାଇ ଭଉଣୀମାନେ ଏହି ବାଇଗଣ ଚାଷ ଅଧିକ କରିଥାନ୍ତି। ଆଉ ବାଇଗଣ ହେଉଛି ଏମିତି ଏକ ପ୍ରମୁଖ ପନିପରିବା ଫସଲ ଯାହା ବର୍ଷ ସାରା ବଜାରରେ ଆମକୁ ବହୁତ ପରିମାଣରେ ମିଳେ। ଏହି ବାଇଗଣ ଚାଷରୁ ଅଧିକା ଲାଭ ପାଇବା ପାଇଁ ଆମକୁ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତାହେଲେ ଜାଣିବା ବାଇଗଣ ଚାଷ ପାଇଁ ଆମେ ଜମି ପ୍ରସ୍ତୁତି କିପରି କରିବା। ବାଇଗଣ ଚାଷ କରିବାକୁ ଚାହୁଁଥିବା ଚାଷୀ ଭାଇ ଓ ଭଉଣୀମାନେ ଜମିକୁ ପ୍ରଥମେ ଚାରି ପାଞ୍ଚ ଓଡ଼ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ। ଶେଷ ଓଡ଼ ଚାଷ ସମୟରେ ଏକର ପିଛା ବାର ଗାଡ଼ି ଗୋବର ଖତ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଧାଡ଼ିକୁ ଧାଡ଼ି ତିନି ଫୁଟ ବ୍ୟବଧାନ ଆଉ ଗଛକୁ ଗଛ ଦୁଇ ଫୁଟ ବ୍ୟବଧାନରେ ଚାରାଟିକୁ ଲଗାଇବାକୁ ହେବ। ଆଜିକାଲି ତ ବହୁତ ରକମର ବିହନ ମଧ୍ୟ ବଜାରରେ ମିଳୁଛି, କିନ୍ତୁ ରୋଗ ପୋକ ସହନ ଶକ୍ତି ଥିବା ବିହନ ବ୍ୟବହାର କଲେ ଅମଳ ମଧ୍ୟ ଅଧିକ ମିଳିପାରିବ। ତା ସହିତ ଚାଷୀ ଲାଭବାନ ମଧ୍ୟ ହୋଇପାରିବ। ସେହିପରି ବିହନଗୁଡ଼ିକ ମଧ୍ୟରୁ ବଜାରରେ ମିଳୁଥିବା ବିହନଗୁଡ଼ିକ ହେଉଛି ପୁଷା ବ୍ରାଣ୍ଡ, ପୁଷା ପର୍ପଲ, ପୁଷା କ୍ଲଷ୍ଟର, ପୁଷା ଅନମୋଲ, ପୁଷା କ୍ରାନ୍ତି, ମୁକ୍ତା କେଶି, କାଶୀ କୋମଲ, କାଶୀ ପ୍ରକାଶ, ଆର୍କା କୁସୁମକର, ଆର୍କା ନବନୀତ ଭଳି ଉନ୍ନତ କିସମର ବିହନ। ଏଗୁଡ଼ିକ ଚାଷୀକୁ ଅଧିକ ଲାଭ ଦେବ। ପ୍ରାୟ 500 ଗ୍ରାମରୁ 600 ଗ୍ରାମ ମଞ୍ଜି ଏକର ପିଛା ପାଇଁ ଆବଶ୍ୟକ ପଡ଼ିଥାଏ। ଚାରା ଲଗାଇବାର 25 ଦିନ ପରେ କ୍ୟାଲସିୟମ ଏମୋନିୟମ ନାଇଟ୍ରେଟ୍ ଦେଇ ହୁଡ଼ା ଟେକି ଦିଅନ୍ତୁ। ଗଛ ଲଗାଇବାଠାରୁ ଗଛଗୁଡ଼ିକରେ ଚେର ଆସିବା ପର୍ଯ୍ୟନ୍ତ ଟେକା ପାଣି ଦେବାକୁ ହେବ। ହୁଡ଼ା ଟେକିବା ପରେ ଆବଶ୍ୟକ ଅନୁସାରେ ସିଆର୍ କରି ଜଳସେଚନର ବ୍ୟବସ୍ଥା କରନ୍ତୁ। ବାଇଗଣ ଗଛରେ କେତେଗୁଡ଼ିଏ ପୋକ ଲାଗନ୍ତି, ସେ ମଧ୍ୟରୁ କାଙ୍କଡ଼ିଆ ପୋକ ଯେତେବେଳେ ସେ ଲାଗେ ପ୍ରଥମ ଅବସ୍ଥାରେ ପତ୍ରଗୁଡ଼ିକୁ ଉପାଡ଼ି ଫିଙ୍ଗି ଦେବାକୁ ପଡ଼ିବ। ଗଛରେ କାଣ୍ଡବିନ୍ଧା ପୋକ ମଧ୍ୟ ଲାଗିଥାଏ, ସେତେବେଳେ ଗଛର କଅଁଳ ଡାଳକୁ ବାନ୍ଧିବା ବେଳେ ଗଛ ସବୁ ଝାଉଁଳି ଯାଇଥାଏ। ଫଳ ଧରିବା ମାତ୍ରେ ଏହି ପୋକ ଫଳଗୁଡ଼ିକୁ ଆକ୍ରମଣ କରିଥାଏ। ତେଣୁ ଏସବୁ ରୋଗ ଦୂର କରିବାକୁ ହେଲେ 15 ଦିନ ଅନ୍ତରରେ 2 ଥର ସେଭିନ୍କୁ ସ୍ପ୍ରେ କରିବାକୁ ପଡ଼ିବ। ରୋଗ ଓ ପୋକମାନଙ୍କ ଦାୟରୁ ରକ୍ଷା କରିବା ଲାଗି ଉନ୍ନତ ତଥା ରୋଗ ସହ୍ୟ କରିପାରୁଥିବା ବିହନ ବ୍ୟବହାର କରିବାକୁ ହେବ। ହାଇବ୍ରିଡ୍ କିସମଗୁଡ଼ିକ ଅତ୍ୟଧିକ ଅମଳକ୍ଷମ, ତେଣୁ ଏକ ଏକରକୁ ପ୍ରାୟ 100 କ୍ୱିଣ୍ଟାଲରୁ ଅଧିକ ଅମଳ ମିଳିପାରିବ।
0: ଶୁଣିଲେ ଚାଷବାସ କଥା।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା ନିଶାରାଣୀ ସାହୁ ଏବଂ ସୁଭାଗିନୀ ନନ୍ଦ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣଙ୍କୁ ଶୁଭେଚ୍ଛା ଆଉ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ନିଶାରାଣୀ ସାହୁ
1: ଆଉ ମୁଁ ଡକ୍ଟର ସୌଭାଗିନୀ ନନ୍ଦ।

0: ଅପା
1: ହଁ,
0: ଏଇ ଯୋଉ ଶବ୍ଦ ନାରୀ, ଇଏ କେବଳ ଗୋଟେ ଶବ୍ଦ ନୁହେଁ ଅପା, ବରଂ ଏଇ ଶବ୍ଦ ଭିତରେ ରହିଛି ସୃଷ୍ଟିର ଆଧାର। କାହିଁକି ନା ଜଣେ ନାରୀ ହିଁ ତାର ସ୍ନେହ ମମତା ଆଉ ଶକ୍ତିରେ ଗଢିପାରେ ଗୋଟେ ସୁନ୍ଦର ପରିବାର, ନା କଣ କହୁଛନ୍ତି?
1: ହଁ ନିଶା, ସତ କହିଛ। ପ୍ରକୃତରେ ମହିଳାମାନେ ହେଉଛନ୍ତି ଭଲ ପାଇବା, ତ୍ୟାଗ, ଧୈର୍ଯ୍ୟ ଓ ସାହସର ପ୍ରତୀକ। ସେ ଜଣେ ମା ହୋଇ ସନ୍ତାନକୁ ଯେତେ ଭଲ ପାଇପାରେ, ଭଉଣୀ ହୋଇ ସ୍ନେହର ବନ୍ଧନରେ ବାନ୍ଧି ରଖିଥାନ୍ତି, ଆଉ ଜଣେ ସ୍ତ୍ରୀ ଭାବରେ ପରିବାରରେ ସୁଖ ଶାନ୍ତି ବଜାୟ ରଖନ୍ତି।
0: ଆଉ ଆମେ ବି ଜାଣି ରଖିବା ଦରକାର ଅପା, ଯେ ନାରୀଙ୍କୁ ସମ୍ମାନ ଦେବା ଆମର ଦାୟିତ୍ୱ। ସେମାନଙ୍କୁ ସୁରକ୍ଷା, ସମାନ ସୁଯୋଗ ଆଉ ସମ୍ମାନ ମିଳିବା ଉଚିତ। ଯେତେବେଳେ ନାରୀ ସୁରକ୍ଷିତ ଆଉ ଶିକ୍ଷିତ ହୁଅନ୍ତି, ସେତେବେଳେ ଆମ ସମାଜର ଉନ୍ନତି ହୋଇଥାଏ।
1: ସେଥିପାଇଁ ତ ସ୍ୱାମୀ ବିବେକାନନ୍ଦ କହନ୍ତି ଯେ ଯେଉଁ ଦେଶରେ ନାରୀକୁ ସମ୍ମାନ ଦିଆଯାଏ, ସେହି ଦେଶ ସେତିକି ପରିମାଣରେ ଉନ୍ନତିର ଚରମ ସୀମାରେ ପହଞ୍ଚିଥାଏ।

0: ନାରୀମାନଙ୍କର ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଆଉ ସୁରକ୍ଷା ବଢ଼ାଇବା ପାଇଁ ଆଜିକାଲି ଆମ ସରକାର ମଧ୍ୟ ଅନେକ ପ୍ରକାର ଯୋଜନା ସବୁ ବାହାର କଲେଣି। ଯେହେତୁ ନାରୀ ସଶକ୍ତି ହେଲେ ପରିବାର, ସମାଜ ଆଉ ଦେଶ ସବୁର ଉନ୍ନତି ହୋଇଥାଏ।
1: ଆଉ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ସ୍ୱାଧାର ଗୃହ ଯୋଜନା ହେଉଛି ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଯୋଜନା।
0: ଏହି ଯୋଜନା ହେଉଛି ଏକ ସାମାଜିକ କଲ୍ୟାଣ ଯୋଜନା, ଯାହାକି ଅସହାୟ, ପରିତ୍ୟକ୍ତ, ନିରାଶ୍ରୟ ଆଉ ସଂକଟଗ୍ରସ୍ତ ମହିଳାମାନଙ୍କୁ ସୁରକ୍ଷା, ଆଶ୍ରୟ ଏସବୁ ପ୍ରଦାନ କରିଥାଏ।
1: କେବଳ ସେତିକି ନୁହେଁ, ଯେଉଁ ମହିଳାମାନେ ପରିବାରର ସହାୟତାରୁ ବଞ୍ଚିତ, ଘରୋଇ ହିଂସାର ଶିକାର ହେଉଛନ୍ତି, ନିରାଶ୍ରୟ କିମ୍ବା ମାନସିକ ଓ ସାମାଜିକ ସମସ୍ୟାରେ ପଡ଼ିଛନ୍ତି, ସେମାନେ ଏହି ଯୋଜନାର ଲାଭ ପାଇପାରନ୍ତି।
0: ଆଉ ଜାଣିଛନ୍ତି ଅପା, ଏଠାରେ ସୁରକ୍ଷିତ ରହଣି, ପୌଷ୍ଟିକ ଖାଦ୍ୟ, ପୋଷାକ, ଚିକିତ୍ସା ଏଭଳି ଅନେକ ପ୍ରକାର ପ୍ରଶିକ୍ଷଣ ମଧ୍ୟ ଯୋଗାଇ ଦିଆଯାଏ, ଯାହାକି ସେମାନଙ୍କୁ

0: ସ୍ୱାବଲମ୍ବୀ କରିବାରେ ସହାୟକ ହୋଇଥାଏ
1: ଆଉ ଅସହାୟ ମହିଳାମାନଙ୍କୁ ନୂଆ ଜୀବନ ମଧ୍ୟ ଦେଇଥାଏ, ଯାହାକି ସେମାନଙ୍କର ଆତ୍ମବିଶ୍ୱାସକୁ ବଢ଼ାଇଥାଏ। ପ୍ରକୃତରେ କହିବାକୁ ଗଲେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସେମାନଙ୍କୁ ଏକ ସମ୍ମାନଜନକ ଜୀବନ ବଞ୍ଚିବାର ସୁଯୋଗ ଦେବା ହିଁ ଏହାର ଏକମାତ୍ର ଲକ୍ଷ୍ୟ।
0: ହଁ ପା, ଆଜି ବି ଅନେକ ମହିଳା ଅଛନ୍ତି ଯେଉଁମାନେ କି ନିର୍ଯାତନା ଆଉ ଅବହେଳାର ଶିକାର ହେଉଛନ୍ତି। ଖାସ୍ କରି ସେମାନଙ୍କ କ୍ଷେତ୍ରରେ ଏହି ସ୍ୱାଧାର ଗୃହ ଯୋଜନା ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବରେ କାମ କରିଥାଏ।

0: ଝିଅଟି ଘରର ଦୀପଶିଖା, ସ୍ନେହ ମମତାର ମଧୁର ରେଖା, ହସି ହସି ସେ ଜୀବନ ଗଢ଼େ, ସୁଖର ବାର୍ତ୍ତା ସବୁଠି ବାଣ୍ଟେ।
1: ବଢିଆ କବିତାଟେ କହିଲେ ତ ପା। ପ୍ରକୃତରେ ଝିଅଟିଏ ହେଉଛି ପରିବାରର ଗୌରବ ଆଉ ସମାଜର ଶକ୍ତି। ଝିଅ ହେଉଛି ପରିବାରର ଅମୂଲ୍ୟ ସମ୍ପଦ। ସିଏ ଘରକୁ ଭଲ ପାଇବା, ସଂସ୍କାର ଆଉ ସମ୍ପର୍କର ମଧୁରତାରେ ଭରିଦିଏ।
0: ଝିଅ ଜନ୍ମ କେବଳ ଏକ ଶିଶୁର ଆଗମନ ନୁହେଁ, ବରଂ ଏହା ଘରକୁ ଖୁସି, ମମତା ଆଉ ଅନେକ ଆଶା, ସ୍ୱପ୍ନ ସବୁ ଆଣିଥାଏ। କିନ୍ତୁ କଥାରେ ଅଛି, ଝିଅ ଜନମ ପର ଘରକୁ। ଏଇ କଥା ଭାବିଲେ ସତରେ ନିଶା ଭାରି ଦୁଃଖ ଲାଗେ। କିନ୍ତୁ ସଂସାରର ଯାହା ନିୟମ, ଆମେ ବା ତାହା ଉପରେ ଆଉ କ'ଣ କରିପାରିବା।
1: ହଁ ବା, ଆଉ ଆଜି ଆମ ବିଷୟବସ୍ତୁ ରହିଛି ଝିଅ ଜନମ ପର ଘରକୁ। ତେବେ ଏଇ ବିଷୟରେ ଆମ ଭଉଣୀମାନେ କ'ଣ ମତ ରଖିଛନ୍ତି, ଚାଲନ୍ତୁ ସେମାନଙ୍କଠାରୁ ଶୁଣିବା।
2: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଗାୟତ୍ରୀ ସିଂ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ। ମୁଁ ଜଣେ ଲେଖିକା। ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି ଝିଅ ଜନମ ପରଘରକୁ। କଥିତ ଅଛି, ଦୁହିତା ଦୁଇ କୂଳକୁ ହିତା, ଏହା ମର୍ମେ ମର୍ମେ ସତ୍ୟ। ଗୃହରେ ପ୍ରଥମେ କନ୍ୟା ରତ୍ନଟିଏ ଜନ୍ମ ନେଲେ ସମସ୍ତେ ଖୁସି ହୁଅନ୍ତି, ଘରକୁ ଲକ୍ଷ୍ମୀଙ୍କର ଆଗମନ ହେଉଛି ବୋଲି ମନେ କରନ୍ତି। ଝିଅଟିଏ ଘରର ସବୁ ସଦସ୍ୟଙ୍କର ଦୁଲାରି ହୋଇଥାଏ, ସମସ୍ତେ ତାକୁ ସ୍ନେହ ଆଦର କରିଥାନ୍ତି। ପୁଅ ଅପେକ୍ଷା ଝିଅଟିଏ ସମସ୍ତଙ୍କର ଗେହ୍ଲି ହୋଇଥାଏ, ଆଉ ଘରେ ସେ ବେଶୀ ସମୟ ସବୁ ସଦସ୍ୟଙ୍କ ସହିତ କଟାଇଥାଏ। ଧୀରେ ଧୀରେ ସେ ବଡ଼ ହୁଏ, ପାଠ ପଢ଼େ, ବିବାହ ଯୋଗ୍ୟ ହୁଏ, କିଏ ଶୀଘ୍ର ଶୀଘ୍ର ବାହା ହେଇଯାଏ ତ କିଏ ଚାକିରି କରେ, ଆଉ କାହାକୁ କାହା ଘରେ ଶୀଘ୍ର ବାହାଘର ବି କରିଦିଅନ୍ତି। ଆମ ହେତୁ ପାଇବା ଦିନୁ ଆମେ ଗୋଟିଏ କଥା ଶୁଣୁଛେ, ଝିଅ ଜନମ ପର ଘରକୁ। ଏ କଥାର ଯଥାର୍ଥତା କେତେ, ଯେତେବେଳେ ଝିଅଟିଏ ବାପା ମା ଭାଇ ଭଉଣୀ ଗହଣରେ ଥାଏ, ସେଇ ଘର ପରିବାରକୁ ନିଜ ଘର ବୋଲି କୁହେ। ଯେତେବେଳେ ସେ ବିବାହ କରି ଶାଶୁଘରକୁ ଚାଲିଯାଏ, ସେତେବେଳେ ସେଇ ଶାଶୁଘର ତାର ନିଜର ଘର ବୋଲି ମଧ୍ୟ ସେ କହିଥାଏ। ପରିବାର ସଦସ୍ୟଙ୍କୁ ଆତ୍ମୀୟ ମନେ କରେ, ତାର ଠିକଣା ବଦଳିଯାଏ, ସେ ସ୍ୱାମୀ ଶାଶୁ ଘର ଠିକଣାରେ ପରିଚିତ ହୁଏ। ଅଚିହ୍ନା ଅଜଣା ମୁହଁ ତାକୁ ଧୀରେ ଧୀରେ ନିଜର ଲାଗନ୍ତି, ଆତ୍ମୀୟ ମନେ ହୁଅନ୍ତି, ସେ ଘର ପ୍ରତି ତାର ମୋହ ଆସିଯାଏ, ବାପ ଘର ପ୍ରତି ତାର ଧୀରେ ଧୀରେ ଦୂରତା ମଧ୍ୟ କମିଯାଏ। ଚିରାଚରିତ ପ୍ରଥା ଅନୁଯାୟୀ ଝିଅଟିଏ ବିବାହ ବୟସ ହୋଇଗଲେ ଶାଶୁଘରକୁ ଯିବ। ସେତେବେଳେ କେହି ଜଣେ ଲେଖୁ ଲେଖୁ ମୋତେ ଲେଖିଦେଇଥିଲେ କି କହୁ କହୁ କହିଦେଇଥିଲେ ଝିଅ ଜନମ ପର ଘରକୁ। ଏଠାରେ ପର କିଏ? ଆମେ କାହାକୁ ପର କହିବା? ଆମରି ହାତରେ ଆମେ ସଂସାର ଗଢୁଛେ, କୁହନ୍ତି ନା ସେ ସୃଷ୍ଟିକାରିଣୀ, ଆବଶ୍ୟକ ସ୍ଥଳେ ସେ ସଂହାର କାରିଣୀ ମଧ୍ୟ। ଝିଅ ଜନମ ପର ଘରକୁ ଯେଉଁ ଆଖ୍ୟା, ସେଇ ଝିଅଟି ଯେତେବେଳେ ବହୁ ହୁଏ ତାହା ମିଛ ପ୍ରମାଣିତ କରେ, ସେଇ ପର ଘରକୁ ସେ ସମସ୍ତଙ୍କୁ ଆପଣେଇ ସ୍ୱର୍ଗ କରିଦିଏ। କିଛି

ମୁଁ ଶ୍ରୀମତୀ ତରୁଣଦଲା ମହାପାତ୍ର, ସେବାନିବୃତ ବାଣିଜ୍ୟ କର ଅଧିକାରୀ, ବର୍ତ୍ତମାନ ମୁଁ ଭୁବନେଶ୍ୱରରେ ଅବସ୍ଥାନ କରୁଛି ଏବଂ ବିଭିନ୍ନ ସାମାଜିକ ସେବା କ୍ଷେତ୍ରରେ ମୁଁ ବର୍ତ୍ତମାନ ନିଜକୁ ନିୟୋଜିତ କରିଛି ଏବଂ କିଛି ସାହିତ୍ୟ ସେବା କାର୍ଯ୍ୟ ମଧ୍ୟ କରୁଛି। ପୁରାଣ ଯୁଗରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଆମ ସମାଜରେ ଏହି ଆପ୍ତବାକ୍ୟଟି ପ୍ରଚଳନ ହୋଇ ଆସୁଅଛି, ଯାହାକୁ ସଙ୍ଗୀତ ରୂପ ଦେଇ ଗାନ କରାଯାଏ। ବିଧିର ବିଧାନ କେ କରିବ ଆନ, ଏଇଟା ସଂସାର ନୀତି, ଝିଅ ଜନ୍ମତ ପରଘରକୁ ଫାଟି ଯାଏ ବାପା ଛାତି। ଏଇ ଯୋଉ କଥାଟି, ଯୋଉ ଆଜି ଆମର ଆଲୋଚନା ବିଷୟଟି, ଏହା ଗୋଟେ ସାଧାରଣ କଥା ହେଲେ ମଧ୍ୟ ଅତ୍ୟନ୍ତ ଦୁଃଖଦ ଅନୁଭବ ଆମର ଏହି ପରମ୍ପରା। ଝିଅଟିଏ ଜନ୍ମ ହୁଏ ଗୋଟିଏ ସ୍ଥାନରେ, ମାତ୍ର ତାର କର୍ମଭୂମି ଅନ୍ୟ ଗୋଟିଏ ସ୍ଥାନରେ ନିର୍ଦ୍ଧାରିତ ହୋଇଥାଏ। ଏହା କାହିଁ ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି। ଆମେ ଯଦି ପୁରାଣ ପୃଷ୍ଠ ଉନ୍ମୋଚିତ କରିବା, ଆମେ ଦେଖିବା ଯେ ରାଜା ଜନକ ସୀତାଙ୍କର ସ୍ୱୟଂବର କରିଛନ୍ତି ଏବଂ ସର୍ତ୍ତ ରଖିଛନ୍ତି, ଯିଏ ଶିବଧନୁ ଭାଙ୍ଗିବ ସେ ସୀତାଙ୍କୁ ପ୍ରାପ୍ତ ହେବ। ଶ୍ରୀ ରାମଚନ୍ଦ୍ର ସୀତାଙ୍କୁ ପ୍ରାପ୍ତ ହୋଇଛନ୍ତି, ସେତେବେଳେ ଜନକ ଅନେକ ଧନ ରତ୍ନ ଦେଇକରି ନିଜର ଅତି ପ୍ରିୟ କନ୍ୟାକୁ ଶାଶୁଘରକୁ ବିଦାୟ ଦେଇଛନ୍ତି ଏବଂ ଅତ୍ୟନ୍ତ ଦୁଃଖଭରା କୋହଭରା ହୃଦୟରେ ସେ ଝିଅକୁ ମଧ୍ୟ ଛାଡିଛନ୍ତି। ସେ ଜଣେ ରାଜା ହେଲେ ମଧ୍ୟ ନିଜ ଝିଅକୁ ପାଖରେ ରଖିପାରିଥାନ୍ତି, କିନ୍ତୁ ଆମର ଯୋଉ ପ୍ରଚଳିତ ପ୍ରଥା ଅଛି ଯେ ଝିଅଟିଏ ଜନ୍ମ ହେଲେ ସେ ନିଶ୍ଚିତ ଭାବରେ ବାପ ଘର ଛାଡି ଦିନେ ଶାଶୁଘରକୁ ଯିବ। ତାପରେ ଆମେ ଦେଖିବା ଯଦି ଦ୍ରୌପଦୀଙ୍କ କଥା ଦେଖିବା, ଦ୍ରୁପଦ ରାଜା ସିଏ ମଧ୍ୟ ସେମିତି ଗୋଟେ ସର୍ତ୍ତ ରଖିଥିଲେ ଯେ ତାଙ୍କର ଆମେ ଜାଣିଛେ ଯୋଉ ଧନୁର୍ବାଣ ମତ୍ସ୍ୟଟିକୁ ସେ ଲକ୍ଷ୍ୟ କରିକି ଯିଏ ସର ମାରିବ ତାର ଆଖିରେ ବିଦ୍ଧ କରିବ ସେ ଦ୍ରୌପଦୀଙ୍କୁ ପ୍ରାପ୍ତ ହବ। ସେତେବେଳେ ଦେଖନ୍ତୁ ପାଞ୍ଚ ଜଣ ବ୍ରାହ୍ମଣ ବେଶରେ ପାଣ୍ଡବ ମାନେ ଯାଇକିରି ସେଠି ସେହି ସର୍ତ୍ତକୁ ପୂରଣ କରିଛନ୍ତି ଏବଂ ସାଧାରଣ ବ୍ରାହ୍ମଣ ହେଲେ ମଧ୍ୟ ଜଣେ ରାଜକନ୍ୟାକୁ ସେମାନେ ତାଙ୍କ ସାଙ୍ଗରେ ନେଇକିରି ଆସିଛନ୍ତି ଘରକୁ। ସେ ଚାହିଁଥିଲେ ରାଜା ତାଙ୍କୁ ଏଇ ସାମାନ୍ୟ ବ୍ରାହ୍ମଣ ମାନଙ୍କ ସହିତ ଝିଅକୁ ବିଦାନ କରି ଘରେ ରଖିପାରିଥାନ୍ତେ, କିନ୍ତୁ ସେ ବିଧି ଥିଲା ଯେ ଯିଏ ପ୍ରାପ୍ତ ହେବ କନ୍ୟାକୁ ସିଏ ନିଶ୍ଚୟ ବାପ ଘର ଛାଡି ଶାଶୁଘରକୁ ଯିବ। ତେଣୁ ସିଏ ରାଜକନ୍ୟା ହେଲେ ମଧ୍ୟ ବ୍ରାହ୍ମଣ ମାନଙ୍କ ସହିତ ସିଏ ବାପ ଘର ଛାଡି ଶାଶୁଘରକୁ ରହିବ। କର୍ଣ୍ଣମୁନିଙ୍କ ଦେଖିବା, କର୍ଣ୍ଣମୁନିଙ୍କ ଆଶ୍ରମରେ ଶକୁନ୍ତଳା ପାଳିତ ହୋଇଛନ୍ତି, ପରବର୍ତ୍ତୀ ସମୟରେ ସେ ଦୁଷ୍ମନ୍ତଙ୍କୁ ବିବାହ କରିଛନ୍ତି ଏବଂ କର୍ଣ୍ଣମୁନି ଯଥାରୀତି ଦାନ ଦେଇକରି ଶକୁନ୍ତଳାକୁ ଶାଶୁଘରକୁ ପଠାଇଛନ୍ତି। ତେଣୁ ପ୍ରତି ଯୁଗରେ ଏଇ ଯୋଉ ରହିଛି ଆମର ଚଳଣି ଯେ ବାପ ଘରୁ ଝିଅଟିଏ ନିଶ୍ଚୟ ଶାଶୁଘରକୁ ଯିବ, ସେ ରାଜା ହେଉ କି ପ୍ରଜା ହେଉ, ନିଜର ଅଲିଅଳି କନ୍ୟାଟିକୁ ବାପା ମା ଶାଶୁଘରକୁ ପ୍ରେରଣ କରିଥାନ୍ତି। କେହି ଚିନ୍ତା କରିନଥାନ୍ତି ବାପ ଘରର ପ୍ରାଚୁର୍ଯ୍ୟକୁ ଛାଡି ଝିଅ ଶାଶୁଘରେ ଚଳିପାରିବ କି ନାହିଁ, କାରଣ ପ୍ରତ୍ୟେକ ଝିଅର ଜନ୍ମସ୍ଥାନ ବାପା ମାଙ୍କ ଗୃହରେ ମାତ୍ର ତାର କର୍ମସ୍ଥଳୀ ହେଉଛି ତା ସ୍ୱାମୀର ଗୃହ। ତେଣୁ ଆବାହମାନ କାଳରୁ ଏହି ପ୍ରଥାଟି ପ୍ରଚଳିତ ହୋଇ ଆସୁଅଛି। ଝିଅଟିଏ ଯେତେ ଉଚ୍ଚ ଶିକ୍ଷିତା ହେଇଥାଉ, ଯେତେ ସ୍ୱାବଲମ୍ବୀ ହେଇଥାଉ, ସ୍ୱୟଂ ସିଦ୍ଧା ହୋଇଥାଉ, ମାତ୍ର ତାର ବିବାହ ଯେମିତି ଗୋଟେ ସାମାଜିକ ସ୍ୱୀକୃତିକୁ ମିଳିଥାଏ ଏବଂ ସେ ଶାଶୁଘରକୁ ଯାଏ, ଶାଶୁଘର ହିଁ ତାର ହେଉଛି ନିଜ ଘର। ଯଦି ଶାଶୁଘର ପରଘର, ତେବେ ଝିଅର ନିଜ ଘର କୋଉଟା? ଜନ୍ମ ହେଲା ଯେଉଁଠି ସେଇଟା ତାର ହେଲା ବାପ ଘର, ବାହା ହୋଇଗଲା ଯେଉଁଠି ସେ ହେଲା ତାର ଶାଶୁଘର, ତେବେ ତାର ନିଜ ଘର କେଉଁଟା? ନିଜ ଘର ନାହିଁ, କିନ୍ତୁ ତାର ବାପ ଘର ହିଁ ଘର ଏବଂ ଶାଶୁଘର ହିଁ ଘର। କାହିଁକି ନା ଗୋଟେ ସ୍ତ୍ରୀ ଲୋକର ଏଇଠି ତାର ଅହଙ୍କାରଟା ଚୂର୍ଣ୍ଣ ହୋଇଥାଏ, ତାର ଘର ନଥାଏ, ସେ ବାପ ଘରକୁ ବାପ ଘର କୁହେ, ବାପା ଘର କୁହେ ଏବଂ ଶାଶୁଘରକୁ ଶାଶୁଘର କୁହେ, ଏବଂ ନିଜର ଘର ନଥାଏ କିରି ପର ଘରରେ ଅର୍ଥାତ ସ୍ୱାମୀ ଘରେ ଶାଶୁ ଶ୍ୱଶୁରଙ୍କୁ ନିଜର କରିଥାଏ, ନିଜସ୍ୱ ଘରଟିଏ କହିବାକୁ ତାକୁ ସୁଯୋଗ ମିଳିଥାଏ। ସେଇ ପର ଘରକୁ ଝିଅଟି କିପରି ନିଜର କରିପାରିବ ତାହା ହିଁ ଝିଅଟି ପାଇଁ ଏକ ଚ୍ୟାଲେଞ୍ଜ ଥାଏ। ଯିଏ ସେହି ଚ୍ୟାଲେଞ୍ଜକୁ ପରିପୂରଣ କରିପାରେ ସେଇ ନାରୀ ଜନ୍ମଟି ତାର ସାର୍ଥକ ହୋଇଥାଏ। ତେଣୁ ଆମର ଏଇ ଯୋଉ ରହିଛି ଯେ ଝିଅ ଜନ୍ମ ପର ଘରକୁ, ଏଇଟା ଆଜିର କଥା ନୁହେଁ, ଏହା ଆବାହମାନ କାଳରୁ ଚଳି ଆସୁଅଛି ଏବଂ ଏହା ସବୁଦିନେ ସମାଜରେ ତିଷ୍ଠି ରହିବ। କଥାଟି କେବଳ ଏହା ଯେ ଝିଅ ପାଇଁ ଏଇଟା ଗୋଟେ ଚ୍ୟାଲେଞ୍ଜ ହେଇଥାଏ, ନିଜ ବାପ ଘର ଛାଡିକିରି, ନିଜ ଜନ୍ମସ୍ଥାନ ଛାଡିକିରି ସିଏ ଗୋଟେ ଅଜଣା ଅଦେଖା ଅଚିହ୍ନା ଲୋକ ସହିତ ସିଏ ଯାଇକିରି ଆଉ ଗୋଟେ ଜାଗାରେ ଘର ବସେଇଥାଏ। ତେଣୁ ଏଇ ଗୋଟେ ଚଳି ଆସିଛି ଆମର ପ୍ରଥା, ଏ ପରମ୍ପରା, ଏ ପ୍ରଥାକୁ ଆମେ ସମସ୍ତେ ସମ୍ମାନ ଦବା। ଆମ ଝିଅ ଯେତେ ପାଠ ହୋଇଯାଇଥିଲେ ଯାହା ହେଇଥିଲେ ବି ସିଏ ନିଶ୍ଚୟ ଦିନେ ଯାଇକିରି ପର ଘରେ ବା ତା ସ୍ୱାମୀ ଘରେ ଯାଇକିରି ଘର କରିବେ। ତେଣୁ ସେଇଥିପାଇଁ କୁହାଯାଏ ଯେ ଝିଅ ଜନ୍ମ ପର ଘରକୁ।

ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ମୋର ସ୍ନେହଭରା ନମସ୍କାର। ମୁଁ ସ୍ୱର୍ଣ୍ଣକାନ୍ତିପତି ପଦ୍ମପୁର ବରଗଡ଼ରୁ। ମୁଁ ପେଶାରେ ଜଣେ ଶିକ୍ଷୟିତ୍ରୀ, କିନ୍ତୁ ନିଶା ମୋର ସାହିତ୍ୟ ସାଧନା। ଆମ ସମାଜରେ ଝିଅଟିଏ ଜନ୍ମ ହେବା ଦିନଠାରୁ ତାକୁ ଅଚାଣତରେ ଗୋଟିଏ ଶବ୍ଦ ଶୁଣାଇ ଦିଆଯାଏ ଯେ ତୁ ପରଘରୀ। ମୁଁ ଭାବେ ଗୋଟିଏ ଝିଅ ପାଇଁ ଏହା କେତେ କଷ୍ଟଦାୟକ କଥା। ଯେଉଁ ଘରର ଅଗଣାରେ ସେ ଆଣ୍ଠେଇବା ଶିଖିଲା, ଯେଉଁ ବାପା ମାଙ୍କ କୋଳରେ ସେ ବଡ଼ ହେଲା, ଦିନେ ହଠାତ୍ ସେଇ ଘରଟି ତାର ପର ହୋଇଛି। ଆଉ ଯେଉଁ ଘରକୁ ସେ କେବେ ଦେଖିନି ଚିହ୍ନିନି, ସେଇଟା ତାର ନିଜର ହୋଇଯାଏ। ଏଇ ସନ୍ତୁଳନ ରଖିବା ଭିତରେ ଝିଅଟିଏ ନିଜ ଜୀବନର ଅଧା ଖୁସିକୁ ତ୍ୟାଗ କରିଦିଏ। କିନ୍ତୁ ଶ୍ରୋତା ବନ୍ଧୁ, ଆମେ ଯଦି ଟିକିଏ ଗଭୀର ଭାବରେ ଚିନ୍ତା କରିବା, ଝିଅ କେବଳ ପରଘର ନୁହେଁ, ସେ ହେଉଛି ଏମିତି ଏକ ପବିତ୍ର ସେତୁ ଯେ ଦୁଇଟି ଅଲଗା ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧିଦି, ତେଣୁ ତ ତା ନାମ ଦୁହିତା। ବାପ ଘର ପାଇଁ ସେ ହେଉଛି ସେମାନଙ୍କର ସଂସ୍କାର ଏବଂ ସମ୍ମାନ, ଆଉ ଶାଶୁ ଘର ପାଇଁ ସେ ହେଉଛି ସେହି ଘରର ପ୍ରତିଷ୍ଠା ଓ କୁଳଲକ୍ଷ୍ମୀ। ସେ ନିଜ ନାଁ ବଦଳାଏ, ନିଜ ଘର ବଦଳାଇ ଦିଏ, ନିଜର ଅଭ୍ୟାସ ବଦଳାଏ ଏବଂ ନିଜ ଆଖିର ଲୁହକୁ ଲୁଚେଇ ସମସ୍ତଙ୍କ ମୁହଁରେ ହସ ଫୁଟାଏ। ଏଇଟା କୌଣସି ସାଧାରଣ କଥା ନୁହେଁ, ଏହା କେବଳ ଗୋଟେ ନାରୀ ହିଁ କରିପାରେ। ସେଇଥିପାଇଁ ଝିଅମାନେ ହେଉଛନ୍ତି ତ୍ୟାଗ ଓ ସହନଶୀଳତାର ଶ୍ରେଷ୍ଠ ଉଦାହରଣ। ମୋର ପିଲାବେଳର ଗୋଟେ କଥା ମନେ ପଡ଼େ। ମୋ ନାନୀ ଥିଲା ମେଧାବୀ ଛାତ୍ରୀ, ତୃତୀୟ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ବୃତ୍ତି ପାଇଥିଲା, ଭଲ ନମ୍ବର ରଖି ମେଟ୍ରିକ ପାସ୍ ମଧ୍ୟ କଲା। ଗୋଟିଏ ଡାକ୍ତରାଣୀ ହୋଇ ରୋଗୀ ସେବା କରିବା ତା ପ୍ରବଳ ଇଚ୍ଛା ଥିଲା, କିନ୍ତୁ ଜେଜେମାଙ୍କ ଜିଦରେ ଝିଅ ଜନ୍ମ ପରଘରକୁ ନିଆରେ ତାକୁ ଅତି ଅଳ୍ପ ବୟସରୁ ବିବାହ କରି ଦିଆଗଲା। ତାର ସବୁ ସ୍ୱପ୍ନ, ଆଶା ଓ ଆକାଂକ୍ଷା ଧୂଳିସାତ ହୋଇଗଲା। ଆଗକାଳରେ ଲୋକମାନେ ଝିଅଙ୍କ ପ୍ରତି ଏଇଭଳି ମାନସିକତା ରଖୁଥିଲେ, ଝିଅ ଜନ୍ମ ଚୁଲିମୁଣ୍ଡକୁ, ଝିଅ ଜନ୍ମ ପରଘରକୁ କହି ଝିଅମାନଙ୍କୁ ଉଚ୍ଚଶିକ୍ଷାରେ ବଞ୍ଚିତ କରୁଥିଲେ। ଝିଅ ଘିଅ ଢଳିଯିବ ବୋଲି ଅତି ଅଳ୍ପ ବୟସରୁ ବିବାହ କରିଦେଉଥିଲେ। ସେମାନଙ୍କୁ କେବଳ ଘର କାର୍ଯ୍ୟରେ ନିୟୋଗ କରାଯାଉଥିଲା। ଆଜି ଆମେ ଏକବିଂଶ ଶତାବ୍ଦୀରେ ଅଛୁ, ସମୟ ବହୁତ ବଦଳିଛି। ଆଜିର ଝିଅମାନେ ଆଉ ଦୁର୍ବଳ ନୁହନ୍ତି କି କାହା ଉପରେ ବୋଝ ନୁହନ୍ତି, ସେମାନେ ଆତ୍ମନିର୍ଭରଶୀଳ। ବାପା ମାଙ୍କ ସୁଖ ଦୁଃଖରେ ସେମାନେ ଆଜି ପୁଅ ଭଳି ସାହାରା ହେଉଛନ୍ତି, ସବୁ କାମ କରିପାରୁଛନ୍ତି। ତେଣୁ ଆଜିର ଏହି ମଞ୍ଚରେ ମୁଁ ସମାଜକୁ ଗୋଟିଏ ଅନୁରୋଧ କରିବି, ଝିଅମାନଙ୍କୁ ପିଲାଦିନରୁ ଏଇ ପରଘରୀର ମାନସିକତା ଦେଇ ବଡ଼ କରନ୍ତୁ ନାହିଁ, ତାଙ୍କୁ ଏମିତି ଶିକ୍ଷା ଓ ସାହସ ଦିଅନ୍ତୁ ଯେପରି ସେ ଯେଉଁଠି ରହିବେ ଗର୍ବର ସହ କହିପାରିବେ ଯେ ମୋ ଦୁଇଟି ଯାକ ଘର ମୋର ନିଜର। ଝିଅଟିଏ ପରଘରକୁ ଯାଏ ସତ, କିନ୍ତୁ ବାପ ଘର ପ୍ରତି

ଭଲ ପାଇବା କେବେ କମେ ନାହିଁ। ଝିଅମାନେ ହେଉଛନ୍ତି ସେହି ସୁଗନ୍ଧିତ ଫୁଲ ଭଳି ଯିଏ ନିଜ ବଗିଚା ସହ ପଡ଼ୋଶୀର ବଗିଚାକୁ ମଧ୍ୟ ମହକାଇ ଦିଅନ୍ତି। ଆସନ୍ତୁ ସମସ୍ତେ ମିଶି ଝିଅମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କର ଦୁଇଟି ଯାକ ପରିବାରକୁ ନିଜର ବୋଲି ଗ୍ରହଣ କରିନେବା।

0: ତୁଳସୀ କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ବରଂ ସ୍ୱାସ୍ଥ୍ୟ ରକ୍ଷାରେ ମଧ୍ୟ ଏକ ଅମୂଲ୍ୟ ଔଷଧୀୟ ଗଛ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ।
1: ହଁ, ଏହି ତୁଳସୀ ସର୍ଦ୍ଦି, କାଶ, ଗଳାବେଦନା ଏବଂ ଶ୍ୱାସକଷ୍ଟ ଭଳି ଅନେକ ସମସ୍ୟାରେ ଲାଭଦାୟକ ହୋଇଥାଏ, ଆଉ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ।
0: ନିଶା, ସେତିକି କେବଳ ନୁହେଁ, ତୁଳସୀ ପାଚନ ଶକ୍ତି ବୃଦ୍ଧି କରେ, ମାନସିକ ଚାପ କମାଏ ଏବଂ ଶରୀରକୁ ସତେଜ ରଖେ।
1: ହଁ ଶ୍ରୋତା ଭଉଣୀ, ଆମେ ତୁଳସୀ ପତ୍ରକୁ ଚୋବାଇକି ମଧ୍ୟ ଖାଇପାରିବା, ତୁଳସୀର ଚା ମଧ୍ୟ ପିଇପାରିବା, କିମ୍ବା ତୁଳସୀ ରସ ଆଉ ତା ସହିତ ମହୁ ମିଶାଇ ମଧ୍ୟ ଆମେ ଖାଇପାରିବା।
0: ଯେହେତୁ ତୁଳସୀ ଏକ ପ୍ରାକୃତିକ ଔଷଧ ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ, ତେଣୁ ଆମେ ପ୍ରତିଦିନ ତୁଳସୀ ବ୍ୟବହାର କରିବା ନିହାତି ଦରକାର।
1: ଆମେ ଆଜି କଥା ହେଉ ହେଉ କା, ସମୟ ମଧ୍ୟ ଆମକୁ ଏଇଠି ଇସାରା ଦେଲାଣି ଯେ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ।
0: ତେବେ ନିଶା, ଯିବା ପୂର୍ବରୁ ଆମ ଶ୍ରୋତା ଭଉଣୀମାନଙ୍କୁ ଆସନ୍ତାକାଲିର ଆକର୍ଷଣ ବିଷୟ କ'ଣ ରହିଛି କହି ରଖିବା।
1: ହଁ ଶ୍ରୋତା ଭଉଣୀ, ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ସୁଖୀ ଦମ୍ପତି। ତେବେ ବର୍ତ୍ତମାନ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ।
2: ନମସ୍କାର।

ଆକାଶବାଣୀ ଜୟପୁର ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ପରେ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ।

ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ ସମୟରେ ସହରିଆ ଜନଜାତିର ଚିତା ମିତ୍ରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଚିତା ପ୍ରକଳ୍ପରେ ସ୍ଥାନୀୟ ସମ୍ପ୍ରଦାୟର ସକ୍ରିୟ ଯୋଗଦାନ ଏବଂ ଏହାର ପୁନରୁଦ୍ଧାର ନେଇ ସେମାନଙ୍କ ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। 3 ଚିତାବାଘକୁ ଗାନ୍ଧି ସାଗର ବନ୍ୟଜନ୍ତୁ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। 2022 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଚିତା ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ନାମ୍ବିଆରୁ 8 ଚିତାବାଘ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକା ଏବଂ ବୋସ୍ୱାନାରୁ ଚିତାବାଘ ଆଣି ସେହି ଜାତୀୟ ଉଦ୍ୟାନରେ ଛଡ଼ାଯିବା ପରେ ଚିତାବାଘ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟିଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୁଇଦିନିଆ ମଙ୍ଗୋଲିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଭାରତ ଓ ମଙ୍ଗୋଲିଆ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ବୃଦ୍ଧି ନେଇ ଆଶାବ୍ୟକ୍ତ କରିଛନ୍ତି। ଏହି ଗସ୍ତ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଙ୍ଗୋଲିଆର ନେତୃତ୍ୱଙ୍କ ସହ ଆଲୋଚନା କରିବେ ଓ ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଏବଂ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦକ୍ଷିଣ କୋରିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ୟୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାରେ ଜେଜୁ ସମ୍ମିଳନୀରେ ଶାନ୍ତି ଏବଂ ପ୍ରଗତି ସମ୍ପର୍କିତ ପ୍ରସଙ୍ଗ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। କତାରର ଏକ ପ୍ରାକୃତିକ ଗ୍ୟାସ୍ ରପ୍ତାନୀ ଭିତ୍ତିଭୂମି ସ୍ଥଳରେ ବିସ୍ଫୋରଣ ଘଟି 54 ଜଣ ଗୁରୁତର ଆହତ ହୋଇଥିବାବେଳେ 18 ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଗତ ରାତିରେ ସେଠାକାର ଏକ ଗ୍ୟାସ୍ ରପ୍ତାନୀ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଥିଲା, ଫଳରେ ସମ୍ପୃକ୍ତ ଗ୍ୟାସ୍ ଯୋଗାଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରିବା ସମ୍ଭବ ହୋଇନଥିବାବେଳେ ପ୍ରକୃତ ଆହତଙ୍କ ସଂଖ୍ୟା ପରେ ଜଣାପଡ଼ିବ ବୋଲି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେରିକା ଓ ଇରାନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଶେଷ ହେବା ପରେ ତୈଳ ଯୋଗାଣ ପ୍ରତିବନ୍ଧକ ଦୂର ହୋଇ ଇରାନର ତୈଳ ରପ୍ତାନୀ ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟ ଇତିମଧ୍ୟରେ 3% ପର୍ଯ୍ୟନ୍ତ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ 2% ଅଧିକ ହ୍ରାସ ପାଇ ବ୍ୟାରେଲ୍ ପିଛା $79 ପାଖାପାଖି ହୋଇଛି। ଆମେରିକା ଏବଂ ଇରାନର ବରିଷ୍ଠ ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବା ନେଇ ଘୋଷଣା କରିବା ପରେ ପଶ୍ଚିମ ଏସିଆ ଅଞ୍ଚଳରେ ଯୁଦ୍ଧବିରତି ସମୟସୀମା ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ଗତ 24 ଘଣ୍ଟା

0: ମଧ୍ୟରେ ବଜ୍ରପାତରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ରାମଗଡ଼, ଗିରିଦ, ଖୁଣ୍ଟି, ଦେଓଗର, ଧାନବାଦ ଏବଂ ସାହିବିବାଗ ଜିଲ୍ଲାରେ ବଜ୍ରପାତ ଘଟି ଲୋକମାନେ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ସିପିଆଇ ନେତା, ଜଣେ ୱାର୍ଡ ମେମ୍ବର ଓ କୃଷକଙ୍କ ସମେତ ଅନ୍ୟ କେତେଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ବିଶେଷକରି ଚାଷ ଜମି ଏବଂ ଖୋଲା ଜାଗାକୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆକାଶବାଣୀରେ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117-2331-44-44-2331-0481 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 928-909-4044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଖ୍ୟାତନାମା କୃଷି ବୈଜ୍ଞାନିକ ଏବଂ ପଦ୍ମଭୂଷଣ ବିଜେତା ସର୍ଦ୍ଦାରା ସିଂ ଜୋହରଙ୍କୁ ଲୁଧିଆନାରେ ସାକ୍ଷାତ କରି କୃଷି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନବୀନ କହିଛନ୍ତି, କୃଷିକ୍ଷେତ୍ରରେ ଅନନ୍ୟ ଅବଦାନ ଦେଇଥିବା ଜୋହରଙ୍କ ସହ ଆଲୋଚନା କରି ତାଙ୍କ ମତାମତ ଓ ପ୍ରସ୍ତାବ ଦେଶ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି। ଏୟାରଫୋର୍ସ ଅର୍ଜନ ସିଂ ମେମୋରିଆଲ ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣ ବେଙ୍ଗାଲୁରୁର ଏୟାର ମାର୍ଶାଲ ଅମିତ ସିଂ ବକ୍ସି ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏସ୍ ଶିବକୁମାର ସୂଚନା ଦେଇ କହିଛନ୍ତି, ଦେଶର 16 ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତୀୟ ସେନା, ରେଳବାଇ, ସିଆଇଏସ୍ଏଫ୍ ସମେତ କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟର ଦଳଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଦେଶର କୌଣସି ଟିମ୍ ଏଥିରେ ଭାଗ ନେଉନାହାନ୍ତି। ସୂଚନା ଅନୁଯାୟୀ ପ୍ରତିଯୋଗିତାରେ ପୁରସ୍କାର ରାଶି 751,000 26,25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ 15-ଜଣିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମ୍ରାଙ୍କ ଭଳି ବରିଷ୍ଠ ଖେଳାଳିମାନେ ସାମିଲ ହୋଇଛନ୍ତି। ଆସନ୍ତା ମାସ 14 ଆରମ୍ଭ ହେଉଥିବା ଦିନିକିଆ ମ୍ୟାଚ୍ରେ ଶୁଭମନ୍ ଗିଲ୍ ଅଧିନାୟକ ଏବଂ ଶ୍ରେୟସ୍ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ରୋହିତ ଶର୍ମା, କେଏଲ୍ ରାହୁଲ, ଇଶାନ କିଶନ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡି, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ଗୁରନୁର ବ୍ରାନ୍ଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଅନୁଯାୟୀ ଜୁଲାଇ 14, 16 ଏବଂ 19 ଇଂଲଣ୍ଡର 3 ସ୍ଥାନରେ ଏକ ଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ ନ୍ୟୁଜିଲାଣ୍ଡକୁ 3-1 ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏଚ୍ର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆଜି ରାତି 10:30 ଗ୍ରୁପ୍ ଜେ'ର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. BJP government in West Bengal presents first full budget focusing on social welfare, infrastructure development and employment, announces a slew of women-centric schemes. BRICS National Security Advisors meeting begins in New Delhi to discuss emerging security challenges. External Affairs Minister Dr. S. Jaishankar arrives in Mongolia to hold meeting with his counterpart to deepen economic ties.

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆଞ୍ଚଳିକ
2: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍କତି ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଦୁର୍ଘଟଣାରେ 70ରୁ ଉର୍ଦ୍ଧ ଅସୁସ୍ଥ ହୋଇ ମେଡିକାଲରେ ଚିକିିିିତ ହେଉଛନ୍ତି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରୁଛନ୍ତି ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶକ୍ରମେ ଏକ 3 ତଦନ୍ତ କମିଟି ଗଠନ କରାଯାଇଛି ଏଥିରେ ଶିଳ୍ପ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍ତି ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରି 24 ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ 3 ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଂସଦ ଏବଂ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି
3: ସମସ୍ୟା ଭିନ୍ନ ଭିନ୍ନ କେଉଁଠି ବନ୍ୟା ପ୍ରବଣ ଜିଲ୍ଲା କେଉଁଟା ବାତ୍ୟା ପ୍ରବଣ ଜିଲ୍ଲା କେଉଁଟା ମରୁଡ଼ି ପ୍ରବଣ ଜିଲ୍ଲା ତେଣୁ ଆବଶ୍ୟକତା ଏବଂ ତାର ସାଙ୍ଗରେ ସାଙ୍ଗରେ ସେ ଜିଲ୍ଲାର ସ୍ୱାଭାବିକ ପାଣିପାଗ ଚରିତ୍ରକୁ ନେଇକରି ଜିଲ୍ଲାର ମଧ୍ୟ ବୈଠକମାନେ ହେବ ଏବଂ ସେମାନେ ତାଙ୍କର ଜିଲ୍ଲାର ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ
2: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆଗତ ଆବେଦନକୁ ବିଧାନସଭା ବାଚସ୍କତି ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି ଗତ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କ୍ରସ୍ ଭୋଟିଂ ନେଇ ବାଚସ୍କତିଙ୍କ ପାଖରେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା ବାଚସ୍କତି ଶ୍ରୀମତୀ ପାଢ଼ୀ କହିଛନ୍ତି ଆବେଦନପତ୍ରଗୁଡ଼ିକରେ ପ୍ରକ୍ରିୟାଗତ ତ୍ରଟି ଏବଂ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ପ୍ରମାଣର ଅଭାବ ରହିଛି ଯେଉଁ ତଥ୍ୟ ଆଧାରରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ତାହାର କୌଣସି ପ୍ରମାଣ ଦାଖଲ କରାଯାଇ ନାହିଁ ବିଜେଡି ପକ୍ଷରୁ 8 ଏବଂ କଂଗ୍ରେସ ପକ୍ଷରୁ 3 ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏହି ଆବେଦନପତ୍ର ଦାଖଲ ହୋଇଥିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁଁ ବିଜେଡି ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରାଜିତ ହୋଇଥିଲେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି ପରୀକ୍ଷା ପୂର୍ବରୁ ଟେଲିଗ୍ରାମରେ ଏଭଳି ଖବର ପ୍ରସାରଣ କରାଯାଇଥିଲା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି ବ୍ୟାପକ ସୁରକ୍ଷା ତଥା ସୁବ୍ୟବସ୍ଥିତ ପରିଚାଳନା ମାଧ୍ୟମରେ ସଫଳତାର ସହ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଛି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏଭଳି ଖବର ପ୍ରସାରଣ

0: ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଏନ୍ଟିଏ କହିଛି। ପରୀକ୍ଷା ସମ୍ପର୍କିତ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏନ୍ଟିଏ ସୂଚନା ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ପରିବେଶ ସୁରକ୍ଷାରେ ବର୍ଷାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,
1: ଜଳ ହେଉଛି ଜୀବନ। ଦୁଇଟା ଯାକ ଜିନିଷ ଆମେ ପାଇଥାଉ ଫରେଷ୍ଟ ଯୋଗୁଁ, ବିଶେଷ କରି ରେନ୍ ଫରେଷ୍ଟ। ବିଶେଷ କରି ଆପଣ ଦେଖିବେ ଆମାଜନ ଫରେଷ୍ଟର ସବୁଠୁ ବଡ ଫରେଷ୍ଟ ବିଶ୍ୱର ରହିଛି ଆମାଜନ ଫରେଷ୍ଟ ଏକଦମ ସେଥିରେ। ସେଇଟା ହେଉଛି ଆମର ଲଙ୍ଗସ, ସମଗ୍ର ବିଶ୍ୱବାସୀଙ୍କର ଲଙ୍ଗସ ହେଉଛି ବିଶ୍ୱାସ ପ୍ରଶ୍ୱାସ ନେଇ ଆମେ ବଞ୍ଚିଛୁ ସେଇଥିପାଇଁ। ସେ ଯୋଉ ରେନ୍ ଫରେଷ୍ଟ ଅଛି ଆମ ଆମାଜନ ରେନ୍ ଫରେଷ୍ଟ, ତେଣୁ ଫରେଷ୍ଟର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
0: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ରାଶି ଆଧାରରେ 5 ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ କାର୍ଯ୍ୟ କରିଥିବା ଆଇନଜୀବୀଙ୍କ ପରଲୋକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କୁ 1,05,000 ଟଙ୍କାର ସହାୟତା ରାଶି ମିଳିବ। ଏହାପରେ ପ୍ରତ୍ୟେକ ବର୍ଷର ଅଭିଜ୍ଞତା ଆଧାରରେ ସହାୟତା ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବ। 30 ବର୍ଷ କାର୍ଯ୍ୟ କରିଥିବା ଆଇନଜୀବୀଙ୍କୁ ଅବସର କିମ୍ବା ପରଲୋକ କ୍ଷେତ୍ରରେ ସର୍ବାଧିକ 6,30,000 ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା ରହିଛି। 2021 ମସିହାରେ ଏହି ସହାୟତା ରାଶିର ପରିମାଣକୁ ବୃଦ୍ଧି କରାଯାଇଥିଲା। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ହିଂସା ଅତ୍ୟନ୍ତ ଦୁଃଖଦ ବୋଲି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନି କହିଛନ୍ତି। ଘଟଣାରେ ତଦନ୍ତ ଜିଲ୍ଲା ପୁଲିସ୍ ଜାରି ରଖିଛି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଦୋଷୀଙ୍କୁ ଦଣ୍ଡ ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏଡିଜି ଏସ୍ ସାଇନି କହିଛନ୍ତି।
2: ରାୟଗଡ଼ାରେ କଲ୍ୟାଣସିଂହପୁରରେ ହୋଇଛି, ସେଟା ସିଏଡବ୍ଲ୍ୟୁ ଏଣ୍ଡ ସିଏଡବ୍ଲ୍ୟୁ ରେଡ୍ ଫ୍ଲାଗ୍ ହିସାବରେ ଟ୍ରିଟ୍ କରାଯାଇଛି। ଆର୍ ଏ କେସ୍ର ଫର୍ଷ୍ଟ ସେଟ୍ ଅଫ୍ ଇନ୍ଷ୍ଟ୍ରକ୍ସନ୍ସ ବେସ୍ଡ ଅନ୍ ଦ ଡକ୍ୟୁମେଣ୍ଟସ୍ ଦାଟ୍ ୱେର୍ ଆଭେଲେବଲ୍ ଟୁ ଅସ୍ ଆମେ ଅଲରେଡି ଇସ୍ୟୁ କରିଛୁ। ଆର୍ ଆମର ଇନ୍ଭେଷ୍ଟିଗେସନ୍ କେମିତି ଭଲ ଭାବରେ ହେଉ ସେ ଆଙ୍ଗଲ୍ରେ ଆମେ ଏ କେସ୍ଟା ଆମ ଅଫିସ୍ରୁ ୱିମେନ୍ ସେକ୍ସନ୍ ମନିଟରିଂ କରିବୁ ଆର୍ ରେଡ୍ ଫ୍ଲାଗ୍ ସେକ୍ସନ୍ ମନିଟରିଂ କରିବୁ। ଟ୍ରାଏଲ୍ ଷ୍ଟେଜ୍ରେ ବି ମନିଟରିଂ କରିକି କେମିତି ଏ ଯୋଉ ଦୋଷୀକୁ ଦଣ୍ଡ ଦିଆଯିବ ତାର ସବୁ ଷ୍ଟେପ୍ସ ନିଆଯିବ।
0: ସୂଚନାଯୋଗ୍ୟ, ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ପୁରୀ ଟାଉନ୍ହଲ୍ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ 11:00 ସମୟରେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ଗମନାଗମନ ସୁବିଧା, ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ। ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟ ଅଗ୍ରଗତି ନେଇ ଆଇନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଏବଂ ବୁଦ୍ଧିଜୀବୀମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବଦଲି ପାହାଡ଼ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା କହିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, କ୍ଲାମର ମାଇନ୍, ଟିଫିନ୍ ବୋମା ଏବଂ ମାଓ ପୁସ୍ତିକା ଆଦି ରହିଛି। ଗ୍ରାମାଞ୍ଚଳ ସହରାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଡିଜିଟାଲ୍ ଶିକ୍ଷାର ପ୍ରସାର ନେଇ ଭଦ୍ରକ ଜିଲ୍ଲାରେ କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିକାଶଧାରା ଓଡ଼ିଶା ସାରା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ, ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହେଉଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ

ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ପାଞ୍ଚକୁ ବୃଦ୍ଧି। ତିରୁଭାଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ ତିନି ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍କତି। ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା ପନ୍ଦର ଦିନ ମଧ୍ୟରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଜୟପୁର ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମୟ ତ କେବେ ଫେରି ଚାହେଁନା ଏ କ୍ରମରେ ଶୁଣିବେ ଅନସୂୟା ପଣ୍ଡାଙ୍କ ସହ ସାକ୍ଷାତକାର। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ବର୍ଷାଦିନେ ବାସି ଖାଦ୍ୟ ନ ଖାଇବା, ଭେଟଘାଟରେ ରହିଛି ବନ୍ଦାଡ଼ ବାନ୍ତି ରୋଗ କାଇଗିନା ହେଇଛି, ଏବଂ ଶେଷରେ ଆଉ ଏକ ସାକ୍ଷାତକାର ଶୁଣିବେ ପାଠ ପଢ଼ିବା କାଜେ କନ୍ୟାଶ୍ରମ ତାନେ କାଇ କାଇ ସୁବିଧା ମିଳିଲାନି। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 6:10 ଏବଂ 10:30। 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। 6:30 ଯୁବଶକ୍ତି। 6:55 ଆଜିର ପ୍ରସଙ୍ଗ ଏବଂ 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। 8:00 ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା। ପଲ୍ଲୀଗୀତ ଶୁଣିବେ 8:15। 9:30 ପ୍ରଚାର କରିବୁ ଲୋକନାଟ ମହିରାବଣ ବଧ, ରଚନା କୃପାମୟ ଦେବ, ବେତାର ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ଶୁଣିଲେ ଆମର ସାନ୍ଧ୍ୟ ଅଧିବେଶନର।

ଏପରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:46, 47 ସେକେଣ୍ଡ। ଏହି ଅଧିବେଶନ ଏଠି ଶେଷ କରୁଛୁ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5ଟାରେ, କିନ୍ତୁ ବର୍ତ୍ତମାନଠାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଆମର ଏଫ୍ଏମ୍ ପ୍ରସାରଣରେ ମାନେ 103.6 MHz ଯୋଗେ ଶୁଣନ୍ତୁ ଆକାଶବାଣୀ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ନେଉଛୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରି 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଛନ୍ତି ବର୍ଷାରାଣୀ ପଟ୍ଟନାୟକ ଏବଂ ମେହକ ମିଶ୍ରା।

0: ଜୀବନଟା ଗୋଟିଏ ପ୍ରଶ୍ନ, ଯାହାର ଉତ୍ତର ଖୋଜିବା ବହୁତ କଷ୍ଟ।
1: ଜୀବନଟା ଗୋଟିଏ ବାଟ, ଯାହାର ଦୂରତା ମାପିବା ବହୁତ କଷ୍ଟ।
0: ଜୀବନଟା ଗୋଟିଏ ନଈ, ଯାହାର ଗଭୀରତା ନାହିଁ।
1: ଜୀବନଟା ଗୋଟିଏ ବହି, ଯାହାର ପୃଷ୍ଠାର ଶେଷ ହିଁ ନାହିଁ।
0: ଜୀବନଟା ଗୋଟିଏ ଗୀତ, ଯାହା ଗାଇଲେ ବି ସରେ ନାହିଁ।
1: ଜୀବନଟା ଏକ ସଂଗ୍ରାମ, ଯାହାର ସଂଘର୍ଷର ଅନ୍ତ ହିଁ ନାହିଁ।
0: ଜୀବନଟା ଏକ ଶିକ୍ଷା, ଯେଉଁ ଶିକ୍ଷାର ସମାପ୍ତି ନାହିଁ। ହଁ ସାଥୀ, ଏହି ସୁନ୍ଦର କବିତା ସହ ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ସୃଜନୀ କାର୍ଯ୍ୟକ୍ରମ। ଆଜିର ସୃଜନୀ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
1: ଆଉ ମୁଁ ମେହେକ।

0: ତେବେ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ନେବା ଆଉ ଶୁଣିବା ଗୋଟିଏ ସୁନ୍ଦର ବିଚାର।
1: ନିଶ୍ୱାସ ଆଉ ବିଶ୍ୱାସ ଦୁଇଟି ଅଲଗା ଶବ୍ଦ ହୋଇପାରେ, କିନ୍ତୁ ଦୁଇଟିର କାମ ଗୋଟିଏ। ନିଶ୍ୱାସ ସରିଗଲେ ଜୀବନ ସରିଯାଏ, ଆଉ ବିଶ୍ୱାସ ସରିଗଲେ ସମ୍ପର୍କ ଶେଷ ହୋଇଯାଏ।
0: ତେବେ ସାଥୀ, ଶୁଣୁଥିଲେ ତ ଗୋଟିଏ ସୁନ୍ଦର ବିଚାର, ବର୍ତ୍ତମାନ ଚାଲନ୍ତୁ ଶୁଣିବା ଆଜି ଦିନର ସମ୍ପାଦକୀୟ ଆତ୍ମବିଶ୍ୱାସ ସମ୍ପର୍କରେ।

0: ଆତ୍ମବିଶ୍ୱାସ ମଣିଷ ଜୀବନର ଏକ ଅମୂଲ୍ୟ ସମ୍ପଦ। ଏହା ହେଉଛି ନିଜ ଉପରେ ନିଜର ବିଶ୍ୱାସ ଓ ଭରସା। ଯେଉଁ ବ୍ୟକ୍ତି ଆତ୍ମବିଶ୍ୱାସୀ, ସେ ଜୀବନର ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାହସର ସହିତ ସାମ୍ନା କରିପାରେ। ଆତ୍ମବିଶ୍ୱାସ ମଣିଷକୁ ସଫଳତାର ଶିଖରରେ ପହଞ୍ଚିବାରେ ସହାୟକ ହୁଏ।
1: ଜୀବନରେ ଅନେକ ସମୟରେ ବିଫଳତା ଓ ବାଧାବିଘ୍ନ ଆସିଥାଏ, କିନ୍ତୁ ଆତ୍ମବିଶ୍ୱାସୀ ମଣିଷ କେବେ ମଧ୍ୟ ହାର ମାନେ ନାହିଁ। ସେ ନିଜ ଭୁଲରୁ ଶିକ୍ଷା ନେଇ ଆଗକୁ ବଢ଼ିଥାଏ। ଆତ୍ମବିଶ୍ୱାସ ମଣିଷର ମନୋବଳ ବଢ଼ାଇଥାଏ ଏବଂ ତାକୁ ସକାରାତ୍ମକ ଚିନ୍ତାଧାରା ଦେଇଥାଏ। ଛାତ୍ର ଜୀବନରେ ଆତ୍ମବିଶ୍ୱାସର ଗୁରୁତ୍ୱ ଅଧିକ ରହିଥାଏ। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତିଯୋଗିତାକୁ ଉତ୍ସାହିତ କରିଥାଏ। ଆତ୍ମବିଶ୍ୱାସ ଥିଲେ ମଣିଷ ନିଜର ଲକ୍ଷ୍ୟ ସହଜରେ ହାସଲ କରିପାରେ। ଆତ୍ମବିଶ୍ୱାସ ହେଉଛି ସଫଳତାର ମୂଳ ମନ୍ତ୍ର।
0: ହଁ ସାଥୀ, ଆତ୍ମବିଶ୍ୱାସ ହେଉଛି ସଫଳତାର ଚାବିକାଠି। କଠିନ ପରିଶ୍ରମ ସହିତ ଦୃଢ଼ ଆତ୍ମବିଶ୍ୱାସ ମିଶିଲେ କଠିନ କାମ ମଧ୍ୟ ସହଜ ହୋଇଯାଏ। ଆତ୍ମବିଶ୍ୱାସ ମଣିଷର ମନରୁ ଅଯଥା ଭୟ, ସନ୍ଦେହ ଆଉ ନକାରାତ୍ମକ ଚିନ୍ତାଧାରାକୁ ନଷ୍ଟ କରିଥାଏ। ଜୀବନରେ ଆସୁଥିବା ଛୋଟ ବଡ଼ ପ୍ରତିବନ୍ଧକୁ ସାମ୍ନା କରିବାକୁ ଆତ୍ମବିଶ୍ୱାସ ମନୋବଳ ଦେଇଥାଏ। ନିଜର ଦୁର୍ବଳତାକୁ ଚିହ୍ନିବା ସହିତ ନିଜର ଶକ୍ତିକୁ ମଧ୍ୟ ଚିହ୍ନାଇଥାଏ। ସବୁବେଳେ ସକାରାତ୍ମକ ଭାବନା ମନ ଭିତରେ ରଖିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ। ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ହେଲେ ନିଜ ମନରୁ ନକାରାତ୍ମକ ଚିନ୍ତାଧାରାକୁ ଦୂର କରିବାକୁ ହେବ। ମୁଁ ଏହା କରିପାରିବି ନାହିଁ ବଦଳରେ ମୁଁ ଏହାକୁ ଚେଷ୍ଟା କରିବି ଏବଂ ଶିଖିବି ବୋଲି ଭାବିବା ଉଚିତ। ଛୋଟ ଛୋଟ ସଫଳତାକୁ ମଧ୍ୟ ସ୍ୱୀକାର କରିବା ସହିତ ନିଜକୁ ସବୁବେଳେ ଉତ୍ସାହିତ କରିବା ଆବଶ୍ୟକ।
1: ଛୋଟ ଲକ୍ଷ୍ୟରୁ ଆରମ୍ଭ କରି ବଡ଼ ଲକ୍ଷ୍ୟ ପର୍ଯ୍ୟନ୍ତ ସବୁକିଛି ସ୍ଥିର କରନ୍ତୁ ଏବଂ ସେଗୁଡ଼ିକ ପୂରଣ କରିବାକୁ ଚେଷ୍ଟା କରନ୍ତୁ। ପ୍ରତ୍ୟେକ ଭୁଲ ହେଉଛି ଶିଖିବାର ଏକ ନୂଆ ମାଧ୍ୟମ। ଭୁଲକୁ ନେଇ ଚିନ୍ତା ନ କରି ଆତ୍ମବିଶ୍ୱାସକୁ ବଢ଼ାଇ ଆଗକୁ ବଢ଼ିବା ଉଚିତ। ଜଣେ ଆତ୍ମବିଶ୍ୱାସୀ ବ୍ୟକ୍ତି ସମାଜରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରେ। ଆତ୍ମବିଶ୍ୱାସ ହିଁ ମଣିଷକୁ ଶୀର୍ଷକୁ ନେଇଯିବାକୁ ସାହାଯ୍ୟ କରେ।
0: ଆଚ୍ଛା ମେହେକ, ମୋ ମନରେ ଆତ୍ମବିଶ୍ୱାସକୁ ନେଇକି ଗୋଟେ ଗପଟେ ଆସିଛି, ତ ଶୁଣିବ କି?
1: ହଁ ନିଶ୍ଚୟ।
0: ଆଚ୍ଛା ତାହେଲେ ଠିକ ଅଛି, ଶୁଣିବା ଗୋଟେ ସୁନ୍ଦର ଗପ। ଅଜୟ ନାମରେ ଜଣେ ଛାତ୍ର ଥିଲା, ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା। ସେ ଖୁବ୍ ସୁନ୍ଦର ଚିତ୍ରାଙ୍କନ କରୁଥିଲା। ତାକୁ ବଡ଼ ବଡ଼ ଚିତ୍ରକାରଙ୍କ ସହିତ ତୁଳନା କରାଯାଉଥିଲା। ହେଲେ ତାର ଗୋଟେ ଅଭ୍ୟାସ ଥିଲା କି ସେ ଯେକୌଣସି କାମ କରିବା ପୂର୍ବରୁ ନିଜକୁ ଦ୍ୱନ୍ଦ୍ୱରେ ପକାଇ ଦେଉଥିଲା କି ମୁଁ ଏ କାମ କରିପାରିବି ନାହିଁ, କିମ୍ବା ମୋଠୁ ମଧ୍ୟ ଭଲ ଏ କାମ ଆଉ ଜଣେ କରିପାରିବ। ଏ ଭାବନାଟା ତାକୁ ସବୁବେଳେ ପଛକୁ ପଛକୁ ଟାଣି ନେଉଥିଲା। ସେ ଯେତେ ଆଗକୁ ଯିବାକୁ ଚେଷ୍ଟା କଲେ ମଧ୍ୟ ତାର ଏହି ଦ୍ୱନ୍ଦ୍ୱ ଭାବନା ତାକୁ ସବୁବେଳେ ପଛରେ ପକାଇ ଦେଉଥିଲା। ଦିନେ ସ୍କୁଲରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଗଲା, ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ, ଏମିତି କିଛି ଘୋଷଣା କରାଯାଇଥିଲା। ଅଜୟର ଶ୍ରେଣୀ ଶିକ୍ଷକ ଅଜୟକୁ ମଧ୍ୟ କହିଲେ, ତୁ ମଧ୍ୟ ଏଥିରେ ଭାଗ ନେବୁ, ତୁ ବହୁତ ସୁନ୍ଦର ଚିତ୍ରାଙ୍କନ କରୁ, ତୁ ଏହି ପ୍ରତିଯୋଗିତାରେ ନିଶ୍ଚିନ୍ତ ଭାବରେ ଭାଗ ନେବୁ। ପ୍ରଥମେ ତ ଅଜୟ ମନା କରିଦେଲା, କହିଲା ମୋଠୁ ବଡ଼ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହିତ କିପରି ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବି, ସେମାନେ ମୋ ଠାରୁ ଭଲ କରିବେ ଆଉ ମୁଁ ହାରିଯିବି, ନା ବାବା ନା, ମୁଁ ଏ ପ୍ରତିଯୋଗିତାରେ ଭାଗ ନେବିନି, ଏମିତି କହି ଅଜୟ ମନା କରିଦେଲା। ଆଉ ତାପରେ ସ୍କୁଲ ଛୁଟି ହେଲା ପରେ ଘରକୁ ଚାଲିଗଲା। ତା ବାପା ଆସିଲା ବେଳକୁ ଶିକ୍ଷକଙ୍କ ସହିତ ଦେଖା ହେଇଥିଲେ। ଆଉ ଶିକ୍ଷକ ତାଙ୍କୁ କହିଲେ, ଆମ ବିଦ୍ୟାଳୟରେ ଗୋଟିଏ ଚିତ୍ରାଙ୍କନ ପ୍ରତିଯୋଗିତା ଅଛି ଯେଉଁଥିରେ ଆମେ ଅଜୟକୁ ଭାଗ ନେବା ପାଇଁ କହୁଛୁ, କିନ୍ତୁ ଅଜୟ ମନା କରିଦେଉଛି। ବାପା କହିଲେ ଠିକ ଅଛି, ମୁଁ ଯାଇକି ଅଜୟ ସହିତ କଥା ହେବି ଆଉ ତାକୁ ଭାଗ ନେବା ପାଇଁ ମୁଁ କହିବି। ବାପା ଘରକୁ ଗଲେ, ଅଜୟକୁ ପଚାରିଲେ, କିରେ ଅଜୟ, ତମ ସ୍କୁଲରେ ତ ଚିତ୍ରାଙ୍କନ ପ୍ରତିଯୋଗିତା ହେଉଛି, ତୁ ତ ଭଲ ଚିତ୍ର କରୁ, ତୁ କ'ଣ ପାଇଁ ସେଥିରେ ଭାଗ ନେଉନୁ? ଅଜୟ କହିଲା, ନାଇଁ ବାପା, ସେ ଚିତ୍ରାଙ୍କନ ଆମ ସ୍କୁଲର ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା ହେଉଛି, ଆଉ ମୋ ଠାରୁ ବଡ଼ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେବେ। ମୁଁ ଯଦି ଭଲ କରିପାରିବିନି କିମ୍ବା ମୁଁ ଯଦି ସେଥିରେ ହାରିଯିବି ତାହେଲେ? ସେଠୁ ବାପା ତାକୁ ଗୋଟେ କଥା ବୁଝାଇଲେ, କହିଲେ, ଅଜୟ, ତୁ ନିଜ କଳା ଉପରେ ବିଶ୍ୱାସ ରଖ, ଅନ୍ୟମାନଙ୍କୁ ଦେଖି ନିଜକୁ କେବେ ବି କମଜୋର ଭାବେ ନା, କାରଣ ନିଜ ମନରେ ଆତ୍ମବିଶ୍ୱାସ ରଖେ ଯେ ତୁ ଗୋଟେ ସର୍ବଶ୍ରେଷ୍ଠ ଚିତ୍ର ଆଙ୍କି ପାରିବୁ। ତୁ ଯଦି ଏମିତି ସବୁବେଳେ ଡରି ଯାଉଥିବୁ, ଆତ୍ମବିଶ୍ୱାସକୁ ହରାଇ ଦେଉଥିବୁ, ଭାବୁଥିବୁ ଯେ ମୁଁ ସବୁବେଳେ କମଜୋର, ମୋଠୁ ଭଲ ମଧ୍ୟ ଅଛନ୍ତି, ତେବେ ତୁ ଜୀବନରେ କେବେ ବି ଆଗକୁ ଯାଇପାରିବୁ ନାହିଁ। ବାପାଙ୍କର ଏହି କଥା ଅଜୟ ହୃଦୟରେ ଗଭୀର ପ୍ରଭାବ ପକାଇଲା। ସେ ନିଜର ସମସ୍ତ ଡରକୁ ଦୂର କରିଦେଲା ଏବଂ

ବିଶ୍ୱାସର ସହିତ ସେହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବ ବୋଲି ନିଷ୍ପତ୍ତି ନେଲା। ପରଦିନ ବିଦ୍ୟାଳୟ ଗଲା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ନିଜ ନାମ ଲେଖାଇଲା। ତା ସହିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ଗୋଟିଏ ସୁନ୍ଦର ପ୍ରାକୃତିକ ଦୃଶ୍ୟର ଚିତ୍ର ଆଙ୍କିବା ଆରମ୍ଭ କଲା। ପ୍ରତିଯୋଗିତା ଦିନ ଯେତେବେଳେ ସମସ୍ତଙ୍କ ଚିତ୍ର ସାମ୍ନାକୁ ଆସିଲା, ସମସ୍ତେ ଅଜୟର କଳାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଅଜୟର ଚିତ୍ର ଏତେ ଜୀବନ୍ତ, ଏତେ ସୁନ୍ଦର ଥିଲା ଯେ ବିଚାରପତିମାନେ ତାକୁ ପ୍ରଥମ ସ୍ଥାନ ପ୍ରଦାନ କଲେ। ହଁ ସାଥୀ, ତେବେ ଏ ଗପରୁ ଆମେ ଏହା ଶିଖିବା ଉଚିତ ଯେ ଆମର କଠିନ ପରିଶ୍ରମ ଏବଂ ନିଜ ଉପରେ ଥିବା ବିଶ୍ୱାସ ଉପରେ ନିର୍ଭର କରି ଆଗକୁ ବଢ଼ିବା ଉଚିତ। ଯଦି ଆମେ ନିଜ ଉପରେ ଦୃଢ଼ ଆତ୍ମବିଶ୍ୱାସ ରଖିବା, ତେବେ ଦୁନିଆର କୌଣସି କାମ ଅସମ୍ଭବ ହେବ ନାହିଁ ଏବଂ ଆମେ ସବୁଥିରେ ସଫଳତା ପାଇବା। ସେଥିପାଇଁ ତ କୁହାଯାଏ ଯେ ଆତ୍ମବିଶ୍ୱାସ ହେଉଛି ସଫଳତାର ଚାବିକାଠି।

ଦେଖିଛ କି କିଏ ତାକୁ? ଏବେ ପାଖରେ ଥିଲା, ହେଲେ ଏବେ ହଜିଗଲା। ଥରେ ଚାଲିଗଲେ ସେ ଫେରେ ନାହିଁ, ଆଉ ସ୍ମୃତି ଛଡ଼ା ଆଉ କିଛି ଦିଏ ନାହିଁ। କେତେ ଚାହିଁଲେ ବି ତାକୁ ଧରି ହୁଏ ନାହିଁ। ହଁ ସାଥୀ, ସେ ହେଉଛି ସମୟ। ଆମେ ଯଦି ସମୟର ଆଦର କରିବା, ସମୟ ମଧ୍ୟ ଆମର ଆଦର କରିବ। ସମୟ ସାଥିରେ ବିତି ଯାଇଥିବା କିଛି ଘଟଣା ଦୁର୍ଘଟଣା ହିଁ ସ୍ମୃତି ହୋଇ ରହେ, ଆଉ ସେହି ସ୍ମୃତିକୁ ପାଥେୟ କରି ଆମେ ଜୀବନର ବାଟ ଚାଲୁ। ବର୍ତ୍ତମାନ ଆସନ୍ତୁ ସେହି ସମୟ ସାଥିରେ ହଜିଯିବା, ଆଉ କିଛି ସ୍ମୃତିକୁ ମନେ ପକାଇ ଆଉ ଶୁଣିବା ଆଜିର ସାକ୍ଷାତକାର, ଯାହାର ବିଷୟ ରହିଛି ସମୟ ତ କେବେ ଫେରି ଚାହେନା।

0: ମ୍ୟାଡାମ ନମସ୍କାର।
1: ନମସ୍କାର।
2: ଆପଣଙ୍କୁ ଆମ ଜୟପୁର ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
2: ପ୍ରଥମେ ଆମ ଶ୍ରୋତାମାନଙ୍କୁ ଟିକେ ଆପଣଙ୍କ ପରିଚୟ ଦେଇଦିଅନ୍ତୁ।
1: ମୋ ନାଁ ହଉଛି ଅନୁଚ୍ଛେ ପଣ୍ଡା। ମୁଁ ଗାର୍ଲସ ହାଇସ୍କୁଲ ରେ ଥିଲି, ବର୍ତ୍ତମାନ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ।
0: ଆଜ୍ଞା ମ୍ୟାଡାମ। ତ ମ୍ୟାଡାମ ଆଜି ଆମର ବିଷୟବସ୍ତୁଟି ରହିଛି ସମୟ ତ କେବେ ପଛକୁ ଫେରି ଚାହେଁ। ତ ମ୍ୟାଡାମ ଆପଣଙ୍କ ମତରେ ସମୟର ମୂଲ୍ୟ କଣ?
1: ସମୟ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ? ସମୟ ହଉଛି ଆମ ଜୀବନର ସମ୍ପତ୍ତି। ବିନା ସମୟରେ ଆମେ କିଛି କରିପାରିବାନି। ସମୟ ଅନୁସାରେ ଆମକୁ କାମ କରିବାକୁ ପଡିବ। କୌଣସି କାମ କରିବାକୁ ହେଲେ ସମୟ ଅନୁସାରେ କରିବାକୁ ଆମକୁ ବାଧ୍ୟ। ସେମିତି ଯେମିତି ଧରନ୍ତୁ ସମୟଟା ଯଦି ଏବେ ଆମେ ଗୋଟେ ବସ୍ କୁ ଯାଉଛେ କି ବସ୍ କୁ ଯାଉଛେ କି ଟ୍ରେନ କୁ ଯାଇଛେ କି କୋଉଠି କୁ ଆମେ ଯଦି କୌଣସି ଅନ୍ୟ ଗ୍ରାମକୁ ଯାଉଛେ ତାହେଲେ ଯଦି ଅଛି କି ଫ୍ଲାଇଟ ରେ ଯାଉଛେ ତାହେଲେ ଟାଇମ ଟା ଏତିକି ସମୟ ଭିତରେ ଆମକୁ ପହଞ୍ଚିବାକୁ ପଡିବ, ଏତିକି ସମୟରେ ଫ୍ଲାଇଟ ସାରିବ। ତାହେଲେ ଯଦି ଆମେ କୌଣସି କାରଣବଶତଃ ଲେଟ୍ କରିଦବା ବା ଡେରି କରିବା ତାହେଲେ ସେଇ ଫ୍ଲାଇଟ ପଳେଇବ, ଟ୍ରେନ ପଳେଇବ, ବସ୍ ପଳେଇବ। ତେଣୁ ସମୟ ହଉଛି ପ୍ରଧାନ, ଯୋଉଟାକି ଆମେ ସମୟକୁ ଧରି କାମ କରିବାକୁ ପଡିବ। ଯେଉଁ ସମୟରେ ଯାହା କରିବା କଥା ସେତିକି ଆମକୁ କରିବା ଆବଶ୍ୟକ।
2: ଆଚ୍ଛା ମ୍ୟାଡାମ, ତାହେଲେ ସମୟ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ?
1: ଦେଖନ୍ତୁ, ପ୍ରତ୍ୟେକ ପାଦରେ ଆମର ସମୟର ଆବଶ୍ୟକତା ରହିଛି। କାରଣ ସମୟ ଦେଖନ୍ତୁ, ଅବହେଳା ଯଦି ଆମେ କିଛି ସମୟ କରିବା ସ୍ୱପ୍ନ ଭାଙ୍ଗି ଯାଇପାରେ। ତେଣୁ ସମୟର ମୂଲ୍ୟ ବୁଝିବା ଅତ୍ୟନ୍ତ ଜରୁରୀ। ତେଣୁକରି ଆମେ ସମୟଟା ହଉଛି ଆମ ପକ୍ଷରେ ଅତି ଦରକାରୀ। ସମୟକୁ ଯଦି ଆମେ କିଛି ଧ୍ୟାନ ଦେବା ନାହିଁ ତାହେଲେ ଆମେ କିଛି କରିପାରିବାନି। ତେଣୁକରି ସମୟ ହେଉଛି ଗୋଟିଏ ନିରବ କବି, ସେ କିଛି କୁହେ ନାହିଁ କିନ୍ତୁ ତାର ପଦଚିହ୍ନ ଆମ ଜୀବନର ପ୍ରତ୍ୟେକ ଅଧ୍ୟାୟରେ ସ୍ପଷ୍ଟ।

0: ହୋଇ ରହେ, ଯେମିତି ପ୍ରଭାତରେ ସୂର୍ଯ୍ୟ ଯେପରି ସନ୍ଧ୍ୟାରେ ଅନ୍ଧକାରର ଲୀନ ହୋଇଯାଇଥାଇପାରେ, ଠିକ ସେଇଭଳି ଜୀବନର ଅନେକ ମୂଲ୍ୟବାନ ମୁହୂର୍ତ୍ତରେ ଆମେ ଅତୀତ ସବୁ ବିଲୀନ ହୋଇଯାଇଥାଏ। ତେଣୁକରି ସମୟଟି ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ମନୁଷ୍ୟ ପାଇଁ ସମୟର ଆବଶ୍ୟକତା ବହୁତ ରହିଛି, ଆଉ ପ୍ରତ୍ୟେକ ମୁହୂର୍ତ୍ତରେ ସମୟ ପ୍ରତି ଆମେ ଜାଗ୍ରତ ରହିବା ଦରକାର, ଆଉ ସମୟକୁ ଧ୍ୟାନ ଦେବା ଦରକାର, ଆଉ ସମୟ ପ୍ରତି ସମ୍ମାନ ଦେବା ମଧ୍ୟ ଆମର ଦରକାର।
1: ଆଜ୍ଞା ମ୍ୟାଡାମ, ତାହେଲେ ଜଣେ ମଣିଷ ସମୟର ସଦ୍ବ୍ୟବହାର କିପରି କରିପାରିବ? ମ୍ୟାଡାମ
0: ଦେଖନ୍ତୁ, 24 ଘଣ୍ଟା ଦିନକୁ 24 ଘଣ୍ଟା ଦିଆଯାଏ, ସେ ସମୟ ଭିତରେ ଆମେ କେତେ କଣ କରିପାରିବା ସେଇଟା ଆମକୁ ଦରକାର। ଏହି ସମୟକୁ କେମିତି ବ୍ୟବହାର ଆମେ କରିବା ସେଇଟା ଆମର ଭବିଷ୍ୟତକୁ ନିର୍ଦ୍ଧାରଣ କରେ। ଆମେ ଅନେକ ସମୟରେ ଆମେ କହିଥାଉ ଆଜିର କାମ କାଲି ଦେଖାଉଥାଉ, ମୁଁ କାଲି ବି କରିବି, କିନ୍ତୁ ସେଟା ହେବା ଦ୍ଵାରା କଣ ହଉଛି ନା ସମୟ ଚାଲି ଯାଉଛି ଆଉ ସମୟ ଫେରି ଆସୁ ନାହିଁ। ତେଣୁ ଯେତେବେଳେ କାମ ଆମକୁ କୁହାଯାଉଛି କାଲିକା କାମ ଆଜିକା ଆଉ ଆଜିକା କାମ ଅବକାର, ତେଣୁ ସମୟଟାକୁ ଆମେ କିପରି ଭାବରେ ବ୍ୟବହାର କରିପାରିବା ସେଇଟା ଆମକୁ ସମୟ ହିଁ ଆମକୁ ତାର ଭବିଷ୍ୟତ ନିର୍ଦ୍ଧାରଣ କରୁଛି। ତେଣୁ ଆମେ ସମୟକୁ ଅନେକ ସୁଯୋଗ ଆଜି କହିବିନି ସେଇ ସମୟ ଭିତରେ ସେତିକି ସୁଯୋଗ ଆମ ଫଳ ଯାଉଛି। ତେଣୁ ଆମେ ସମୟ ପ୍ରତି ଅତି ଗୁରୁତ୍ୱ ଦେବା ଦରକାର, ଅତି ଧ୍ୟାନ ଦେବା ଦରକାର, ଆଉ ତାର ବ୍ୟବହାର ମଧ୍ୟ ଠିକ ସମୟରେ କରିବା ଆବଶ୍ୟକତା ରହିଛି।
1: ଆଜ୍ଞା ତାହେଲେ ମ୍ୟାଡାମ, ଆଜିର ଯୁବ ସମାଜ ସମୟକୁ ନେଇକି କେତେ ତତ୍ପର ବୋଲି ଆପଣ ଭାବନ୍ତି?
0: ମୁଁ ତ କହିବି ମୋର ମତରେ ସେମାନଙ୍କର ତତ୍ପର ନୁହେଁ। ଆଜିକାଲି ସେ ସମୟ ସଦ୍ବ୍ୟବହାର ଜାଣୁନାହାନ୍ତି, ଖାଲି ଯୋଉଠି ବସିଲେ ଖାଲି ଫୋନ ସେ ଫୋନ ଏସବୁ ଦେଖିକିରି ସେମାନେ ତାଙ୍କ ସମୟ ବିତେଇ ଦଉଛନ୍ତି। ତେଣୁକରି ଆମେ ଏଥିପ୍ରତି ସମସ୍ତେ ଜାଗ୍ରତ ରହିବାକୁ ପଡିବ। ଆଜିର ଯୁବପିଢ଼ିକୁ ବହୁତ ଜାଗ୍ରତ କରିବାକୁ ପଡିବ ଆଉ ସେମାନଙ୍କୁ ଜାଗରିତ କରିବାକୁ ପଡିବ।
1: ଆଚ୍ଛା ତାହେଲେ ମ୍ୟାଡାମ, ଆଗ କାଳର ଲୋକମାନେ ଯେପରି ସମୟକୁ ମୂଲ୍ୟ ଦେଉଥିଲେ, ବର୍ତ୍ତମାନର ଯୁବପିଢ଼ି ସେମିତି ସମୟର ମୂଲ୍ୟ ବୁଝୁଛନ୍ତି କି ନା?
0: ସେଇଟା ହଉଛି ଆଗ କାଳ ଲୋକମାନଙ୍କୁ ସେମାନେ କଣ କରୁଥିଲେ, ସମୟଟାକୁ ବହୁତ ସୁନ୍ଦର ଭାବରେ ଅତିବାହିତ କରୁଥିଲେ। ତାଙ୍କର ଯୋଉ ଯୋଉ କାମ ମନେକର ଚାଷବାସ ହେଉଛି କରିବା କଥା କରୁଥିଲେ, ସେ ଘଣ୍ଟା ପ୍ରତି ଧ୍ୟାନ ନଥିଲା ଯେ ସେମାନେ ସୂର୍ଯ୍ୟଙ୍କର ଛାଇ ଦେଖିକି ସେମାନେ ଜାଣିପାରୁଥିଲେ। ଆଗ କାଳର କଥା, ସୂର୍ଯ୍ୟଙ୍କର ଛାଇ ଦେଖିକି ଏତିକି ସମୟ ବେଳେ 6ଟା ବେଳେ ସୂର୍ଯ୍ୟ କୋଉ ପାଖରେ ଥିବେ ସେଇ ଯୋଉ ସ୍ଥାନଟାକୁ ସେମାନେ ରଖିଥିବେ ଜାଣିକିରି, ତାପରେ ସେମାନେ 12 ଘଣ୍ଟା ହେଲା ମାନେ ତାଙ୍କର ହଳ କାମ ସରିଲା ଲୋକ ସବୁ ଫେରିକିରି ଆସୁଥିଲେ, ତାପରେ ବନ୍ଧୁ ବାନ୍ଧବ ତାଙ୍କ ସାଥୀ ସବୁ ବସିକିରି ସେମାନେ ସବୁ ବିଷୟରେ ପରସ୍ପର ଭିତରେ ସୁଖ ଦୁଃଖ ହଉଥିଲେ ଆଉ ଶିକ୍ଷା ମଧ୍ୟ କରିପାରୁ। କିନ୍ତୁ ଆଜିର ଯୁବପିଢ଼ି କଣ କରୁଛି, ବନ୍ଧୁ ବାନ୍ଧବ କଣ ସେମାନେ ଚିହ୍ନନ୍ତିନି, କେବଳ ନିଜ ଫ୍ୟାମିଲି ସ୍ୱାମୀ ସ୍ତ୍ରୀ ପିଲା ଏଇ 3 ଜଣ ହଉଛି ତାଙ୍କର ଫ୍ୟାମିଲି, ଆଉ ଅନ୍ୟମାନଙ୍କ ପାଇଁ ସେମାନଙ୍କର ଫ୍ୟାମିଲି ନୁହେଁ। ତେଣୁ କେହି କାହାକୁ ଚିହ୍ନୁନାହାନ୍ତି, ଦାଦା ଗୋଡ ବାପା ବୋଇଲେ ମଧ୍ୟ ଚିହ୍ନୁନାହାନ୍ତି, ତାଙ୍କ ପିଲାମାନେ କାହିଁକି ଆମକୁ ଚିହ୍ନିବେ, ଦାଦା ଗୋଡ ବାପା ମଧ୍ୟ ତାଙ୍କ ଘରେ ଯେତିକି ରହିଛନ୍ତି ସେତିକି, ଯଦି ବା ଜେଜେବା ଜେଜେବାପା ପାଖରେ ରହିଛନ୍ତି ଟିକେ ଜାଣିଛନ୍ତି, ଦୂରରେ ଯଦି ରହିଛନ୍ତି ଅନ୍ୟ ଦୂର ଜାଗାରେ ଜେଜେମା ଜେଜେବାପାକୁ ମଧ୍ୟ ଚିହ୍ନନ୍ତି। ତେଣୁ ଆଗର ପରିବାର ବର୍ତ୍ତମାନର ପରିବାର ଭିତରେ ପୁରା ପୁରି ସମ୍ପର୍କ ମାନେ ଦୂରତା ବଢିଯାଉଛି, ତେଣୁକରି କିଏ କାହାକୁ ଚିହ୍ନନ୍ତି କିଏ କିଏ କାହାକୁ ଜାଣୁନାହାନ୍ତି। ଆଉ ଆଗର ସମୟଟା ଅତି ସୁନ୍ଦର ଭାବେ ଆମର ପରମ୍ପରା ଆମର ପର୍ବପର୍ବାଣି ଆମର ଶିକ୍ଷା ଦୀକ୍ଷା ଏ ସବୁ ଗୁଡାକ ବହୁତ ସୁନ୍ଦର ଭାବରେ ଆଗରେ ଯୋଉ ପ୍ରକାର ସମ୍ପର୍କ ସ୍ନେହ ମମତା ବାନ୍ଧିକି ଥିଲେ ବର୍ତ୍ତମାନ ସବୁ ସେଗୁଡାକ ଛାଡି ପଡିଲେଣି, ଆଉ ଆମ ଭିତରେ ସେଟା ଚେଷ୍ଟା ମଧ୍ୟ ହଉ ନାହିଁ ହେବ ବି ନାହିଁ, କାହିଁକି ବୋଲେ ସେମାନେ ବାହାରକୁ ପଳେଇଲେଣି ଆଉ ଅଧେ ପ୍ରାୟ ସବୁ 50% ବାହାରକୁ ଗଲେଣି, ଆଉ କିଏ କାହାକୁ ଚାହିଁକି। ତେଣୁ ଯେତିକି ଅଛନ୍ତି ସେତିକି ଟିକେ ଜାଣିକିରି ଚଳୁଛନ୍ତି, ଆଉ କଣ ସବୁ ପରିବାର ଭିତରେ ବୁଝାସୁଝା।
1: ଆଜ୍ଞା ମ୍ୟାଡାମ,

0: ସମୟ ସହିତ କଣ ମଣିଷର ମୂଲ୍ୟବୋଧ ମଧ୍ୟ କମି ଯାଉଛି?
1: ନିଶ୍ଚିତ ଭାବରେ ଭାଇ, ସମୟ ସହିତ ସମସ୍ତେ ଆଜିକାଲି ଚାଲିବାକୁ ବାଧ୍ୟ ହଉଛନ୍ତି। ମାନେ ଯେମିତି ଯୋଉ ଦେଶ ଯାଇ ସେ ଖବର ଖାଇ, ଏବେ ଦେଖନ୍ତୁ ଆମେ ଏଠି ରହିଲୁ, ଆମେ ସବୁ ବିଷୟ ଜାଣିଲୁ, ଆମର ପରମ୍ପରା ଜାଣିଲୁ, ଶିକ୍ଷା ଦୀକ୍ଷା ଜାଣିଲୁ, ପର୍ବପର୍ବାଣି ସବୁ ଜାଣିଲୁ, ତେଣୁ ଅଟୋମେଟିକଲି ସେମାନେ ଆଉ ଆଖି ଗୁଡାକ ଜାଣିପାରିବେନି ନା, ସମୟର ମୂଲ୍ୟକୁ ଜାଣିପାରିବେନି ନା। ସମୟ ଗୋଟିଏ ନିରବ କବି, ସିଏ ତାର ସିଏ ଖାଲି ଖାଏ, ସେ କିଛି କୁହେ ନାହିଁ, କିନ୍ତୁ ତାର ଯୋଉ ପଦଚିହ୍ନଟା ଆମ ଜୀବନରେ ପ୍ରତ୍ୟେକ ଅଧ୍ୟାୟରେ ସ୍ପଷ୍ଟ ହୋଇ ରହିଛି।
0: ତାହେଲେ ମ୍ୟାଡାମ, ସମୟ ଠାରୁ ବଡ଼ ସମ୍ପତ୍ତି ଆଉ କିଛି ନାହିଁ, ଏଥିରେ ଆପଣ ଏକ ମତ କି?
1: କାହିଁକି ବିନା ଦେଖନ୍ତୁ ଏବେ ସବୁ କ୍ଷେତ୍ରରେ ଆମେ ସମୟକୁ ହିଁ ଆମେ ବହୁତ ଗୁରୁତ୍ୱ ଦେବାକୁ ପଡିବ। ଏବେ ନିଜ ସ୍ୱପ୍ନର ଏବେ ମାତା ପିତାଙ୍କ ସହ କଥାବାର୍ତ୍ତା, ନିଜ ସ୍ୱପ୍ନ ପାଇଁ ଯୋଉ ଆମେ ପରିଶ୍ରମ କରିଥାଏ, ଏସବୁ କୋଉଥିରେ ସମୟର ଠିକ ସମୟରେ ଆମେ କରିବାକୁ ପଡିବ। ତେଣୁ ଆସନ୍ତୁ ଆମେ ସମସ୍ତେ ସମୟକୁ ସମ୍ମାନ ଦେବା, ପ୍ରତ୍ୟେକ କାମ ଠିକ ସମୟରେ କରିବା, ଏଇଟା ହଉଛି ମୋର ଯୁବପିଢ଼ିଙ୍କୁ ଅନୁରୋଧ ଆଉ ଆଦେଶ ମଧ୍ୟ ମୁଁ ତାଙ୍କୁ ଆହ୍ୱାନ କରୁଛି। ଆମେ ଯେମିତି ପ୍ରତ୍ୟେକ କାମ ଠିକ ସମୟରେ କରିବା ଆଉ ସମୟକୁ ସମ୍ମାନ ଦେବା, ସମୟ ହଉଛି ଆମ ଜୀବନର ବଡ଼ ଲକ୍ଷ୍ୟ, ସମୟ ହଉଛି ବଡ଼ ସମ୍ପତ୍ତି। ଏବେ ଦେଖନ୍ତୁ ପ୍ରତ୍ୟେକ ଜିନିଷ ସମ୍ପତ୍ତି ହଜିଗଲା, ଆମେ ଆଉ ଥରେ ତାକୁ କରିକିରି ବଞ୍ଚିପାରିବା, ଭାଙ୍ଗିଗଲା ତାକୁ କେତେ କ୍ଷେତ୍ରରେ ଯୋଗାଇ ଦେଇପାରିବା ଏବେ, କିନ୍ତୁ ସମୟ ଥରେ ପଳେଇଲେ ଆମେ ତାକୁ ଫେରି ପାଇବା ନାହିଁ। ସମୟ ହଉଛି ବଡ଼ ସମ୍ପତ୍ତି।
0: ଆଚ୍ଛା ମ୍ୟାଡାମ, ଶିକ୍ଷା କ୍ଷେତ୍ରରେ ସମୟର ଭୂମିକା କଣ?
1: ଶିକ୍ଷା କ୍ଷେତ୍ରରେ ତ ମା କହିବାକୁ ଗଲେ ସମୟର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ସମୟ ଅନୁସାରେ ହିଁ ଆମକୁ ପାଠ ପଢିବାକୁ ପିଲାମାନଙ୍କୁ ପଡିବ, ଆଉ ଶିକ୍ଷକ ମାନେ ମଧ୍ୟ ସମୟ ଅନୁସାରେ ସେମାନଙ୍କୁ କିପରି ଶିକ୍ଷା ଦେଲେ ପିଲା ଠିକ ବୁଝିପାରିବ, ଏ ସବୁ ଗୁଡାକ ପ୍ରତି ଆମେ ଗୁରୁତ୍ୱ ଦେବା ଉଚିତ। ଘରେ ପଢା କଣ ହଉଥିଲା, ନଡ଼ ସବୁ ବିଷୟରେ ପଢା ହଉଥିଲା, ଏଇ ଏବେ ବର୍ତ୍ତମାନ ବିଗ୍ କ୍ୱେଶ୍ଚିନ୍ କୁ ଫିଟାନ୍, ମାନେ ଅଳ୍ପ କ୍ୱେଶ୍ଚିନ୍ ଗୋଟେ କ୍ୱେଶ୍ଚିନ୍ କରାନ୍, ହେଲେ ସେଇଥିରେ ଯଦି ସେମାନେ ପ୍ରିପେୟାର ହେବେ ନାହିଁ ତାହେଲେ ତାଙ୍କୁ ବହୁତ ଅସୁବିଧା। ଆମର ସେତେବେଳେ କଣ, ମନେକର ଗୋଟେ ବିଷୟରେ ଲେଖ କାଳି ଯାଇ ସନ୍ଧ୍ୟା, ମାନେ ଆମେ ଚାରିଟା ପାଞ୍ଚଟା ପେପର ସବୁ ଫୁଲ୍ କରିଦେଉଥିଲୁ, କିନ୍ତୁ ଏବେ ସେଇଗୁଡାକ ନୁହେଁ, କାଳି ଯାଇ କୋଉଠି ଅବସ୍ଥିତ ବୋଲେ ଆମର ସେଇ ଆନ୍ସର ହିଁ ତାକୁ। ହେଲେ ସେଇଥିପାଇଁ ଯେଉଁ ପିଲାମାନେ ପାଠ ପଢୁଛନ୍ତି ସମୟ ପ୍ରତି ତାଙ୍କର ବହୁତ ଗୁରୁତ୍ୱ ରହିବା ଦରକାର। ତେଣୁ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ଆଉ ଛାତ୍ର ଏମାନେ ମଧ୍ୟ ସମୟକୁ ଧରିକି ସବୁ କାମ ପଢା ସବୁ କରିବା ଉଚିତ ବୋଲି ମୁଁ ମନେ କରୁ।
0: ଆଜ୍ଞା ମ୍ୟାଡାମ, ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆମକୁ ଦେଇଛନ୍ତି ଆଉ ଆମକୁ ଏତେ ସୁନ୍ଦର ସୁନ୍ଦର ଉପଦେଶ ସହ ବହୁତ କିଛି ଶିଖିବା ଜିନିଷ ମଧ୍ୟ ଆମକୁ କହିଥିବାରୁ ଆପଣଙ୍କୁ ଆକାଶବାଣୀ ଜୟପୁର ତରଫରୁ ବହୁତ ବହୁତ ଧନ୍ୟବାଦ।

0: ବର୍ତ୍ତମାନ ଶୁଣିବା ସାଥୀ ଜାଣିବା କଥା, ପ୍ରଥମେ ଶୁଣିବା ନାଳନ୍ଦା ବିଶ୍ୱବିଦ୍ୟାଳୟ ସମ୍ପର୍କରେ।
1: ନାଳନ୍ଦା ବିଶ୍ୱବିଦ୍ୟାଳୟ ଭାରତର ଗୌରବମୟ ଶିକ୍ଷା ଐତିହ୍ୟର ଏକ ଅମୂଲ୍ୟ ପ୍ରତୀକ। ଏହା ବିହାର ରାଜ୍ୟର ନାଳନ୍ଦା ଜିଲ୍ଲାରେ ଅବସ୍ଥିତ। ପଞ୍ଚମ ଶତାବ୍ଦୀରେ ଗୁପ୍ତ ବଂଶର ଶାସନ କାଳରେ ଏହା ସ୍ଥାପିତ ହୋଇଥିଲା। ବିଶ୍ୱର ପ୍ରାଚୀନତମ ଆବାସିକ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ। ଏହା ଏକ ଆନ୍ତର୍ଜାତିକ ଗବେଷଣାମୂଳକ ବିଦ୍ୟାଳୟ। 1993 ତୁର୍କୀ ଆକ୍ରମଣକାରୀ ବଖତିୟାର ଖିଲଜୀଙ୍କ ଆକ୍ରମଣ ଫଳରେ ଏହି ବିଶ୍ୱବିଦ୍ୟାଳୟଟି ନଷ୍ଟ ହୋଇଯାଇଥିଲା। ଭାରତର ଗୌରବକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ 2014 ଏଠାରେ ପୁଣିଥରେ ଶିକ୍ଷାଦାନ ଆରମ୍ଭ ହୋଇଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତିକ ଗବେଷଣାମୂଳକ ବିଶ୍ୱବିଦ୍ୟାଳୟ ଭାବେ ଆଜି ମଧ୍ୟ କାର୍ଯ୍ୟ କରୁଛି। ପ୍ରାଚୀନ ନାଳନ୍ଦାର ଶିକ୍ଷା ପରମ୍ପରାକୁ ଆଗେଇ ନେବାର ପ୍ରୟାସ ମଧ୍ୟ କରୁଛି। ଏହା ଆଜି ମଧ୍ୟ ସମଗ୍ର ବିଶ୍ୱକୁ ଜ୍ଞାନ ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛି।

0: ବର୍ତ୍ତମାନ ଶୁଣିବା ସାଥୀ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବିଷୟରେ। ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ବାଲେଶ୍ୱର ସହରରେ ଅବସ୍ଥିତ ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ। 1999 ସ୍ଥାପିତ ଏହି ଅନୁଷ୍ଠାନ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ। ପ୍ରଫେସର ଗରାଚାନ୍ଦ ପଟ୍ଟନାୟକ ଏହାର ପ୍ରତିଷ୍ଠାତା କୁଳପତି। ଫକୀର ମୋହନ ବିଶ୍ୱବିଦ୍ୟାଳୟ ଉତ୍ତର ଓଡ଼ିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସିଛି। ଏହି ବିଶ୍ୱବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ଜୈବ ପ୍ରଯୁକ୍ତି ବିଦ୍ୟା, ଭୌତିକ ବିଜ୍ଞାନ, ଓଡ଼ିଆ, ଇଂରାଜୀ ଓ ଅନ୍ୟାନ୍ୟ ବିଷୟରେ ସ୍ନାତକୋତ୍ତର ଏବଂ ଗବେଷଣା ପାଠ୍ୟକ୍ରମ ଉପଲବ୍ଧ ଅଛି। ସମସ୍ତ ପିଜି ବିଭାଗ କମ୍ପ୍ୟୁଟର ଆଧାରିତ ଏବଂ ଆଧୁନିକ ଶିକ୍ଷା ବ୍ୟବସ୍ଥା ସହିତ ମଧ୍ୟ ରହିଛି।
1: ବର୍ତ୍ତମାନ ଶୁଣିବା ସାଥୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ପର୍କରେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ନିକଟରେ ଭଞ୍ଜ ବିହାର ପରିସରରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟ 2 ଜାନୁଆରୀ 1967 ସ୍ଥାପିତ ହୋଇଥିଲା। ଏହାର ପରିସର 250 ଏକର ଜମି ଉପରେ ବିସ୍ତୃତ। ଏହାର ନାମକରଣ ଓଡ଼ିଶାର ପ୍ରସିଦ୍ଧ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତିରେ ଭଞ୍ଜ ବିହାର ବୋଲି ରଖାଯାଇଛି। ଏଠାରେ ବିଜ୍ଞାନ, କଳା, ମାନବିକ ବିଦ୍ୟା, ବାଣିଜ୍ୟ, ପରିଚାଳନା ଓ ଆଇନ ଭଳି ବିଭିନ୍ନ ବିଷୟରେ ସ୍ନାତକୋତ୍ତର ଏବଂ ଗବେଷଣା ପାଠ୍ୟକ୍ରମ ପଢ଼ାଯାଏ। ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ 24ରୁ ଅଧିକ ପିଜି ବିଭାଗ କାର୍ଯ୍ୟରତ ଅଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକ ଗୌରବମୟ ଶିକ୍ଷାନୁଷ୍ଠାନ। ଏହା ଜ୍ଞାନ, ଗବେଷଣା ଓ ମାନବ ସମ୍ପଦ ବିକାଶ ମାଧ୍ୟମରେ ସମାଜ ଓ ଦେଶର ପ୍ରଗତିରେ ନିରନ୍ତର ଅବଦାନ ରଖୁଛି।

0: ଶୁଣିଲେ ସାଥୀ କିଛି ଜାଣିବା କଥା। ବର୍ତ୍ତମାନ ଶୁଣିବା ଏକ ବିଶେଷ ଘୋଷଣା।
1: ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଜୁନ୍ ମାସ 25 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ଆମ ବିଷୟଟି ରହିଛି ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଜୁନ୍ ମାସ 24 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବରଟି ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ।

ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ? ଆମ ଫୋନ୍ ନମ୍ବରଟି ହେଲା 06854-230690। ନିଜ ମତାମତ ଦେବା ପାଇଁ ଆମକୁ ଫୋନ୍ କରିବେ ଜୁନ୍ ମାସ 24 ତାରିଖ ବୁଧବାର ଅପରାହ୍ନ 3:00 ରୁ 3:40 ପର୍ଯ୍ୟନ୍ତ।

ତେବେ ସାଥୀ, କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆସନ୍ତାକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ୟୁନାଇଟେଡ୍ ନେସନ୍ସ ପବ୍ଲିକ୍ ସର୍ଭିସ୍ ଡେ ସମ୍ପର୍କରେ ଏବଂ ଏକ ସମ୍ପାଦକୀୟ ଜନସେବା ହିଁ ସର୍ବୋତ୍ତମ ସେବା। ତା ସହିତ ଏକ ସାକ୍ଷାତକାର ଶୁଣିବେ ଯାହାର ବିଷୟ ରହିଛି କ୍ୟାରିୟର ଗାଇଡେନ୍ସ ଏବଂ କିଛି ବିଜ୍ଞାନ ବିଚିତ୍ରା ସମ୍ପର୍କରେ। ତେବେ ସାଥୀ, ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ମତାମତ ଦେବା ପାଇଁ ଯେପରି ନ ଭୁଲନ୍ତି। ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ମାଧ୍ୟମରେ ଆପଣ ନିଜ ନିଜର ମତାମତ ଦେଇପାରିବେ। ସେଥିପାଇଁ ଆମ ମୋବାଇଲ ନମ୍ବରଟି ହେଲା 9438268568 ଏବଂ ଆମର ମେଲ୍ ଆଇଡିଟି ହେଲା airjaipur@gmail.com।

0: ଆଜିର ସୃଜନୀ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
1: ଆଉ ମୁଁ ମେହେକ ମିଶ୍ର।
0: ପୁଣି ଥରେ ଫେରିବାର ପ୍ରତିଶ୍ରୁତି ଦେଇ ରହୁଛୁ ସାଥୀ,
2: ନମସ୍କାର।

ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ବର୍ଷାରାଣୀ ପଟ୍ଟନାୟକ ଏବଂ ମେହକ ମିଶ୍ର। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚଇତି ଚହ୍ନ। ଉପସ୍ଥାପନା କରିଛନ୍ତି ମନୀଷା ପ୍ରଧାନୀ ଏବଂ ରାଜୁ ପ୍ରଧାନୀ।

0: আলে আলে আলে, তবে এটা কেতে কিলাস যাক পাঠ পড়বাটা আছে স্কুলে?
1: আম স্কুলরে প্রথম রু পঞ্চম শ্রেণী যাই আছি।
0: বলে এই সান সান পিলামন মিশা এটি অস্টেল লগে রেলায় নাকি?
1: হ্যাঁ, প্রথম প্রথম রু পঞ্চম যাই সব পিলা রই পারিবে।
0: আলে আলে।
1: আদিবাসী হরিজন পিলা মানে রই পারিবে।
0: তবে দিদি আশ্রম স্কুলে পড়লে কায়টা লাভে?
1: এবে বাপা মা মানে সাধারণত গরিব শ্রেণীর লোকমানে কাম ধন্দারে ব্যস্ত হুম্তি, পড়ান্তি, পিলামানঙ্কু দেখন্তি নাই, কিন্তু হোস্টেলরে যে রহুচন্তি সেমানে 24 ঘন্টা হোস্টেল সুপারিনটেন্ডেন্টঙ্କ ନିରୀକ୍ଷରେ ରହିଥାନ୍ତି। ପାଠ ସକାଳୁ ପଢ଼ନ୍ତି, ତାଙ୍କର ଗୋଟେ ଦିନଚର୍ଯ୍ୟା ଥାଏ, ସକାଳୁ ଉଠିବାଟା, ପ୍ରାର୍ଥନା କରିବାଟା, ସକାଳୁ ପାଠ ପଢ଼ିବାଟା, ଟାଇମରେ ଖାଇବାଟା, ମଧ୍ୟାହ୍ନ ଭୋଜନ ଖାଇବେ, ପୁଣି ସନ୍ଧ୍ୟାରେ ଟିଫିନ୍ ଖାଇବେ, ପୁଣି ରାତିରେ ଭାତ ଡାଲମା ଖାଇବେ, ଆଉ ସନ୍ଧ୍ୟା ହେଲେ ପାଠ ପଢ଼ିବେ, ପ୍ରାର୍ଥନା କରିବେ। ଗୋଟେ ଦିନଚର୍ଯ୍ୟା ସେମାନେ ଗୋଟେ ରୁଟିନ୍ ଅନୁସାରେ ପଢ଼ିଯାନ୍ତି ଢାଞ୍ଚାରେ, କିନ୍ତୁ ଘରେ ସେ ପ୍ରକାର ହୁଏନି ନା। ସରକାର ତ ସବୁ ମାଗଣା ବହି, ମାଗଣା ଡ୍ରେସ୍, ମାଗଣାରେ ସବୁ ଜିନିଷ ଯୋଗାଇଲେଣି ପଢିବା କଥା। ଅନ୍ୟ ଦିନ ମାନଙ୍କରେ ମଧ୍ୟ ପ୍ୟାରେଣ୍ଟସ ମାନେ ମାନେ ଅଭିଭାବକ ମାନେ ପିଲାମାନଙ୍କୁ ସବୁଦିନେ ସ୍କୁଲ ଛାଡ଼ିବେନି, ସେତେଦିନ ଆବସେଣ୍ଟ ହେଇଯିବେ, କିନ୍ତୁ ଏଇଠି ସବୁଦିନେ ହଷ୍ଟେଲରେ ରହିଲେ ମାନେ କ୍ଲାସ ଯିବେ ଏକା ବାଧ୍ୟ ହେଇକିନା।
0: ତେବେ ପିଲାମାନ ତାନୁ ଟକି ମନକର କାଜେ ଆରେ ଅଧିକ ସୁବିଧାରେ ଶିଖାଏ କି?
1: ହଁ, ଟକିମାନଙ୍କ ପାଇଁ ଏବେ ପିଲାମାନଙ୍କୁ ମାନେ ସାବୁନ ତେଲରୁ ଯୋଗାଇ ଦଉଛନ୍ତି ମାସକୁ, କିନ୍ତୁ ଟକିମାନଙ୍କୁ ଆହୁରି 50 ଟଙ୍କା ଅଧିକା ସରକାର ଦଉଛନ୍ତି ସେମାନଙ୍କର ଜିନିଷ, କସମେଟିକ ଜିନିଷ କିଣିବା ପାଇଁ, ଟିକିଲି, ହଁ ଟିକିଲି, ନେଲ ପଲିସ, ହେଡ଼ କ୍ଲିପ, ସେଟା କିଣିବା ପାଇଁ ଅଧିକା 50 ଟଙ୍କା ଦଉଛନ୍ତି। ଆଉ ଖାଇବା ପିଇବା ତ ସବୁବେଳେ ସୁବିଧା, ସୋମବାର ମଙ୍ଗଳବାର ହଁ ଶୁକ୍ରବାର ଅଣ୍ଡା ଦେବେ, ଆଉ ପ୍ରତି ରବିବାର ଚିକେନ କି ମାଛ ଦିଆଯିବ।
0: ଆଲେ ଦିଦି ଭଲ ସୁବିଧା ମୋ ନାଚି
1: ପ୍ରତି ମାସରେ ସେମାନଙ୍କ ପାଇଁ ଫିନାଇଲ କିଣିବା ପାଇଁ ମଧ୍ୟ ପଇସା ଆସୁଛି, ବ୍ଲିଚିଂ ପାଉଡର, ଫିନାଇଲ, ଫିନାଇଲ ମାନେ ୟୁଜ କରନ୍ତି ପିଲାମାନେ, ଆମକୁ ଶୁଣନ୍ତି। ଆଉ ପ୍ରତି ପ୍ରତି ସପ୍ତାହରେ ଏଏନ୍ଏମ୍ ଆସନ୍ତି ପିଲାମାନଙ୍କୁ ଦେଖା ଚାହାଁ କରିବା ପାଇଁ ଏଏନ୍ଏମ୍ ଆସନ୍ତି, ଆଉ ପ୍ରତି 3 ମାସକୁ ଥରେ ଆରବିଏସ୍କେ ଟିମ୍, ଡକ୍ଟର, ଫାର୍ମାସିଷ୍ଟ ସବୁକୁ ଟିମ୍ ଆସନ୍ତି ପ୍ରତି 3 ମାସରେ ଥରେ। ଆଉ କୌଣସି ପିଲା କଣ ଅସୁବିଧା ହେଲା ମାନେ ଆରବିଏସ୍କେ ସେ ତାଙ୍କର ଗାଡି ଧରିକି ଆସନ୍ତି, କୋରାପୁଟ ନିଅନ୍ତି ନହେଲେ ଜୟପୁର ନିଅନ୍ତି, ଟ୍ରିଟମେଣ୍ଟ କରିକି ଆଣନ୍ତି। କାନ ବଥା, ଦାନ୍ତ କରିବା କି ଅନ୍ୟ କୌଣସି ଅସୁବିଧା ହେଲେ ଯୋଉ ରାଷ୍ଟ୍ରୀୟ ବାଲ ବାଲ ସ୍ୱାସ୍ଥ୍ୟ ବିଭାଗ ଅଛନ୍ତି ସେମାନେ ସବୁ ଆସନ୍ତି ଫୋନ କଲେ।
0: ଆଲେ ଆଲେ ବୋଲେ କାହାକେ ଜୋର ମୁଣ୍ଡେଲେ ମିଶା ଆସିକରି ସେ ମନାକା ଦେଖବାଇନି?
1: ହଁ, ଦେଖିବେ, ଏଏନ୍ଏମ୍ ଆସିବେ, ମେଡିସିନ ଦେବେ, ସେ ସପ୍ତାହକୁ ଥରେ ଆସିବେ। ଆଉ କୌଣସି ଅଧିକା ଇଏ ହେଲେ ଆମେ ମଧ୍ୟ ମେଡିକାଲ ନଉ, ଆଉ ସରକାର ତା ପାଇଁ ମଧ୍ୟ ପଇସା ଯୋଗାନ୍ତି, ପ୍ରତି କିଲା ପିଛା 200 ଟଙ୍କା ଲେଖା ଯୋଗାନ୍ତି ବର୍ଷକୁ।
0: ହଁ, ଡାବୁ ଦେବାଇ ଯେ ଦିଦି ପିଲାମାନଙ୍କେ ଦେବାଇ କି ନାଇଁ ଦିଦି ମନକେ ଦେବାଇ ସରକାର?
1: ନାଇଁ ନାଇଁ, ଦିଦିଙ୍କୁ ଦେବେ ନାଇଁ କି ପିଲାମାନଙ୍କୁ ଦେବେ ନାଇଁ, ସ୍କୁଲର ଯେ ଏକାଉଣ୍ଟ ନମ୍ବର ଅଛି ତାହିଁରେ ଛାଡ଼ିବେ। ଆମେ ଯୋଉ ଅଟୋ କରିକି ନଉଛୁ, ପ୍ରିସ୍କ୍ରିପସନ କରୁଛୁ, ଡକ୍ଟର ମେଡିସିନ ସେଟା ତାକୁ ସବୁ ଯାକ ଆମେ ସେଟା ଯାକ କରିକି ବିଲ୍ ଦଉଛୁ।
0: ଆଲେ ଆଲେ ବିଲ୍ ଦେଲେ ଆଇ ହିସାବେ ଡାବୁ ଦେବେ ନି?
1: ଡାବୁ ଦେବେ, ହଁ ହଁ, ପ୍ରତି ପିଲା ଖଟରେ ଶୋଇବେ, ତଳେ ଶୋଇବେ ନାହିଁ, କମ୍ବଳ ଦେବେ, କମ୍ବଳ ଇଏ କରିକି ଶୋଇବେ, ବେଡସିଟ ମାନେ ଉଠେଇବା ପାଇଁ ଦେବେ, ଗଦି ମଧ୍ୟ ଦଉଛନ୍ତି, ଏତେ ପ୍ରକାର ସୁବିଧା ଘରେ ଯୋଗାଇ ପାରିବେ କି ବାପା ମା?
0: ଏଇଟା ତ ରେଲା ଦିଦି 5 କ୍ଲାସ ଯାକ ତମର ସ୍କୁଲରେ ପଢ଼ବା, ତାଟା ନୁ ଅଧିକ ପଢ଼ବାର ଅଛି ଆଶ୍ରମ ସ୍କୁଲ ବୋଲେ ଅଛି କି ନାଇଁ?
1: ଆଶ୍ରମ ସ୍କୁଲ ଅଛି, ଆଶ୍ରମ ସ୍କୁଲରେ 8 ପର୍ଯ୍ୟନ୍ତ ଅଛି, ତାଠୁ ପଢିବେ ବୋଲେ କନ୍ୟାଶ୍ରମ ଅଛି, ହାଇସ୍କୁଲ ଅଛି, ତାଠୁ ଉପରକୁ ପଢିବେ ବୋଲେ ସେକେଣ୍ଡାରୀ ସ୍କୁଲ ଅଛି।
0: ଆଇଟି ମିଶା ସରକାର ଏମିତି ଆଗ ସୁବିଧା ମନ ଦେବେ କି?
1: ହଁ, ସରକାର ଏମିତିକା ସୁବିଧା ଦେବେ, ଏବଂ ପୁଅ ପିଲାକୁ 1050 ଟଙ୍କା ଦେବେ, ଝିଅ ପିଲାକୁ 11 ଟଙ୍କା ଦେବେ ପ୍ରତି ପିଲା ପିଛା।
0: ଆଲେ ଆଲେ ଆଲେ
1: ହଁ, ଡ୍ରେସ୍ କଲର ପିଲା ପଢିଲେ ମଧ୍ୟ, ଆଦିବାସୀ ପିଲା ଥିଲେ ମଧ୍ୟ ତାଙ୍କୁ ଷ୍ଟାଇପେଣ୍ଡ ଦେବେ। ହଁ, ତାଙ୍କ ମାନଙ୍କୁ କେରିୟର କାଉନସେଲିଂ ଅଛି, ପୁଣି ତାଙ୍କ ମାନଙ୍କର ପାଠପଢା ସରିଲା ପରେ କୋଉ ଲାଇନରେ ଯିବେ ତା ପାଇଁ ମଧ୍ୟ ସେମାନେ ଗାଇଡଲାଇନ ପାଇଁ ବୋଲିକି ଯୋଗାନ୍ତି। ଆଉ ସୁବିଧା ନଥିଲେ ଆମର ଏ ମାଲକାନଗିରି ଗୋବିନ୍ଦପାଲର ଗୋଟେ ପିଲା ଡାକ୍ତର ପାଇଥାନ୍ତା କି?
0: ନାଇଁ, ସରକାର ମିଶା ଆଜିକାଲି ବଡ଼ ସୁବିଧା ମନ କରଲାଇନି ମାତର। ଆଲେ ଦିଦି ଏତକି ସୁନ୍ଦର ବୁଝାଇ ଦେଲାସ, ତମକେ ଜବର ଜବର କରି ଧନ୍ୟବାଦ ଲାଗ, ଆରି ଜୁହାର ଲାଗ,
2: ଭଲ ଲାଗଲା କି?
3: ବାପା, ମୁଇଁ ନ ଜାଣିଲି କନ୍ୟାଶ୍ରମ ବୋଲେ ତକେ ଉଡ଼ିଶୀ ବୋଲି କରି ମୁଇଁ ଚୁପଚାପ ହେଲି, କନ୍ୟାଶ୍ରମ ବୋଲେ ଆଇତି ଗାଲେ ପିଲା ମାନେ ଟକି ମନକେ ଉଦଲି ଆନବାଟା
2: ବୋଲତେ ମୁଣ୍ଡ ପଟାଇବି ତୋର, ବୁଝିଲୁ କି? ଆର ରକତ ଖାଇବି
3: ନାଇଁ, ପଛେ ବୁଝିଲି ଯେ କନ୍ୟାଶ୍ରମ ସ୍କୁଲ କାଇବି ଟକି ମନ
2: ଆରି ନହେଲେ ତୁଇ ମିଶା ଏମିତି କଥା ମନ କହିବୁସ କି? ଭାଇ ମନି ମନ ଦେଖ ମାରବାଇ ତ
3: ସେଠି ବେଲେ କହିଲି ତୁଇ ତ ଦେଇ
2: ନହେଲେ ଏ ଦେ ବେଡ଼ଗାର୍ଡ ଶୁଣିଲୁ, ଗୀତ ମିଶା ଶୁଣିଲୁ, ତୋକେ ସେ ବୁଇଁ ବୁଇଁ କରି ନେବାର ଅଛି କାହିଁକି? ତୁଇ ତ

ଆଲେ ମେଟା ପିଲା ତ ଉଠିଗଲା ଭାଇ ବୋଇନି ମନ ମୁଇଁ ମିଶା ଗାଲିନି ହେଲେ ଜୁଆର ଲାଗ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ଯୁବଶକ୍ତି, 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ରାତି 7:30 ପ୍ରଚାର କରିବୁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ସରକାରୀ ଯୋଜନା। ରାତି 8:00 ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା ରାଧାନାଥଙ୍କ କାବ୍ୟରେ ପ୍ରକୃତି, ଆଲୋଚନା କରିଛନ୍ତି ଡକ୍ଟର କୁମାରମଣି ସାହୁ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 8:15 ଶୁଣିବେ ପଲ୍ଲୀ ଗୀତ। ରାତି 9:30 ପ୍ରଚାର କରିବୁ ଲୋକନାଟ ମହିରାବଣ ବଧ, ରଚନା କୃପାମୟ ଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ବେତାର ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା ରାମେଶ୍ୱର ପ୍ରଧାନ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲମ, ବନ୍ଦିତା ରୟ, ରାମଚନ୍ଦ୍ର ବେହେରା, ବୀଣାପାଣି ମିଶ୍ର, ରାମହରି ଦାସ ଏବଂ ସୁଧା ମିଶ୍ର। ଶ୍ରୀ ରାମଚରିତ ମାନସ ଶୁଣିବେ ସକାଳ 6:25। ସକାଳ 6:35 ପ୍ରଚାର କରିବୁ ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ପ୍ରଚାର କରିବୁ ସକାଳ 6:45। ଏଥିରେ ଶୁଣିବେ ଅମନାଥ୍ୟ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଶିବରାମ ଅମନାଥ୍ୟ ଏବଂ ସାଥୀ। ସକାଳ 7:25 ଶୁଣିବେ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ମଲ୍ଲାର। ଏଥିରେ ଗାଁ ଗାହାଣୀରେ ଶୁଣିବେ ବିଜାପୁର ଗାଁ ସମ୍ପର୍କରେ। ପରେ ବିଶେଷ ପ୍ରସଙ୍ଗରେ ଶୁଣିବେ ଲୁଗାବୁଣାରେ ଆମ ଅଞ୍ଚଳର ହସ୍ତଶିଳ୍ପୀମାନଙ୍କର ଅବଦାନ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ଠାକୁର ଏବଂ କେ ସାଇଲୀଲା। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ଅରିଜିତ, ନିବେଦିତା, କୁମାର ସାନୁ, ଉଦିତ ନାରାୟଣ ଏବଂ ସଙ୍ଗୀତା। ହିନ୍ଦୀ ଚଳଚ୍ଚିତ୍ର

ଗୀତ କାର୍ଯ୍ୟକ୍ରମ ଗୀତିଧାରା ପ୍ରଚାର କରିବୁ ସକାଳ 9ଟାରେ। ସକାଳ 9:30ରେ ପ୍ରଚାର କରିବୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ଫାଲ୍ଗୁନ କୁମାର ଭତ୍ରାଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଦିନ 12ଟାରେ, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବେ ପୂର୍ବାହ୍ନ 10:30। ଦିନ 11ଟାରେ ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୋ ପ୍ରଚାର କରିବୁ ଦିନ 12:30। ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ଶାନ୍ତା ସକ୍ସେନା, ବାଳକୃଷ୍ଣ ଦାସ ଏବଂ ସୁମନ ରୟ। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 2:05। ଶିଳ୍ପୀମାନେ ହେଲେ ଜୁବିନ ନୌଟିଆଲ, ନେହା କକ୍କର ଏବଂ ନିକିତା ଗାନ୍ଧୀ। ଦିନ 1:20 ପ୍ରଚାର କରିବ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘୋରଣୀ। ଏଥିରେ ସୁଖୀ ଦମ୍ପତି କ୍ରମରେ ଶୁଣିବେ ସ୍ନେହଲତା ମହାରଣା ଏବଂ ଯୋଗେନ୍ଦ୍ର ମହାରଣାଙ୍କ ସହ ସାକ୍ଷାତକାର।

ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ବନ୍ଧନ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ କୁମାର ସାନୁ, ଗୀତ ରଚନା କରିଛନ୍ତି ଦେବ କୋହଲି, ସଙ୍ଗୀତ ଆନନ୍ଦରାଜ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଦଲାଲ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ଅଞ୍ଜନ। ସଙ୍ଗୀତରେ ସଜେଇଛନ୍ତି ବାପି ଲହରୀ।

ଶୁଣିଲେକେ ତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 117ତମ ଭାଗ।

ଅଭିଧାନଙ୍କ ପୁତ୍ର ପ୍ରାଚୀନ ବରହିସ ନାମ ଧାରଣ କରି ରାଜା ହେଲେ। ତାଙ୍କର ହେଲା ଦଶ କୁମର, ସମସ୍ତଙ୍କର ରୂପ ଓ ଆକୃତି ସମାନ, ତେଣୁ ସେମାନେ ଗୋଟିଏ ନାମ ପ୍ରଚେତସ ରୂପେ ପରିଚିତ ହେଲେ। ସେମାନେ ପିତାଙ୍କ ଉପଦେଶ କ୍ରମେ ସମୁଦ୍ର ନିକଟବର୍ତ୍ତୀ ଏକ ସରୋବର ପାଖରେ ତପସ୍ୟା କଲେ। ଏହି ସମୟରେ ସେମାନେ ଶିବଙ୍କୁ ଦେଖି ତାଙ୍କର ସ୍ତୁତି କଲେ। ରୁଦ୍ର ସେମାନଙ୍କ ଉପରେ ପ୍ରସନ୍ନ ହୋଇ କହିଲେ ଯେ ବିଷ୍ଣୁ ହିଁ ସର୍ବମୟ କର୍ତ୍ତା, ସେ ରୁଦ୍ର ରୂପ ଧାରଣ କରି ପ୍ରଳୟ କରନ୍ତି, ବ୍ରହ୍ମ ରୂପ ଧାରଣ କରି ସୃଷ୍ଟି କରନ୍ତି। ରୁଦ୍ର ପ୍ରଚେତା ଦଶ ଭାଇଙ୍କୁ ଯାହା କହିଲେ ତାହା ରୁଦ୍ରଗୀତ ରୂପେ ଖ୍ୟାତ। ମୈତ୍ରେୟ ବିଦୁରଙ୍କୁ ରୁଦ୍ରଗୀତାର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ।

ପ୍ରଚାର କଲୁ ଅଦ୍ୟପୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 117ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ଯୁବଶକ୍ତି କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ନିଶା ଜଣଙ୍କ ଜୀବନକୁ ଅନ୍ଧକାରମୟ କରିଦିଏ। ନିଶାଖୋର ବ୍ୟକ୍ତିର ବିବେକ ଆଉ ସମ୍ମାନ ହାନି ହୁଏ। ଏବେ କିଛି ଯୁବବର୍ଗ ନିଶା ମାୟାରେ ପଡ଼ିଥିବା ଦେଖିବାକୁ ମିଳୁଛି। ଏହାର ଭୟାବହତା ଜାଣି ମଧ୍ୟ ଏଥିରୁ ମୁକୁଳି ପାରୁନାହାନ୍ତି। ଏବେ ସମୟ ଆସିଛି ଏଥିରୁ ନିବୃତ୍ତ ରହିବା, ନିଶାକୁ ନା କରିବା, ଅବୈଧ ନିଶା କାରବାର ରୋକିବା ଦିଗରେ ପଦକ୍ଷେପ ନେବା, କୌଣସି ନିଶା ଚୋରା ଚାଲାଣକୁ ପ୍ରଶ୍ରୟ ଦେବା ନାହିଁ, ଆମେ ସଶକ୍ତ ହେବା, ନିଜକୁ ରୋଜଗାରକ୍ଷମ କରିବା, ବିଶେଷ କରି ଆମେ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ ତାକୁ ସାକାର କରିବା। ଏହି ଅବସରରେ ଆଜି ରହିଛି ଆଲୋଚନା ନିଶା ଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୁଇତି ଚନ୍ଦ୍ର ସାହୁ।
1: ଭାରତ ଆଜି ବିଶ୍ୱର ଯୁବ ଦେଶ ଭାବରେ ପରିଚିତ। ଏହି ଯୁବଶକ୍ତି ଆମ ଦେଶର ବଡ଼ ସମ୍ପଦ। ଆପଣମାନେ ଜାଣନ୍ତି, ସୁସ୍ଥ ସୁନ୍ଦର ପ୍ରଗତିଶୀଳ ଭାରତ ଗଠନ ପାଇଁ ଯୁବପିଢ଼ିଙ୍କର ଅବଦାନ ଅପରିହାର୍ଯ୍ୟ। କିନ୍ତୁ ଆଜି ଯେଉଁ ସମସ୍ୟା ଆମ ସମାଜ ଓ ରାଷ୍ଟ୍ରର ଭବିଷ୍ୟତ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି, ତାହା ହେଉଛି ନିଶାଦ୍ରବ୍ୟର ବୃଦ୍ଧିଶୀଳ ବ୍ୟବହାର ଆଉ ଏହାର ଚୋରାଚାଲାଣ। ଏହା କେବଳ ଏକ ଆଇନଗତ ସମସ୍ୟା ନୁହେଁ, ଆମର ଏହା ହେଉଛି ଏକ ସାମାଜିକ ଆର୍ଥିକ ସ୍ୱାସ୍ଥ୍ୟଗତ ସମସ୍ୟା। ଏହାର କୌଶଳପୂର୍ଣ୍ଣ ଚୋରାଚାଲାଣ ପୋଲିସ ପାଇଁ ସବୁବେଳେ ବଡ଼ ଚ୍ୟାଲେଞ୍ଜ ହେଇକି ଆସିଛି। ଯୁବକର ହାତରେ ପୁସ୍ତକ ଓ କୌଶଳ ଥିଲେ ରାଜ୍ୟ ଓ ଦେଶ ଗଢେ ଏବଂ ବଢେ, ନିଶା ଥିଲେ କିନ୍ତୁ ଭବିଷ୍ୟତ ଭାଙ୍ଗେ। ଆଜିର ସମାଜରେ ନିଶାଦ୍ରବ୍ୟର ବ୍ୟବହାର ଏକ ଗୁରୁତର ସାମାଜିକ ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଦେଖାଯାଇଛି। ଆପଣମାନେ ଜାଣନ୍ତି, ଆମର ନିଶାଦ୍ରବ୍ୟ ଭାବରେ ଗଞ୍ଜେଇ, ବ୍ରାଉନ ସୁଗର, ହେରୋଇନ, ମଦ, ଅଫିମ, ନିକୋଟିନ ଜାତୀୟ ଦ୍ରବ୍ୟ, ସିଗାରେଟ, ତମାଖୁ, ଗୁଟ୍କା, ଭେପିଂ ଯାହା ଆମର ଇ ସିଗାରେଟ, ଏବଂ କିଛି ନିର୍ଦ୍ଦିଷ୍ଟ ଔଷଧର ଅପବ୍ୟବହାର, ସିନ୍ଥେଟିକ୍ ଡ୍ରଗ୍ସ, ଏସବୁ ମାଦକ ଦ୍ରବ୍ୟ ବ୍ୟକ୍ତିର ସ୍ୱାସ୍ଥ୍ୟକୁ କେବଳ ନଷ୍ଟ କରେନି, ତାଙ୍କର ପରିବାର, ସମାଜ, ଜାତିର ଭବିଷ୍ୟତକୁ ମଧ୍ୟ ବିପଦରେ ପକାଉଛି। ଚିନ୍ତାର ବିଷୟ ହେଉଛି ଯେ ଏହାର ଶିକାର ସବୁଠାରୁ ହେଉଛନ୍ତି ଯୁବପିଢ଼ି। ତେଣୁ ଓଡ଼ିଆରେ ଗୋଟେ ଢେଗ ଅଛି, ନିଶାର ନିଆଁ ଧୀରେ ଜଳେ ଜୀବନ ସାରା ପୋଡ଼ିଦିଏ। କୌତୁହଳ, ସାଙ୍ଗସାଥୀଙ୍କର ପ୍ରଭାବ, ମାନସିକ ଚାପ, ବେକାରୀ ସମସ୍ୟା, ଭୁଲ ସଙ୍ଗତି, ଏସବୁ କାରଣରୁ ଆମର ଯୁବକମାନେ ନିଶା ପ୍ରତି ସହଜରେ ଆକର୍ଷିତ ହେଉଛନ୍ତି। ସିଗାରେଟ ଗୁଟ୍ଖାରୁ ଆରମ୍ଭ ହୋଇକି ଧୀରେ ଧୀରେ ଧୀରେ ମଦ ଓ ଡ୍ରଗ୍ସ ପର୍ଯ୍ୟନ୍ତ ସେମାନେ ଖେପି ଯାଉଛନ୍ତି। ଅର୍ଥାଭାବରୁ ଅନେକ ଯୁବକମାନେ ବିକଳ୍ପ ନିଶା ଭାବରେ ଆମର ବଜାରରେ ମିଳୁଥିବା କଫ୍ ସିରପ ଏବଂ ତରଳ ହ୍ୱାଇଟନର ଭଳି ଭୟଙ୍କର ରାସାୟନିକ ଦ୍ରବ୍ୟକୁ ମଧ୍ୟ ଗ୍ରହଣ କରୁଛନ୍ତି। ନିଶା ଥରେ ଏମିତି ଏକ ଅଭ୍ୟାସ ଯେ ନିଶା ଥରେ ହେଇଗଲେ ଏଥିରୁ ମୁକ୍ତି ପାଇବା ଭାରି କଷ୍ଟ। ନିଶା ମଣିଷର ବିବେକ, ଆତ୍ମବିଶ୍ୱାସ, କାର୍ଯ୍ୟଦକ୍ଷତାକୁ ନଷ୍ଟ କରେ, ଫଳରେ ଶିକ୍ଷା, କ୍ୟାରିୟର ଓ ସାମାଜିକ ମଧ୍ୟ ପ୍ରଭାବିତ ହୁଏ। ସେଇଥିପାଇଁ କଥାରେ ଅଛି, ଖରାପ ସଙ୍ଗ ଯିଏ ମିଶେ ନିଜ ଭବିଷ୍ୟତ ନିଜେ ନାଶେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଅନେକ ଥର ମନ୍ କି ବାତ୍ରେ ନିଶାମୁକ୍ତ ଭାରତ

ଗଠନର ଆହ୍ୱାନ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତର ଯୋଉ ସ୍ୱପ୍ନ ସାକାର କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ଯୁବଶକ୍ତିକୁ, ତାକୁ ପୂରଣ କରିବାକୁ ହେଲେ ନିଶାମୁକ୍ତ ଭାରତ ଗଠନ ସହ ଆମର ଯୁବଶକ୍ତିମାନେ ନବସୃଜନ, କ୍ରୀଡ଼ା, କୌଶଳ ବିକାଶ, ଆମର ସେଥିପାଇଁ ସ୍କିଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଓ ରାଷ୍ଟ୍ର ଗଠନ କାର୍ଯ୍ୟରେ ସଚେତନ ଓ ଦାୟିତ୍ୱବାନ ହେବାକୁ ପଡ଼ିବ ବୋଲି ଅନେକ ଥର ଭାରତର ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିବେଦନ କରିଆସୁଛନ୍ତି। କାରଣ ଭାରତର ମୋଟ ଜନସଂଖ୍ୟାର ବଡ଼ ସିଂହଭାଗ ହେଉଛନ୍ତି ଯୁବଗୋଷ୍ଠୀ। ବିକଶିତ ଭାରତ, ଉଚ୍ଚ ଅଟ୍ଟାଳିକା, ରାସ୍ତା

ତେଣୁ ନିଶାମୁକ୍ତ ଯୁବପିଢ଼ି ଆମର ଦେଶର ସକ୍ଷମ ସ୍ୱାବଲମ୍ବୀ ଓ ସମୃଦ୍ଧ ଭାରତର ଗୋଟେ ମୂଳଦୁଆ। ସମସ୍ତଙ୍କ ପାଇଁ ଆଜିର ଏଇ ନିଶା ଯୋଉ କାରବାର ଚାଲିଛି ଏଟା ହଉଛି ଗୋଟେ ସତର୍କ ଘଣ୍ଟି। ସାଇ ବସ୍ତିରେ ଯୋଉ ଦେଶୀ ଭାଟି ଗୁଡିକ ଅଛି ଆଦିବାସୀ ଜନଜୀବନକୁ ବିପନ୍ନ କରୁଛି। ତେଣୁ ଏସବୁ ଦୃଷ୍ଟିରୁ ଆମ ପାଇଁ ଏକ ବଡ ପ୍ରଶ୍ନ ହଉଛି ଯେ ସତରେ ଏ ସମସ୍ୟାର ସମାଧାନ ସମ୍ଭବ ନୁହେଁ କି ନା ଏଥିରୁ ଯୁବପିଢ଼ି ଭୂମିକା କଣ ହେଇପାରେ। ନିଶ୍ଚିତ ଅଛି ଏହାର ସମାଧାନ। ପ୍ରଥମ କଥା ହେଲା ଯୁବପିଢ଼ିଙ୍କୁ ନିଜଠାରୁ ଆରମ୍ଭ କରିବାକୁ ହେବ। ନିଜେ ପ୍ରଥମେ ଏହାକୁ ନା କହିବାକୁ ହେବ, ଏଥିପାଇଁ ସାହସ ଦେଖାଇବାକୁ ହେବ। ସାଙ୍ଗସାଥିଙ୍କ ଚାପ କୌତୁହଳ ଆଧୁନିକତାର ଭ୍ରାନ୍ତ ଧାରଣାରୁ ନ ପଡି ସେମାନେ ଏକ ସ୍ୱଚ୍ଛତ ଭାବରେ ସେଥିପ୍ରତି ଆକୃଷ୍ଟ ନହୋଇ ଏକ ସ୍ୱାଭାବିକ ଜୀବନ ବଞ୍ଚାଇବାକୁ ପଡିବ। ସେହିପରି ଯୁବକ ଯୁବତୀ ମାନେ ନିଜ ଅଞ୍ଚଳରେ ନିଶା ବିରୋଧର ସଚେତନର ଦୂତ ହେଇପାରିବେ। ବିଦ୍ୟାଳୟ ମହାବିଦ୍ୟାଳୟ ଯୁବ ସଂଗଠକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ଯୁବକ ସଂଘ ମଧ୍ୟରେ ନିଶା ବିରୋଧୀ ଅଭିଯାନ କରିପାରିବେ। ପଥପ୍ରାନ୍ତ ନାଟକ ଚିତ୍ରାଙ୍କନ ରାଲି ସାଇକେଲ ଯାତ୍ରା ସୋସିଆଲ ମିଡିଆ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ ମଧ୍ୟ କରିପାରିବା। ଏବଂ ବିଶେଷ କରି ଆମର ବିଦ୍ୟାଳୟ ମହାବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରାଧାନ୍ୟ ଦେବାକୁ ହେବ। ସେଥିପାଇଁ ଭାରତ ସରକାର ଖେଲୋ ଇଣ୍ଡିଆ ସ୍ଲୋଗାନ ରଖିଛନ୍ତି ଯେଉଁଥିରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ ଯେଉଁ ରୁରାଲ ଟ୍ୟାଲେଣ୍ଟ ଗୁଡାକୁ ଦେଶରେ ସର୍ବୋଚ୍ଚ ଖେଳରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି। ତେଣୁ ନିଶାଦ୍ରବ୍ୟର ଚୋରାଚାଳନ ରୋକିବାରେ ମଧ୍ୟ ଯୁବପିଢ଼ିଙ୍କର ସହଯୋଗ ନିହାତି ଭାବରେ ବଡ଼ ଗୁରୁତ୍ୱପୂର୍ଣ୍ଣ। ନିଜ ଅଞ୍ଚଳର ଯୋଉ ସନ୍ଦେହଜନକ କାର୍ଯ୍ୟକଳାପ ହଉଛି, ଅବୈଧ ନିଶା କାରବାର ହଉଛି, ଚୋରାଚାଲାଣ ହଉଛି, ସେ ସମ୍ପୃକ୍ତରେ ଆମେ ପ୍ରଶାସନ ପୋଲିସ ନାର୍କୋଟିକ୍ସ ବିଭାଗକୁ ଅବଗତ କରାଇବାକୁ ପଡିବ। ନାଗରିକ ସଚେତନତା ଓ ସହଯୋଗ ବିନା କୌଣସି କାର୍ଯ୍ୟ ସମ୍ଭବ ନାହିଁ, ସରକାର ଏକାକୀ କରିପାରିବେ। ତେଣୁ ଏ ଦିଗରେ ଯୁବପିଢ଼ି ଅଗ୍ରସର ହେବା ଆବଶ୍ୟକ। ଓଡ଼ିଶାର ଯୁବପିଢ଼ି ନିଜ ଶକ୍ତିକୁ ସକାରାତ୍ମକ ଦିଗରେ ମଧ୍ୟ ବିନିଯୋଗ କରିବା ଆବଶ୍ୟକ। କ୍ରୀଡ଼ା ସାହିତ୍ୟ ସଙ୍ଗୀତ ଉଦ୍ୟୋଗ ଷ୍ଟାର୍ଟଅପ୍ ସ୍ୱେଚ୍ଛାସେବା ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଲେ ନିଶା ପ୍ରତି ଆଉ ଧୀରେ ଧୀରେ ଆକର୍ଷଣ କମିଯିବ। ଖାଲି ସମୟ ଓ ଦିଗହୀନତା ହିଁ ଏହା ଅନେକ କ୍ଷେତ୍ରରେ ଯୁବକମାନଙ୍କୁ ଭୁଲ ପଥକୁ ନେଇଥାଏ। ବେକାରରେ ନ ବସି ବିକଳ୍ପ ଉପାର୍ଜନ ପାଇଁ ଗୁରୁତ୍ୱ ଦେବା। ସବୁଠାରୁ ବଡ କଥା ହେଲା ଆଜିକା ଯୁଗ ହଉଛି ଡିଜିଟାଲର ଯୁଗ। ତେଣୁ ଡିଜିଟାଲ ଯୁଗରେ ଯୁବପିଢ଼ିମାନେ ସୋସିଆଲ ମିଡିଆ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି। ତେଣୁ ସୋସିଆଲ ମିଡିଆକୁ ଏକ ଆନ୍ଦୋଳନର ମାଧ୍ୟମ ବୋଲିକି ଆମେ କରିପାରିବା, ଯୋଉଠି ନିଶା ବିରୋଧୀ ଭିଡିଓ ପୋଡକାଷ୍ଟ ସଫଳତାର କାହାଣୀ ପ୍ରସାର କରି ଆମେ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଭାବିତ କରିପାରିବା। ଏବଂ ବିଶେଷ କରି ଓଡ଼ିଆ ଭାଷାରେ ଏସବୁ କଲେ ଆମ ଓଡ଼ିଶାର ଯୋଉ ନିଶା ନିବାରଣର ଦିଗରେ ବହୁତ ସହାୟକ ହେବ। ଆଉ ଗୋଟେ କଥା ହେଲା ଯେ ଆମେ ଯେତେବେଳେ ଗୋଟେ ନିଶାଡ଼ିକୁ ଦେଖୁଛୁ ବା ନିଶାଗ୍ରସ୍ତ ଯୁବକ ଦେଖୁଛୁ ସାଧାରଣତଃ ଆମର ଘୃଣା ଭାବ ପଳେଇ ଆସୁଛି। ତେଣୁ ନିଶା ବ୍ୟକ୍ତିଙ୍କୁ ଘୃଣା କରିବା ଆବଶ୍ୟକ ନାହିଁ, ତାକୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣିବା ପାଇଁ ଆମର ପରିବେଶ ଆମ ଚାରିପାଖର ମଣିଷମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଭଳି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର ପରାମର୍ଶଦାତା ଏବଂ ପରିବାରଙ୍କର ସ୍ନେହ ଶ୍ରଦ୍ଧା ଏବଂ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ। ତାଙ୍କୁ ପୁନର୍ବାସ ଯୋଉ ଆଶ୍ରୟସ୍ଥଳୀରେ ନେଇ ଯୁବପିଢ଼ିମାନଙ୍କୁ ତାଙ୍କର ମାନସିକ ପରିବର୍ତ୍ତନ କରିବା ଆବଶ୍ୟକ। ତେଣୁ ଦେଶର ଉନ୍ନତି ଶାନ୍ତି ସମୃଦ୍ଧି ପାଇଁ ନିଶାମୁକ୍ତ ଯୁବ ସମାଜ ଗୋଟିଏ ବଡ ଜରୁରୀ। ଆମର ଯୁବପିଢ଼ି ଏ ଦିଗରେ ସଚେତନ ଦାୟିତ୍ୱବାନ ଓ ସଂକଳ୍ପବଦ୍ଧ ଯଦି ହୁଅନ୍ତି ତେବେ ନିଶାଦ୍ରବ୍ୟର ସେବନ କମିବ, ଚୋରାଚାଲାଣ ବିରୋଧରେ ଏକ ବଡ ସାମାଜିକ ଆନ୍ଦୋଳନ ଠିଆ ହେଇପାରିବ। ତେଣୁ ଆମେ ମୁଖ୍ୟତଃ ମନେ ରଖିବାକୁ ହେବ ଯେ ନିଶା ପ୍ରଥମେ ସାଙ୍ଗ ହେଇକି ଆସେ, ପରେ ଆମର ମାଲିକ ହେଇଯାଏ ଏବଂ ଶେଷରେ ମଣିଷକୁ ଦାସ କରିଦିଏ ଏବଂ ମଣିଷକୁ ନିଶେଷ କରିଦିଏ। ସବୁଠାରୁ ବଡ କଥା ହେଲା ଯେ ଆମର ଅବକାରୀ ବିଭାଗର ସକ୍ରିୟତା ରହିବା ଆବଶ୍ୟକ, ବାରମ୍ବାର ଚଢ଼ାଉ ହେବା ଆବଶ୍ୟକ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ। ଏହାଦ୍ୱାରା ଯୁବପିଢ଼ି ମାନେ ଦେଖିବେ ଯେ ନିଶାଗ୍ରସ୍ତ ଲୋକମାନେ ଏବଂ ନିଶା କାରବାରରେ ସଂଶ୍ଲିଷ୍ଟ ଲୋକମାନେ କିଭଳି ଆଇନତଃ ଦଣ୍ଡ ପାଆନ୍ତି। ତା ସହିତ ସବୁଠାରୁ ବଡ କଥା ହେଲା ଆମେ ସବୁବେଳେ ସରକାରୀ ଚାକିରି ପ୍ରତି ଆମେ ଆକର୍ଷିତ ହୋଇଥାଉ। ଭାରତର ଯୁବପିଢ଼ି ବହୁତ ଶିକ୍ଷିତ ଏବଂ ସେମାନଙ୍କର କୌଶଳ ଅଧିକ ଉନ୍ନତ, ସେଥିପାଇଁ ଆମେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ଆହ୍ୱାନ ରହିଛି ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଉ ଆରମ୍ଭ ହୋଇଛି ସେ ଷ୍ଟାର୍ଟଅପ୍ ଇଣ୍ଡିଆରେ ଆମେ ସହଯୋଗ କରିବା ଏବଂ ଏମିତି ଅନେକ ଷ୍ଟାର୍ଟଅପ୍ ଇଣ୍ଡିଆ ବିଶ୍ୱର ଅନ୍ୟ ଦେଶମାନଙ୍କର କମ୍ପାନୀମାନଙ୍କୁ ମଧ୍ୟ ଚକିତ କରିଦେଇଛି। ତେଣୁ ଆମର ଭାରତର ଯୁବପିଢ଼ି ମାନେ ମଧ୍ୟ ନିଜ ବଳରେ ଆମେ ନିଜେ ଚାକିରି ଖୋଜିବା ଅପେକ୍ଷା ଅନ୍ୟକୁ ଚାକିରି ଦେବାରେ ସହାୟକ ହେବା ଏବଂ ଏଥିପାଇଁ ଆସନ୍ତୁ ଆମେ ସଂକଳ୍ପ କରିବା ନିଶାକୁ ନା କରିବା ଆଉ ସୁସ୍ଥ ସମାଜ ଗଠନ କରିବା। ତା ସହିତ ଘରେ ଘରେ ଆମେ ବାର୍ତ୍ତା ପହଞ୍ଚାଇବା ଯେ ନିଶାମୁକ୍ତ ଭାରତ ଗଠନରେ ଆମେ ଜଣେ ସିପାହୀ ହେବା। ବିକଶିତ ଭାରତ ଆଉ ସୁସ୍ଥ ଭାରତ ଗଠନରେ ଆମର ଯୁବପିଢ଼ି ମାନଙ୍କର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେବଳ ନିଶା ଛାଡ଼ିଲେ ହେବ ନାହିଁ, ନିଶା କାରବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଆମେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆମେ ସକ୍ରିୟ ଅଂଶଗ୍ରହଣ କରିବା। ଆମ ଅଞ୍ଚଳର ଆମ ଚାରିପାଖରେ ହେଉଥିବା ନିଶା କାରବାରକୁ ବନ୍ଦ କରିବାରେ ଆମେ ସଜାଗ ରହିବା ଏବଂ ଆମେ ସମ୍ପୃକ୍ତ ବିଭାଗକୁ ପୋଲିସକୁ ଏ ସମ୍ପର୍କରେ ଖବର ଦେବା ଏବଂ ଏହାଦ୍ୱାରା ଆମେ ସୁସ୍ଥ ସମାଜ ଗଠନରେ ଜଣେ ଦକ୍ଷ ସିପାହୀ ହୋଇପାରିବା ଏବଂ

0: ସ୍ୱୟଂଶାସିତ ଭାରତ ଗଠନରେ ଆମର ପ୍ରମୁଖ ଭୂମିକା ଗ୍ରହଣ କରିବା। ତେଣୁ ଆସନ୍ତୁ ସମସ୍ତେ ମିଳିମିଶିକି ସଂକଳ୍ପ ନେବା ଯେ ନିଶା ଦ୍ରବ୍ୟର ବ୍ୟବହାରକୁ ରୋକିବା ଏବଂ ଚୋରାଚାଳନ ପ୍ରତିହତ କରିବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା।
1: ଶୁଣୁଥିଲେ ଆଲୋଚନା ନିଶା ଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୁଇତି ଚନ୍ଦ୍ର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଏବଂ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ସାଂସଦ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10ଟି ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡକୁ ଭିତ୍ତି କରି ମୂଲ୍ୟାଙ୍କନ କରାଯାଇଥିଲା। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ସୂଚନା ଅନୁସାରେ ଜାତୀୟ ସ୍ତରରେ 29ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 191ଟି ବିଦ୍ୟାଳୟକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ 1 ଲକ୍ଷ ଟଙ୍କା ନଗଦ ରାଶି, ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ସହ 3 ଦିନିଆ ଭ୍ରମଣର ସୁଯୋଗ ମିଳିବ। ରାଜ୍ୟର ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କଟକ, ଅନୁଗୁଳ, ପାଲହଡ଼ା, ତାଲଚେର, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଆସିକା ସମେତ 64ଟି ସ୍ଥାନର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ସମସ୍ତ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ଏହାର ସଠିକ୍ ପ୍ରସାର ନିମନ୍ତେ ଅନୁରୋଧ କରାଯାଇଛି। ଇଂରାଜୀ ବନାନ ସଂଶୋଧନ ନେଇ ପୂର୍ବରୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ

କାର୍ଯ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବା ବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ କଟ୍ ଅଫ୍ 92% ରହିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ସ୍ନାତକ ଆଇନ ବିଭାଗରେ କଟ୍ ଅଫ୍ 99.4% ରହିଛି। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ 287,327 ଆସନ ରହିଛି। ଏଥିପାଇଁ 237,200 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ 187,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେଉଥିବା ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ଶିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ, ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆସନ୍ତା 28 ତାରିଖରେ ଓଏସ୍ଏସ୍ଏସ୍ସି ପକ୍ଷରୁ ଏହି ପରୀକ୍ଷା କରାଯିବ। ତେବେ ଆବେଦନକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ତାରିଖ ପରିବର୍ତ୍ତନ ହୋଇପାରେ। ଏହାର ପୁନଃ ବିଚାର ପାଇଁ ଆଜି ଓଏସ୍ଏସ୍ଏସ୍ସି ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ, ନଗର ଯୋଜନା ଏବଂ ଜମି ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଅଧିନିୟମ 2023ର ସଫଳ କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଆପାର୍ଟମେଣ୍ଟ ମାଲିକ, ଡେଭଲପର ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ ଆବାସିକ, ବ୍ୟବସାୟିକ ଏବଂ ମିଶ୍ରିତ ବ୍ୟବହାର ଭିତ୍ତିକ ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ବ୍ୟବସ୍ଥା ସରଳ ହୋଇଛି। ପାରିବାରିକ ଭାଗବଣ୍ଟା ଜନିତ ସବ୍ଡିଭିଜନ ପାଇଁ ଲେଆଉଟ୍ ଅନୁମୋଦନ ପାଇଁ ଆବେଦନର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି ଏବଂ 500 ବର୍ଗମିଟରରୁ କମ୍ ଥିବା ପ୍ଲଟ୍ଗୁଡ଼ିକର ସବ୍ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ରିହାତି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକୁ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ରେ ଅନୁଷ୍ଠିତ ଶିବିରରେ 62 ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ର ଖେମଲାହେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 71 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 18 ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ 4 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା କଲନରା ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 4 ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ 28,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହୋଇଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୌସୁମୀର ଅଗ୍ରଗତି ଓ ବର୍ଷା ସମ୍ପର୍କ

0: ଉପରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ମନସୁନ ଆହୁରି ପ୍ରୋଗ୍ରେସ ହେଇଛି, ଓଡ଼ିଶାର ମ୍ୟାକ୍ସିମମ୍ ପାର୍ଟ କଭର ହେଇଛି ଆଉ ମନସୁନ ଲାଇନ୍ ଟି ଆମର ପାସ୍ କରୁଛି ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା ଆଉ ସୁନ୍ଦରଗଡ଼ର ମ୍ୟାକ୍ସିମମ୍ ପାର୍ଟ କଭର ହେଇଯାଇଛି ଆଜି ମନସୁନ। ଆଉ କିଛି ଅଂଶ ରହିଛି ଫର୍ଦର ପ୍ରୋଗ୍ରେସ ପାଇଁ, ସ୍ଥିତି ଅନୁକୂଳ ରହିଛି। ଆଗାମୀ 7 ଦିନ ପାଇଁ ଯଦି ଆମେ ଫୋରକାଷ୍ଟ ଦେଖିବା ଆଗାମୀ 24 ଘଣ୍ଟା।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆଜିର ପ୍ରସଙ୍ଗ, ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ବିଶ୍ୱର ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜଙ୍ଗଲଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏହାପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। 2017 ରେନ୍ ଫରେଷ୍ଟ ପାର୍ଟନରସିପ୍ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା। ଏହିଠାରୁ ପ୍ରତ୍ୟେକ ବର୍ଷ ଜୁନ୍ 22 ତାରିଖକୁ ବିଶ୍ୱ ବର୍ଷାବଣ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ବଣଜଙ୍ଗଲଗୁଡ଼ିକ ଯୋଗୁଁ ପ୍ରଚୁର ବୃଷ୍ଟିପାତ ହେବା ସହ ବିଶ୍ୱର ପ୍ରାୟ ଅଧାରୁ ଅଧିକ ଜୀବ ଏବଂ ଉଦ୍ଭିଦ ଜଗତ ଆଶ୍ରିତ ହୋଇଥାନ୍ତି। ବର୍ଷାବଣ ହେଉଛି ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ, ଅର୍ଥାତ୍ ସେଠାରେ ପ୍ରାୟ 2000 ମିଲିମିଟରରୁ ଅଧିକ ବର୍ଷା ହୁଏ, ଫଳରେ ସେଠାରେ ବୃକ୍ଷଲତା ସର୍ବଦା ଚିରହରିତ ରହିଥାନ୍ତି। ବିଶ୍ୱ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଥାଏ। ବର୍ଷାବନକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ, କାରଣ ଏହି ଜଙ୍ଗଲାଞ୍ଚଳ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରନ୍ତି। ପୃଥିବୀରେ ସବୁଠାରୁ ବେଶି ପରିଚିତ ଆମାଜନ ବର୍ଷା ଜଙ୍ଗଲ ଏକାକୀ ବିଶ୍ୱର ପ୍ରାୟ 20% ଅମ୍ଳଜାନ ପ୍ରଦାନ କରିଥାଏ। ଏହା ପ୍ରତିବଦଳରେ ଏହି ଜଙ୍ଗଲ 7.6 ବିଲିୟନ୍ ଟନ୍ ଅଙ୍ଗାରକାମ୍ଳ ଶୋଷଣ କରନ୍ତି। ଏହା ବିଶ୍ୱ ତାପାୟନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ବର୍ଷାବଣକୁ ଜୈବ ବିବିଧତାର ଗନ୍ତାଘର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ବିଶ୍ୱର ମାତ୍ର 6% ସ୍ଥଳଭାଗରେ ବର୍ଷାବଣ ରହିଥିଲେ ମଧ୍ୟ ଏହା ମଧ୍ୟରେ 50%ରୁ ଅଧିକ ସ୍ଥଳଭାଗର ଜୀବଜନ୍ତୁ ଏବଂ ଉଦ୍ଭିଦ ପ୍ରଜାତି ରହିଥାନ୍ତି। ଏପରିକି ଆମେ ବ୍ୟବହାର କରୁଥିବା ଆଧୁନିକ ଔଷଧର ପ୍ରାୟ 25%ରୁ ଅଧିକ ଉପାଦାନ ଏହି ବର୍ଷାବଣରୁ ସଂଗୃହୀତ ହୋଇଥାଏ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଉଦ୍ଭିଦ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ଉପଲବ୍ଧ ହୋଇଥାଏ, ତେଣୁ ଏହାକୁ ପ୍ରାକୃତିକ ଔଷଧାଳୟ ବୋଲି କୁହାଯାଇଥାଏ। ବର୍ଷାବଣଗୁଡ଼ିକ ବିଶ୍ୱର ଜଳଚକ୍ରକୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ଥିବା ବୃକ୍ଷରାଜିଗୁଡ଼ିକର ଅଙ୍ଗାରକାମ୍ଳ ଗ୍ରହଣ ଏବଂ ଅମ୍ଳଜାନ ଛାଡ଼ିବା ଏହି ପ୍ରକ୍ରିୟା ମଧ୍ୟରେ ମେଘ ସୃଷ୍ଟି ପାଇଁ ମଧ୍ୟ ପରିସ୍ଥିତି ଉପୁଜିଥାଏ, ଫଳରେ ଦୂରଦୂରାନ୍ତ ଅଞ୍ଚଳରେ ଏହାର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ତେଣୁ ଜଳଚକ୍ର ନିୟନ୍ତ୍ରଣ ଏବଂ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୁଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମନୁଷ୍ୟ ସହିତ ପ୍ରକୃତି ଏବଂ ବର୍ଷାବଣର ନିବିଡ଼ ସମ୍ପର୍କକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି, କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ, ପିଉଥିବା ପାଣି, ଖାଦ୍ୟ ଏବଂ ଆମ ସଂସ୍କୃତି ସହ ଏହି ପ୍ରକୃତିଗତ ଜଙ୍ଗଲ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ଅନ୍ୟ ପ୍ରକାରେ କହିଲେ ଏହି ଜଙ୍ଗଲର ଉପାଦାନ ଆମ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ। ଭାରତରେ ବର୍ଷାବଣର ବ୍ୟାପକତା ଏତେ ଅଧିକ ନଥିଲେ ମଧ୍ୟ 3ଟି ପ୍ରମୁଖ ଅଞ୍ଚଳରେ ଏହାର ସ୍ଥିତି ରହିଛି। ସେଗୁଡ଼ିକ ହେଉଛି ପଶ୍ଚିମଘାଟ ପର୍ବତମାଳା, ଉତ୍ତର ପୂର୍ବ ଭାରତ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହି କ୍ରାନ୍ତୀୟ ଚିରହରିତ ବର୍ଷାବଣଗୁଡ଼ିକ ଭାରତରେ ଜଳବାୟୁ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇଥାନ୍ତି, ତେଣୁ ଏହି ଅଞ୍ଚଳଗୁଡ଼ିକର ସୁରକ୍ଷା ତଥା ଦେଶରେ ଅନ୍ୟାନ୍ୟ ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ ସରକାର ବହୁବିଧ ପଦକ୍ଷେପ ହାତକୁ ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ କାମ୍ପା, ଗ୍ରୀନ୍ ଇଣ୍ଡିଆ ମିଶନ, ଜାତୀୟ ବାଉଁଶ ମିଶନ, ମିଆ ୱାକି ପଦ୍ଧତି ଏବଂ ଏକ ପେଡ଼ ମା କେ ନାମ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। କାମ୍ପା ପାଣ୍ଠି ଉପଯୋଗ ମାଧ୍ୟମରେ ଶିଳ୍ପାୟନ ପାଇଁ ନଷ୍ଟ ହେଉଯାଉଥିବା ଜଙ୍ଗଲ ବଦଳରେ ବ୍ୟାପକ ବୃକ୍ଷରୋପଣ ଏବଂ ପ୍ରାକୃତିକ ଜଙ୍ଗଲ ପୁନରୁଦ୍ଧାରକୁ ପ୍ରୋତ୍ସାହିତ

ସଂରକ୍ଷଣ ପ୍ରଦାନ କରାଯାଉଛି। ଏହା ମାଧ୍ୟମରେ ବର୍ଷାବନ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଚିରହରିତ ପ୍ରଜାତିର ଚାରାରୋପଣ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ଗ୍ରୀନ୍ ଇଣ୍ଡିଆ ମିଶନ ଜାତୀୟ କାର୍ଯ୍ୟ ଯୋଜନାର ଏକ ପ୍ରମୁଖ ଅଂଶ ପାଲଟିଛି। ଏହା ମାଧ୍ୟମରେ ଦେଶରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ପରିସୀମା ବୃଦ୍ଧି ଏବଂ ଅବକ୍ଷୟମୁଖୀ ଜଙ୍ଗଲ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ବର୍ଷାବଣ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବାଉଁଶ ଚାଷକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ ହେଉଛି, ଫଳରେ ମୃତ୍ତିକା କ୍ଷୟକୁ ରୋକାଯିବା ସହ ସ୍ଥାନୀୟ ଜୈବ ବିବିଧତା ବଜାୟ ରଖିବାରେ ଏହା ସହାୟକ ହେଉଛି। ସେହିଭଳି ମିୟାୱାକି ପଦ୍ଧତି ଏବଂ ଏକ ପେଡ୍ ମା କେ ନାମ ଅଧୀନରେ କୃତ୍ରିମ ଭାବେ ବର୍ଷାବଣ ତଥା ଚାରାରୋପଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରିବ ଯେ ବର୍ଷାବନ ସୁରକ୍ଷିତ ରହିଲେ ପୃଥିବୀର ପ୍ରତିଟି ଜୀବ ସୁରକ୍ଷିତ ରହିବ।

ଶୁଣିଲେ ଯୁବଶକ୍ତି। କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଜୁନ୍ ମାସର 23 ତାରିଖ ମଙ୍ଗଳବାର ରାତି 7:30 ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 0684230690। ପୁଣି ଥରେ କହି ରଖୁଛୁ, ପ୍ରସାରଣ ଦିବସ ଜୁନ୍ ମାସର 23 ତାରିଖ ମଙ୍ଗଳବାର ରାତି 7:30 ରାତି 8 ମଧ୍ୟରେ। ବିଷୟ ହେଲା କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର। ଯୋଗାଯୋଗ ପାଇଁ ଫୋନ୍ ନମ୍ଘର ହେଲା 0684230690। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଏଇ ଜନମର ସାଥୀଟିଏ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ କୁମାର ବାପି ଏବଂ ଶୈଳ ଭାମା। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତରେ ସଜେଇଛନ୍ତି ଗଗନ ବିହାରୀ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ଚୁପ୍ ଚୁପ୍ ଚୋରି ଚୋରି ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ ହ୍ୟୁମାନ ସାଗର ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ସଙ୍ଗୀତ ମନ୍ମଥ ମିଶ୍ରା

ଏହି ଗୀତଟି ସହ ଶେଷ କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଜୁନ୍ ମାସ 25 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିରେ ବିଷୟ ରହିଛି ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ। ଜୁନ୍ ମାସ 24 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 0685।

0: 230690। ବିଷୟଟି ପୁଣି ଥରେ କହି ରଖୁଛୁ, ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ? ଆମ ଫୋନ୍ ନମ୍ବର ହେଲା 06854230690। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଗତ 12 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ, ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶର ଜନସାଧାରଣ ବିଶେଷକରି ଗରିବବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା, ସୁଶାସନ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଲେଖାଟି ଶ୍ରୀ ଗୋଏଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ନୂଆଦିଲ୍ଲୀରେ ଆଜିଠାରୁ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 11ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଯୋଗ ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବ୍ରିକ୍ସ ସମ୍ମିଳନୀ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ଆଜି ନୂଆଦିଲ୍ଲୀଠାରେ ଇରାନର ପ୍ରତିରକ୍ଷା ବ୍ୟାପାର ଉପସଚିବ ଘାଦେ ନେଜାମିପୋରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଅଗ୍ରଗତି ସମ୍ପର୍କରେ ଉଭୟ ପକ୍ଷ ଏହି ଅବସରରେ ସମୀକ୍ଷା କରିବା ସହିତ ବ୍ରିକ୍ସ ମଞ୍ଚ ଏବଂ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କ ଅଧୀନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାଛଡ଼ା ଶ୍ରୀ ଡୋଭାଲ ଇଥିଓପିଆର ଜାତୀୟ ଗୁଇନ୍ଦା ଓ ସୁରକ୍ଷା ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିଲିୟନ ଲେମା ଟାଡ୍ସେଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଭାରତ ଇଥିଓପିଆ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଉପରେ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ କର୍ମଚାରୀମାନେ ଦେଶର ଅର୍ଥନୈତିକ ସୈନିକ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ସିଆଇଏସ୍ଏଫ୍ର ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ କୁମାର ଦେଶର ବିକାଶ ଦିଗରେ ଏହି ସୁରକ୍ଷା ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି, ଦେଶର ଅଭିବୃଦ୍ଧି ସୁରକ୍ଷିତ ରଖିବା ଦିଗରେ ସିଆଇଏସ୍ଏଫ୍ ଯବାନମାନଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

0: 50 ଲକ୍ଷ ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ସୋହଡ଼ା ପଞ୍ଚାୟତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ପ୍ରାୟ 2,50,00,000 ଟଙ୍କା ବ୍ୟୟରେ ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର, ମାର୍କେଟ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଧାମନଗର ବ୍ଲକ କୋଠାରଠାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଛନ୍ତି ରମେଶ କୁମାର ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ।

0: ହରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
0: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାଃ, ଇଏ ତ ବହୁତ ଭଲ କଥା।
3: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ଭାଇ ଜୁହାର। ଜୁହାର
5: ଜୁହାର ଭାଇ। ଜୁହାର
4: ଭାଇନା। ଏ ବର୍ଷା ବଡ଼ ଡେରିରେ ଆଇଲା। ଯାହା ହଉ, ଡେରିରେ ଆସୁ ପଛେ ଟିକେ ଥଣ୍ଡା ଲାଗିଲା, ଆଉ ଯାହା ହେଲେ ବି ଚାଷବାସ ପାଇଁ ବୋଲି ବଡ଼ ଅସୁବିଧା ଏକା ହେଲା ଭାଇନା।
5: ଅସୁବିଧା ବୋଲେ ଆମେ ତ ଚାଷୀ କୂଳ, ଚାଷକୁ ତ ଛାଡି ପାରିବା ନାହିଁ।
4: ହଇ ପରା,
5: ହେଲେ ବିଳମ୍ବରେ ଆସିଲା, ପାଗ ଟିକେ ପରିବର୍ତ୍ତନ ହେଲା, ଗରମରୁ ଥଣ୍ଡା ଟିକେ ହେଲା ସିନା, ମାତ୍ର ଚାଷ ପାଇଁ ପାଣି ହେଇଛି କି ଭାଇ?
4: କୋଉଠି ହଉନି ପରା, ଏବେ କାଦ ଚକଟି ବି କହିଲେ ହଉନି, କିଛି ନାହିଁ।
5: ସେଟା ପାଇଁ ଆମେ ଏବେ ଜଗିବାକୁ ପଡିବ ଏକା, କାହିଁକି ବୋଲେ ଧରତୀ ମା ଜିମ୍ ଦେଲେ ମଧ୍ୟ ଚାଷ ପାଇଁ ପାଣି ଟିକେ ଦବ
4: ଦବ।
5: ହେଲେ ଆମେ ଯୋଉ ଲମ୍ବା ଧାନ ଚାଷ କରୁଥିଲେ ସେଟା ଏବେ କରିହବନି, ସାନ ଧାନ କରିବାର ଅଛି। ଆଜିକାଲି ଯୁଆଡେ ଦେଖିଲେ ଆମର ଚାଷ ଭାଇ ମାନେ ମିଶା ଖାଲି ଧାନ ଧାନ ଆକେ କରିଗଲେ, ଧାନ ବଦଳରେ ଅନ୍ୟ ଫସଲ ସବୁ ଚାଷ କରିବାର ଅଛି। କାରଣ ଧାନକୁ ଛାଡିଦେଲେ ଯୋଉ ଫସଲ କରିବ ସବୁ କମ୍ ପାଣି ଲାଗିବ। ହେଲେ ଆମେ ଯଦି ଚାଷରେ ପରିବର୍ତ୍ତନ କରିବା ନାହିଁ ତାହେଲେ ଅନ୍ୟମାନେ କରିବେ ନାହିଁ।
4: ହଇ ପରା ଭାଇନା, ଆହୁରି ଦେଖୁନ ଏବେ ମଣ୍ଡି ହେଲେ ଆଇନି, ଧାନ ଯାକ ଆହୁରି ମଣ୍ଡିରେ ଦିଆ ହେଇନି,
5: ମଣ୍ଡି ଆରମ୍ଭ ହେଇଗଲାଣି ଯେ। ହେଲେ ପାଳି ହିସାବରେ ସିନା ଧାନ ଉଠେଇବେ, ତମର ବାଡେ ଆହୁରି ଉଠା ହେଇନି, ମାତ୍ର ମୋର ବାଡେ ଗୋଟେ ଥର ଉଠେଇଦେଲେ। ହେଲେ ଆଜିକାଲି ମିଲ୍ ବାଲା ମାନେ ବଡ ଜାଟି କରୁଛନ୍ତି, ବୁଝିଲେ କି? ସେମାନେ ମିଶାଇବେ କମିଶନ ମାଗିବାଟା ଜାଣିଦେଲେ, ଆମକୁ ଏତିକି ଛାଡିଲେ ଆମେ ତମର ଧାନ ଉଠେଇବୁ। ଏବେ ଚାଷୀ ବଡ ଜାଟି ଆଗା ହେଇଗଲା, ଇଆଡ଼େ ସରକାର ଯେ ଚାଉଳ ଅଧିକା ହେଇଗଲା, ଧାନ ଅଧିକା ହେଇଗଲା ବୋଲିକି ସେ ମିଶା ଚାଷୀର ଦୁଃଖ ଶୁଣିବାଟା ନାହିଁ, ବୁଝିଲ କି ନାହିଁ? ହେଲେ ମିଲର ବାଲା ଠକିବେ, ସବୁ ଠକିବେ ବୋଲେ ସରକାର ମିଶା କେତେ ସେମାନଙ୍କୁ ତାଗିଦ କରିବେ? ଥରେ ଦି ଥର କରିଦେଲେ ହେଇଗଲା ବୋଲି ଭାବିବା କଥା, ମାତ୍ର ଇଟା ମାନେ ତ ଶୁଣୁନାହାନ୍ତି। ମୁଇଁ ମିଶା ଏବେ ବୁଦ୍ଧି ଶିଖିଲି ଯେ ମୁଇଁ ଆଉ ଏ ଧାନ ପଛେ ଏବେ ଗୋଡେଇବି ନାହିଁ। ହଁ, ବିଭିନ୍ନ ପ୍ରକାର ଅଛି, ସରକାରଙ୍କ ସୁବିଧା ଅଛି, ସରକାରଙ୍କ ସବସିଡି ଅଛି, ଯୋଜନା ଅଛି, ସରକାର ଡାଲି ଜାତୀୟ ଫସଲ କରିବାକୁ କହୁଛନ୍ତି, ଅର୍ଥକାରୀ ଫସଲ କରିବାକୁ କହୁଛନ୍ତି, ଇଟା ମାନଙ୍କରେ କମ୍ ପାଣି ଲାଗିବ ଆର ଜବ ଡାବୁ ମିଳିବ, ସରକାର ମିଶା ସହଯୋଗ କରିବେ, ସେଇ ଜାଗାରେ ସେଇ ଗୋଟିଏ ମାଟିରେ ସବୁ ହବ। ଇଏ ଧାନ ପଛରେ ଦୌଡ଼ି ଦୌଡ଼ି ଆକୁ ଦେ ପଇସା ତାକୁ ଦେ ପଇସା, କଷ୍ଟ କରେ ଜଗେ ମଣ୍ଡିରେ, କେବେ ଟୋକନ ଆଇବ, କେବେ ବିକିଗଲା ଆଡ଼ୁ ସରିଗଲା କଥା, ସବୁ ସରିଲା ପରେ କେତେ ଲାଭ ମିଳିଲା ବେଲେ 5000 କି 8000।

0: ଦର
1: ହଁ ଭାଇନା ସେମିତି ହଉଛି
0: ସେଟା ପାଇଁ ଭାଇ ଆଜିକାଲି ଗୋଟେ ନୂଆ ବୁଦ୍ଧି ଶିଖିବା କଥା ଅର୍ଥକାରୀ ଫସଲ ହିସାବରେ ପନିପରିବା ଚାଷ ଭାଇମାନେ କରୁଛନ୍ତି କିନ୍ତୁ ବଜାର ଭିତ୍ତିକ ଚାଷ ଆମେ କରିବାର ଅଛି ଏବଂ ଆମେ ଇ ଧାନ ପରିବର୍ତ୍ତେ ଡାଲି ଜାତୀୟ ଫସଲ ଯଦି କରିବା ଭଲ ଦୁଇ ପଇସା ପାଇପାରିବା
1: ହଁ ଭାଇନା ଏ ଅଲଗା ଅଲଗା ଚାଷ ସବୁ କରିବାର ଅଛି ତାହିଁରେ ଆହୁରି ଖାଲି ଚାଷରେ ହବ ନାହିଁ ଭାଇନା ଆଉ କଣ କଣ ହେଲେ କରିବାର ଅଛି
0: ଆରେ ଭାଇ ଆମେ ତ ଚାଷୀ କୂଳ ପରିବାର ହେଲା ଆଜିକାଲି ଆମେ ସେ ଟ୍ରାକ୍ଟର ବାଟେ ଦବୁଡ଼ିଦେଲେ ହଳକୁ ଛାଡ଼ିଦେଲେ ମାତ୍ର ଆମର ଗାଈ ଗୋରୁ ଦିଟା ରଖିଲେ ଇଆଡ଼େ ଚାଷ ବି ହେତା ସିଆଡ଼େ ଗୋବର ମିଶା ମିଳିତା ଜମିକୁ

0: ଆମେ ଯଦି ଦୁଇଟା ଗାଈ ରଖିଥାନ୍ତେ କହିଲେ ଆମର ଟିକେ ଲାଭ ହେଇଥାନ୍ତା ନା,
1: ହେଲେ ସେଟା ପାଇଁ ଆମକୁ ସମୟ ଅନୁସାରେ ପରିବର୍ତ୍ତନ ହେବାର ଅଛି, ଅଳ୍ପ ଜାଗାରେ ଅଧିକ ରୋଜଗାର କରିବାର ଅଛି, ଏଇଟା ପାଇଁ ଆମର ଚାଷର କୌଶଳ ପରିବର୍ତ୍ତନ କରିବାର ଅଛି। ହେଲେ ଭାଇ ଆମେ ତ ବୈଠକରେ ସବୁବେଳେ ତମର ଆମର କଥା ମାନଙ୍କା ହେଇଯାଉଛି, ହେଲେ ଚାଷୀ ଭାଇର କଥା ଟିକେ ଆମେ ହେବାର ଅଛି, ଆମର ତ କାର୍ଯ୍ୟକ୍ରମ ସମୟ ଅନୁସାରେ ଏକା। ସେଟା ପାଇଁ ଆଜି ତମେ ଗାଈ ଗୋରୁ କଥା କହିଲ ଯେ ମୋର ହେତୁ ପଡ଼ିଗଲା, ଏ ବର୍ଷା ଦିନେ ଗାଈ ଗୋରୁ ଆମେ ଚାଷୀ ଭାଇମାନେ ଯୋଉ ରଖିଛନ୍ତି କଣ ସବୁ ରୋଗବାଗ ହଉଛି, କଣ ଖାଇବାକୁ ଦେବାକୁ ପଡିବ, କେମିତି ଯତ୍ନ ନେଲେ ସେମାନଙ୍କର ବଂଶ ବଢିବ ଏବଂ ଭଲ ରୋଜଗାର ହେଇପାରିବ, ସେ ବିଷୟରେ ଆଜି ଜଣେ ଏ ବିଭାଗର ଅଧିକାରୀଙ୍କ ସହିତ ମୁଁ କଥାବାର୍ତ୍ତା ହେଇଛି, ଶୁଣିଦବା।
0: ଶୁଣିବା ଭାଇ ନା
2: ସାର୍, ଆପଣ ପରିଚୟ ଟିକେ ଦେବେ? ସାର୍
3: ମୁଁ ହଉଛି ଡାକ୍ତର ସୀମାନ୍ତ କୁମାର ନନ୍ଦ, ମୁଁ ରାଜ୍ୟ ସରକାରଙ୍କର ପଶୁରୋଗ ଗବେଷଣା ପ୍ରତିଷ୍ଠାନରେ ଦୀର୍ଘ 20 ବର୍ଷ ଧରି କାମ କରିଥିଲି। କୋରାପୁଟଠାରେ ମଧ୍ୟ ମୁଁ ଉପଖଣ୍ଡ ପାଣି ଚିକିତ୍ସା ଅଧିକାରୀ ଭାବରେ କାମ କରିଥିଲି। ପଦୁନା ମୁଁ କଟକ ଜିଲ୍ଲାରେ ଅବସ୍ଥାପିତ।
4: ବର୍ତ୍ତମାନ ସମୟରେ ସାର୍ ବର୍ଷା ଦିନ ଚାଲିଛି ଏବଂ ଏଭଳି ସ୍ଥିତିରେ ଚାଷୀମାନେ ନିଜ ଚାଷ କାମରେ ବ୍ୟସ୍ତ ରହୁଥିଲେ ମଧ୍ୟ ତାଙ୍କର ସହଯୋଗୀ ବା ଯାହା ଉପରେ ଅଧିକା ନିର୍ଭର ସେମାନେ କରୁଛନ୍ତି ତାହା ହେଉଛି ପଶୁ ସମ୍ପଦ, ଗାଈ ଗୋରୁ କୁହନ୍ତୁ ବା ଘରୋଇ ପଶୁପକ୍ଷୀ କୁହନ୍ତୁ। କିନ୍ତୁ ଏହି ସମୟରେ ସାର୍ କଣ କଣ ସବୁ ସେମାନଙ୍କର ଯତ୍ନ ନେବା ଆବଶ୍ୟକତା ରହିଛି, ଯାହା ଯଦି କହିବା ସମୟ ଅନୁସାରେ ପ୍ରତ୍ୟେକ ଜିନିଷ ପରିବର୍ତ୍ତନ ହେଉଛି, ଯଦି ବିଜ୍ଞାନକୁ ଦେଖିବା ଏବଂ ବର୍ତ୍ତମାନ ପରିସ୍ଥିତିକୁ ଦେଖିବା ତାହେଲେ କଣ ସବୁ ଯତ୍ନ ନିଆଯାଇ ପାରିବ, ଚାଷୀମାନେ ସେଥିରେ ଉପକୃତ ହୋଇପାରିବେ? ସାର୍
3: ଭଲ କଥାଟିଏ ପଚାରିଲେ। ବର୍ତ୍ତମାନ ତ ବର୍ଷା ଋତୁ ପ୍ରାୟ ଆରମ୍ଭ ହେଇଗଲାଣି, ଏହି ବର୍ଷ ବର୍ଷା ଋତୁ ଆସିବାରେ ଟିକେ ଡେରି ହେଲା, କୃଷି କରୁଥିବା ଚାଷୀ ଭାଇମାନେ ମଧ୍ୟ ବହୁତ ଟିକେ ଅସୁବିଧାରେ ପଡ଼ିଥିଲେ। କିନ୍ତୁ କୃଷିର ଯେତିକି ଆମର ଆବଶ୍ୟକତା ଅଛି ସେ ଅନୁସାରେ ହେଲେ ମଧ୍ୟ ପଶୁପକ୍ଷୀମାନଙ୍କୁ ମଧ୍ୟ ବର୍ଷା ଦିନେ ଆମକୁ ଉପଯୁକ୍ତ ଯତ୍ନ ନେବାକୁ ପଡିବ। ତାର କାରଣ ହଉଛି କଣ ନା, ପଶୁପକ୍ଷୀମାନେ ଆମର ବିଶେଷ କରି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଉ ଯୋଜନା କରାଯାଇଛି, ଗୋପାଳନ ହଉ, ଛେଳି ପାଳନ, ମେଣ୍ଢା ପାଳନ, କୁକୁଡ଼ା ପାଳନ, ଏ ସବୁ ବିଷୟ ପାଇଁ ସରକାରଙ୍କ ତରଫରୁ ବିଶେଷ ଯୋଜନା ଚାଷୀମାନଙ୍କ ପାଇଁ କରାଯାଇଛି ଏବଂ ସେଥିରେ ସବୁ ସବସିଡି ବ୍ୟବସ୍ଥା ରହିଛି। ତେଣୁ ଏଇ ଯୋଉ ପଶୁପକ୍ଷୀମାନଙ୍କୁ ଆମର ଚାଷୀ ଭାଇମାନେ ରଖୁଛନ୍ତି ସେମାନଙ୍କର ଉପଯୁକ୍ତ ଯତ୍ନ ନେଲେ ତା ଦ୍ୱାରା ଯୋଉ ଉତ୍ପାଦନ ହବ ସେ ଉତ୍ପାଦନରେ ସେମାନେ ନିଜେ ଲାଭାନ୍ୱିତ ହେବେ, ନିଜ ପରିବାରକୁ ମଧ୍ୟ ପରିବାର ପାଇଁ ମଧ୍ୟ କିଛି ଉପାର୍ଜନ ହେବ ଏବଂ ସରକାରଙ୍କ ଠାରୁ ଯୋଉ ପଇସା ଆଣିଥିବେ ଲୋନ୍ ଆଣିଥିବେ ସେ ଲୋନ୍କୁ ମଧ୍ୟ ସୁଝିବେ, ଯଦିଓ ଏଥିରେ ସବସିଡି ବ୍ୟବସ୍ଥା ଅଛି କିନ୍ତୁ ଯେତିକି ସୁଝିବା କଥା ସୁଝିବାକୁ ପଡିବ। ତେଣୁ ଆମକୁ ବର୍ଷା ଦିନ ପୂର୍ବରୁ ଚାଷୀମାନଙ୍କୁ ସବୁ ପ୍ରକାରର ଯତ୍ନ ନେବାକୁ ପଡିବ, ମଣିଷମାନେ ଆମେ ଯେମିତି ଯତ୍ନ ନେଉଛେ ପ୍ରାଣୀମାନଙ୍କ ପାଇଁ ସେଭଳିଆ ଯତ୍ନବାନ ହେବାକୁ ପଡିବ। ପ୍ରଥମ କଥା ହେଲା ବର୍ଷା ଦିନ ଆସିଗଲା ବେଳକୁ ଗୁଡ଼ିଏ ରୋଗ, ସଂକ୍ରାମକ ରୋଗ ଗୋରୁ ଗାଈଙ୍କ ଦେହରେ ବା ଛେଳି ମେଣ୍ଢାଙ୍କ ପକ୍ଷରେ ଦେଖାଯାଇଥାଏ। ତେଣୁ ବର୍ଷା ଦିନ ପୂର୍ବରୁ ତା ପ୍ରତି ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ ସବୁ ବର୍ଷ ଚାଷୀ ଭାଇମାନଙ୍କୁ ଉପଦେଶ ଦିଆଯାଏ ଏବଂ ଚାଷୀ ଭାଇମାନେ ମଧ୍ୟ ସେମାନେ ଆସିକିରି ଡାକ୍ତରଖାନାରେ ହଉ ବା ଆମର ଯୋଉ LIC ଅଛି, LI ସେଣ୍ଟର ଅଛି, ସେଠି ବ୍ୟବସ୍ଥା କରିକିରି ସବୁ ଟୀକା ନେଇଯାଆନ୍ତି ଗାଈ ଗୋରୁ ଛେଳି ମେଣ୍ଢାଙ୍କ ପାଇଁ। ଏ ବର୍ଷ ମଧ୍ୟ ସେଇଭଳି କରିଥିବେ ବୋଲି ମୋର ବିଶ୍ୱାସ, କିନ୍ତୁ ଯେହେତୁ ଏ ବର୍ଷ ଅଧିକ ଖରା ହେଉଥିଲା ତେଣୁ ଯଦି କୌଣସି ଚାଷୀ ଭାଇମାନେ ଏଥିରୁ କିଛିଟା ଏପଟ ସେପଟ ହେଇଛି ତେବେ ଉପଯୁକ୍ତ ସମୟ ଦେଖି ଆମର ଯୋଉ ପିଏସ୍ ମାନେ ଅଛନ୍ତି ତାଙ୍କ ସହିତ ପରାମର୍ଶ କରି ତାକୁ ତୁରନ୍ତ ନେଇଯାଆନ୍ତୁ, ଇଏ ହେଲା ପ୍ରଥମ ବ୍ୟବସ୍ଥା।
4: ସାର୍ ଆଉ ଗୋଟେ କଥା ଅଛି ଯେ ବର୍ତ୍ତମାନ ସମୟରେ ଯେମିତି ବର୍ଷ ସାରା ଗାଈ ଗୋରୁକୁ ପଡ଼ିଆରେ ଛାଡି ଦଉଛନ୍ତି ଚରିବା ପାଇଁ, ହଳ କରୁଛନ୍ତି ଚାଷୀ ଭାଇମାନେ, ରୀତିମତ ଏଟା ଚାଲିଥାଏ, କିନ୍ତୁ ବର୍ଷା ଦିନ ଯେତେବେଳେ ପଳେଇ ଆସୁଛି ସେ ସମୟରେ ମଧ୍ୟ ଏଇ ପଦ୍ଧତିଟା ଠିକ୍ ସମୟରେ ଚାଲିଲା ବେଳେ ଗାଈ ଗୋରୁ ମଧ୍ୟ ବର୍ଷାରେ ଭିଜୁଛନ୍ତି, ବର୍ଷାରେ ଭିଜିବା ଘାସ ଖାଉଛନ୍ତି ଏବଂ ବୁଲାବୁଲି କରି ଆସୁଛନ୍ତି, ଯେହେତୁ ପାଣିପାଗରେ ଫରକ ପଡୁଛି, ଖରାଦିନେ ସେମାନେ ଯାଉଥିଲେ ଏବଂ ବର୍ଷା ଦିନେ ଯାଉଥିଲେ, ତ ଏଥିରେ ସଂକ୍ରମଣ ଯୋଉ ବଢିବ ତା ଆଗରୁ ପ୍ରତିକାର ବ୍ୟବସ୍ଥା ଆମକୁ କଣ କରିବାକୁ ପଡିବ?
3: ପ୍ରାକ୍ ମୌସୁମୀ ପିରିୟଡରେ ସେଇ ସମୟରେ ଯୋଉ ଖରାଦିନ ସମୟରେ ବା ଖରା ଥିଲାବେଳେ ସେଇ ସମୟରେ କେତେ ଗୁଡ଼ିଏ ଟୀକା ଆମର ଅଛି, ଯଥା ସାହାଣା, ବଜବଜିଆ, ଫାଟୁଆ ଇତ୍ୟାଦି ଟୀକା ଗୁଡାକ ଆଗରୁ ଦିଆ ହେଇଯାଇଥାଏ।
4: ଆଜ୍ଞା,
3: ଦିଆ ହେଇଗଲା ପରେ କଣ ହୁଏ ନା, ସେମାନେ ଯେତେବେଳେ ରୋଗ ଯେତେବେଳେ ଆରମ୍ଭ ହବ, ଯଦି ବର୍ଷା ଦିନରେ ସେଇ ଯୋଉ ଜୀବାଣୁ ମାନେ ଯେତେବେଳେ ସେମାନଙ୍କର ପ୍ରତିପ୍ରତି ଦେଖେଇବେ ସେତେବେଳକୁ ଆମକୁ ଅଲରେଡି ତା ଆଗରୁ ଆମକୁ ଟୀକା ଦିଆ ହେଇଯାଇଥିବ, ଟୀକା ଦବା ଦ୍ୱାରା ସେଇ ରୋଗ ବିପକ୍ଷରେ ରୋଗ ପ୍ରତିରୋଧ ଶକ୍ତି ପଶୁମାନଙ୍କ ଦେହରେ ତିଆରି ହେଇଯାଇଥିବ। ତେଣୁ ବର୍ଷା ଦିନ ଆସିଲେ ସେଇ ଜୀବାଣୁ ମାନେ ସାହାଣା ବଜବଜିଆ ଯୋଉ ଫାଟୁଆ ଯୋଉ କହୁଛି ଜୀବାଣୁ ବା ଭୂତାଣୁ ମାନେ ସେମାନେ ଯେତେବେଳେ ଆ ଶରୀର ଭିତରେ ପଶୁମାନଙ୍କ ଶରୀର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ବର୍ଷା ଯୋଗୁଁ ବା ସେ ଘାସ ଚରିବା ହଉ ଯୋଉ ବାଟରେ ପିତୃକୁ ପଛକୁ ଚେଷ୍ଟା କରିବେ ସେତେବେଳେ ରକ୍ତରେ ଏଇ ଟୀକା ମାଧ୍ୟମରେ ଯୋଉ ଆଗ

0: ଯାଇଥିବ ରୋଗ ପ୍ରତିରୋଧକ ଶକ୍ତି ସେମାନେ ତା ଶରୀର ଭିତରେ ବୁଲୁଥିବେ, ଏମାନେ ପଚଲାଟି ଜୀବାଣୁ ମାନେ ପଚଲାଟି ଇଏ ତାଙ୍କ ସହିତ ଲଢେଇ କରିବେ, ଲଢେଇ କରିକିରି ତାକୁ ହରେଇଦେବେ, ଫଳରେ ଆଉ ରୋଗ ହବ ନାହିଁ।
1: ତେବେ ସାର ଆଉ ଗୋଟେ ପ୍ରଶ୍ନ ମଧ୍ୟ ଏଠି ଉଠୁଛି, ଆମ ଚାଷୀ ଭାଇମାନେ ଅନେକ ଥର ପ୍ରଶ୍ନ ବି କଲେଣି, କାରଣ ବର୍ତ୍ତମାନ ସେ ସରକାରଙ୍କର ଅନେକ ଯୋଜନା ରହିଛି, ଚାଷୀ ଭାଇମାନେ ଲାଭାନ୍ୱିତ ହେବା ପାଇଁ ସେ ଯୋଜନାକୁ ଆପଣାଉଛନ୍ତି, କିନ୍ତୁ କୋଉଠି ନା କୋଉଠି ସେତିକି ପରିମାଣରେ ସେମାନେ ଲାଭ ପାଇପାରୁନାହାନ୍ତି। ଗାଈ ପାଳନ କୁହନ୍ତୁ, ଛେଳି ପାଳନ କୁହନ୍ତୁ, ବା କୁକୁଡ଼ା ପାଳନ କୁହନ୍ତୁ, ଯଦି ଆମେ ବୈଜ୍ଞାନିକ ପଦ୍ଧତିରେ କହିବା ଚାଷୀମାନଙ୍କର ଭୁଲଟା କୋଉଠି ରହୁଛି, ଆଉ ବୈଜ୍ଞାନିକ ପଦ୍ଧତିରେ ଚାଷୀ ଯଦି ଚାଷ କରିବ ତାହେଲେ ସେ କିପରି ଲାଭ ହେଇପାରିବ, କଣ କଣ ସବୁ ଉପାୟ ତାକୁ ନେବାକୁ ପଡିବ?
0: ଆପଣ ଦେଖନ୍ତୁ, ଆମର ଚାଷୀ ଭାଇମାନେ ବିଶେଷ ଭାବରେ ବର୍ତ୍ତମାନ ବି ବହୁତ ଜାଗାରେ ଦେଖାଯାଇଛି ଯେ ଲୋକମାନେ ଆଉ ଦେଶୀ ଗାଈ ରଖିବାକୁ ପସନ୍ଦ କରୁନାହାନ୍ତି।
1: ଆଜ୍ଞା,
0: ଗାଈ ସଂଖ୍ୟା ଅଧିକା ଅଛି କିନ୍ତୁ ଦେଶୀ ଗାଈ ରହିଯାଇଛନ୍ତି, ଦେଶୀ ଗାଈ ମାନଙ୍କ ଦ୍ୱାରା ସେତିକି ଆମର ଉତ୍ପାଦନ ହେଇପାରୁନାହିଁ। ଆମର ଯୋଉ ଚିରାଚରିତ ପ୍ରଥା ଅନୁସାରେ ଦେଶୀ ଗାଈ ମାନଙ୍କୁ ଚରିବାକୁ ଛାଡି ଦଉଛନ୍ତି, ସିଏ ତାର ଖାଇ ପିଇକି ଆସିଲା ପରେ ସନ୍ଧ୍ୟାବେଳକୁ ତାକୁ ତୋରାଣି ପେଜ ଟିକେ ଦେଇଦେଲେ ସେଇଥିରେ ତାର ପେଟ ଯେତିକି ପୁରିଲା ଯାହା ହେଲା, ସେ ପାଏ କି ଅଧପା କ୍ଷୀର ଦଉଛି କି ନ ଦଉଛି ସେମିତି କିଛି ବ୍ୟବସ୍ଥା ନାହିଁ, କି ଯାଇକି ସିଏ ଗୋବର ଦଉଛି ସେଇଥିରେ ଗା ଖତ ହଉଛି କଣ ହଉଛି, ତେଣୁ ଏମାନେ ଦେଶୀ ଗାଈଙ୍କ ଦ୍ୱାରା ପ୍ରାୟ ସେଇଭଳିଆ ଆଜିକାଲି ଆଉ ଲାଭ ହଉନାହିଁ ବୋଲି ଚାଷୀମାନେ କହୁଛନ୍ତି। ବିଭିନ୍ନ ଆହୁରି ଅନ୍ୟାନ୍ୟ ଗଣମାଧ୍ୟମରେ ମଧ୍ୟ ମୁଁ ଉତ୍ତର ଦେଇଛି, ଚାଷୀ ଭାଇମାନେ ମଧ୍ୟ କହିଛନ୍ତି ଯେ ଆଉ ଦେଶୀ ଗାଈମାନଙ୍କ ଦ୍ୱାରା ଆମର କେତେଟା ଲାଭ ହବନି, ଜର୍ସି ଗାଈ ବା ଉନ୍ନତ ଜାତୀୟ ଗାଈକି ରଖିଲେ ଯାହାଠୁ କ୍ଷୀର 5 ଲିଟର 10 ଲିଟର ପର୍ଯ୍ୟନ୍ତ ଦିନକୁ ବାହାରି ପାରିବ ସେଇଭଳିଆ ଗାଈ ରଖିଲେ ହିଁ ଆମେ ହିଁ ତାଠୁ ଉପକୃତ ପାଇପାରିବା।
1: ତେବେ ସାର୍ ବୈଜ୍ଞାନିକ ପଦ୍ଧତି କଣ ସାର୍ କଣ କଲେ, କାରଣ ଅଧିକାଂଶ ଗାଈ ଗୋରୁ ପାଳନ କରୁଛନ୍ତି କିନ୍ତୁ ଯାହାକୁ ପଚାରିଲେ ସବୁ ଲାଭ ହଉନାହିଁ, କମି କମି ଯାଉଛି ଗାଈ ଛେଳି, କଣ କଲେ ହେଇପାରିବ?
0: ହଁ, ସବୁଠୁ ବଡ କଥା ହଉଛି ଆମେ ଯେମିତି ମଣିଷ ମାନେ ଯାହାର ଜୀବନ ଅଛି ଆମେ ଯେମିତି ମଣିଷ ମାନେ ରହୁଛେ ତାଙ୍କ ପାଇଁ ସେଇ ସବୁ ପ୍ରକାରର ବ୍ୟବସ୍ଥା ହବା ଆବଶ୍ୟକ, ତାଙ୍କୁ ଯେତିକି ରହିବା ପାଇଁ ଘର ବା ଗୃହ ଆବଶ୍ୟକ ସେତିକି ଦରକାର, ଗୋଟେ ଗାଈ ପାଇଁ ହାରାହାରି 40 ବର୍ଗଫୁଟ ଜାଗା ଦରକାର, ତା ସାଙ୍ଗରେ ଗୋଟେ ବାଛୁରୀ ରହିବ ତାକୁ 20 ବର୍ଗଫୁଟ ଜାଗା, 40, 20, 60 ବର୍ଗଫୁଟ ହେଲା ଧର 50 ବର୍ଗଫୁଟ ଗୋଟେ ଗାଈ ଆଉ ତା ଛୁଆ ରହିବା ପାଇଁ, 10ଟା ଗାଈ ଯଦି ଆମେ ରଖିବା 500 ବର୍ଗଫୁଟ ଜାଗା ତାଙ୍କ ପାଇଁ ଦରକାର, 500 ବର୍ଗଫୁଟ ଜାଗା ବୋଲେ 25 ଫୁଟରେ 20 ଫୁଟ ଜାଗାଟେ।
1: ଆଜ୍ଞା,
0: ତ ସେତିକି ଜାଗା ବର୍ତ୍ତମାନ ମଣିଷ ସଂଖ୍ୟା ଏତେ ବଢିଛି ଯେ ମଣିଷ ରହିବାକୁ ଘରେ ଜାଗା ପାଉନାହାନ୍ତି, ବାହାରେ ତାଙ୍କର ଘରେ ବାପ ମା ଭାଇ ଭଉଣୀ ପୁଅ ଭାଉଜ ଏମିତି ସମସ୍ତେ ଏକାଠି ହେଇକି ରହିବାକୁ ପଡୁଛି, ତେଣୁ ଗାଈମାନଙ୍କ ପାଇଁ ବା ପଶୁମାନଙ୍କ ପାଇଁ ସେଇଭଳିଆ ଯେତିକି ତାଙ୍କର ଆବଶ୍ୟକ ଜାଗା ତାକୁ ଆମେ ଯୋଗେଇ ପାରୁନି, ଏକ ନମ୍ବର। ଦ୍ୱିତୀୟ ନମ୍ବର ଆସିଲା ଖାଦ୍ୟ, ଆମେ ଜାଣିଛେ ଆମ ଗାଈ ଗୋରୁ ଛେଳି ମେଣ୍ଢା ଆମର ହଉଛନ୍ତି ତୃଣଭୋଜୀ, ତେଣୁ ସେ ତୃଣଭୋଜୀ ଗାଈମାନଙ୍କୁ ଆମେ ଯୋଉ ଖାଦ୍ୟ ଯୋଗାଇବା କଥା ତାଙ୍କ ପାଇଁ ଚାଷ ଚାଷ କରିକିରି ଆବଶ୍ୟକ ମେଣ୍ଟାଇବା କଥା, ଏବଂ ସେଥିପାଇଁ ଆଗରୁ ମଧ୍ୟ ସରକାରଙ୍କ ତରଫରୁ ଥିଲା ଏବଂ ରାଜାରାଜୁଡ଼ା ସମୟରେ ମଧ୍ୟ ଗୋଚର ଭୂମି କରାଯାଇଥିଲା, ଯୋଉ ଗୋଚର ଭୂମିରେ କେବଳ ଗାଈ ହିଁ ଚରିବେ ସେଠି ସାଧାରଣ ଲୋକଙ୍କର କୌଣସି ଦାବିଦାର ରହିବ ନାହିଁ, ତେଣୁ ଆସ୍ତେ ଆସ୍ତେ ସେ ଗୋଚର ଜମିଟା ମଣିଷ ନେଇଗଲାଣି, ତେଣୁ ଗାଈ ଗୋରୁ ଚରିବା ପାଇଁ ବା ସେଇ ଅନୁସାରେ କିଛି ଜିନିଷ ମିଳୁନାହିଁ ତାଙ୍କ ପାଇଁ ପେଟ ପୁରା ଆହାର, ଯଦି ଆମେ ଯୋଉମାନଙ୍କୁ କହୁଛେ ଯୋଉ ଗାଈ ଗୋରୁଙ୍କ ଦ୍ୱାରା ଯୋଉ ଲାଭ ହଉନାହିଁ ବୋଲି ଦେଖୁଛି, ତେଣୁ ଯେହେତୁ ଖାଦ୍ୟର ଅଭାବ ବାସସ୍ଥାନର ଅଭାବ ମୁକ୍ତ ଯୋଡ଼ ରହିଗଲା ତାଙ୍କର ଅଭାବ,
1: ତେଣୁ
0: ସେଇ ଦୃଷ୍ଟିରୁ ଆମକୁ ଯୋଉମାନେ ଫାର୍ମ କରୁଛନ୍ତି ସରକାରଙ୍କଠୁ ଲୋନ୍ ନିଅନ୍ତୁ ବା ନ ନିଅନ୍ତୁ, ନିଜେ ମଧ୍ୟ ଯୋଉ ପ୍ରକାର ପରିଶ୍ରମ କରିକିରି ଗାଈକି ରଖିକିରି ଗୁହାଳରେ ରଖିକିରି ଯେତିକି ଜାଗା ଦରକାର ତାଙ୍କର ଯେମିତି ଯତ୍ନ ନେବା କଥା, ତାଙ୍କୁ ଯେମିତି ଦାନା ଦେବା କଥା, ତାଙ୍କ ପାଇଁ ଘାସ ଚାଷ କରିବା କଥା, ଏସବୁ ବ୍ୟବସ୍ଥା କରିକିରି ସେମାନେ ଯୋଉ ରଖୁଛନ୍ତି ସେମାନେ ତାର ଉପଯୁକ୍ତ ଇଏ ପାଇଯାଉଛନ୍ତି ଫଳ, କାରଣ କ୍ଷୀର ଲିଟର ଯେତିକି ହେଲାଣି, ତାପରେ ଆଜିକାଲି କ୍ଷୀର ଯିଏ ଯେତେ ଗାଈ ରଖୁଛି କ୍ଷୀରରୁ ଅନ୍ୟାନ୍ୟ ପ୍ରକାର ଉପଜାତ ଜିନିଷ ମଧ୍ୟ ପାଉଛନ୍ତି, ବାଇ ପ୍ରଡକ୍ଟ ସବୁ ଅଛି ଆମର କ୍ଷୀରରୁ ବିଭିନ୍ନ ପ୍ରକାର, ତେଣୁ ଛେନା ହେଲା, ରାବିଡ଼ି ହେଲା, କୁଆ ହେଲା ବା ପନିର ଏଇସବୁ ତିଆରି କରୁଛନ୍ତି, ତେଣୁ ସେଇ ବାଟରେ ଲାଭଟା ମଧ୍ୟ ତାଙ୍କର ହେଇଯାଉଛି, ଖାଲି କ୍ଷୀରରେ ବି ଲାଭ ହବ ନାହିଁ, ତେଣୁ ଏଇ ଜିନିଷକୁ ଆଖି ଆଗରେ ରଖିକି ଯଦି ଆମେ ଚାଷ କରିବା ବୈଜ୍ଞାନିକ ପଦ୍ଧତି ଆମେ ଏଇଟାକୁ ବିକୃତ କହୁଛେ ଯେ ଗାଈମାନଙ୍କୁ ଉପଯୁକ୍ତ ବାସ, ତାଙ୍କ ପାଇଁ ଖାଦ୍ୟ, ତାଙ୍କର ସେବା, ଟୀକାକରଣ ଏବଂ ତାଙ୍କର ଯତ୍ନ ନେବା, ଏତକ ଜିନିଷ ଯଦି ବ୍ୟବସ୍ଥା ହେଇଯିବ ତାଙ୍କର କୌଣସି ଆଉ ଅସୁବିଧା ହବନି, ଗାଈ ହେଲା, ଛେଳି ହେଲା, ମେଣ୍ଢା ହେଲା, ଯେକୌଣସି, ତେଣୁ ବର୍ତ୍ତମାନ ସେଗୁଡାକର ଆମର ଟିକେ ଅଭାବ ରହୁଛି, ଯେହେତୁ ଜନସଂଖ୍ୟା ବଢିଯାଇଛନ୍ତି ଚାରଣ ଭୂମିର ଅଭାବ ରହିଛି, ସେମାନେ ସେଇ ଅନୁସାରେ ଚରିପାରୁନାହାନ୍ତି, ଆଉ ସବୁଠୁ ବଡ କଥା ହେଲା ଯେହେତୁ ଗାଈ ଗୋରୁମାନେ ତଳକୁ ମୁହଁ କରିକିରି ମାଟିରୁ ଖାଆନ୍ତି, ତାଙ୍କର ଘାସ ଫାସ ଚରନ୍ତି, ତେଣୁ ବିଶେଷ ଭାବରେ କୁର୍ମି ଗୁଡାକ ତାଙ୍କ ପେଟ ଭିତରକୁ ଯିବ ଏବଂ ଯାହା ଖାଆନ୍ତି ତାକୁ କୁର୍ମିମାନେ ତାର ସାର ଅଂଶକୁ ନେଇଯାନ୍ତି, ରେଗୁଲାରଲି ପ୍ରତି ଅନ୍ତରରେ 4 ମାସ ଅନ୍ତରରେ

0: ଗାଈ ଗୋରୁ ଛେଳି ମେଣ୍ଢା ମାନଙ୍କୁ ଯେମିତି ହେଲେ କୁମି ରୋଗର ନିରାକରଣ ପାଇଁ ତାଙ୍କୁ ଔଷଧ ଦେବାକୁ ପଡିବ।
1: ତେବେ ସାର ଆମ ଅଞ୍ଚଳରେ କୋଉ ଧରଣର ଗାଈ ପାଳନ କଲେ ଚାଷୀ ଲାଭବାନ ହେଇପାରିବ? କାରଣ ଅନେକ ପ୍ରକାର ଗାଈ ରହିଛି ଯେଉଁ ଗାଈକୁ କେବଳ ଆଲୋଚନା ମାଧ୍ୟମରେ ହଉ ବା ଚିତ୍ର ମାଧ୍ୟମରେ ଦେଖି ଅଧିକା କ୍ଷୀର ଦଉଛି ସେ ଗାଈ, ଏଇ ଗାଈଟି କମ୍ କ୍ଷୀର ଦଉଛି ସେ ଗାଈ ପାଳନ କଲେ ଭଲ ରହିବ, ଏମିତି ଖାଲି ଚର୍ଚ୍ଚା ହଉଛି, ତାକୁ ଦେଖି ଚାଷୀ ମଧ୍ୟ ଖୁସି ହେଇଯାଉଛି। ଯେତେବେଳେ ନିଜ ଅଞ୍ଚଳକୁ କଥା ଆସିବା ବା ଆମ କୋରାପୁଟ ଜିଲ୍ଲା ଯଦି ଆମେ କଥା ଆସିବା, ତାହେଲେ କେଉଁ ଧରଣର ଗାଈ ଗୁଡିକ ଅଧିକା ସମୟ ବଞ୍ଚିପାରିବ, ରୋଗ ତାକୁ ଅଧିକା ହେଇପାରିବନି ଏବଂ କ୍ଷୀର ମଧ୍ୟ ଭଲ ଦେବ?
0: ଆପଣ ଦେଖନ୍ତୁ, ମୁଁ ତ କୋରାପୁଟ ଜିଲ୍ଲାରେ ଥିଲି, କୋରାପୁଟ ଜିଲ୍ଲାରେ ଯେଉଁ ଆଦିବାସୀ ଭାଇମାନେ ଅଛନ୍ତି ସେମାନେ ଗାଈ ଗୋରୁଙ୍କର ସେମାନେ ତାଙ୍କର ଗାଈର କ୍ଷୀର ଖାଇବା ମନବୃତ୍ତି ତାଙ୍କର ନାହିଁ, ସେମାନେ ଗାଈକୁ ଖାଲି ପାଳନ କରୁଛନ୍ତି ଏବଂ ଚରିବାକୁ ଛାଡି ଦଉଛନ୍ତି। ଯୋଉ ଆଦିବାସୀ ମାନେ ଅଛନ୍ତି କୋରାପୁଟ କଥା, ତେଣୁ ଜଙ୍ଗଲକୁ ସେମାନେ ଚରିବାକୁ ଗଲେ, ପାହାଡ ଉପରକୁ ଚରିବାକୁ ଗଲେ, ଚରି ଚରି ଆସିଲେ ରହିଲେ, ଆଉ କ୍ଷୀର ଖାଇବାଟା ସେମାନେ ଜାଣନ୍ତି ଯେ କ୍ଷୀରଟା କେବଳ ମା ତା ବାଛୁରୀ ଖାଇବ, ତାଙ୍କର ଆବଶ୍ୟକ କେବଳ ଖତ, ଆଉ କିଛି ତାଙ୍କ ଦରକାର, ଏଇଟା ହଉଛି ତାଙ୍କର ପଦ। ତେଣୁ ସେମାନଙ୍କୁ ମାନସିକ ସ୍ତରରେ କେମିତି ପରିବର୍ତ୍ତନ କରାଯାଇପାରିବ ଯେ ଆପଣମାନେ ଗାଈ ରଖନ୍ତୁ, ଗାଈକୁ କ୍ଷୀର ଖାଇବା ପାଇଁ ନିଜେ ଖାଇବେ, ପିଲାମାନଙ୍କୁ ଖୁଆଇବେ ଏବଂ ନିଜେ ବ୍ୟବସାୟ କରିପାରିବେ, କାରଣ ଏଇଟା ହଉଛି କ୍ଷୀରଟା ହଉଛି ଆମର ପ୍ରାଣୀ ଯୋଉ ପୁଷ୍ଟିସାର ଜାତୀୟ ଖାଦ୍ୟ, ଏଇ ଖାଦ୍ୟ ବଳରେ ପିଲାମାନଙ୍କର ମଣିଷମାନଙ୍କର ସମସ୍ତଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବ।
2: ଦେଖିଲ କି ତମେ ସବୁବେଳେ ସମାନ କରି ରଖିଲନି, ଏବେ ଜବର ଖରା ହେଇଥିଲା, ଏବେ ବର୍ଷା ପାଣି ମାରିଲା, ତାର ପରେ ଗାଈ ମାନଙ୍କୁ ଆମେ ଚରେଇବାକୁ ଛାଡିଦେଲେ ଭୂଇଁରେ କେତେ ପ୍ରକାର ଜୀବ ଜୀବାଣୁ ସବୁ ରହିବ କି ନାହିଁ, ସେଟା ମାନେ ଚୋରି ଚୋରି ଆଇବେ, ସେଟା ମାନେ ରୋଗ ମାଡି ବସିବ,
3: ସେଇଟା ଗାଈ ଗୁଡାକୁ ରୋଗ ହେଇଯାଉଛି, ସେଗୁଡାକ ଆଉ କ୍ଷୀର ଭଲ ଦଉନାହିଁ,
2: ଦେବେ ନାହିଁ, ଆର କ୍ଷୀର ମିଶା ଜବର ହେଇଗଲେ ଆମେ କିସ ଇଏ ଓମ୍ ଫେଡବାଲାକୁ ହଉ ବା କୋଉଠି ହେଉ ବିକିବା ପାଇଁ ଭାରି ପଡୁଛି। ମାଆଙ୍କର ସେଥିରେ ଆମେ ପନିର କରିପାରିବା, ସେଥିରୁ ଆମେ ଦହି କରିପାରିବା, ସେଥିରୁ ଆମେ ବାହାରେ ମିଶା ନେଇକିରି ବିକ୍ରି କରିପାରିବା, ବିଭିନ୍ନ ପ୍ରକାର ତାର ସବୁ ପ୍ରକ୍ରିୟାକରଣ ରହିଛି, ସେଟା ମାନେ କଲେ ଏକା ଗୋଟେ ଚାଷୀ ଭଲ ପଇସା ରୋଜଗାର କରିପାରିବ। ହେଲେ ଭାଇ ଆମେ ତ ଚାଷୀଙ୍କୁ ଦ୍ୱିପଦ କଥାରେ ଆଲୋଚନା ଗୋଟେ ଶୁଣିଦେଲେ, ଇଏ ବି ଆମର ତ ପରମ୍ପରା କରିଦେଇଛେ ଗୋଟେ ଗୀତ ଶୁଣିବା, ଭଲ ଗୀତ ଗୋଟେ ଶୁଣିଦେବା, ଆଜି
3: ଶୁଣିବା ଭାଇନା।

0: ବହୁତ ସେଇଟା ସେଇଟା ନ କଲେ ନ ମାରିଲେ କିଛି ଠିକ ସେ ପାଇ ହଉନାହିଁ।
1: ହେଲେ ସେସବୁ ସୁବିଧା ଆପଣ କୋଉଠୁ ପାଉଛନ୍ତି, କୋଉଠୁ ସେସବୁ ନଉଛନ୍ତି?
0: ସେସବୁ ଆମର ବେଶିରୁ ବେଶି ଦିଗାପୁର ଅଣା ହଉଛି ଔଷଧ ଯାକ ସାର।
1: ହେଲେ ଭାଇ ଆପଣଙ୍କର ଯୋଉ ଚାଷ କରୁଛନ୍ତି, କେବଳ ଘରେ ବ୍ୟବହାର କରୁଛନ୍ତି ନା ବିକୁଛନ୍ତି ମଧ୍ୟ?
0: ହଁ ଘରେ ବି ହଉଛି ବିକୁଛୁ ବି, କାହିଁରେ ଏକା ଚଳୁଛୁ ଆମେ।
1: ହେଲେ ଆପଣ ଯୋଉ ବିକୁଛନ୍ତି କୋଉଠି ବିକୁଛନ୍ତି, ବାହାରେ ମାର୍କେଟରେ ବିକୁଛନ୍ତି ନା ସରକାରଙ୍କର କୌଣସି ମଣ୍ଡି ଏସବୁରେ?
0: ମଣ୍ଡି ନାହିଁ ଆମର, ମାର୍କେଟରେ ବିକ୍ରି ହଉଛି। ମଣ୍ଡିରେ ବିକିଲା ଭଳିଆ ଏତେ ହଉନି, ଯେତିକି ହଉଛି ବାକି ବିକା ହଉଛି।
1: ହେଲେ ଆପଣଙ୍କର ମୁଖ୍ୟ ଚାଷଟା ହଉଛି ଧାନ ଚାଷ?
0: ଧାନ ଚାଷ
1: ହେଲେ ଧାନ ଚାଷ ଯୋଉ ରହିଛି, ଧାନ ଚାଷ ଆପଣ କେମିତି କଣ କରନ୍ତି, ମେସିନ୍ର ସହାୟତା ନିଅନ୍ତି ନା ହାତରେ ହିଁ ଲୋକ ଲଗେଇକି ସବୁ କାମ କରନ୍ତି?
0: ମେସିନ ବି କରା ହଉଛି, ହାତରେ ତ କରି ହବନି, ଏତେ ମେସିନରେ ତୋଷା ହଉଛି। ଆଉ ରୋପା ଟାଇମରେ ଘରେ ମିଶିକି ଏମିତି ରୋପା ଟାଇମରେ କରା ହଉଛି।
1: ହେଲେ ଆପଣଙ୍କର ଯୋଉ ତଳି ପ୍ରସ୍ତୁତ ଯୋଉ କରୁଛନ୍ତି, ତଳି ପ୍ରସ୍ତୁତ କଲା ବେଳେ ଆପଣଙ୍କର ମାନେ ବିହନରେ କଣ କଣ ସବୁ ମିଶେଇକି ବିହନ ବୁଣୁଛନ୍ତି?
0: ତଳି କଲା ଟାଇମରେ କିଛି ଦିଆ ହଉନି ଆଜ୍ଞା, ଖାଲି ସାର ଟିକେ ଗ୍ରୁମର ଦେଇକି ତାକୁ ପକା ହଉଛି। ତାପରେ ସ୍ପ୍ରେ ଟିକେ ତଳି ରହିବା ଟାଇମରେ ଟିକେ ସ୍ପ୍ରେ ଦରକାର ପଡୁଛି, ସେତିକି ଖାଲି କରା ହଉଛି ତାଙ୍କେ।
1: ହେଲେ ଆପଣଙ୍କର ଯୋଉ ବିହନ ସବୁ ବ୍ୟବହାର କରୁଛନ୍ତି, ମୁଖ୍ୟତଃ କୋଉ କୋଉ ବିହନ ବ୍ୟବହାର କରୁଛନ୍ତି ଆଉ କେତେ ଦିନରେ ଆପଣଙ୍କର ଅମଳ ହଉଛି?
0: ଏବେ ତ ହାଇବ୍ରିଡ ବହୁତ ହେଲାଣି ସବୁ, ଏଇଟା 310-320 ଏମିତି କେତେ ଦିନରେ ହଉଛି।
1: ହେଲେ ଆପଣ ଯୋଉ ଚାଷ ବ୍ୟତୀତ ଆଉ କଣ କଣ ସବୁ କରନ୍ତି ନା କେବଳ ଚାଷ?
0: କେବଳ ଚାଷ ଆମର ପନିପରିବା ଟିକେ ହଉଛି, ଆଉ ଧାନ ଚାଷ ଏମିତି।
1: ହେଲେ ଆପଣ ଏ ଯୋ ଧାନ ଆଉ ପନିପରିବା ଯୋଉ ଚାଷ କରୁଛନ୍ତି, ପନିପରିବା ଚାଷ କଲାବେଳେ କେମିତି ଜମିକୁ ପ୍ରସ୍ତୁତ କରୁଛନ୍ତି? କାହିଁକି ନା ଧାନ ତ ଆପଣଙ୍କର ବର୍ଷା ସମୟରେ ବି ହୁଏ, ତ ଆପଣଙ୍କର ପନିପରିବା କୋଉ ସମୟରେ ଚାଷ କରନ୍ତି, କେମିତି ଚାଷ କରନ୍ତି?
0: ପନିପରିବା ଏବେ କଲେ ବର୍ଷା ବହୁତ ହଉଛି ଆଜ୍ଞା, ଆମର ଇଆଡେ ହଉ ନାହିଁ, ଟିକେ ବର୍ଷା ଟିକେ କମି ଆଇଲା ଟାଇମରେ କରା ହଉଛି। କଣ ଉଡି ଜହ୍ନି ଅଲଡ଼ି ବିନ୍ସ ଏମିତି।
1: ବହୁତ ଭଲ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ, ଏବଂ ଆପଣ ଆପଣଙ୍କର ଚାଷ ବିଷୟରେ ଆମର ଚାଷୀ ଭାଇ ମାନଙ୍କୁ ଜଣେଇଲେ। ଆପଣଙ୍କର ସହିତ କଥା ହେଇ ବହୁତ ଭଲ ଲାଗିଲା। ବର୍ତ୍ତମାନ ରହୁଛୁ ଭାଇ, ନମସ୍କାର।
0: ନମସ୍କାର।
2: ତମେ ମିଶା ସମାନ ଗୋଟେ ଗୋଟେ କରି ପଚାରୁଛ ନାଇଁ, ନିଜେ ଜାଣିଲା ପରେ ପଚାରିଲା ଏକା ସମସ୍ତେ ଜାଣିପାରିବେ,
3: ସମସ୍ତେ ଜାଣିବେ।
2: ଆଉ ମୁଇଁ ଜାଣିଦେଇଛି ବୋଲି ଖାଲି ପଚାରିଦେଲେ ସେମାନେ ବୋଲି କିସ ପଚାରିଲା କିସ ଆମେ ଜାଣି ଏକା ଫାଲୁ ନାହିଁ। ଆଜିକାଲି ବିଭିନ୍ନ ପ୍ରକାର ଚାଷବାସ ଭିତରେ ଏବେ ମିଶା ଗୋଟେ ଏମିତି ଗଛ ଗୋଟେ ଆବିଷ୍କାର କରିଛନ୍ତି ଯେ ସେଟା ଆମର ଏ ବାଟେ ଜବର ଅଛି, ସେଟାକୁ ସୀମାରୁଆ ବୋଲିବେ। ହେଲେ ସୀମାରୁଆ ବୋଲେ ସେ ଗଛକୁ କେବେ ମିଶା ରୋଗ ପୋକ ଲାଗୁନି, ତାର ପତ୍ର ଫଳ ଚେର ଛାଲି ସବୁ ଔଷଧ। ହେଲେ ସେଟା ପାଇଁ ଏବେ ଆମର କୃଷି ଭାଇମାନେ ସେ ଗଛ ପୁଣି ଆମର ଓଡ଼ିଶା ବାଟେ ଜବର ଅଛି, ଆଉ ଆମର କୋରାପୁଟ ଜିଲ୍ଲା ବାଟେ ଜଙ୍ଗଲ ଜଙ୍ଗଲ ଜଙ୍ଗଲ ହେଇକି ରହିଛି। ସେଟା ସେ ଜାମକୋଳି ଫଳିଲା ପରା ହାଇ ଫଳୁଥିବ ଫଳ ମାନେ ପୁଣି ତାର ମଞ୍ଜି ମାନଙ୍କୁ ବେଟିକି ନେଲେ ପୁଣି ଆହୁରି କ୍ୱିଣ୍ଟାଲ ପିଛା 2000 ଟଙ୍କା ଲେଖା ଦେବେ ପୁଣି
3: ସେମିତିକି।
2: ହେଲେ କେତେ ପ୍ରକାର ଔଷଧୀୟ ଗୁଣ ଗଛ ରହିଛି ଏବଂ ତାର କେତେ ଜିନିଷ ହଉଛି ସେ ଗଛରୁ ସେଟା ଆମେ ଜାଣିପାରୁନି। ଏବେ ଜଣା ପଡିଲା ପରେ ଭାଇମାନଙ୍କ ପାଇଁ ଗୋଟେ ପ୍ରକାର ରୋଜଗାର ଆଉ ଗୋଟେ ବାଟ
3: ହେଇଗଲା।
2: ହେଲେ ସବୁବେଳେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଥିଲେ ଚାଷୀ ଭାଇମାନେ ଏମିତି ଆଗା ନୂଆ ନୂଆ କଥା ମାନେ ଜାଣିବେ। ହେଲେ ଭାଇ କଣ୍ଟା ମିଶା ସମାନ ଲାଲଗିରିକୁ ଛୁଇଁ ଦେଲାଣି, ଯିବା ହେଲେ ଆହୁରି କିଛି ଥିବ ବୋଲେ ଶୁଣି ଦେଇକିରି ଯିବା, ଭାଇମାନଙ୍କୁ କହି ରଖିବା, ଆଉ ଗୋଟେ ବୈଠକରେ ଆହୁରି କିଛି ନୂଆ କଥା ମାନେ କହିବା।
3: ହଉ ଭାଇନା ଉଠିବା।

0: ଉପସ୍ଥାପନା କରିଥିଲେ ରମେଶ ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଓଡ଼ିଆରେ ଆଲୋଚନା। ବିଷୟ ରହିଛି ରାଧାନାଥଙ୍କ କାବ୍ୟରେ ପ୍ରକୃତି। ଆଲୋଚନା କରିଛନ୍ତି ଡକ୍ଟର କୁମାରମଣି ସାହୁ।
1: ମାନବ ଜୀବନର ବ୍ୟାଖ୍ୟା ଏବଂ ପ୍ରକୃତି ଜୀବନର ଆଲେଖ୍ୟ, ତେଣୁ କାବ୍ୟରେ ପ୍ରାକୃତିକ ବିଷୟର ଉପସ୍ଥାପନା ହେବା ସ୍ୱାଭାବିକ। ଭାବୁକର ଭାବନା ଯେତେବେଳେ କାବ୍ୟ କୌଶଳରେ ଅନୁବର୍ତ୍ତୀ ହୋଇ ଭାଷା ମାଧ୍ୟମରେ ଆତ୍ମପ୍ରକାଶ କରେ, ସେତେବେଳେ ଉଚ୍ଚାଙ୍ଗ କାବ୍ୟର ସୃଷ୍ଟି ହୋଇଥାଏ, ଯେଉଁ ପ୍ରକୃତି ଅହରହ ମାନବ ଜୀବନର ରକ୍ଷଣର ସହାୟକ, ଯାହାର ପ୍ରଭାବ ମାନବ ଉପରେ ଅପ୍ରତିହତ। ସେହି ପ୍ରକୃତିକୁ ଭାବୁକ ନିଜର ଚିନ୍ତାରାଜ୍ୟରୁ ଦୂର କରିବା ଅସମ୍ଭବ। ବରଂ କଳାର ସୃଷ୍ଟି ପାଇଁ, କାବ୍ୟ କବିତାକୁ ରସାଳ କରିବା ପାଇଁ ମନୁଷ୍ୟ ପ୍ରକୃତିର ଆଶ୍ରୟ ଲୋଡ଼ିଥାଏ। ମଧ୍ୟଯୁଗୀୟ ଓଡ଼ିଆ କାବ୍ୟରେ ପ୍ରକୃତିର ବାହ୍ୟ ରୂପକୁ ଆଳଙ୍କାରିକ ପୁଟ ଦେଇ କବିମାନେ ଚିତ୍ରଣ କରି ଯାଇଛନ୍ତି, କିନ୍ତୁ ଆଧୁନିକ ଯୁଗରେ ପାଶ୍ଚାତ୍ୟ ସାହିତ୍ୟର ସମ୍ପର୍କରେ ଆସି କବି ପ୍ରକୃତିର ଜୀବନ୍ତ ରୂପକୁ ରୂପାୟନ କରିବାରେ ସକ୍ଷମ ହୋଇପାରିଛି। ୱାର୍ଡସ୍ୱର୍ଥ, ବାଇରନ୍, ସେଲି ଆଦି ପାଶ୍ଚାତ୍ୟ କବିଙ୍କର ପ୍ରଭାବ ରାଧାନାଥଙ୍କ ଉପରେ ବହୁ ପରିମାଣରେ ପ୍ରତିଭାତ ହୋଇଛି। ତେଣୁ ପ୍ରକୃତି କେବଳ ଜଡ଼ ନ ହୋଇ ଜୀବନ୍ତ ରୂପେ ମନୁଷ୍ୟର ସୁଖ ଦୁଃଖର ସାଥୀ ହୋଇଛି। କାବ୍ୟ ସୃଷ୍ଟିରେ କବିବର ରାଧାନାଥ ଗତାନୁଗତିକ ପରମ୍ପରାରେ ବ୍ୟତିକ୍ରମ ଘଟାଇ ବିଷୟବସ୍ତୁ ଆହରଣ, ଚରିତ୍ର ପରିକଳ୍ପନା, ବର୍ଣ୍ଣନା ଶୈଳୀରେ ବିଶେଷତ୍ୱ, ଅପରୂପ କଳ୍ପନା ବିଳାଶ ସହିତ ରସ, ଛନ୍ଦ, ଅଳଙ୍କାର ପ୍ରୟୋଗ ଓ ପ୍ରକୃତି ରୂପାୟନରେ ଅଭିନବ ଦୃଷ୍ଟିଭଙ୍ଗୀ ରଖିଯାଇଛନ୍ତି। ତାଙ୍କ ସୌନ୍ଦର୍ଯ୍ୟଗ୍ରାହୀ ଦୃଷ୍ଟିରେ ଚିଲିକା ଏକ ହ୍ରଦ ନୁହେଁ, ତାହା ଶୋକପାସରା ଅପ୍ସରା ଭୁବନ, ଚିର ହାସ୍ୟ ଲାସ୍ୟମୟୀ ଅନିନ୍ଦ୍ୟ ସୁନ୍ଦରୀ ତରୁଣୀ। ସେଥିପାଇଁ ସେ ସଖୀ ରୂପରେ ତାକୁ ବାରମ୍ବାର ସ୍ମରଣ କରିଛନ୍ତି। ତାହାରି ଶାନ୍ତ ସ୍ନିଗ୍ଧ କୋଳରେ ନିଜ ଜୀବନର କ୍ଳାନ୍ତି, ଅବସାଦ, ଗ୍ଲାନୀ ସବୁ ଭୁଲିଯିବା ପାଇଁ ଅଭିଳାଷୀ ହୋଇଛନ୍ତି। ପ୍ରକୃତିରେ ଜୀବନ ସତ୍ତା ଭରିଦେବା ପାଇଁ ସେ ବଟଦ୍ରୁମର ଓହଳକୁ ତାର ଯୋଗ୍ୟ ପୁତ୍ର ରୂପେ, ସୂର୍ଯ୍ୟାସ୍ତକାଳୀନ ବାରୁଣୀକୁ ରାଣୀ ରୂପେ, ଭାଲେରୀ ଶିଖରରେ ଅସ୍ତାୟମାନ କିରଣକୁ କବି ଦେବବିକର୍ତ୍ତନଙ୍କ ସ୍ୱର୍ଣ୍ଣ ସିଂହାସନ ରୂପେ, ବୈତରଣୀ ତଟସ୍ଥ ବନଲକ୍ଷ୍ମୀଙ୍କର ମୁକୁର ଧରଣୀକୁ ମଧ୍ୟ ସଖୀ ରୂପେ କଳ୍ପନା କରିଛନ୍ତି। ଚିଲିକା ବିରାଟ ନ ହୋଇ ସୁବୃହତ ହୋଇଥିବାରୁ କବିଙ୍କର ହୃଦୟ ସ୍ତବ୍ଧ ନ ହୋଇ ଉନ୍ନତ ଓ ସୁବିସ୍ତୃତ ହୋଇ ଉଠିଛି। ତା କୂଳରେ ବସି ତାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ ଅବସାଦ ଅଥବା ଆତ୍ମବିସ୍ମୃତିରେ ମନ ହଜିଯାଇ ନାହିଁ, ବରଂ ତାହାର ରୂପ ଚିତ୍ତରେ ଉଲ୍ଲାସ ଆଣିଦେଇଛି। ତାହାର ନୀଳ ବକ୍ଷ ସର୍ବଦା ବିହଙ୍ଗ ସଙ୍ଗୀତରେ ମୁଖରିତ, ବିଭିନ୍ନ ରଙ୍ଗର ବିହଙ୍ଗମ ଚିଲିକାର ତରଙ୍ଗକୁ ରଙ୍ଗୀନ କରିଦେଇଛନ୍ତି। ଗାଙ୍ଗୋଇ ପକ୍ଷୀ ଶୂନ୍ୟରୁ ପକ୍ଷ ଛାଡ଼ି ସ୍ଥିରଲକ୍ଷ୍ୟ ହୋଇ ଚିଲା ମାରି ମତ୍ସ୍ୟ ଶିକାର କରିଥାଏ, ତାହାର ବକ୍ଷକୁ ତାରକିତ କରି ଅଗଣିତ ହଂସ ବିହାର କରୁଥାନ୍ତି। ବର୍ଷେ ବର୍ଷେ ବାହାର ଦେଶରୁ ଦଳ ଦଳ ହଂସ ଉଡ଼ିଆସି କଳକୋଳାହଳରେ ଚିଲିକା ବକ୍ଷକୁ ଉଛୁଳାଇ ଦିଅନ୍ତି। ଚିଲିକା କବିଙ୍କର ଗଭୀର ଦାର୍ଶନିକ ଚିନ୍ତାଧାରାର କାରଣ ହୋଇଛି। ଜୀବନର ଅଳିକତା ସମ୍ପର୍କରେ ସେ ସଚେତନ ହୋଇ ଉଠିଛନ୍ତି ଓ ନୈରାଶ୍ୟର ସଙ୍ଗୀତ ଗାଇଛନ୍ତି। ଚିଲିକା ପୁଣି କବି ପ୍ରାଣରେ ଦେଶପ୍ରେମର ଭାବ ଉଦ୍ରେକ କରିଛି। ରକ୍ତବାହୁର ଗର୍ବ ଅହଙ୍କାର ଓ ଦର୍ପକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିବା ପାଇଁ ପ୍ରକୃତି ରଣଚଣ୍ଡ ମୂର୍ତ୍ତି ଧାରଣ କରିଛି। ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ ପରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କାଳରେ ଉତ୍କଳବାସୀଙ୍କ ଆନନ୍ଦରେ ପ୍ରକୃତି ସମତାଳରେ ଆନନ୍ଦିତା ହୋଇଛି। କେତେବେଳେ ମନୁଷ୍ୟର ସୁଖ ଦୁଃଖରେ ସମବେଦନା ଜଣାଇବା ପାଇଁ ପ୍ରକୃତି ହୋଇଉଠିଛି ତତ୍ପରା। ଚନ୍ଦ୍ରଭାଗାର ରୂପଲାବଣ୍ୟରେ ଅନ୍ଧ ହୋଇ ପ୍ରେମ ପାଗଳ ଦିବାକର ତାର ପଶ୍ଚାଧାବନ କରିଛନ୍ତି। ବିତତ୍ରସ୍ତ ନିଶ ଏହା ଚନ୍ଦ୍ରଭାଗା ବିକଳ ହୋଇ ବେଳାଭୂମିରେ ଧାଉଁଥିବା ସମୟରେ ହରିଣମାନେ ଦୁଃଖ ପ୍ରକାଶ ପୂର୍ବକ ତାଙ୍କୁ ଚାହିଁ ରହିଛନ୍ତି। ନୀଳ ସାଗର

ସସ୍ନେହ ଭାବ ବିସ୍ତାରଣ କରି କନ୍ୟାକୁ ତାର କୋଳରେ ଆଶ୍ରୟ ଦେଇଛନ୍ତି। ପ୍ରଭାତି ତାରା ରବିକିରଣରେ ମିଶିଗଲା ପରି, ବିଜୁଳି ମେଘକୋଳରେ ମିଶିଗଲା ପରି, ଚନ୍ଦ୍ରଭାଗାର ଶରୀର ଅନନ୍ତ ସାଗର ବକ୍ଷରେ ବିଲୀନ ହୋଇଯାଇଛି। ସେହିପରି କେଦାର ଗୌରୀଙ୍କର ଅପୂର୍ବ ପ୍ରେମକୁ ବୁଝିଛନ୍ତି ବନଦେବତା। ସେମାନଙ୍କର ମୃତ୍ୟୁରେ ସମବେଦନା ଜଣାଇ ବନପୁଷ୍ପକୁ ଆଣି ତାଙ୍କ ଶରୀର ଉପରେ ଢାଳି ଦେଇଛନ୍ତି। ଉର୍ବଶୀ କାବ୍ୟରେ ବତ୍ସଦେଶ ଅଧୀଶ୍ୱର ଯୁବା ପୁରୁରବାଙ୍କ ପାଇଁ ପ୍ରକୃତି ସତେ ଯେପରି ଖୋଲି ଦେଇଛି ତାର ରୂପର ଭଣ୍ଡାର, ବରହୀର ନର୍ତ୍ତନ, ମଧୁପର ଗୁଞ୍ଜନ ଓ ଝିଙ୍କାରୀର ନିଶ୍ୱାନ ଭିତରେ ପ୍ରକୃତି ଜୀବନ୍ତ ହୋଇ ତାଙ୍କର ତୃପ୍ତି ବିଧାନ କରିଛି। ମହାଯାତ୍ରାରେ ରାଜା ପୃଥ୍ୱୀରାଜଙ୍କ ସୈନ୍ୟ ସହ ଯବନ ସେନାମାନଙ୍କର ଯୁଦ୍ଧର ଅବ୍ୟବହିତ ପୂର୍ବରୁ ପ୍ରକୃତି ହୋଇଉଠିଛି କ୍ଷିପ୍ର, ଚଞ୍ଚଳ ଓ ଶଙ୍କାଶୀଳ। ସୈନ୍ୟମାନଙ୍କର ଗର୍ଜନ ତର୍ଜନ ସହିତ ସମତାଳରେ ଇନ୍ଦ୍ରର ବଜ୍ର, ପ୍ରଭଞ୍ଜନର ଗର୍ଜନ, ଜିମୁତର ନିର୍ଘୋଷରେ ବିଶ୍ୱ ଆତଙ୍କିତ ହୋଇଉଠିଛି। ଜଳସ୍ଥଳ ଆକାଶ ସର୍ବତ୍ର ଯୁଦ୍ଧର ଘନକଟାରେ ଜୀବନ୍ତ ରୂପ ନେଇ ସ୍ତବ୍ଧଚକିତ ଓ ଉଚ୍ଛନ ହୋଇଉଠିଛି। ରାଧାନାଥଙ୍କ ତୁଳସୀ ସ୍ତବକରେ ବର୍ଷାର ବର୍ଣ୍ଣନା ଭିତରେ ପ୍ରକୃତି ମାଧ୍ୟମରେ ଉପଦେଶାମୃତର ଧାରା ଢାଳି ଦେଇଛନ୍ତି। ପ୍ରଭୁ ରାମଚନ୍ଦ୍ର ଗୋଦାବରୀ ତୀରସ୍ଥ ନିର୍ଝର ଶୋଭିତ ପ୍ରସବନ ଶୈଳ ଉପରେ ଲକ୍ଷ୍ମଣଙ୍କ ଆଗରେ ବର୍ଷା ଋତୁର ଅପୂର୍ବ ଦୃଶ୍ୟକୁ ବର୍ଣ୍ଣନା କରି ଉପଦେଶମାନ ପ୍ରଦାନ କରିଛନ୍ତି। ନବଘନର ଆବିର୍ଭାବରେ କେକେ ନୃତ୍ୟ କଲା ପରି ଭକ୍ତ ଭବମାୟାକୁ ଉପେକ୍ଷା କରି ଭକ୍ତିରସରେ ଉନ୍ମତ ହୋଇ ନୃତ୍ୟ କରେ। ଘନ ଅକାତର ଚିତ୍ତରେ ନିରଦାନ କଲା ପରି ଯେଉଁ ଦାତା ଯାଚକର ମନ ଜାଣି ଧନ ଦିଏ ସେ ଧନ୍ୟ। ନୀଳ ନିରଦମାଳାରେ ଚପଳାର କ୍ଷଣିକ ଲୀଳା ପରି ଖଳ ପ୍ରକୃତି ଅସ୍ଥିର। ନୀଳ ଶୈଳରେ ପରିଶୋଭିତ ଅଭ୍ରଖଣ୍ଡଯୁକ୍ତ ମେଘମାଳା ଅନନ୍ତ ଶଯ୍ୟାରେ ଶୟନରତ ବିଷ୍ଣୁଙ୍କ ଶରୀରରେ କ୍ଷୀରଦ ସମ୍ଭୂତ ଫେନଖଣ୍ଡ ପରି ଦେଖାଯାଏ। କବି ନିଜର ଉପମା ପ୍ରୟୋଗରେ ଚାତୁର୍ଯ୍ୟ ପ୍ରଦର୍ଶନ କରି ଏହିପରି ବିଭିନ୍ନ ଉପଦେଶ ମାଧ୍ୟମରେ ଜଳପ୍ରପାତ କୁଳଲଙ୍ଘନ କରିଯାଉଥିବା ସରିତ, ଇନ୍ଦ୍ରଧନୁର ଶୋଭା, ନଦୀ ତୀରସ୍ଥ ବିଟପିର ଅବସ୍ଥା, ହରିତ ଦୁର୍ବାଦଳରେ ମଣ୍ଡିତ ଧରଣୀ ପ୍ରଭୃତିର ଚିତ୍ର ଅତୀବ ଉପଭୋଗ୍ୟ। ଶେଷରେ କବି ସତ୍ୟର ଉନ୍ମୋଚନ କରି କହିଛନ୍ତି, ବରଷା କାଳ ଅଟେ ଉଦ୍ଭିଦ ମିତ୍ର, ମାତ୍ର ପଙ୍କଜ ମଲା ନୁହେ ବିଚିତ୍ର। ଜଳ ଗହଳ ହେଲା ତା ପକ୍ଷେ ଜମ, ଅତି ସମ୍ପଦ ବାବୁ ମହାବିଷମ। କବି ରାଧାନାଥ ପଲି ପ୍ରକୃତିକୁ ମଧ୍ୟ ନିଖୁଣ ଭାବରେ ଜୀବନ୍ତ କରିଥିବା ଦେଖାଯାଏ। ଉର୍ବଶୀ କାବ୍ୟରେ କବି ବସନ୍ତ ଋତୁର ବର୍ଣ୍ଣନା ଭିତରେ ପଲିର ଖଳା ଗଣାରେ କଳେଇ ଗଦା, ବାସଙ୍ଗ ଡାଳରେ ଶୋଭା ପାଉଥିବା କ୍ଷୁଦ୍ର କ୍ଷୁଦ୍ର ପୁଷ୍ପ, ସିନ୍ଦୁର ମୁଣ୍ଡିର ସ୍ୱାଗତ ଗୀତି, ପ୍ରଭାତକାଳୀନ କୁହୁଡ଼ି, ଘଟର ଘୁମାର ହୁଳହୁଳ ଧ୍ୱନି, କୁରୁବକ ଓ ଗେଣ୍ଡୁ ଫୁଲରେ ପ୍ରଜାପତିର ମଧୁ ଚାଖିବାର ଦୃଶ୍ୟ, ଏହାରି ଭିତରେ ପୁରୀ ରହିଛି ପଲ୍ଲୀ ପ୍ରକୃତିର ଜୀବନ୍ତ ଆଲେଖ୍ୟ। ବିଭିନ୍ନ ଋତୁର ବର୍ଣ୍ଣନା ଭିତରେ ପ୍ରକୃତି ସଜୀବ ଚରିତ୍ର ରୂପରେ ଆବିର୍ଭୂତ ହୋଇଛି। ପାର୍ବତୀ କାବ୍ୟରେ ନୀଳାଚଳ ଧାମରେ ଦୋଳୋତ୍ସବ କାଳୀନ ବସନ୍ତର ଚିତ୍ର ଅତି ଉପଭୋଗ୍ୟ। ଏଠି ମୟ ପବନ ପାରାବାର ବକ୍ଷରୁ ଧୀରେ ଧୀରେ ଭାସି ଆସି ଶ୍ରୀକ୍ଷେତ୍ର ଲଳନାର କପାଳସ୍ଥ ଅଳକାବଳିକୁ ପ୍ରକମ୍ପିତ କରୁଛି। ରତିପତି କନ୍ଦର୍ପ ରତି ସହିତ ଧରାଧାମରେ ଅବତୀର୍ଣ୍ଣ ହୋଇଛନ୍ତି। ହଳଦୀ ବସନ୍ତ ଓ କୋକିଳ ଭାଟ ରୂପରେ ସେମାନଙ୍କର ସ୍ତୁତିଗାନ କରୁଛନ୍ତି। କେନ୍ଦୁଗଛର କଅଁଳିଆ ପତ୍ର ପ୍ରବାଳ ପତାକା ଧରି ଉଭା ହୋଇଛନ୍ତି। ରାଜାରାଣୀଙ୍କର ନିରାଜନ ପାଇଁ ଚମ୍ପକ ପାଦପର ହେମକଳିକା ପ୍ରଦୁବଶିକା ହୋଇଛି। ଶଙ୍ଖ ଫୁଙ୍କିଛି ମଲ୍ଲିକା କୋରକ, ସ୍ୱର୍ଣ୍ଣ ଆଲୋଟ ଧରିଛି ହେମଗୌରୀ ସୂର୍ଯ୍ୟମୁଖୀ। ଧାତକୀ ରାଜନୈତିକ ଭୂମିକାରେ ଅବତୀର୍ଣ୍ଣା ହୋଇଛି। ଅଶୋକ ନିଆଳୀ ଚୁତ ଉତ୍ପଳ ହୋଇଛନ୍ତି ରାଜାଙ୍କର ଅସ୍ତ୍ରାଗାର। ରାଧାନାଥଙ୍କ ବନର ବର୍ଣ୍ଣନା କେଉଁଠାରେ ଗମ୍ଭୀର ଓ ଅନ୍ୟ କେଉଁଠି ଉତ୍କଳୀୟ ପୀତିଧାରାରେ ପ୍ରେମମୟୀ, କେଉଁଠି ଉପଦେଶମୟୀ ବାଣୀର ଉଚ୍ଛ୍ୱାସରେ ଉଚ୍ଛ୍ୱସିତା ତ କେଉଁଠି

0: ପ୍ରକୃତିର ବାସ୍ତବ ବର୍ଣ୍ଣନାରେ ରୁଦ୍ଧିମତୀ ବୈଚିତ୍ର୍ୟମୟୀ ଅରଣ୍ୟ ଭିତରେ ଥିବା ଗୈରିକ ମାର୍ଗକୁ କବି ବନଲକ୍ଷ୍ମୀଙ୍କର ସୀମନ୍ତ ସିନ୍ଦୁର ରେଖା ବୋଲି କହିଛନ୍ତି। ଦଣ୍ଡକାରାଣ୍ୟ, ଚିତ୍ରକୂଟ, ପଞ୍ଚବଟୀ, ମହେନ୍ଦ୍ର, ମେଘାସନ ଆଦି ପର୍ବତମାଳାର ଶାନ୍ତ କମନୀୟ ରୂପ କବି ଲେଖନୀରେ ଜୀବନ୍ତ ରୂପ ଧାରଣ କରିଛି। ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବରେ ପ୍ରଭାବିତ ହୋଇଥିଲେ ମଧ୍ୟ କବିବର ରାଧାନାଥଙ୍କ ପ୍ରକୃତି ସ୍ୱକୀୟ ମହିମାରେ ମହନୀୟ ହୋଇପାରିଛି। ଓଡ଼ିଆ ସାହିତ୍ୟରେ ଏକ ନୂତନ ଯୁଗର ସ୍ରଷ୍ଟା ରୂପେ ଯୁଗ ଯୁଗ ଧରି ତାଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
1: ଶୁଣିଲେ ଓଡ଼ିଆରେ ଆଲୋଚନା ବିଜୟ ଥିଲା ରାଧାନାଥଙ୍କ କାବ୍ୟରେ ପ୍ରକୃତି। ଆଲୋଚନା କରିଥିଲେ ଡକ୍ଟର କୁମାରମଣି ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରି 204.5 meter ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଜୁନ୍ ମାସର 23 ତାରିଖ ମଙ୍ଗଳବାର ରାତି 7:30 ଶୁଣିବେ କିଷାନ ବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳର ସିଧା ପ୍ରସାରଣ। ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 06854230690। ପୁଣି ଥରେ କହି ରଖୁଛୁ ପ୍ରସାରଣ ଦିବସ ଜୁନ୍ ମାସର 23 ତାରିଖ ମଙ୍ଗଳବାର ରାତି 7:30 ରାତି 8 ମଧ୍ୟରେ। ବିଷୟ ହେଲା କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର। ଯୋଗାଯୋଗ ପାଇଁ ଫୋନ୍ ନମ୍ଘର ହେଲା

2680 ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଭେଟି ଦେଉଛୁ କେତୋଟି ପଲ୍ଲୀ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ସୁନୀଲ କୁମାର ମଲ୍ଲିକ, ସଙ୍ଗୀତ ପରିଚାଳନା କରିଛନ୍ତି ସରୋଜ କୁମାର ରଥ। ଗୀତଟି ପୁରାତନ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ, ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ମିଶ୍ର। ଗୀତଟି ପୁରାତନ ରଚନାରୁ।

ଆପଣମାନେ ଶୁଣୁଛନ୍ତି କେତୋଟି ପଲ୍ଲୀ ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶେଷରେ କଣ୍ଠଶିଳ୍ପୀ ସଂଯୁକ୍ତ ମହାନ୍ତି। ଗୀତ ରଚନା କରିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର। ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ମହାପାତ୍ର।

0: ଶୁଣିଲେ କେତୋଟି ପଲ୍ଲୀ ଗୀତ। ଆକାଶବାଣୀ ଜୟପୁର।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣନ୍ତୁ ଖୟାଲ। ପରିବେଷଣ କରିଛନ୍ତି ଶିଳ୍ପୀ ସିଂ ବନ୍ଧୁ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଆଦାନ।

0: ರಾಕ್ ದೃಢಮೊಳದುವ ಚೆಟಿನಾರ್ ಸಿಮೆಂಟ್ ದ ಪರ್ಫೆಕ್ಟ್ ಕಾಂಕ್ರೀಟ್ ಚಾಯ್ಸ್.
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ. ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ. ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍.
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ. ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ. ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍.
3: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି. ପ୍ରଚାର କରୁଛୁ ଲୋକନାଟ ମହିରାବଣ ବଧ। ମୂଳ ରଚନା କରିଛନ୍ତି କୃପାମୟ ଦେବ। ପ୍ରଯୋଜନା କରିଛନ୍ତି ଲକ୍ଷ୍ମୀଧର ସାହୁ। ବେତାର ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ରାମେଶ୍ୱର ପ୍ରଧାନ।

0: ରୁହ ରୁହ, ତୁମେ ଏ ସଭାସ୍ଥଳକୁ ଆସି ସଭାଜନଙ୍କୁ କେଉଁ କାରଣରୁ ସତର୍କ କରୁଛ?
1: ଓହୋ, ତମେ ଏତିକି ଜାଣିପାରୁନ? ଶ୍ରୀ ଶ୍ରୀ ବିରାଧି ବୀରବର ପ୍ରତାପୀ ବିଂଶୋଚନ କୃତାନ୍ତ ହନ୍ତକାରୀ ରାଧାଧି ରାଜେଶ୍ୱର ରାବଣେଶ୍ୱର ଆସ୍ଥାନକୁ ବିଜେ ହେବେ ଯେ ସର୍ବଜନ ଜାଗ୍ରତ ରହିବା ପାଇଁ ଘୋଷଣା ଦେବାକୁ ଆସିଅଛି। ସାବଧାନ ସାବଧାନ ସାବଧାନ।
2: ଏପରି ଦ୍ୱାରପାଳ ଘୋଷଣା ଦେବା ପରେ ବିଂଶ ଭୁଜ ଧନୁଜ ରାଜ ରାବଣେଶ୍ୱର ବୀର ବେଶଭୂଷା ହୋଇ ଶୁକସାରଣ ବେନିମନ୍ତ୍ରୀଙ୍କୁ ସଙ୍ଗରେ ଧରି

0: ପଡ଼ିଥିବାରୁ ତୋତେ ସ୍ମରଣ କଲି ରେ ପୁତ୍ର।
1: ଏ ଅଜୟ ଲଙ୍କାଗଡ଼କୁ କି ବିପତ୍ତି ପଡିଲା ହେ ଦେବ।
0: ଆରେ ପୁତ୍ରମଣି, ଅଯୋଧ୍ୟା ରାଜା ଦଶରଥର ଦୁଇ ପୁତ୍ର ରାମ ଲକ୍ଷ୍ମଣ ବେନି ଭାଇ ବାନର ସେନା ଘେନି ଆସି ସମୁଦ୍ରରେ ସେତୁ ବାନ୍ଧି ଲଙ୍କାଗଡ଼େ ନିଆଁ ଲଗାଇ ମେଘନାଦ କୁମ୍ଭକର୍ଣ୍ଣ ବୀରବାହୁ ଇତ୍ୟାଦି ମହା ମହା ଯୋଦ୍ଧାମାନଙ୍କୁ ବିନାଶ କଲେ। ଏବେ ତୋର ବାହୁକୁ ଆଶ୍ରା କରି ସ୍ମରଣ କରି ତୁ ଯାଇ ଶତ୍ରୁ କ୍ଷୟ କରି ମୋର ମାନ ଉଦ୍ଧାର କରରେ ବାବୁ ମହିରାବଣ।

0: ହେ କପିବର ମାରୁତି,
1: କି ହେ ଲଙ୍କରାଜ ବିଭୀଷଣ,
0: ତୁମ୍ଭର ଲାଙ୍ଗୁଡ଼ିରେ ତିଆରି ଗଡ଼ ସୁରକ୍ଷିତ ଅଛି ତ? ମୁଁ ଥରେ ଗଡ଼ ଭିତରକୁ ଯାଇ ଆସିବି।
1: କି ହେ ଲଙ୍କରାଜ, ତୁମେ ଏଇ ଅଳ୍ପ ସମୟ ମଧ୍ୟରେ ଆସିଥିଲ, ପୁଣି ଏତେ ଶୀଘ୍ର କାହିଁକି ଆସିଲ?
0: ସେ ରାବଣ କୁମାର ବଡ଼ ମାୟାବୀ ଅଟେ, ନାନା ରୂପ ନେଇ କେତେ ଥର ଏଠାକୁ ଆସିଲାଣି, ତାହାକୁ କିଞ୍ଚିତ ବିଶ୍ୱାସ ନାହିଁ। ଏଣୁ ମୁଁ ରାମ ଲକ୍ଷ୍ମଣଙ୍କ ମସ୍ତକରେ ଏ ରକ୍ଷା ମନ୍ତ୍ର କବଚ ବାନ୍ଧି ଦେଇ ଆସିବି। ତୁମ୍ଭେ ଅତି ଜାଗ୍ରତରେ ଏ ଗଡ଼ ରକ୍ଷା କରିଥିବ ହେ କପିଶ୍ରେଷ୍ଠ।
1: ତୁମେ ନିଶ୍ଚିନ୍ତରେ ଥାଅ ହେ ଲଙ୍କରାଜ ବିଭୀଷଣ।
2: ଏପରି ମାୟା ବିରାକ୍ଷସ ମହି ରାବଣ ପବନ କୁମାରକୁ ଛଦ୍ମବେଶ ଦେଖାଏ, ଗଡ଼ ଭିତରେ ପ୍ରବେଶ କରି କୁହୁକ ମନ୍ତ୍ର ବଳରେ ରାମ ଲକ୍ଷ୍ମଣଙ୍କୁ

0: କିଏ ରେ ତୁ? ମୂଷିକ ହୋଇ ସିଂହ ସହିତ ଲଢ଼ିବାକୁ ଆସିଛୁ? ତୋତେ ଦେଖିଲେ ମୋ ମନରେ ଦୟା ଆସୁଛି, ନହେଲେ ଏପରି ଦମ୍ଭକ୍ତି ଶୁଣିଲା ପରେ ଏକା ଚାପୁଡ଼ାରେ ତୋ ମୁଣ୍ଡ ଛିଣ୍ଡାଇ ଦିଅନ୍ତି।
1: ଆରେ ଅଧମ ମାନର, ଏ ପାତାଳ ପୁରୀରେ ଯିଏ ପ୍ରବେଶ କରିଛି ପ୍ରାଣ ଧରି କେବେ ହେଲେ ଲେଉଟି ଯିବ ନାହିଁ। ତୋର ବୀରପଣ ପରାକ୍ରମ ଏଇ କ୍ଷଣି ଜଣା ପଡିଯିବ। ଯଦି ଶକ୍ତି ଅଛି ଯୁଦ୍ଧ ପାଇଁ ହୁଅ ଅଗ୍ରସର।
0: ଏ ମୂର୍ଖ ଅଧମ ଦ୍ୱାରପାଳ, ତୁ ମୋର ଶକ୍ତି ପରୀକ୍ଷା କରିବୁ? ବେଶ, ମୋ ହାତରେ ଆଜି ତୋର ପ୍ରାଣ ଯିବ।

0: ରେ ମୂର୍ଖ ପାମର, ଏବେ ତୋର ଇଷ୍ଟ ଦେବତା ସ୍ମରଣ କର।
1: ମୋର ଇଷ୍ଟ ଦେବତା ବୀର ହନୁମାନ, ସେ ମୋର ଦାଦ ଅଟନ୍ତି। ହେ ବୀର
0: କି ରେ, ପ୍ରାଣ ଯିବା ସମୟରେ ଏପରି ମିଥ୍ୟା କଥା କାହିଁକି କହୁଛୁ? ମୁଁ ହିଁ ବୀର ହନୁମାନ ଅଟେ, ମୁଁ ତ ଆଜନ୍ମ ବ୍ରହ୍ମଚାରୀ, ତୁ କିପରି ମୋର ପୁତ୍ର ହେଲୁ ଶୀଘ୍ର ପ୍ରକାଶ କର।
1: ହେ ତାତ, ମାତା ସୀତାଙ୍କୁ ଖୋଜିବାକୁ ସିନ୍ଧୁ ଡେଇଁଯିବା କାଳରେ ତୁମ୍ଭର ଦେହରୁ ଝାଳ ବିନ୍ଦୁଟିଏ ସମୁଦ୍ର ଜଳରେ ପଡ଼ିଲା। ସେ ବିନ୍ଦୁ ମତ୍ସ୍ୟଟାଏ ଗିଳି କୈବର୍ତ୍ତର ଜାଲରେ ପଡ଼ିଲା। କୈବର୍ତ୍ତ ସେ ମତ୍ସ୍ୟଟିକୁ ନେଇ ଅସୁରରାଜ ମହିରାବଣକୁ ଦେଲା। ସେ ମତ୍ସ୍ୟ ଦେହରୁ ମୁଁ ବାହାରିବା ଦେଖି ମହିରାବଣ ମୋତେ ଏଠାରେ ଦ୍ୱାରପାଳ କରି ରଖିଛି। ହେ ତାତ,
2: ଏପରି ମକରଧ୍ୱଜ ମୁଖରୁ ଶୁଣି ବୀର ହନୁମାନ ଅତି ଆନନ୍ଦରେ ଆପଣା ପୁତ୍ରକୁ ଆଲିଙ୍ଗନ କରି ଆଶ୍ୱାସନା ବାଣୀ ଶୁଣାଇ

0: ମୋର ବଳ ପରାକ୍ରମ ତୁ କାହୁଁ ଜାଣିବୁ? ମୋର ପ୍ରଭୁ ଶ୍ରୀରାମଙ୍କ କୃପାରେ ମୁଁ ଅସାଧ୍ୟ ସାଧନ କରିପାରେ। ଆଜି ତୋର ଗର୍ବ ଖର୍ବ କରିବି ରେ
1: ମହିଳା। ତୁଚ୍ଛାଠାରେ କାହିଁକି ଏପରି ପର ପରିମା ଦେଖାଉଛୁ? ମୋର ଏଇ ଖଡ୍ଗକୁ ଦେଖିଲେ ତିନି ପର ଲୋକ ଥରହର ହୁଅନ୍ତି। ଆଜି ତୋତେ ଆଉ ଏଇ ଦୁଇ ଜଣ ବାବାଜୀଙ୍କୁ ଦେବୀଙ୍କ ନିକଟରେ ପଳି ପକାଇବି।
0: ଆରେ ମୂର୍ଖ ଅସୁର, ମୋର ପ୍ରଭୁଙ୍କର ତେଜ ତୁ କାହୁଁ ଜାଣିବୁ? ତାଙ୍କ ହସ୍ତରେ ଧନୁସର ଥିଲେ ତୋର ମୁଣ୍ଡ କେତେ ବଳୁ ଛିଣ୍ଡି ସାରନ୍ତାଣି।
1: ତୋର ଯଦି ଏତେ ପରାକ୍ରମ ଅଛି, ମୋ ସମ୍ମୁଖକୁ ଆସି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ।

ଶ୍ରୀ ହନୁମାନ ମହିରାବଣକୁ ବଦ୍ଧ କରି ଶ୍ରୀରାମଙ୍କ ଚରଣରେ ପ୍ରଣାମ କରିବା କାଳେ ସେ ଶ୍ରୀ ରାଘବ ମାରୁତିକି ଆଶ୍ୱାସନା ବାଣୀ।

0: ଧନ୍ୟରେ ପବନ କୁମାର, ତୋର ପରାକ୍ରମ ଯୋଗୁ ଆଜି ଆମେ ଦୁଇ ଭାଇ ଘୋର ବିପତ୍ତିରୁ ଉଦ୍ଧାର ପାଇଲୁ। ଆରେ ଭକ୍ତ, ତୋର କିଛି ମନକାମନା ଥିଲେ ପ୍ରକାଶ କର, ମୁଁ ଅଚିରେ ପୂରଣ କରିବି।
1: ପ୍ରଭୁ, ଆପଣ ତ ଭାବଗ୍ରାହୀ, ମୋ ଅନ୍ତରର କଥା କି ଆପଣଙ୍କୁ ଅଜଣା ଅଛି? ପ୍ରଭୁ,
2: ହେ ମାରୁତି, ତୁମର ମନର କଥା ପ୍ରଭୁଙ୍କ ଆଗରେ ଶୀଘ୍ର ପ୍ରକାଶ କର, ସେ ଅବଶ୍ୟ ତୁମର ମନ ବାଞ୍ଛା ପୂରଣ କରିବେ।

0: ଏପରି କଥା ହେଲେ ମୋ ମନରେ ସନ୍ଦେହ ଜାତ ହେଉଛି। ଆଚ୍ଛା, ପ୍ରଥମେ ମକରଧ୍ୱଜକୁ ଏ ସ୍ଥାନକୁ ଆସିବା ପାଇଁ ସମ୍ବାଦ ପଠାଅ।
1: ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜୟ ହଉ, ବୀରଶ୍ରେଷ୍ଠ ଲକ୍ଷ୍ମଣଙ୍କର ଜୟ ହଉ।
0: ବାବୁ ମାରୁତି,
2: ପ୍ରଭୁ
0: ଏହି ଏକା ତୋର ପୁତ୍ର?
2: ହଁ ପ୍ରଭୁ, ଏ ମୋର ପୁତ୍ର ମକରଧ୍ୱଜ ଅଟେ।
3: ଏ ତ ଅସମ୍ଭବ କଥା, ତମେ ତ ଆଜନ୍ମ ବ୍ରହ୍ମଚାରୀ ତପସ୍ୱୀ, ଏ କିପରି ତୁମର ପୁତ୍ର ହେଲା?
2: ହେ ବୀର ଲକ୍ଷ୍ମଣ, ମୁଁ ମାତା ସୀତାଙ୍କୁ ଠାବ କରିବାକୁ ସାତ ସମୁଦ୍ର ଡେଇଁ ଆସିବା କାଳରେ ମୋ କପାଳରୁ ଝାଳବିନ୍ଦୁ ଝରି ସମୁଦ୍ରରେ ପଡ଼ିଲା। ସେ ବିନ୍ଦୁ ଗୋଟିଏ ମତ୍ସ୍ୟଗେଳି କୈବର୍ତ୍ତର ଜାଲରେ ପଡ଼ିଲା। କୈବର୍ତ୍ତ ମତ୍ସ୍ୟଟିକୁ ନେଇ ମହିରାବଣର ଅନ୍ତପୁରରେ ଦିଅନ୍ତେ, କର୍ତ୍ତନ କାଳରେ ଏ ପୁତ୍ର ମତ୍ସ୍ୟଗର୍ଭରୁ ବାହାରିବା ଦେଖି ମହିରାବଣ ଏହାକୁ ଦ୍ୱାରପାଳ କରି ରଖିଲା। ମୋର ଏହି ପୁତ୍ର ଠାରୁ ଯାବନ୍ତ ଗୁପ୍ତ ସମ୍ବାଦ ପାଇ ଆପଣଙ୍କୁ ଠାବ କଲି ହେ ମହାପ୍ରଭୁ।
0: ଉତ୍ତମ ହେଲା ରେ ବାବୁ ମକରଧ୍ୱଜ, ଆଜିଠାରୁ ଏ ପାତାଳ ଭୁବନରେ ତୋତେ ରାଜପଦ ଅର୍ପଣ କଲି। ତୁ ନିର୍ଭୟରେ ଏହି ପାତାଳପୁରୀରେ ରହି ରାଜ୍ୟ ଶାସନ କର।
1: ଯଥାଜ୍ଞା ପ୍ରମାଣ ହେ ପ୍ରଭୁ।
4: ଶ୍ରୀରାମଚନ୍ଦ୍ର ମକରଧ୍ୱଜକୁ ପାତାଳପୁରୀରେ ରାଜା କରି ଭ୍ରାତା ଲକ୍ଷ୍ମଣ ଭକ୍ତ ହନୁମାନ ସହିତ ଅଷ୍ଟସେନାଙ୍କୁ ସଙ୍ଗରେ ଧରି ସେ ସୁବଳୟା ପର୍ବତରେ ଉପସ୍ଥିତ ହେବା କାଳରେ ସକଳ

0: ପ୍ରଚାର କଲୁ ଲୋକନାଟ ମହିରାବଣ ବଧ। ମୂଳ ରଚନା କରିଥିଲେ କୃପାମୟ ଦେବ, ପ୍ରଯୋଜନା କରିଥିଲେ ଲକ୍ଷ୍ମୀଧର ସାହୁ, ବେତାର ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା କରିଥିଲେ ରାମେଶ୍ୱର ପ୍ରଧାନ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ହମଦୌନ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ସାହିର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜୟଦେବ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, 9-2-11 ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ କିଶୋର କୁମାର ଏବଂ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ମଜରୁହ, ସଙ୍ଗୀତ ପରିଚାଳନା କରିଛନ୍ତି ଏସ୍ଟି ବର୍ମନ।

ପେଇଂ ଗେଷ୍ଟ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ମାନିଲେ କିଶୋର କୁମାର ଏବଂ ଆଶା ଭୋସଲେ। ଗୀତିକାର ମଜରୁହ। ସଙ୍ଗୀତ ନିର୍ଦ୍ଦେଶକ ଏସ୍ଟି ବର୍ମନ।

ବମ୍ବେ କା ବାବୁ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ମହମ୍ମଦ ରଫି ଏବଂ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନ ପୁରୀ, ସଙ୍ଗୀତ ଏସ୍ ଟି ବର୍ମାନ।

କାଲା ପାନି ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ମଜରୁ ସୁଲତାନ। ପୁରୀ ସଙ୍ଗୀତ ଏସ୍ ଟି ପରମାନ୍।

ସଙ୍ଗୀତ ଶୁଣିବେ ଦିନ ଗୋଟାଏ ବଜେ 5 ମିନିଟ୍ରେ। ଶିଳ୍ପୀମାନେ ହେଲେ ଜୁବିନ ନୌଦିଆଲ, ନେହା କକ୍କର ଏବଂ ନିକିତା ଗାନ୍ଧୀ। ଦିନ ଗୋଟାଏ ବଜେ 20 ମିନିଟ୍ରେ ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ। ଏଥିରେ ସୁଖୀ ଦମ୍ପତି କ୍ରମରେ ଶୁଣିବେ ସ୍ନେହଲତା ମହାରଣା ଏବଂ ଯୋଗେନ୍ଦ୍ର ମହାରଣାଙ୍କ ସହ ସାକ୍ଷାତକାର। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12:50। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। 8:30ରେ ପ୍ରଚାର କରିବୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ଫାଲ୍ଗୁନ୍ କୁମାର ଭତ୍ରାଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15, ସନ୍ଧ୍ୟା 6:10। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ପ୍ରଚାର କରିବୁ ଦିନ 12:30। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05। ଶିଳ୍ପୀମାନେ ହେଲେ ଜୁବିନ ନୌଦିଆଲ, ନେହା କକ୍କର ଏବଂ ନିକିତା ଗାନ୍ଧୀ। ଦିନ 1:20ରେ ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ। ଏଥିରେ ସୁଖୀ ଦମ୍ପତି କ୍ରମରେ ଶୁଣିବେ ସ୍ନେହଲତା ମହାରଣା ଏବଂ ଯୋଗେନ୍ଦ୍ର ମହାରଣାଙ୍କ ସହ ସାକ୍ଷାତକାର। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12।